भाषिणी सुमधुर भाषिणी सुखदा

ଆକାଶବାଣୀ ଜୟପୁର। ଆଜି ରବିବାର 1948 ଶକାବ୍ଦ ଭାଦ୍ରବ 24 ଦିନ 2026 ମସିହା ସେପ୍ଟେମ୍ବର ମାସର 6 ତାରିଖ। ଶୁଭ ସକାଳ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସକାଳ 5:57।

ଏକମାତ୍ର ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ଭଗବତ ପ୍ରାପ୍ତି। ଭଗବାନଙ୍କୁ ଲାଭ କରିବାରେ ଯାହା ଆମକୁ ସହାୟତା ପ୍ରଦାନ କରେ ତାହା ହିଁ ଯଥାର୍ଥରେ ଆମ ସମସ୍ତଙ୍କ ଲାଗି ଓ ଏ ପୃଥିବୀ ଲାଗି ପ୍ରକୃତ ଉପଯୋଗୀ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀ ଥିଲେ ଲୋପିତା ମିଶ୍ର, କ୍ଷିତିପ୍ରକାଶ ମହାପାତ୍ର, ତୃପ୍ତି ଦାସ ଏବଂ ଅଖିଳ କୁମାର ଲେଙ୍କା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 130ତମ ଭାଗ।
1: ଏପିସୋଡ୍ ନମ୍ବର 130।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 130ତମ ଭାଗ। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ସମଗ୍ର ଜଗତର ସମସ୍ତ ପ୍ରାଣୀଙ୍କର ନିମନ୍ତେ ଜ୍ୟୋତିର ପ୍ରାଧାନ୍ୟତା ସବୁବେଳେ ସବୁ ସମୟ ରହିଛି। କେଉଁ ଆବହମାନ କାଳରୁ ଋଷିମୁନିମାନଙ୍କର ଆଦି ପ୍ରାର୍ଥନା ହେଲା, ସ ନା ଜ୍ୟୋତି ସ ନା ସ୍ୱବିଶ୍ୱାଚ ସୋମ ସୋଭଗା ଅଥାନୋ ବଶ୍ୟସ ସ୍କୃତି। ଋଗ୍ବେଦର ଏହି ବାକ୍ୟର ଭାବାର୍ଥ ହେଲା, ପବିତ୍ର ମଧୁମୟ ପ୍ରିୟ ପରମେଶ୍ୱର ଆମ୍ଭମାନଙ୍କୁ ସଦାସର୍ବଦା ଦିବ୍ୟ ଆଲୋକ ଜ୍ୟୋତି ପ୍ରଦାନ କରନ୍ତୁ, ସର୍ବଦା ସୁଖ ପ୍ରଦାନ କରନ୍ତୁ, ସଦା ସମ୍ପୂର୍ଣ୍ଣ ସୌଭାଗ୍ୟ ପ୍ରଦାନ କରନ୍ତୁ। ସୁଧୀବୃନ୍ଦ, ଆମର ହୃଦୟ ହେଉଛି ମନ୍ଦିର, ଆତ୍ମଜ୍ଞାନ ହେଉଛି ପ୍ରଦୀପ, ଏହାର ପ୍ରକାଶରେ ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କର ଦର୍ଶନ ମିଳିଥାଏ। କିନ୍ତୁ ଏହି ଜ୍ୟୋତି ସ୍ୱରୂପା ପରମ ଜ୍ଞାନ ଶକ୍ତିର ବିକାଶ ନିମନ୍ତେ ଆଜିର ମଣିଷ ଯଦି ଟିକିଏ ଧ୍ୟାନ ଦିଅନ୍ତା, ତାହେଲେ ସମଗ୍ର ପୃଥିବୀ ସୁଖ ଶାନ୍ତିରେ ଭରପୁର ହୋଇ ଉଠନ୍ତା। ଆମର କଲ୍ୟାଣ ନିମନ୍ତେ ଏକମାତ୍ର ଉପଯୁକ୍ତ ମାର୍ଗ ହେଲା ଜ୍ୟୋତିର ଉପାସନା, ଜ୍ୟୋତି ନିକଟରେ ସମ୍ପୂର୍ଣ୍ଣ ଆତ୍ମସମ।

0: समर्पण मनोभाव समस्त सांसारिक अथवा आध्यात्मिक उपलब्धि ଏହି ଆତ୍ମଜ୍ୟୋତିର କୃପା ଉପରେ ହିଁ ନିର୍ଭର କରିଥାଏ। ଏଣୁ ଏହି ଆତ୍ମଜ୍ୟୋତିର ମହତ୍ତ୍ୱ ଶ୍ରେଷ୍ଠତ୍ୱ ଏବଂ ବିଶେଷତ୍ୱ ଜାଣିବା ନିମନ୍ତେ ଯୁଗ ଯୁଗ ଧରି ଋଷି ମୁନି ସାଧୁ ସନ୍ଥ ମହାନ୍ତମାନେ କଠୋର ତପସ୍ୟା ସାଧନା କରି ଆସିଛନ୍ତି। ଶ୍ରୁତିବୃନ୍ଦ, ଆମର ରାଷ୍ଟ୍ର ଭାରତର ଅର୍ଥ ହେଲା ଜ୍ଞାନ ପ୍ରକାଶରେ ଆସକ୍ତ ଦେଶ। ଏଣୁ ସାରା ବିଶ୍ୱରେ ଜ୍ଞାନ ଜ୍ୟୋତିର ପରିପ୍ରକାଶ ନିମନ୍ତେ ପ୍ରଥମ ପଥ ପ୍ରଦର୍ଶକ ଭାବେ ଉଭାଇଥିଲା ଭାରତବର୍ଷ। ଭାରତୀୟ ପରମ୍ପରା ଓ ମାନ୍ୟତା ଅନୁଯାୟୀ ବ୍ରତ ପର୍ବ ଏବଂ ଉତ୍ସବଗୁଡ଼ିକୁ ଶୁଭବାର ଶୁଭତିଥି ଏବଂ ଶୁଭ ନକ୍ଷତ୍ରରେ ପାଳନ କରିବାର ବିଧାନ ରହିଛି। ପ୍ରତ୍ୟେକ ପର୍ବ ସହିତ କିଛି ପୌରାଣିକ କିମ୍ବଦନ୍ତୀ ଆଖ୍ୟାନ ଏବଂ ଐତିହାସିକ ତଥ୍ୟର ବିଶେଷତା ମଧ୍ୟ ରହିଥାଏ। ଏହି ଶୃଙ୍ଖଳାରେ ଆମେ ଯେଉଁ ସବୁ ପର୍ବ ଉତ୍ସବ ପାଳନ କରିଥାଉଁ ତାରି ମଧ୍ୟରେ ଜ୍ୟୋତି ପର୍ବ ଦୀପାବଳି ମହୋତ୍ସବ ହେଉଛି ଏକ ବିଶେଷ ଆନନ୍ଦ ଉଲ୍ଲାସର ପର୍ବ। ବିଧି ଅନୁସାରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନଠାରୁ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ତିଥି ପର୍ଯ୍ୟନ୍ତ ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଉତ୍ସବ ପାଳନ କରାଯାଇଥାଏ। ତିଥି ନିର୍ଣ୍ଣୟ ଅନୁଯାୟୀ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନଟି ଆୟୁର୍ବେଦ ଶାସ୍ତ୍ର ଜନକ ଭଗବାନ ଧନ୍ୱନ୍ତରୀ ତଥା ଯମରାଜଙ୍କ ସହିତ ସମ୍ବନ୍ଧ ରହିଛି। ଆଜି ଯେଉଁ ଧନତେରସ୍ ଶବ୍ଦଟି ବ୍ୟବହାର କରାଯାଉଛି ଏବଂ ଏହି ଦିନ ଅନେକ ଲୋକ କିଛି ସୁନା ରୂପା ଅଳଙ୍କାର କିଣନ୍ତି, ଏହି ନାମ ଭଗବାନ ଧନ୍ୱନ୍ତରୀଙ୍କର ଜୟନ୍ତୀ ଦିବସକୁ ଆଧାର କରି ପ୍ରଚଳିତ ହୋଇଥିବାର ଅନୁମାନ କରାଯାଏ। ପୁରାଣ ଅନୁଯାୟୀ ଏହି ଦିନ ଯମୁନା ନଦୀରେ ସ୍ନାନ କରି ଯମରାଜ ଏବଂ ଧନ୍ୱନ୍ତରୀଙ୍କର ନିମନ୍ତେ ଦୀପଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ। ସ୍କନ୍ଦ ପୁରାଣ, ପଦ୍ମପୁରାଣ ତଥା ଭବିଷ୍ୟ ପୁରାଣରେ ଜ୍ୟୋତି ପର୍ବ ଦୀପାବଳି ସମ୍ପର୍କରେ ବିଭିନ୍ନ ଆଖ୍ୟାନ ମିଳେ। କେଉଁଠି ବର୍ଣ୍ଣିତ ଅଛି ଯେ ମହାରାଜ ପୃଥୁ ପୃଥିବୀକୁ ଉର୍ବର ଶସ୍ୟଶାଳୀନ କରିବା ସହିତ ଧନଧାନ୍ୟରେ ସମୃଦ୍ଧ କରିଥିବା ଉପଲକ୍ଷେ ଦୀପାବଳି ପାଳନ କରିବାର ଉଲ୍ଲେଖ ଥିବାବେଳେ ଅନ୍ୟ କେଉଁଠି ଏହି ଦିନ ସମୁଦ୍ର ମନ୍ଥନରୁ ଭଗବତୀ ମହାଲକ୍ଷ୍ମୀଙ୍କର ଆବିର୍ଭାବ ହୋଇଥିବାରୁ ଜନସମୂହ ଉଲ୍ଲାସର ସହିତ ଏହି ଉତ୍ସବ ପାଳନ କରନ୍ତି। ଅନ୍ୟତ୍ର ବର୍ଣ୍ଣିତ ଅଛି ଯେ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରି ତାର ବନ୍ଦୀ ଗୃହରୁ 16,000 ରାଜକନ୍ୟାଙ୍କୁ ଉଦ୍ଧାର କରିଥିବା ହେତୁ ନଗରବାସୀ ଦୀପମାଳାରେ ନଗର ସଜ୍ଜିତ କରି ତାହାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟତ୍ର ବର୍ଣ୍ଣନା ଅଛି ଯେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଲଙ୍କା ବିଜୟ ଉପଲକ୍ଷେ ଅଯୋଧ୍ୟାରେ ତାହାଙ୍କୁ ସ୍ୱାଗତ ଜଣାଇବା ପାଇଁ ଯେଉଁ ଦୀପମାଳାର ସାଜସଜ୍ଜା କରାଯାଇଥିଲା ତାହାକୁ ପ୍ରକୃତରେ ଦୀପାବଳି ଉତ୍ସବର ମାନ୍ୟତା ଦିଆଯାଇଛି। ଯେଉଁ କାରଣରୁ ହେଉନା କାହିଁକି, କେଉଁ ଆବହମାନ କାଳରୁ ଯେ ଏହି ଦୀପାବଳି ମହୋତ୍ସବ ଭାରତବର୍ଷରେ ପାଳିତ ହୋଇ ଆସୁଛି ଏଥିରେ କୌଣସି ଦୁରୁକ୍ତି ନାହିଁ। ଦୀପର ଅର୍ଥ ହେଲା ଦୀପ୍ତି ବା ଯାହା ଚମକ ଦିଏ। ଦୀପ୍ତିମାନ ଜ୍ୟୋତିଷିଖାରେ ସମସ୍ତ ଦେବଦେବୀଙ୍କର ଶକ୍ତି ଠୁଳ ହୋଇ ରହିଛି। ଏଣୁ ଅଗ୍ନିଶିଖାରେ ଆମେ ଯାହା ପ୍ରଦାନ କରିଥାଉ ତାହା ସମସ୍ତ ଦେବଦେବୀ ଗ୍ରହଣ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ସେଥିପାଇଁ ଆମ ସମ୍ମୁଖରେ ସମସ୍ତ ଶକ୍ତିର ଆଧାର ଯେଉଁ ଅଗ୍ନିଶିଖା ଜ୍ୟୋତି ରୂପରେ ପ୍ରକାଶିତ ରହିଛନ୍ତି ତାଙ୍କରି ନିକଟରେ ଏତିକି ପ୍ରାର୍ଥନା କରିବା, ଶୁଭମ୍ ଭବତୁ କଲ୍ୟାଣମ୍, ମାରୋଗ୍ୟମ୍ ପୁଷ୍ଟିବର୍ଦ୍ଧନମ୍, ଆତ୍ମତତ୍ୱ ପ୍ରବୋଧାୟ ଦୀପ ଜ୍ୟୋତି ନମସ୍ତୁତେ।
1: ଶୁଣୁଥିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଚାଷ କଥାରେ ଜାଣିବା କପା ଚାଷ ସମ୍ପର୍କରେ। କପା ହେଉଛି ଆମ ଦେଶର ଅନ୍ୟତମ ପ୍ରମୁଖ ଅର୍ଥକାରୀ ଫସଲ। ଏହାକୁ ଧଳା ସୁନା ହ୍ୱାଇଟ୍ ଗୋଲ୍ଡ ମଧ୍ୟ କୁହାଯାଏ। ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା ଓ ଗଜପତି ଭଳି ଜିଲ୍ଲାଗୁଡ଼ିକରେ କପା ବ୍ୟାପକ ଭାବରେ ଚାଷ କରାଯାଉଛି। ସଠିକ୍ ପ୍ରଣାଳୀ ଓ ଯତ୍ନ ସହିତ କପା ଚାଷ କଲେ ଅଧିକ ଅମଳ ଓ ଲାଭ ମଧ୍ୟ ମିଳିଥାଏ। କପା ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ। ଏହି ଫସଲ ପାଇଁ 21 ଡିଗ୍ରୀ ସେଲସିୟସରୁ 30 ଡିଗ୍ରୀ ସେଲସିୟସ ତାପମାତ୍ରା ସର୍ବୋତ୍ତମ ହୋଇଥାଏ। ଗଛ ବଢ଼ିବା ସମୟରେ ବର୍ଷା ଓ କପା ଫୁଟିବା ସମୟରେ ଖରାଟିଆ ମେଘମୁକ୍ତ ଆକାଶ ଦରକାର ହୋଇଥାଏ। ଜଳ ନିଷ୍କାସନ ବ୍ୟବସ୍ଥା ଥିବା କଳାମାଟି କପା ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ଏହା ବ୍ୟତୀତ ନିଗିଡ଼ା ଦୋରସା ମାଟିରେ ମଧ୍ୟ ଏହା ଭଲ ଚାଷ ହୋଇଥାଏ। କପା ଚାଷ ପାଇଁ ମାଟିର ଅମ୍ଳତା 6.0ରୁ 8.0 pH ମଧ୍ୟରେ ରହିବା ଉଚିତ। ସାଧାରଣତଃ ପ୍ରଥମେ ଗ୍ରୀଷ୍ମ

ଦିନରେ ଜମିକୁ ଗଭୀର ଭାବେ ମାଟି ଓଲଟାଇ ହଳ ଦ୍ୱାରା ଚାଷ କରି ଖରାରେ ଛାଡ଼ିଦେବା ଉଚିତ, ଯାହାଦ୍ୱାରା ପୂର୍ବ କୀଟପତଙ୍ଗ ଓ ରୋଗଜୀବାଣୁ ନଷ୍ଟ ହୋଇଯାଆନ୍ତି। ମୌସୁମୀ ବର୍ଷା ଆରମ୍ଭରେ 2-3 ଥର ହଳ କରି ମାଟିକୁ ଗୁଣ୍ଡ କରି ସମତୁଲ କରିଦେବା ଉଚିତ। ଶେଷ ହଳ ସମୟରେ ହେକ୍ଟର ପ୍ରତି 8-10 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ମାଟିରେ ମିଶାଇଦେବା ଉଚିତ। ସାଧାରଣତଃ ଶଙ୍କର କିସମର କପା ଓ ବିଟି କପା ଚାଷ କରିବା ଦ୍ୱାରା ଅଧିକ ଅମଳ ମିଳିଥାଏ। ଗଛକୁ ପୋକ ଓ ରୋଗ ଦାଉରୁ ରକ୍ଷା କରିବା ପାଇଁ

0: ଜୁଲାଇ ମାସର ପ୍ରଥମ ସପ୍ତାହ କପା ବୁଣିବା ପାଇଁ ଉପଯୁକ୍ତ ସମୟ ହୋଇଥାଏ। କପା ବିହନ ବୁଣିବା ସମୟରେ ଧାଡ଼ିରୁ ଧାଡ଼ି 90 ସେଣ୍ଟିମିଟର ଏବଂ ଗଛରୁ ଗଛ 60 ସେଣ୍ଟିମିଟର ଦୂରତା ରଖିବା ଉଚିତ। ହେକ୍ଟର ପ୍ରତି ସାଧାରଣତଃ 120 କିଲୋଗ୍ରାମ ଯବକ୍ଷାରଚାନ, 60 କିଲୋଗ୍ରାମ ଫସ୍ଫରସ୍ ଓ 60 କିଲୋଗ୍ରାମ ପୋଟାସ ସାରର ଆବଶ୍ୟକତା ହୋଇଥାଏ। ଜମି ପ୍ରସ୍ତୁତି ବିହନ ବୁଣିବା ସମୟରେ ସମ୍ପୂର୍ଣ୍ଣ ଫସ୍ଫରସ୍, ଅଧା ଯବକ୍ଷାରଚାନ ଓ ଅଧା ପୋଟାସ ସାରକୁ ପ୍ରୟୋଗ କରାଯାଇଥାଏ। ଦ୍ୱିତୀୟ କିସ୍ତିରେ ବୁଣିବାର 30-35 ଦିନ ପରେ ବାକି ଯବକ୍ଷାରଚାନର ଅଧାଂଶ ପ୍ରଦାନ କରାଯାଇଥାଏ। ତୃତୀୟ କିସ୍ତିରେ ବୁଣିବାର 60-65 ଦିନ ପରେ ଅବଶିଷ୍ଟ ଯବକ୍ଷାରଚାନ ଓ ପଟାସ ସାରର ପ୍ରୟୋଗ କରାଯାଇଥାଏ। ସାଧାରଣତଃ ବୁଣିବାର 45 ଦିନ ପର୍ଯ୍ୟନ୍ତ ଜମିକୁ ଘାସମୁକ୍ତ ରଖିବା ଜରୁରୀ। 20-25 ଦିନ ଓ 40-45 ଦିନରେ ଦୁଇଥର କୋଡ଼ା ଖୋସା କରି ଗଛମୂଳରେ ମାଟି ଟେକିଦେବା ଉଚିତ। ବର୍ଷା ଦିନେ ସାଧାରଣତଃ ଜଳସେଚନର ଆବଶ୍ୟକତା ହୋଇନଥାଏ, ତେବେ ବର୍ଷା ନହେଲେ ଫୁଲ ଫୁଟିବା ଓ କପା କୋରଡ଼ ବଢ଼ିବା ସମୟରେ ହାଲୁକା ଜଳସେଚନ କରିବା ଆବଶ୍ୟକ। କପା ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି ଶୋଷକ ପୋକ। ଏମାନେ ପତ୍ରରୁ ରସ ଶୋଷି ନେଇ ଗଛକୁ ନଷ୍ଟ କରିଦେଇଥାନ୍ତି। ଏହାର ନିରାକରଣ ପାଇଁ ଇମିଡ଼ା କ୍ଲୋପ୍ରିଡ୍ 17.8% SL 0.5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବା। ଅନ୍ୟ ଏକ ପୋକ ହେଉଛି କୋରଡ଼ ବିନ୍ଧା ପୋକ। ଏହା କପାର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ଏହାର ନିରାକରଣ ପାଇଁ ଜୈବିକ ଉପାୟରେ ଫେରୋମନ୍ ଫାନ୍ଦର ବ୍ୟବହାର କରିବା କିମ୍ବା ପ୍ରୋଫେନୋଫୋସ୍ 50% EC 2 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବା। ସାଧାରଣତଃ ବୁଣିବାର 140-160 ଦିନ ମଧ୍ୟରେ କପା କୋରଡ଼ ଫୁଟିବା ଆରମ୍ଭ କରେ। ସକାଳ ଖରା ଛାଡ଼ିଗଲା ପରେ ଶୁଖିଲା ଓ ଭଲଭାବେ ଫୁଟିବା କପାକୁ ହାତରେ ତୋଳିବା ଉଚିତ। ଅଧା ଫୁଟିଥିବା କିମ୍ବା ରୋଗାକ୍ରାନ୍ତ କପାକୁ ଅଲଗା ରଖିବା। ତୋଳାଯାଇଥିବା କପାକୁ ଖରାରେ ଭଲଭାବେ ଶୁଖାଇ ଶୁଖିଲା ଓ ସଫା ସ୍ଥାନରେ ସଂରକ୍ଷଣ କରି ରଖିବା। ସଠିକ୍ ପ୍ରଣାଳୀରେ ଚାଷ କଲେ ହେକ୍ଟର ପ୍ରତି ହାରାହାରି 20-25 କ୍ୱିଣ୍ଟାଲ କପା ଅମଳ କରାଯାଇପାରିବ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ରାମଚନ୍ଦ୍ର ସରକା ଏବଂ ସାଥୀ।
2: କାର୍ଯ୍ୟକ୍ରମରେ ଆମେ ପ୍ରଚାର କରୁଛୁ କନ୍ଧ ସମ୍ପ୍ରଦାୟର ଗୀତ। କନ୍ଧ ଭାଇଭଉଣୀମାନେ କଠିନ ପରିଶ୍ରମ କରି ନିଜର ଜୀବିକା ଉପାର୍ଜନ କରନ୍ତି। ନିଜର କ୍ଲାନ୍ତକୁ ଭୁଲିଯିବା ପାଇଁ ସେମାନେ ଖୋଜନ୍ତି ଅବସର, କାରଣ ସାମାନ୍ୟ ଅବସର ପାଇଲେ ସେମାନେ ଗୀତ ଗାଇ ନାଚ କରିବାକୁ ଭଲ ପାଆନ୍ତି। ତେଣୁ ସନ୍ଧ୍ୟା ସମୟ ହିଁ ସେମାନଙ୍କ ପାଇଁ ଉପଯୁକ୍ତ ଅବସର ସମୟ। ଏହି ସମୟରେ ଗାଁ ଦାଣ୍ଡରେ କନ୍ଧ ଯୁବତୀମାନେ ଏକାଠି ହୋଇ କନ୍ଧ ଯୁବକମାନଙ୍କୁ ଗୀତ ମାଧ୍ୟମରେ ଥଟା ପରିହାସ କରନ୍ତି। ସେହି ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଓ ସାଥୀମାନେ।

ପ୍ରତ୍ୟେକ ସମ୍ପ୍ରଦାୟ ଭଳି କନ୍ଧ ସମ୍ପ୍ରଦାୟରେ ମଧ୍ୟ ବିବାହ ପ୍ରଥା ରହିଛି। କନ୍ୟାକୁ ବରଘର ଗାଁରେ ଛାଡ଼ିଯିବା ସମୟରେ କନ୍ୟା ପକ୍ଷରୁ ଯାଇଥିବା କନ୍ଧ ଭାଇମାନେ ଗୀତ ମାଧ୍ୟମରେ ବରଘର ଗାଁର କନ୍ୟାମାନଙ୍କୁ ମିଶିବା ପାଇଁ ଡାକନ୍ତି। ସେମାନେ ଗୀତ ମାଧ୍ୟମରେ କହନ୍ତି ଯେ ଆଜିର ସୁଯୋଗ ହୁଏତ ଆଉ ଦିନ ଆସିବନି, ତେଣୁ ଆଉ ଡେରି ନକରି ଚାଲିଆସ, ମିଳିମିଶି ଗୀତ ଗାଇ ଗାଁ ଦାଣ୍ଡରେ ନାଚ କରିବା। ଏହିଭଳି ଗୀତ ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଏବଂ ସାଥୀମାନେ।

0: Nere gurtana no na na nere partana no la poi dole ne gurtana no na na nere partana no ma poi dole ne dole amma guva indana na mama pala indana poi dole
1: amma guva indana la mama pala indana poi dole ne dole
0: ne dera parata la ne dera saparata poi dole
1: ne dera parata la ne dera saparata poi dole ne dole
0: dirva tote tala ne de dirva parata poi dole
1: ne de dirva tote tala ne de dirva parata poi dole ne dole
2: ନିଜ ନିଜ କ୍ଷେତ୍ରରେ କାମ କରିବା ସମୟରେ କନ୍ଧ ଭାଇ ଭଉଣୀମାନେ ଗୀତ ଗାଇ କାମ କରିବାକୁ ଅଧିକ ପସନ୍ଦ କରନ୍ତି। ସେମାନଙ୍କର ଧାରଣା ଯେ ଗୀତ ଗାଇ ଗାଇ କାମ କଲେ କଠିନ କାମ ମଧ୍ୟ ସହଜରେ ହୋଇଯିବ ଏବଂ ଆମକୁ କଷ୍ଟ ହେବନି। ସେଇ ଗୀତ ଆସନ୍ତୁ ଶୁଣିବା।

हरे हरे के लिए कौन जरा मारा।

0: एकस्मिन् क्षेत्रे स्वकीयं विशिष्टं चिह्नं स्थापितवन्तः। प्रधानमन्त्री मोदी उक्तवान् यत् शतवर्षीयम् इदं महत्वपूर्णं चरणं महाविद्यालयस्य तथा राष्ट्रस्य शिक्षाक्षेत्रस्य च कृते अत्यन्तं महत्वपूर्णमस्ति। असौ संस्थापकं श्रीरामं श्रद्धया स्मृत्वा तस्य स्थायिदृष्टिं प्रति सम्माननं प्रकटितवान्। राष्ट्रपति पदासीनया द्रौपदी मुर्मू इत्यनया ह्यः डॉ दिनेश शर्मा इत्येषः अण्डमान निकोबार द्वीप समूहस्य उपराज्यपाल रूपेण नियुक्तः। राष्ट्रपति भवनेन प्रसारिते एकस्मिन् विज्ञप्तौ एतत् संसूचितमासीत्। डॉ शर्मा 17,2000 अक्टूबर मासात् अण्डमान निकोबार द्वीप समूहस्य उपराज्यपाल रूपेण कार्यं कुर्वन्तं सेवानिवृत्तं एडमिरल देवेन्द्र कुमार जोशीम् अनुसरिष्यति। डॉ शर्मा सम्प्रति उत्तर प्रदेशतः राज्यसभा सांसदः अस्ति। असौ पूर्वं राज्यस्य उपमुख्यमन्त्री पदमपि अलंकृतवान्। भारत नेपालयोः उद्धारदलानि चिलिमे सुरंगे उद्धार कार्यं निरन्तरं कुर्वन्ति। नेपालस्थितः भारतस्य राजदूतः नवीन श्रीवास्तवः ह्यः उक्तवान् यत् उद्धार कार्यं सुकरं कर्तुं समीपस्थस्य स्याब्रुबेसी प्रदेशात् सुरंगस्य प्रवेशद्वार पर्यन्तं सम्पर्क मार्गस्य निर्माण कार्यमपि प्रचलति। भारतर्तो विज्ञान विभागेन संसूचितं यत् श्वः यावत् उत्तर पूर्वीयेष् राज्येष् उप हिमालयीय पश्चिम बंगाल सिक्किम बिहारोत्तर प्रदेशोत्तराखण्ड पंजाब चंडीगढ़ हरियाणा पूर्व राजस्थान दिल्ली मध्य प्रदेशेष् च अतिवृष्टेः संभावना अस्ति। महिला क्रिकेट क्रीडायां भारतेन पाकिस्तान दलं 7-0 पराजितम् इति वार्ताः।
1: ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟସୂଚୀ ସମ୍ପର୍କରେ। ସକାଳ 7:25ରେ ପ୍ରଚାର କରିବୁ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ତୁମପରି ପିଲାଟିଏ। ସୁରଲହରୀ ଶୁଣିବେ ସକାଳ 8:30ରେ ଶିଳ୍ପୀ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର। ସକାଳ 8:45ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ ଶିଳ୍ପୀ ବାବୁଲ ସୁପ୍ରିୟ ନିବେଦିତା ଏବଂ ଉଦିତ ନାରାୟଣ। ଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଫୋନ୍ ଇନ୍ ହ୍ୟାଲୋ ମୋ ପସନ୍ଦ ଶୁଣିବେ ସକାଳ 9:00। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ ମଧ୍ୟାହ୍ନ 12:00 ଏବଂ ଦିନ 2:15ରେ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ପୂର୍ବାହ୍ନ 10:30ରେ। ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ପ୍ରଚାର କରିବୁ ଦିନ 11:00। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:30ରେ ଶିଳ୍ପୀ ସୋନୁ ନିଗମ ଅନୁରାଧା ପୋଡ଼ୱାଲ ବସନ୍ତ ପାତ୍ର ନମିତା ଅଗ୍ରୱାଲ ଏବଂ ଇରା ମହାନ୍ତି। ଦିନ 1:05ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତିଗୀତ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ପ୍ରଚାର କରିବୁ ଦିନ 1:20ରେ। ଏଥିରେ ଶୁଣିବେ ସାକ୍ଷାତକାର ପ୍ରସବ ପୂର୍ବ ଓ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ କହିଛନ୍ତି ଡକ୍ଟର ପ୍ରମିଳା କୁମାରୀ ଝଡ଼ିଆ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ବିଷୟରେ କହିଛନ୍ତି କୁମାରୀ ରୀତା। ଶୁଣୁଥିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟସୂଚୀ ସମ୍ପର୍କରେ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05ରେ ଶୁଣିବେ ଆଞ୍ଚଳିକ ସମ୍ବାଦ। 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ 5 ତାରିଖ ସୁଦ୍ଧା ଜନଗଣନା ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି, ଏହାପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। 5ଟି ପର୍ଯ୍ୟାୟରେ ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍ ମାସରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ମାସେ ଭିତରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର 24ରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ଫେବୃୟାରୀ 10 ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ପଞ୍ଚାୟତ ସ୍ତରରୁ ସଂଗଠନକୁ ଦୃଢ଼ କରିବା ନେଇ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ ପାଇଛି। କଟକ ଇଣ୍ଡୋର ଷ୍ଟାଡିୟମଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ବୈଠକରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦୁଇଦିନିଆ ବୈଠକ ଆଜି ଉଦ୍ଯାପିତ ହେବ। ଓଡ଼ିଶା ପୁଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନସ୍ଥ କନଷ୍ଟେବଲ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ କହିଛି। ପୁଲିସ୍ ସେବା ପରୀକ୍ଷା 2024 ସଂକ୍ରାନ୍ତ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଆୟୋଗ କହିଛନ୍ତି। ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତ ବିସ୍ତୃତ ବିବରଣୀ ତଥା ଅନ୍ୟାନ୍ୟ ନିୟମାବଳୀ ପ୍ରସଙ୍ଗରେ ଖୁବ୍ ଶୀଘ୍ର ଆବଶ୍ୟକ ସୂଚନା ପ୍ରକାଶ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ତାଲିକା ପ୍ରକାଶ ପାଇଛି। ଏଥିରେ ରାଜ୍ୟର 4ଟି ସହର ସ୍ଥାନିତ ହୋଇଛନ୍ତି। 3 ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ବର୍ଗରେ କଳିଙ୍ଗନଗର ଶିଳ୍ପ ସହର ତଥା ବ୍ୟାସନଗରକୁ ପ୍ରଥମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ବର୍ଗରେ ଅନୁଗୁଳ ଦ୍ୱିତୀୟ ଏବଂ ତାଳଚେରେ ତୃତୀୟ ସ୍ଥାନ ହାସଲ କରିଛି। 4 ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ରାଉରକେଲା ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଆସନ୍ତା 7 ତାରିଖରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦେଶର ମୋଟ 132ଟି ସହରକୁ ନେଇ ଏଥିପାଇଁ ସର୍ବେକ୍ଷଣ କରାଯାଇଥିଲା। ଭୁବନେଶ୍ୱରଠାରେ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର 184ତମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୁଲାଇ ମାସ ସୁଦ୍ଧା ତ୍ରୈମାସିକ କାର୍ଯ୍ୟଦକ୍ଷତା ସମୀକ୍ଷା କରାଯାଇଛି। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ବ୍ୟାଙ୍କ୍ଗୁଡ଼ିକ ଚଳିତ ଆର୍ଥିକ ବର୍ଷର ଧାର୍ଯ୍ୟ

0: ହାସଲ କରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ଶିକ୍ଷା ପ୍ରଶାସନକୁ ସୁଦୃଢ଼ କରିବା ଏବଂ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତାକୁ ଉନ୍ନତ କରିବାରେ ଉତ୍କର୍ଷ ପ୍ରତିପାଦନ କରିଥିବା ଦେଶର ବିଭିନ୍ନ ପ୍ରାନ୍ତର ଶିକ୍ଷା ଅଧିକାରୀଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଜାତୀୟ ଶିକ୍ଷା ପରିଚାଳନା ଏବଂ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ସମାରୋହରେ ରାଜ୍ୟର 7 ଜଣ ଶିକ୍ଷା ଅଧିକାରୀ ପୁରସ୍କୃତ ହୋଇଛନ୍ତି। ବିଦ୍ୟାଳୟ ଶିକ୍ଷା ପ୍ରଶାସନକୁ ସୁଦୃଢ଼, ନବସୃଜନକୁ ପ୍ରୋହାହନ ଏବଂ ଗୁଣାତ୍ମକ ଶିକ୍ଷାଗତ ଫଳାଫଳକୁ ସୁନିଶ୍ଚିତ କରିବାରେ ସରକାରଙ୍କ ପ୍ରୟାସକୁ ଏଭଳି ମାନ୍ୟତା ପ୍ରତିଫଳନ କରୁଛି ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କହିଛନ୍ତି। ରାଜ୍ୟର ସ୍ୱୟଂସହାୟକ ଗୋଷ୍ଠୀ ଉଦ୍ୟୋଗୀଙ୍କୁ ଅଣକୃଷି କ୍ଷେତ୍ରରେ ବ୍ୟବସାୟର ବିକାଶ, ନୂତନ ରୋଜଗାର ସୃଷ୍ଟି ଏବଂ ଜୀବିକାକୁ ସୁଦୃଢ଼ କରିବା ପାଇଁ ସରକାର ଓଡ଼ିଶା ଇନ୍କ୍ୟୁବେଟର ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସହାୟତାମୂଳକ ବ୍ୟବସ୍ଥା ପ୍ରଦାନ କରାଯାଇଥାଏ। ଏହି ପଦକ୍ଷେପ ଅଧୀନରେ ମୋଟ 150 ଜଣ ଉଦ୍ୟୋଗୀଙ୍କୁ ମନୋନୀତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆସନ୍ତା 21 ତାରିଖ ସୁଦ୍ଧା ଆବେଦନ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବେଦନ ସଂକ୍ରାନ୍ତ ସମ୍ପୂର୍ଣ୍ଣ ବିବରଣୀ ଓଡ଼ିଶା ଜୀବିକା ମିଶନ ମିଶନ ଶକ୍ତି ବିଭାଗ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଭୁବନେଶ୍ୱରଠାରେ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସାମର୍ଥ୍ୟ 2026 ଗତକାଲି ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଦିବ୍ୟାଙ୍ଗଜନକ ପ୍ରତିଭା, ଇଚ୍ଛାଶକ୍ତି ଏବଂ ସଫଳତାକୁ ସମ୍ମାନ ଜଣାଇବା ଲକ୍ଷ୍ୟ ନେଇ ଚଳଚ୍ଚିତ୍ର ନିର୍ମାତା, ଅଧିକାରୀ, କଳାକାର ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଏକାଠି ହୋଇଥିଲେ। ମହୋତ୍ସବ ପାଇଁ 20ଟି ଜାତୀୟ ଏବଂ 42ଟି ଆଞ୍ଚଳିକ ସ୍ତରର ମୋଟ 62ଟି ସିନେମା ଦାଖଲ ହୋଇଥିଲା। ସେଥିରୁ 38ଟି ଚଳଚ୍ଚିତ୍ରକୁ ପ୍ରଦର୍ଶନ ପାଇଁ ମନୋନୀତ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି 10ମୀ ତିଥି ଅବସରରେ ଠାକୁରଙ୍କର ବଣଭୋଜି ବେଶ ଅନୁଷ୍ଠିତ ହେବ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈବାଛୁରୀଙ୍କୁ ନେଇ ବଣଭୋଜି ପାଇଁ ଯାଇଥିବାର ପୁରାଣ ବର୍ଣ୍ଣନା ଆଧାରରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କର ବେଶ ପ୍ରକ୍ରିୟା ଆରମ୍ଭ ହେବ। କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଆଇନ ଉପରେ ଆଧାରିତ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ମଧୁମେହ ରୋଗରେ ଖାଦ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିବାନୀ କୁମାର ସେନ।
2: ମଧୁମେହ ବା ଡାଏବେଟିସରେ ଆକ୍ରାନ୍ତ ବ୍ୟକ୍ତି ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ଉପଯୁକ୍ତ ଖାଦ୍ୟ ଚୟନ କରିବା ଅପରିହାର୍ଯ୍ୟ। ଉପଯୁକ୍ତ ଖାଦ୍ୟ, ଦୈନିକ ବ୍ୟାୟାମ ଓ ଔଷଧ ପ୍ରୟୋଗ ଦ୍ୱାରା ଏହି ରୋଗର ଉପଦ୍ରବକୁ ପ୍ରତିରୋଧ କରିବା ସହଜ ହୋଇଥାଏ। ରୋଗରେ ପୀଡ଼ିତ ସାଧାରଣ ପରିଶ୍ରମ କରୁଥିବା ବ୍ୟକ୍ତି ଦୈନିକ 1600 କିଲୋକାଲୋରି ଓ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ 1800 କିଲୋକାଲୋରି ଖାଇବାକୁ ପରାମର୍ଶ ଦିଆଯାଏ। ପୁରୁଷମାନେ ଦୈନିକ 40 ଗ୍ରାମ ଓ ସ୍ତ୍ରୀମାନେ ଦୈନିକ 200 ଗ୍ରାମ ତନ୍ତୁ ବା ରେଶା ଖାଦ୍ୟ ଖାଇବା ଆବଶ୍ୟକ। ଅଧିକ ପରିଶ୍ରମ କରୁଥିବା ସ୍ତ୍ରୀ ଲୋକମାନଙ୍କଠାରୁ ଗର୍ଭବତୀ ସ୍ତ୍ରୀଙ୍କୁ ମଧ୍ୟ ଅଧିକ କ୍ୟାଲୋରିର ଖାଦ୍ୟ ଦିଆଯାଏ। ଅଧିକ ପରିମାଣରେ ଶର୍କରାଯୁକ୍ତ ଖାଦ୍ୟ ସେବନ ଦ୍ୱାରା ରକ୍ତ ଶର୍କରା ବଢ଼ିଥାଏ। ମଧୁମେହ ରୋଗୀଙ୍କର ଖାଦ୍ୟକୁ 3 ଭାଗରେ ବିଭକ୍ତ କରାଯାଏ, ଯେପରିକି ପ୍ରଚୁର ପରିମାଣରେ ଖାଇପାରିବେ, ସୀମିତ ପରିମାଣରେ ଖାଇପାରିବେ ଓ ଖାଇବା ନିଷେଧ। ସବୁଜ ପନିପରିବା ଯେପରିକି ଜହ୍ନି, ଭେଣ୍ଡି, ଶାଗ, ଅମୃତଭଣ୍ଡା, ଫୁଲକୋବି, ବନ୍ଧାକୋବି, କଲରା, ବିନ୍ସ, କାକୁଡ଼ି, ବାଇଗଣ, କୁନ୍ଦୁରୀ ଇତ୍ୟାଦି ପେଟ ପୁରା ଖାଇପାରିବେ। ସେହିପରି ଭାତ, ରୁଟି, ମାଛ, ଚମଡ଼ା ବିହୀନ କୁକୁଡ଼ା ମାଂସ, କେଶର ବିହୀନ ଅଣ୍ଡା, ଡାଲି ସୀମିତ ପରିମାଣରେ ଖାଇପାରିବେ। ଉଷୁନା ଚାଉଳର ଭାତ ଶର୍କରା ନିୟନ୍ତ୍ରଣ କରିଥାଏ। ଆଳୁ, ଦେଶୀ ଆଳୁ, ସାରୁ, କନ୍ଦମୂଳ, ମିଠା, ଚିନି, ଜାମ୍, ଜେଲି, ଆଇସ୍କ୍ରିମ୍, ଚକୋଲେଟ୍, ମହୁ, କାଜୁ ବାଦାମ, ପାଚିଲା କଦଳୀ, ଆମ୍ବ, ଲିଚୁ, ସପେଟା ଓ କେକ୍ ଇତ୍ୟାଦି ଖାଇବା ନିଷେଧ। ସର ବିନା ଦୁଗ୍ଧ, ଛେନା, ସେଓ, ନାସପାତି, ପିଜୁଳି, କୋଳି, ଅମୃତଭଣ୍ଡା ମଧ୍ୟ ସୀମିତ ପରିମାଣରେ ଖାଇପାରିବେ। ଫଳରସକୁ ନ ପିଇ ଫଳ ସହ ଚୋପା ଖାଇଲେ ଏଥିରେ ଅଧିକ ତନ୍ତୁ ବା ରେଶା ଜାତୀୟ ଜିନିଷ ମିଳିଥାଏ। ଅଧିକ ମାତ୍ରାରେ ତେଲ, ଘିଅ ଇତ୍ୟାଦି ରୋଗୀ ପାଇଁ କ୍ଷତିକାରକ।

0: ପୁରୀଷ ତେଲ, ସୂର୍ଯ୍ୟମୁଖୀ ତେଲ, ଅଲିଭ୍ ତେଲ ବା ଅଲିଭ୍ ଅଏଲ୍, ଚୋକଡ଼ ପ୍ରସ୍ତୁତ ବା ରାଇସ୍ ବ୍ରାନ୍ ଅଏଲ୍ ଉପକାର ଦେଇଥାଏ। ପ୍ରତ୍ୟେକ ରୋଗୀ 500 ଗ୍ରାମ ତେଲ ଗୋଟିଏ ମାସରେ ଖାଇବା ଉଚିତ। ତେଲ ଛଣା ଖାଦ୍ୟ ଯେପରିକି ବରା, ପିଆଜି, ଆଳୁଚପ, ସିଙ୍ଗଡ଼ା, ଚିପ୍ସ, ପୁରୀ, ଫାଷ୍ଟଫୁଡ୍କୁ ବର୍ଜନ କଲେ ଉପକାର ମିଳିଥାଏ। ଡାଇବେଟିସ୍ ରୋଗୀର ଖାଦ୍ୟ ପ୍ରସ୍ତୁତ ସମୟରେ କିଛିଟା ଧ୍ୟାନ ଦେବା ଆବଶ୍ୟକ। ଖାଦ୍ୟ ନନ୍ଷ୍ଟିକି ପାତ୍ରରେ ପ୍ରସ୍ତୁତ କଲେ କମ୍ ତେଲ ଖର୍ଚ୍ଚ ହୁଏ। ଅଳ୍ପ ଉତ୍ତାପରେ ଖାଦ୍ୟ ପ୍ରସ୍ତୁତ ଦ୍ୱାରା ପନିପରିବାର ତନ୍ତୁ ନଷ୍ଟ ହୋଇନଥାଏ। ମଇଦା ବଦଳରେ ଅଟା ରୁଟି ଓ ଅଟା ପାଉଁରୁଟି ଖାଇଲେ ଶର୍କରା ଅଧିକ ବୃଦ୍ଧି ପାଇନଥାଏ। ପରିବାକୁ ସିଝାଇ ପାଣି ଅଲଗା କରିଦେଲେ ଅଧିକ ଲବଣର ଅଂଶ କମିଥାଏ। କାରଣ ଡାଇବେଟିସ୍ରେ ବୃକକର ସମସ୍ୟା ଦେଖାଗଲେ ଲବଣ ଖାଇବାକୁ ମନା କରାଇଥାଏ। ଏହିସବୁ ଉପାୟ ଅବଲମ୍ବନ କଲେ ରୋଗୀମାନେ ଉପକୃତ ହୋଇଥାନ୍ତି। ଡାଇବେଟିସ୍ ରୋଗୀ ଦିନକୁ 3 ଥର ପେଟପୁରା ଓ 3 ଥର ଜଳଖିଆ ଖାଇବା ଉଚିତ। ଜଳଖିଆରେ ଚୁଡ଼ା ଭଜା, ଚୁଡ଼ା ସନ୍ତୁଳା, ଇଡ୍ଲି, ପିଆଜ ଦୋସା, ଉପମା, ମାଣ୍ଡିଆ ଯାଉ, ଦଲିଆ କ୍ଷୀରି, କ୍ରିମ୍ କ୍ରାକର ବିସ୍କୁଟ, ପତଳା ସୁପ୍ ଇତ୍ୟାଦି ଖାଇପାରିବେ। ଖାଦ୍ୟରେ ସାଲାଡ୍ର ପରିମାଣ ଅଧିକ ହେବା ଉଚିତ। ଡାଇବେଟିସ୍ ରୋଗୀମାନଙ୍କର ପାଇଁ ଉପବାସ କରିବା ଅନୁଚିତ। ଇନ୍ସୁଲିନ୍ ଇଞ୍ଜେକ୍ସନ୍ ନେବାର 15 ମିନିଟ୍ରୁ 20 ମିନିଟ୍ ମଧ୍ୟରେ ଖାଦ୍ୟ ଖାଇବା ଉଚିତ, ନଚେତ୍ ରକ୍ତ ଶର୍କରା ବହୁତ କମିଯାଇଥାଏ। ସେହିପରି ଡାଇବେଟିସ୍ ଔଷଧ ଖାଇବା ବା ଇନ୍ସୁଲିନ୍ ଇଞ୍ଜେକ୍ସନ୍ ପରେ ଖାଦ୍ୟ ନ ଖାଇ ବ୍ୟାୟାମ କରିବା ଅନୁଚିତ। ଖାଦ୍ୟ ପରାମର୍ଶ ବା ମେଡିକାଲ ନ୍ୟୁଟ୍ରିସନ୍ ଥେରାପିଷ୍ଟଙ୍କ ସହ ପରାମର୍ଶ ଦ୍ୱାରା ଡାଇବେଟିସ୍ ରୋଗୀ ବା ପରିବାର ଲୋକେ ଖାଦ୍ୟ ବିଷୟରେ ବିସ୍ତୃତ ବିବରଣୀ ପାଇଥାନ୍ତି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ମଧୁମେହ ରୋଗରେ ଖାଦ୍ୟ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିବାନୀ କୁମାର ସେନ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରତର ଜିଡିପି ବୃଦ୍ଧି ଦେଶର ଆର୍ଥିକ ସୁଦୃଢ଼ୀକରଣକୁ ଦର୍ଶାଉଛି, କହିଲେ ପ୍ରଧାନମନ୍ତ୍ରୀ। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ନିଯୁକ୍ତ ହେଲେ 8ଟି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ୟୁକ୍ରେନ୍ ଉପରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବାକୁ ରୁଷର ନିଷ୍ପତ୍ତି। ଏବଂ ମହିଳା ଏସିଆ କପ୍ T20ରେ ପାକିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱରେ ଅନିଶ୍ଚିତତା ମଧ୍ୟରେ ଭାରତର ଜିଡିପି 7.8% ବୃଦ୍ଧି ଦେଶର ଆର୍ଥିକ ସୁଦୃଢ଼ତା ପ୍ରଦର୍ଶନ କରୁଛି। ଶ୍ରୀ ମୋଦି କହିଛନ୍ତି ଭାରତ ନୀତିଗତ ସକ୍ରିୟତା ଯୋଗୁଁ ଦୀର୍ଘକାଳୀନ ଆର୍ଥିକ ବିକାଶ ଦର ବଜାୟ ରଖିବାରେ ସଫଳ ହୋଇଛି। ଗତକାଲି ନୂଆଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସର ଶତାବ୍ଦୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଅତୀତର ବିଭିନ୍ନ ପ୍ରତିବନ୍ଧକ ଏବଂ ବର୍ତ୍ତମାନ ସମୟର ଉପଲବ୍ଧିକୁ ତୁଳନା କଲେ ଭାରତ ଆତଙ୍କବାଦକୁ ପରାସ୍ତ କରିବା, ସୁରକ୍ଷା ବଳର ଆତ୍ମବିଶ୍ୱାସ ବୃଦ୍ଧି ଭଳି କ୍ଷେତ୍ରରେ ବିଜୟ ଲାଭ କରି ପୂର୍ବୋତ୍ତର ପର୍ଯ୍ୟନ୍ତ ଶାନ୍ତି ସ୍ଥାପନ କରିବାରେ ସଫଳ ହୋଇଛି।
3: ଦୁନିଆ ଭାରତ କୋ ଫ୍ରଜାଇଲ ଫାଇଭ ବତା ରହି ଥି, ଆଜ ଦୁନିଆ ଭାରତ କୋ ଫାଷ୍ଟେଷ୍ଟ ଗ୍ରୋଇଙ୍ଗ ମେଜର ଇକୋନୋମି ବନ୍ନେ ତେ ହୁଏ ଦେଖ ରହି। ଅଭି ହପ୍ତେ ଭର ମେ ହି ଭାରତ କି ଇକୋନୋମି କୋ ଲେକର କଇ ସାରୀ ପଜିଟିଭ ଖବରେ ଆଇ। 7.8% क्वार्टरली ग्रोथ ने देश का जोश बढ़ाया है। और इसी बीच जापानीज क्रेडिट रेटिंग एजेंसी ने भारत की रेटिंग अपग्रेड कर दी है। ये 7.8% की ग्रोथ भी ऐसे समय में आई है जब वेस्ट एशिया का युद्ध चल रहा है।
2: ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଗତ ଅପ୍ରେଲରୁ ଜୁନ୍ ମାସ ମଧ୍ୟରେ ବିଦ୍ୟୁତ୍ ଉତ୍ପାଦନ 9% ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ଯାନବାହନ ବିକ୍ରି ପରିମାଣ 20% ବୃଦ୍ଧି ପାଇଥିବା ବେଳେ 3-ଚକିଆ ଯାନ ବିକ୍ରି 30% ବୃଦ୍ଧି ଘଟିଛି। ଷ୍ଟିଲ୍ ଏବଂ ସିମେଣ୍ଟ କ୍ଷେତ୍ରରେ ମଧ୍ୟ 8% ବିକ୍ରି ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ସ୍ମାର୍ଟଫୋନ୍ ରପ୍ତାନୀ 2.5 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ଘରୋଇ

0: ପ୍ରତିରକ୍ଷା ଉତ୍ପାଦନ 2,00,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀରାମ କଲେଜ ଅଫ୍ କମର୍ସ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କ ବିକାଶ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଶୈକ୍ଷିକ ଶ୍ରେଷ୍ଠତା ଯୋଗୁଁ ଏହି କଲେଜ ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ନିଜର ବିଶ୍ୱସନୀୟତା ସୃଷ୍ଟି କରିବାରେ ସଫଳତା ଲାଭ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସେହି କଲେଜର ଛାତ୍ର ଥିଲେ।
1: जब कोई इंसान 100 वर्ष जीता है तो उसे अनुभवों का सागर माना जाता है, और जब कोई संस्थान 100 वर्ष का होता है तो वो उपलब्धियों और प्रेरणाओं का महासागर हो जाता है। अपनी 100 वर्षों की इस यात्रा में SRCC ने पीढ़ियों को गढ़ा है, उन्हें उज्जवल भविष्य से जोड़ा है। जो आए उन्होंने पढ़ा और जो निकले वो घड़े हुए निकले।
0: सुप्रीमकोर्ट कलेजियम रो सुपारिश परे 8 उच्च न्यायालय रो मुख्य विचारपति नियुक्त करा जाई छि। सामाजिक गणमाध्यम पोस्ट रे आईनमंत्री अर्जुन राम मेघवाल कहिछन्ति दिल्ली हाईकोर्ट रो विचारपति जस्टिस भल्लूरी कामेश्वर राव को पटना हाईकोर्ट रो मुख्य विचारपति भाबे नियुक्ति दिया जाइथिबा बेले बॉम्बे हाईकोर्ट रो विचारपति जस्टिस रविन्द्र भि भुगेंकु कोलकाता उच्च न्यायालय रो मुख्य विचारपति नियुक्त करा जाई छि। ସେହିପରି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଳ୍ପେଶ ଯଶୱନ୍ତ କୋଗଜେଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି। ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପୁଷ୍ପେନ୍ଦ୍ର ସିଂ ଭଟ୍ଟିଙ୍କୁ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ବିଚାରପତି ଅଶ୍ୱନୀ କୁମାର ମିଶ୍ରଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ, ଜଷ୍ଟିସ୍ ସଞ୍ଜୟ କୁମାର ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟ ଏବଂ ଜଷ୍ଟିସ୍ ମହେଶ ଚନ୍ଦ୍ର ତ୍ରିପାଠୀଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଆମେରିକା ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଷ୍ଣରଙ୍କ ସହ ଗତକାଲି କ୍ରେମଲିନ୍ରେ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ଧରି ଅନୁଷ୍ଠିତ ଆଲୋଚନାରେ ଆମେରିକୀୟ ରାଷ୍ଟ୍ରଦୂତ ରୁଷ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ବିବାଦର ଅବସାନ ଲାଗି ବିଭିନ୍ନ ପ୍ରସ୍ତାବ ଉପରେ ଉପସ୍ଥାପନ କରିଥିଲେ। କଥାବାର୍ତ୍ତା ସମୟରେ ରୁଷ ରାଷ୍ଟ୍ରପତି ଆସନ୍ତା 3 ଦିନ ପର୍ଯ୍ୟନ୍ତ କିଭ୍ ଉପରେ ଆକ୍ରମଣ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ସୋମବାର ପର୍ଯ୍ୟନ୍ତ ମସ୍କୋ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ। ସୂଚନା ଅନୁଯାୟୀ ଶାନ୍ତି ସ୍ଥାପନ ପ୍ରକ୍ରିୟାର ଅଂଶସ୍ୱରୂପ ଆଜି ଆମେରିକୀୟ ରାଷ୍ଟ୍ରଦୂତ କିଭ୍ ଅଞ୍ଚଳ ଗସ୍ତ କରିବେ। ଆଲୋଚନା ପରେ ରାଷ୍ଟ୍ରପତି ଶ୍ରୀ ପୁତିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ପକ୍ଷରୁ 3 ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଛି। ସମ୍ପୃକ୍ତ ତୈଳ ଟ୍ୟାଙ୍କରଗୁଡ଼ିକ ହରମୁଜ ପ୍ରଣାଳୀର ପ୍ରତିବନ୍ଧିତ ମାର୍ଗ ଦେଇ ଯାତ୍ରା କରୁଥିବା ବେଳେ ଇରାନ୍ ଆକ୍ରମଣ କରିଛି। ସେହି ଜାହାଜଗୁଡ଼ିକ ଆମେରିକୀୟ କମ୍ପାନୀଗୁଡ଼ିକର ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଆମେରିକା ଇରାନ୍ର 3 ତୈଳ ଟ୍ୟାଙ୍କର ଉପରେ ଆକ୍ରମଣର ଜବାବରେ ଇରାନ୍ ଏହି ଆକ୍ରମଣ କରିଥିବା କୁହାଯାଇଛି। ଆମେରିକା ସେନା ପକ୍ଷରୁ ଇରାନ୍ ଆକ୍ରମଣକୁ ପ୍ରତିହତ କରିବା ଲାଗି କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିବା ବେଳେ ଇରାନ୍ର ବୈଦେଶିକ ମନ୍ତ୍ରୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଦେଶର ସୁରକ୍ଷା ପାଇଁ ଇରାନ୍ ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ଦିନେଶ ଶର୍ମାଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପର ଉପରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅବସରପ୍ରାପ୍ତ ଆଡମିରାଲ ଦେବେନ୍ଦ୍ର କୁମାର ଯୋଶୀଙ୍କ ସ୍ଥାନରେ ଡକ୍ଟର ଶର୍ମା ଉପରାଜ୍ୟପାଳ ଦାୟିତ୍ୱ ତୁଲାଇବେ। ଆଡମିରାଲ ଦେବେନ୍ଦ୍ର କୁମାର ଯୋଶୀ 2017 ଅକ୍ଟୋବରଠାରୁ ଉପରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି। ଆସନ୍ତା ନଭେମ୍ବର ମାସ 25 ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ନବନିଯୁକ୍ତ ଉପରାଜ୍ୟପାଳ ଡକ୍ଟର ଦିନେଶ ଶର୍ମା ବର୍ତ୍ତମାନ ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜିଠାରୁ 4 ଦିନିଆ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯିବେ। ଆସାମ, ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶକୁ ଉପରାଷ୍ଟ୍ରପତି ଗସ୍ତ କରିବେ। ଗସ୍ତ ଅବସରରେ ବିଭିନ୍ନ ଶୈକ୍ଷିକ, ସାଂସ୍କୃତିକ ଏବଂ ସାର୍ବଜନୀନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଗସ୍ତର ପ୍ରଥମ ଦିନରେ ଉପରାଷ୍ଟ୍ରପତି ଆସାମର ଗୁଆହାଟୀସ୍ଥିତ ଗୀତାନଗର ମହାବିଦ୍ୟାଳୟ ଅର୍ଥାତ୍ କନ୍ୟା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ଏହାପରେ ଗୁଆହାଟୀସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 3 ଦିନିଆ ଗସ୍ତରେ ଯାଇ ଗତ ରାତିରେ ଗୋଆରେ ପହଞ୍ଚିଛନ୍ତି। ଆଜି ଶ୍ରୀ ଶାହା ଅଷ୍ଟବିଂଶ ପଶ୍ଚିମାଞ୍ଚଳ ଜୋନାଲ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପରେ ଶ୍ରୀ ଶାହା ଏକ

0: ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ସହ ରାଜ୍ୟ ବିଜେପିର ନୂଆ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଗୋଆ ସମ୍ପର୍କିତ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟମାନଙ୍କ ସହ ମଧ୍ୟ ସେ ବୈଠକ କରିବେ। ଆସନ୍ତାକାଲି ଶ୍ରୀ ଶାହା ଗୋଆ ପୁଲିସ୍କୁ ରାଷ୍ଟ୍ରପତିଙ୍କ ସମ୍ମାନ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଆଇବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ 500ରୁ ଅଧିକ ନିବେଶକ, ଅର୍ଥମନ୍ତ୍ରୀ ଏବଂ ବ୍ୟବସାୟିକ ନେତୃତ୍ୱ ଯୋଗଦେବେ। ନୂଆଦିଲ୍ଲୀରେ ଚଳିତ ମାସ 12-13 ତାରିଖରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅଧୀନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୁଇଦିନିଆ ସମ୍ମିଳନୀରେ 21 ବ୍ରିକ୍ସ ସଦସ୍ୟ ଏବଂ ଅଂଶୀଦାର ଦେଶଗୁଡ଼ିକ ଭିଭିଭୂମି ନିର୍ମାଣ, ଶକ୍ତି ଏବଂ ଡିଜିଟାଲ୍ ସାମର୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ବିଚାର ବିମର୍ଶ କରିବେ। ଛତିଶଗଡ଼ରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଜଗଦଲପୁରସ୍ଥିତ ସ୍ୱତନ୍ତ୍ର କୋର୍ଟ ଝିରାମ ଭ୍ୟାଲି ମାଓ ଆକ୍ରମଣ ଘଟଣାରେ ସମସ୍ତ 10 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଘଟଣାରେ 11 ଜଣ ଅଭିଯୁକ୍ତଙ୍କ ବିଚାର ଚାଲିଥିବାବେଳେ ଜଣେ ଅଭିଯୁକ୍ତର ପୂର୍ବରୁ ଜେଲ୍ରେ ମୃତ୍ୟୁ ହୋଇସାରିଛି। ମାମଲାର ବିଚାର କରି ନ୍ୟାୟାଳୟ 2 ଜଣ ମହିଳାଙ୍କ ସମେତ 10 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କୁ 29 ଜଣ ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ 15 ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ନେଇ ଦୋଷାରୋପ କରାଯାଇଛି। ମହିଳା ଏସିଆ କପ୍ T20 ଶୃଙ୍ଖଳାରେ ଗତକାଲି ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 18 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 55 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। T20 ଆନ୍ତର୍ଜାତିକ ମ୍ୟାଚ୍ରେ ଏହା ସବୁଠାରୁ କମ୍ ରନ୍ ଥିଲା। ଜବାବରେ ଭାରତ 8 ଓଭର 4 ବଲ୍ରେ 3 ୱିକେଟ୍ ହରାଇ 57 ରନ୍ ସ୍କୋର କରିଥିଲା। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରତର GDP ବୃଦ୍ଧି ଦେଶର ଆର୍ଥିକ ସୁଦୃଢ଼ୀକରଣକୁ ଦର୍ଶାଉଛି, କହିଲେ ପ୍ରଧାନମନ୍ତ୍ରୀ। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ନିଯୁକ୍ତ ହେଲେ 8 ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ୟୁକ୍ରେନ୍ ଉପରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବାକୁ ରୁଷର ନିଷ୍ପତ୍ତି। ଏବଂ ମହିଳା ଏସିଆ କପ୍ T20ରେ ପାକିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଟିକି ରାଇଜ କାର୍ଯ୍ୟକ୍ରମ। ବିଷୟ ରହିଛି ତୁମ ପରି ପିଲାଟିଏ। ଉପସ୍ଥାପନାରେ ଅଛନ୍ତି ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ନମସ୍କାର ପିଲାମାନେ।
1: ପିଲାମାନେ କହିବାକୁ ଗଲେ ଯଦି ଜୀବନରେ ଭଲ ବନ୍ଧୁଟିଏ ବା ସାଙ୍ଗଟିଏ ମିଳେ ତାହେଲେ ଆମ ଜୀବନ ଭାରି ସୁନ୍ଦର ହେଇଥାଏ। ବଡ଼ମାନେ କଣ କହନ୍ତି, କହନ୍ତି କରିବୁ ତ ଭଲ ସାଙ୍ଗ କରିବୁ, ଯେଉଁ ସାଙ୍ଗ ପାଖରେ ଭଲ ଗୁଣ ସବୁ ଥିବ। ହଁ ପିଲାମାନେ, ସେମିତି ଆମେ ଯଦି ଦେଖିବା, ତମମାନେ ସବୁ ସ୍କୁଲକୁ ଯାଉଛ, କେତେ ସାଙ୍ଗସାଥି ମେଳରେ ତମେ ତମର ସମୟ ବିତାଉଛ, କିନ୍ତୁ ତମମାନଙ୍କର ମନ କିଣିଲା ଭଳି ହାତ ଗଣତିରେ କେତେଟା ସାଙ୍ଗ ଥିବେ ନା କଣ କହୁଛନ୍ତି ବଡ଼ ଭାଇ?
2: ହଁ ପିଲାମାନେ, ତମମାନେ ତମ ସ୍କୁଲରେ ଅନେକ ପ୍ରକାର ସାଙ୍ଗସାଥୀଙ୍କ ସହିତ ମିଶ, କିନ୍ତୁ ଅନେକ ସାଙ୍ଗ ଅଛନ୍ତି ଯେଉଁମାନେ ତମମାନଙ୍କ ସହିତ ଅଳ୍ପ ମିଶନ୍ତି, ପୁଣି ଆଉ କିଛି ସାଙ୍ଗ ଅଛନ୍ତି ସେମାନେ ପୁରା ତମ ସହିତ ଏମିତି ମିଶି ଯାଆନ୍ତି ଯେ ତମକୁ ନ ଦେଖିଲେ, ତମ ସହିତ କଥା ନ ହେଲେ ତାଙ୍କ ମନ ମାନେ ନା। ତେଣୁ ପିଲାମାନେ, କଥାରେ ଅଛି ପ୍ରତ୍ୟେକ ମଣିଷ ଜୀବନରେ ଜଣେ ବନ୍ଧୁ ବା ଜଣେ ସାଙ୍ଗ ରହିବା ଦରକାର। ତମେ ତ ଅନେକ କାହାଣୀ ଶୁଣିଛ ପିଲାମାନେ, ପୁରାଣ କଥା ହଉ ବା ମହାଭାରତର କଥା ହଉ ବା ଇତିହାସରେ ମଧ୍ୟ, ଯେଉଁମାନେ ସବୁ ରାଜା ଥିଲେ ବା ଯେଉଁମାନେ ସବୁ ଶାସକ ଥିଲେ ବା ଯେଉଁମାନେ ସବୁ ଦେଶକୁ ଶାସନ କରୁଥିଲେ, ସେମାନଙ୍କର ନିଶ୍ଚୟ କିଛି ନା କିଛି ବନ୍ଧୁ ଥିଲେ, ଯେଉଁମାନେ କି ଉଚିତ ସମୟରେ ସେମାନଙ୍କୁ ଭଲ ପରାମର୍ଶ ଦେଉଥିଲେ, ତାଙ୍କୁ ସହଯୋଗ କରୁଥିଲେ, ତାଙ୍କୁ ସାହାଯ୍ୟ

0: କରୁଥିଲେ ଏବଂ ବିପଦ ସମୟରେ ବନ୍ଧୁ ହୋଇ ଛିଡ଼ା ହେଉଥିଲେ।
1: ଏହି ବନ୍ଧୁତ୍ୱ ଗୋଟେ ଏମିତି ଗୋଟେ ସୁନ୍ଦର ସମ୍ପର୍କ, ଏହା ଭଗବାନଙ୍କ ପାଖରେ ମଧ୍ୟ ଆମେ ଦେଖିଥିଲେ। କିଏ ସିଏ?
0: ପିଲାମାନେ, କୃଷ୍ଣ ସୁଦାମାଙ୍କ କଥା ତମର ମନେ ଅଛି କି ନାହିଁ?
1: ଯେତେବେଳେ ବଡ଼ ଭାଇ କୃଷ୍ଣ ସୁଦାମାଙ୍କ କଥା ମନେ ପକାଇଦେଲେ, ସେ ସମୟରେ ସତରେ ଲୋମ ଟାଙ୍କୁରି ଯାଏ। କାହିଁକି? ସ୍ୱୟଂ ଭଗବାନ ହେଉଛନ୍ତି ଶ୍ରୀକୃଷ୍ଣ, ଆଉ ସୁଦାମା ଜଣେ ଗରିବ, ଜଣେ ଦୀନହୀନ ଗୋଟେ ସାଙ୍ଗଟେ। କିନ୍ତୁ ପିଲାମାନେ, ଛୋଟବେଳେ ସିନା ସୁଦାମାଙ୍କ ସହିତ ଶ୍ରୀକୃଷ୍ଣ ଖେଳି ବୁଲି କେତେ ସମୟ ବିତେଇ ଦେଉଥିଲେ, ଆଉ ସେ ଯେତେବେଳେ ରାଜା ହେଇଗଲେ ପିଲାମାନେ, ସେହି ସମୟରେ ସୁଦାମାଙ୍କ ସ୍ଥିତି ଯେମିତି ସେମିତି ଥିଲା। ଦିନେ ସୁଦାମା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦେଖା କରିବା ପାଇଁ ଗଲେ, କିନ୍ତୁ ସେହି ସମୟରେ ଯେ ଶ୍ରୀକୃଷ୍ଣ ରାଜା, କାହିଁକି ବା ଶ୍ରୀକୃଷ୍ଣ ଏ ଗରିବ ସାଙ୍ଗକୁ ପଚାରନ୍ତେ? କିନ୍ତୁ ପିଲାମାନେ ଯେତେବେଳେ ଯାଇ ସୁଦାମା ଶ୍ରୀକୃଷ୍ଣଙ୍କର ସେଇ ରାଜ ଉଆସ ସାମ୍ନାରେ ଠିଆ ହୋଇ ସିପାହୀକୁ କହିଲେ ଯେ ମୋ ବନ୍ଧୁଙ୍କୁ ମୁଁ ଦେଖା କରିବାକୁ ଆସିଛି, ଖାଲି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଏତିକି କୁହ ସୁଦାମା ଆସିଛି ତାଙ୍କୁ ଦେଖା କରିବା ପାଇଁ।

ପିଲାମାନେ, ଯେତେବେଳେ ସିପାହୀ ସୁଦାମାଙ୍କ ଅବସ୍ଥା ଦେଖିଛି, ଚିରା ଲୁଗା ପିନ୍ଧିଛନ୍ତି, ପୁରା ଦେହରେ କିଛି ବି ନାହିଁ, ଗୋଟେ ଭିକାରୀ ଭଳି ଦେଖାଯାଉଛନ୍ତି, ସେ ତଥାପି ଯାଇକି ଶ୍ରୀକୃଷ୍ଣଙ୍କୁ କହିଛନ୍ତି ଯେ ପ୍ରଭୁ, ଆପଣଙ୍କ ସାଙ୍ଗ ଜଣେ ଆସିକି ଜିତି କରୁଛନ୍ତି, ଶ୍ରୀକୃଷ୍ଣଙ୍କୁ ମୁଁ ଦେଖା କରିବି, ସେ ମୋ ସାଙ୍ଗ ବୋଲି। ଯେତେବେଳେ ଶ୍ରୀକୃଷ୍ଣ ଶୁଣିବାକୁ ପାଇଛନ୍ତି ଯେ ତାଙ୍କର ସେ ପିଲାବେଳର ସୁଦାମା ଆସିଛନ୍ତି, ପିଲାମାନେ ତୁମେମାନେ ବିଶ୍ୱାସ କରିବ ନାହିଁ, ଶ୍ରୀକୃଷ୍ଣ ଭାବ ବିହଳ ହୋଇଯାଇଛନ୍ତି। ସେ ତାଙ୍କର

ସିଂହାସନ ଛାଡ଼ି ଦେଇଛନ୍ତି, ଦୌଡ଼ି ଆସିଛନ୍ତି ପାଗଳଙ୍କ ଭଳି। ତାଙ୍କ ଉତ୍ତରୀୟ କୁଆଡ଼େ ପଡ଼ିଗଲାଣି ତ, ତାଙ୍କ ଖାଲି ପାଦ କୁଆଡ଼େ ଟଳମଳ ହେଉଛି, ଦୌଡ଼ି ଦୌଡ଼ି ଆସିକି ସୁଦାମାଙ୍କୁ ଖୋଜୁଛନ୍ତି ପାଗଳ ଭଳି, ଯେ ମୋ ସାଙ୍ଗ ସୁଦାମା କାହିଁ। ପିଲାମାନେ, ଶେଷରେ ସୁଦାମାଙ୍କ ସହିତ ତାଙ୍କର ମିଳନ ହେଇଛି, କୁଣ୍ଢେଇ ପକେଇଛନ୍ତି, ଦୁଇଜଣ ଯାକ ଭୋ ହୋଇକି କାନ୍ଦିଛନ୍ତି। ଗୋଟିଏ ପଟେ ରହିଲେ ପ୍ରଭୁ, ଯିଏକି ସୃଷ୍ଟିକର୍ତ୍ତା, ସେ ହେଉଛନ୍ତି ଭକ୍ତର ଭଗବାନ।

0: ସୁଦାମାଙ୍କୁ ସେ ପାଛୁଟି ନେଇଛନ୍ତି। ସେ ଚାଲି ଚାଲି ଆସିଛନ୍ତି, ଗୋଡ଼ ସାରା ଛାଲ ପଡ଼ିଯାଇଛି। ପ୍ରଭୁ ତାଙ୍କ ସିଂହାସନରେ ବସେଇକି ସୁଦାମାଙ୍କର ଗୋଡ଼ ଧୋଇ ଦେଉଛନ୍ତି। ପିଲାମାନେ ତମେ ଚିନ୍ତା କର ଯେ ଯଦି ସ୍ୱୟଂ ଭଗବାନ ସୁଦାମାଙ୍କ ଭଳି ଗୋଟିଏ ଗରିବ ବ୍ରାହ୍ମଣର ମନକୁ ବୁଝିପାରିଲେ, ତାଙ୍କୁ ସେଇ ସମ୍ମାନର ଜାଗା ଦେଇଥିଲେ, ପିଲାମାନେ ଆମେ ମଧ୍ୟ ଏଇସବୁ କଥାର ଗୋଟିଏ କଥା ଶିଖିବା ଯେ ଆମେ ଗରିବ ଧନୀ କାହା ପାଖରେ କିଛି ଅଛି ନ ଅଛି, ପୋଷାକ ପତ୍ର, ତାର ଖାଇବା, ତା ବେଗ, ତାର ପେନ୍ ପେନ୍ସିଲକୁ ଦେଖିକି କେବେ ମଧ୍ୟ ଆମେ କାହାକୁ ଘୃଣା କରିବା ନାହିଁ, ସମସ୍ତଙ୍କୁ ଆମେ ଆପଣାର କରିବା।
1: ହଁ ପିଲାମାନେ, ବନ୍ଧୁତା ସମ୍ପର୍କରେ ଖୁବ୍ ସୁନ୍ଦର ଉଦାହରଣ ଶୁଣିଲ। ଆଉ ଅପା କହିଲା ଭଳିଆ ତମମାନେ ଯେତେବେଳେ ଶ୍ରେଣୀରେ ବସୁଛ, ବିଭିନ୍ନ ସ୍ଥାନରୁ ବିଭିନ୍ନ ଜାଗାରୁ ବିଭିନ୍ନ ପିଲାମାନଙ୍କ ସହିତ ମିଶୁଛ, କିନ୍ତୁ ତମମାନଙ୍କ ମନ ଭିତରେ ଏଇଭଳିଆ ମନୋଭାବ ରହିବା ଦରକାର ଯେ ଆମେ ସମସ୍ତେ ଗୋଟିଏ, ଆମେ ସମସ୍ତେ ସମାନ।

ହଁ ପିଲାମାନେ ରବିବାରଟା ଯଦି ଟିକେ କାହାଣୀ ଶୁଣିବେ ନାହିଁ ପିଲାମାନେ କଣ ଭଲ ଲାଗିବ? ପିଲାମାନେ କାହାଣୀ ଶୁଣିଲା ବେଳକୁ ଗୋଟିଏ ପ୍ରତି ଆମେ ଧ୍ୟାନ ଦେବା, କାହାଣୀ ଭିତରେ ଶିଖିବା ଜିନିଷ କଣ ରହିଛି।

ଦେଶରେ ପିଲାମାନେ ଜଣେ ରାଜା ଥାନ୍ତି, ରାଜାଙ୍କର ଗୋଟିଏ ପୁଅ ଥାଏ, କିନ୍ତୁ ରାଜାଙ୍କର ସବୁବେଳେ ମନ ଦୁଃଖ ଯେ ରାଜପୁତ୍ରଙ୍କର ଦେହ କେବେ ମଧ୍ୟ ଭଲ ରହୁନଥାଏ। କେତେ ଯେ ଚିକିତ୍ସକ ଆସିଲେଣି, ସେମାନେ ସବୁବେଳେ ପରୀକ୍ଷା କରନ୍ତି

ପ୍ରକାର ଔଷଧ ଦିଅନ୍ତି, କିନ୍ତୁ ରାଜକୁମାରଙ୍କ ଦେହ ଆସ୍ତେ ଆସ୍ତେ ବିଗିଡ଼ିବାକୁ ଲାଗିଲା, କିନ୍ତୁ ତାଙ୍କ ଦେହ ସୁସ୍ଥ ହେଲା ନାହିଁ। ରାଜାଙ୍କର ଭାରି ଚିନ୍ତା, କାହିଁକି କୌଣସି ଚିକିତ୍ସକ କି ରୋଗ ଏମିତି ହେଇଛି ଯେ ଜାଣିପାରୁ ନାହାନ୍ତି। ଏକଥା ଜାଣିକି ରାଜା ରାଣୀ ବହୁତ ମନ ଦୁଃଖ କଲେ। ଆସ୍ତେ ଆସ୍ତେ ପିଲାମାନେ ରାଜକୁମାରଙ୍କର ଶରୀର ଏତେ କ୍ଷୀଣ ହୋଇଗଲା ଯେ ରାଜକୁମାର ନିଜେ ହିଁ ଭାବିଲେ ଯେ ଆଉ ଅଳ୍ପ ଦିନ ମଧ୍ୟରେ ସେ ତ ମୃତ୍ୟୁବରଣ କରିବେ। ତା ଆଗରୁ ନିଜ ଜୀବନ ପ୍ରତି ଏତେ ବିତୁଷ୍ଟ ଆସିଗଲା, ସୁଖ ସମ୍ପଦ ରାଜ୍ୟକୁ ଛାଡ଼ିକି ରାଜକୁମାର କଣ କଲେ ନା ଚାଲି ଗଲେ। ଏମିତି ଯାଉ ଯାଉ ପିଲାମାନେ ସେ ଆଉ ଗୋଟେ ରାଜ୍ୟରେ ପହଞ୍ଚିଲେ। ସେଇ ରାଜ୍ୟର ରାଜା ହେଉଛନ୍ତି ବାଳି। ସେ ଭାରି ପ୍ରତାପୀ ରାଜା ଥିଲେ ପିଲାମାନେ। ତାଙ୍କ ସମୟରେ ପ୍ରଜାମାନେ ଖୁବ୍ ଶାନ୍ତି ସୁଖରେ ଥିଲେ ଏବଂ ଅତି ଆନନ୍ଦରେ ଦିନ ଅତିବାହିତ କରୁଥିଲେ। କିନ୍ତୁ ରାଜାଙ୍କର ମାତ୍ର ଦୁଇ ଗୋଟି କନ୍ୟା ଥିଲେ। ସେ କନ୍ୟା ଯୋଡ଼ିକ ଖୁବ୍ ବୁଦ୍ଧିମତୀ ଆଉ ଭାରି ସୁନ୍ଦର। ପ୍ରତିଦିନ ସେ କନ୍ୟାମାନେ କଣ କରନ୍ତି, ସୂର୍ଯ୍ୟୋଦୟ ହେବା ପୂର୍ବରୁ ଶଯ୍ୟା ତ୍ୟାଗ କରିକି ସ୍ନାନ କରନ୍ତି। ସ୍ନାନ କରିସାରିଲା ପରେ ପିଲାମାନେ ଏଇ ଦୁଇଟି କନ୍ୟା ବାଳି ରାଜାଙ୍କର ପାଦ ସ୍ପର୍ଶ କରନ୍ତି ଏବଂ ଯେତେବେଳେ ସେମାନେ ପାଦ ସ୍ପର୍ଶ କରିକି ବାହାରକୁ ଆସନ୍ତି, ସେ ସମୟରେ ପ୍ରଥମ କନ୍ୟା କହେ ରାଜାଙ୍କର ବିଜୟ ହେଉ ଏବଂ ଦ୍ୱିତୀୟ କନ୍ୟାଟି ପ୍ରଣାମ କରିସାରିବା ପରେ କହେ ରାଜା ନିଜର କର୍ମଫଳ ନିଜେ ହିଁ ଭୋଗ କରନ୍ତୁ। ତେବେ ପ୍ରଥମ କନ୍ୟାର କଥାରେ ରାଜା ବହୁତ ଖୁସି ହୋଇଯାଆନ୍ତି। ଦ୍ୱିତୀୟ କନ୍ୟାର କଥା ନିଜ କର୍ମଫଳ ନିଜେ ଭୋଗ କରନ୍ତୁ, ଏ କଥା ରାଜାଙ୍କୁ ଭଲ ଲାଗୁନଥାଏ। ଦିନେ କଣ ହେଲା କେଜାଣି ପିଲାମାନେ, ରାଜା ବହୁତ ରାଗିଗଲେ ଏବଂ ସୈନ୍ୟମାନଙ୍କୁ ଆଦେଶ ଦେଲେ ଯେତେ ଶୀଘ୍ର ହେବ ମୋର ଏ ଦ୍ୱିତୀୟ କନ୍ୟାକୁ ରାଜା ନଅରରୁ ବାହାର କରିଦିଅ ଏବଂ କୌଣସି ଏକ ଅପରିଚିତ ବିଦେଶୀ ହସ୍ତରେ ଅର୍ପଣ କର। ରାଜାଙ୍କର ନିର୍ଦ୍ଦେଶକୁ କିଏ ପାଳନ ନ କରିବ ପିଲାମାନେ? ସେତେବେଳକୁ କଣ ହେଇଛି, ଆମର ଏଇ ରୋଗିଣା ରାଜକୁମାର ସେଇ ରାଜ୍ୟରେ ଯାଇକି ପହଞ୍ଚିଛନ୍ତି। ସିଏ ଥିଲେ ବିଦେଶୀ ସେମାନଙ୍କ ଲାଗି, ତେଣୁ କରିକି ରାଜକୁମାରୀଙ୍କୁ ସେ ରୋଗିଣା ରାଜକୁମାରଙ୍କ ସହିତ ବିଦେଶୀ ଭାବି ତାଙ୍କ ସହିତ ବିବାହ କରିଦେଲେ। ଯେତେବେଳେ ପିଲାମାନେ ରାଜକୁମାରୀଙ୍କୁ ବିବାହ କରିଦେଇଛନ୍ତି ବିଦେଶୀ ସହିତ ଏବଂ ରାଜ୍ୟ ବାହାରକୁ ଯିବା ପାଇଁ କହିଦେଇଛନ୍ତି, ରାଜକୁମାରୀ ଏକଥାରେ ଦୁଃଖରେ ଭାଙ୍ଗି ପଡ଼ିନଥିଲେ ପିଲାମାନେ। ସେ ଭାବିଥିଲେ ତାଙ୍କରି ଭାଗ୍ୟରେ ଏହା ଲେଖା ହୋଇଛି। ତେଣୁ କରିକି ରୋଗିଣା ରାଜକୁମାରଙ୍କୁ ଧରିକି ଅତି ଆନନ୍ଦର ସହିତ ରାଜ୍ୟ ବାହାରେ ଥିବା ଗୋଟିଏ ଗଛ ମୂଳରେ ସେମାନେ ବିଶ୍ରାମ ନେଇଛନ୍ତି। ଏହି ସମୟରେ ରାଜକୁମାରୀ ଭାବିଲେ କିଛିଟା ଆବଶ୍ୟକ ଦ୍ରବ୍ୟ ତ ନିହାତି ଦରକାର ପଡ଼ିବ ସେମାନଙ୍କୁ ଘର କରିବାକୁ ହେଲେ। ତେଣୁକରି ରାଜକୁମାରକୁ ଗଛ ତଳେ ବସେଇ ଦେଇକି ସେ ବାହାରିଲେ କିଛିଟା ଜିନିଷ ଆଣିବା ପାଇଁ। ସେତେବେଳେ ରାଜକୁମାର ବିଶ୍ରାମ ନେଉଥିଲେ। ରାଜକୁମାରୀ ନିଜର କାମ ସାରିବା ପରେ ସେ ଫେରିଆସିଲେ। ଫେରିଆସିକି ଦେଖୁଛନ୍ତି ଯୋଉ ଜାଗାଟିରେ ବିଶ୍ରାମ କରିବା ପାଇଁ ରାଜକୁମାରଙ୍କୁ ବସେଇଥିଲେ ସେହି ଜାଗାରେ ଗୋଟେ ବିରାଟ ବଡ଼ ଉଇହଙ୍କା ହୋଇଯାଇଛି ଏବଂ ସେହି ଉଇହଙ୍କା ପାଖରେ ରାଜକୁମାର ଶୋଇଯାଇଛନ୍ତି ଏବଂ ରାଜକୁମାରଙ୍କର ପାଟିରୁ ପିଲାମାନେ ବିରାଟ ବଡ଼ ଗୋଟିଏ ନାଗସାପ ବାହାରିଛି, ଫଣା ଟେକିକି ଅଛି। ଏପଟେ ଦେଖିଲା ବେଳକୁ ଯେଉଁ ଉଇହଙ୍କା ହେଇଛି ପିଲାମାନେ, ଉଇହଙ୍କା ଭିତରୁ ଆଉ ଗୋଟେ ବିରାଟ ସାପ ବାହାରିଛି। ସେମାନଙ୍କ ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ଏ ସମୟ ରାଜକୁମାର ଅତି ନିଦ୍ରାରେ ଶୋଇପଡ଼ିଛନ୍ତି। ଏ ଦୁଇଟି ସାପକୁ ଦେଖିକି ରାଜକୁମାରୀ ଡରିଯାଇଛନ୍ତି ଏବଂ ସେ ଶୁଣିବାକୁ ପାଇଛନ୍ତି ସେମାନଙ୍କ ଭିତରେ କଥାବାର୍ତ୍ତା। ରାଜକୁମାରଙ୍କ ପାଟିରୁ ବାହାରିଥିବା ସାପଟି ଗର୍ଜନ କରୁଛି ସଁସହିଁକି, କିନ୍ତୁ ଉଇହଙ୍କାର ସାପ ରାଜକୁମାରଙ୍କ ପାଟିରୁ ବାହାରିଥିବା ସାପକୁ କହୁଛି, ତୁ ହେଉଛୁ ଗୋଟେ ଅତି ଖରାପ ଜନ୍ତୁ, ରାଜକୁମାରଙ୍କୁ ଏତେ କଷ୍ଟ କାହିଁ ଦେଉଛୁ? ରାଜକୁମାରଙ୍କ ଦେହରୁ ତୁ ଯଦି ଚାଲିଯିବୁ ତାହେଲେ ରାଜକୁମାର ଅତି ସୁନ୍ଦର ଭାବେ ନିଜ ଜୀବନକୁ ବିତେଇ ପାରିବେ। ତୋର କେମିତି ଟିକେ ଦୟା ଆସୁନାହିଁ? ଆସ୍ତେ ଆସ୍ତେ ରାଜକୁମାର କେତେ କ୍ଷୀଣ ହୋଇଗଲେଣି, ତୋ ଲାଗି ସେ ମୃତ୍ୟୁବରଣ କରିବେ। ତୁ ଯଦି ରାଜକୁମାରଙ୍କ ଉଦରକୁ ପରିତ୍ୟାଗ କରି ଚାଲିଯିବୁ ତାହେଲେ ସବୁ ଦୁଃଖ ତାଙ୍କର ଦୂର ହୋଇଯାଇଥାନ୍ତା। ଏହାପରେ ରାଜକୁମାରୀ ଯେବେ ଏକଥା ଜାଣିପାରନ୍ତି ନା, ପୁରୁଣା କାଞ୍ଜିରେ ଯଦି ସୋରିଷ ବାଟିକି ରାଜକୁମାରଙ୍କୁ ପିଆଇ ଦିଅନ୍ତୁ ସେଥିରେ ତୋର ମୃତ୍ୟୁ ହୁଅନ୍ତା, ରାଜକୁମାର ବି ବଞ୍ଚିଯାଆନ୍ତେ ଆଉ ସୁନ୍ଦର ସ୍ୱାସ୍ଥ୍ୟ ନେଇକି ବଞ୍ଚି ରହିଥାନ୍ତେ। ଏକଥା ଶୁଣିକି ରାଜକୁମାରଙ୍କର ପେଟରେ ଥିବା ସାପଟି ବହୁତ ରାଗିଗଲା ଏବଂ କହିଲା, ତୋର ଏତେ ସାହସ ମତେ ଜ୍ଞାନ ଦଉଛୁ? ତୁ କୋଉ ଭଲଟା ମ, ତୁ ତ ପୁଣି ଦୁଇଟା ସୁନାମୁଦ୍ରାରେ ଭର୍ତ୍ତି ହେଇଥିବା କଳସୀକୁ ଜଗିକି ରହିଛୁ, ତୁ ସେ କଳସୀ ଦୁଇଟାକୁ ଛାଡ଼ିକି ପଳଉନୁ?

ଆଉ ଗରିବ ଲୋକ ଯଦି ପାଇବ ତାର ଜୀବନ ସୁନ୍ଦର ହୋଇଯିବ। ଏକଥା ଶୁଣିକି ଉଇଙ୍କର ବାହାରିଥିବା ସର୍ପଟି ରାଗିଗଲା। ସତ କଥା, ଆହୁରି ମଜା କଥା ଶୁଣ ପିଲାମାନେ, ଉଇଙ୍କର ସର୍ପ ରାଜକୁମାରୀଙ୍କ ପେଟରେ ଥିବା ସର୍ପର ମୃତ୍ୟୁ କଥା କହିଦେଇଛି। ଯଦି ରାଜକୁମାରୀ ପୁରୁଣା କାଞ୍ଜିରେ ସୋରିଷ ବାଟିକି ଦେଲେ ଯଦି ସାପ ମରିଯିବ, ଇଏ ବି ତ ରାଗିକି ଥିଲା ରାଜକୁମାରଙ୍କର ପେଟରୁ ଯୋଉ ସାପ ବାହାରିଛି, ସିଏ ବି ଉଇଙ୍କର ସାପର ମରଣର କଥା କହିଦେଲା। କହିଲା, କୋଉ ଲୋକ ଯଦି ଜାଣିଥାନ୍ତେ ଯେ ଉଇଙ୍କାରେ ତୁ ଅଛୁ, ଗରମ ପାଣି କିମ୍ବା ଗରମ ତେଲ ଯଦି

0: ବାହାରିଛି, ସିଏ ବି ଉଇଙ୍କର ସାପର ମରଣର କଥା କହିଦେଲା। କହିଲା, କୋଉ ଲୋକ ଯଦି ଜାଣିଥାନ୍ତେ ଯେ ଉଇଙ୍କାରେ ତୁ ଅଛୁ, ଗରମ ପାଣି କିମ୍ବା ଗରମ ତେଲ ଯଦି ଉଇଙ୍କାରେ ତୋର ପକେଇ ଦେଇଥାନ୍ତେ, ତାହେଲେ ନିଶ୍ଚିତ ଭାବେ ତୋର ମୃତ୍ୟୁ ହୋଇଥାନ୍ତା। ଏବଂ ତୁ ଯୋଉ ସୁନାର କଳସୀ ରଖିଛୁ, ତୁ ଯୋଉ କଳସୀ ମଧ୍ୟରେ କେତେ ଗୁଡା ସ୍ୱର୍ଣ୍ଣମୁଦ୍ରା ରଖିକି ଜଗି ବସିଛୁ, ଗରିବ ଲୋକଟି ପାଇଥିଲେ ସିଏ ବହୁତ ଧନୀ ହେଇଯାଇଥାନ୍ତା। ରାଜକୁମାରୀ ଦୁଇଜଣ ଯାକର କଥା ଶୁଣିଲେ ପିଲାମାନେ। ସିଏ ପ୍ରଥମେ କଣ କଲେ, କାଞ୍ଜିରେ ସୋରିଷ ବାଟିକି ରାଜକୁମାରଙ୍କୁ ପିଏ ଦେଲେ। ପିଏଇ ଦଉ ଦଉ ସାପଟି ମରିଗଲା। ଏହାପରେ ରାଜକୁମାର ରୋଗମୁକ୍ତ ହୋଇଗଲେ, ବହୁତ ସୁନ୍ଦର ତାଙ୍କର ସ୍ୱାସ୍ଥ୍ୟ ହୋଇଗଲା। ତାପରେ ପିଲାମାନେ ରାଜକୁମାର ରାଜକୁମାରୀ କଣ କଲେ ନା, ଉଇଙ୍କର ସାପ କେମିତି ମରିବ ରାଜକୁମାରୀଙ୍କୁ ଜଣାଉଛି। ସେମାନେ ତେଲକୁ ଗରମ କଲେ, ଉଇହଙ୍କାରେ ଢାଳି ଦେଲେ। ଏହାପରେ ଉଇହଙ୍କାରେ ଥିବା ସାପଟି ମଧ୍ୟ ମରିଗଲା। ଏହି କଥାରୁ ଆମେ କଣ ଶିଖିଲେ, ଯେଉଁ ଲୋକମାନେ ନିଜ କଥାକୁ ଗୋପନ ରଖନ୍ତି ନାହିଁ, ଅନ୍ୟ ଆଗରେ ପ୍ରକାଶ କରନ୍ତି, ସେମାନେ ଅନେକ ଦୁଃଖ ପାଇଥାନ୍ତି। ତେଣୁକରି ପିଲାମାନେ ସବୁବେଳେ ଆମେ ଯେତେବେଳେ କାମ କରିବା, ଭାବି ଚିନ୍ତିକି କରିବା।
1: କାହାଣୀ ଶୁଣିଲ, ସବୁବେଳେ ତମମାନଙ୍କର ଇଚ୍ଛା ଥାଏ ଆମର ଏହି କାର୍ଯ୍ୟକ୍ରମରେ ଭାଇ କିମ୍ବା ଭଉଣୀ ଆସି ତାଙ୍କର ମିଠା ମିଠା କଥା କହିବେ। ଆଜି କ'ଣ, ଅପା ଭଉଣୀଙ୍କ ସହ କଥାବାର୍ତ୍ତା ହେଉଛନ୍ତି, ତମମାନେ ସବୁ ମନ ଦେଇ ଶୁଣ।
0: ଆଚ୍ଛା ଭଉଣୀ, ତମ ନାଁଟି କହିଲ?
2: ମନା ଅନ୍ୱେଷା ମିଶ୍ର।
0: କୋଉଠି ରୁହ?
2: ମୁଁ ବାଙ୍ଗାଲୋରରେ ରହୁଛି।
0: ଏବେ ଜୟପୁର କେମିତି ଆସିଛ?
2: ଜୟପୁର ମୁଁ ବାଙ୍ଗାଲୋରରୁ କୋରାପୁଟରୁ ପାତ୍ରପୁଟରୁ ମୁଁ ଆସିଛି ମୋର ଆଈ ଘରକୁ, ଆଉ କେବେ କେବେ ଆସିଥାଉଛି ପିଉ ଦିଦି ଘରକୁ।
0: ତାହେଲେ ତମ ଆଈଙ୍କ ଘର ହଉଛି ଜୟପୁରରେ। ଆଈ କଣ କଣ ସବୁ ରୋଷେଇ କରିକି ତମକୁ ଦଉଛନ୍ତି?
2: ମାନେ ନଡ଼ିଆ ଚଟନି ଆଉ ପଲାଉ ବନେଇକି ଦଉଛନ୍ତି। ଆଉ ଗୋଟେ ଦିନ ମତେ କରିଡ ଦେଇଥିଲେ ସାନ ସାନ ପିସ୍ କାଟିକି, ମତେ ବିଲକୁଲ ପସନ୍ଦ ନାହିଁ।
0: ତାହେଲେ ଆଈ ସବୁ ରୋଷେଇ କରିକି ତ ଦଉଥିବେ, କିନ୍ତୁ ଆଈ ତୁମକୁ ମାଙ୍କଠୁ ବହୁତ ଗେଲ କରୁଥିବେ, ସତ କଥା ନା?
2: ଆଉ ଗୋଟେ ଦିନ ମା ଘରେ କେବେ କେବେ ଗଲେ ପିଉ ଦିଦି ମୋ ସହିତ ମାଡ଼ ଗୋଡ ଲାଗେ, ନାଇଁ ମୋର ଏମିତି କାଢି ଦଉଛି ସେମିତି କାଢି ଦଉଛି, ମତେ ନ ପଚାରିକି କାଢି ଦଉଛି।
0: ତାହେଲେ ଆମେ କଣ କରିବା, ଯଦି ଅନ୍ୟମାନଙ୍କ ଘରକୁ ଯିବା, କେବେ ମଧ୍ୟ କାହାର ଜିନିଷକୁ ଆମେ ଛୁଇଁବାନି। ଯେତେ ସମୟ ଯାଏ ସେମାନେ କହିନାହାନ୍ତି ଯେ ମୋ ଜିନିଷଟା ତୁ ବ୍ୟବହାର କର, ଆମେ କେବେ ବି ଛୁଇଁବାନି। ଏଇଟା ହଉଛି ଗୋଟେ ଭଲ ଅଭ୍ୟାସ। ପିଉ ଦିଦିଙ୍କୁ ଏବେଠୁ ଆମ କାର୍ଯ୍ୟକ୍ରମରୁ ଆମେ ଟିକେ ସରି ମାଗିଦେବା, କହିଦିଅ ସରି ପିଉ ଦିଦି, ମୁଁ ଆଉ ତମ ଜିନିଷ କିଛି ଏପଟ ସେପଟ କରିବିନି, କହିଦିଅ।
2: କଣ ପାଇଁ କହିବି?
0: କହିବନି? ଆରେ ଆରେ, ତାହେଲେ ତମେ ଦୁଷ୍ଟ ହଉଛ। ଆଉ ବଡ଼ ମାନଙ୍କୁ ସବୁବେଳେ ଆମେ ସମ୍ମାନ ଦବା ନା?
2: ହଁ,
0: କହିଦେବା ତାହେଲେ ଟିକେ ସରି।
2: ହଁ
0: କହିଦିଅ ଟିକେ, ପିଉ ଦିଦି ସରି।
2: ପିଉ ଦିଦି ସରି, ମୁଁ କିଛି ଜିନିଷ ନେବି।
0: ବହୁତ ବଢିଆ। ତମେ କୋଉ ଶ୍ରେଣୀରେ ପାଠ ପଢୁଛ?
2: ମୁଁ ଷ୍ଟାଣ୍ଡାର୍ଡ 2ରେ ପଢୁଛି।
0: କଣ କଣ ସବୁ ବିଷୟ ରହିଛି ତମ ପାଠପଢାରେ?
2: ଟେବଲ୍ସ ଆଉ କ୍ୟାଲେଣ୍ଡର ଆଉ ରୁପି ଆଉ ମେଜରମେଣ୍ଟ।
0: ଏଇଟା ଖାଲି ତ ମ୍ୟାଥମେଟିକ୍ସ ପାଇଁ କହିଲ, ଆଉ କଣ କଣ ସବୁ ରହିଛି, ଯେମିତି ଇଂଲିଶ ହିନ୍ଦୀ?
2: ଇଂଲିଶରେ ସେଣ୍ଟେନ୍ସ ଫାର୍ଷ୍ଟ ଲେଟର କ୍ୟାପିଟାଲ ହବ, ଆଉ ଲାଷ୍ଟରେ ଫୁଲ୍ ଷ୍ଟପ୍ ଦିଆ ହବ, କେମିତି ଏସ୍ ଲାଗିବ, ମିନି ଥିଲେ ଏସ୍, ଆଉ ମୋର ଦେନ୍ ୱାନ୍ ଥିଲେ ଏସ୍ ଲାଗିବ, ନଥିଲେ ଏସ୍ ଲାଗିବନି।
0: ତା ସହିତ ତମର ସାଇନ୍ସ ବି ଥିବ?
2: ହଁ,
0: ହିନ୍ଦୀ ଅଛି।
2: ହିନ୍ଦୀରେ ମୁଁ ପାଠ ପଢୁଛି ଅ ଆ କ ଖ, ଆଉ ୱାର୍ଡ ଲେଖିବା ପାଇଁ ଯାଉଛି, ମାନେ ଉପରେ ଯୋଉଟା ଲେଟର ଲେଖା ହେଇଥିବ ମୁଁ ସେଟା ତଳେ ରିପିଟ କରିକି ଲେଖିବି।
0: ଆଚ୍ଛା, ତାହେଲେ ତମେ ହିନ୍ଦୀ ପ୍ରାକ୍ଟିସ କରୁଛ ଘରେ, ଅକ୍ଷର ସବୁ ଯାକ?
2: କାନାଡା ବି।
0: କାନାଡା ଆଉ ଗୋଟେ ଭାଷା ଶିଖୁଛ? ନାଇଁ, ତାହେଲେ
2: କାନାଡାରେ ଉଦୟା ମାନେ ସନରାଇଜ, ଆଉ ଟପା ଟପା ମାନେ ପାଣି ଡ୍ରପର ସାଉଣ୍ଡ, ନଟା କୁଲ ଯିବା, ଆଉ ସୁସ୍ ପିନ୍ଧିବା, ଆଉ ସେଠିକା ଲଞ୍ଚ ଖାଇବା।
0: କାହିଁକି ଭଲ ଲାଗେ ନା ସାଙ୍ଗ ମାନେ?

ଆକାଶବାଣୀ ଜୟପୁର ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ଚୈତିଜହ୍ନ ଶୁଣିବେ ଅପରାହ୍ନ 5:30 ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ 6:10 ଏବଂ 9:30 ଶ୍ରୀମଦ୍ ଭାଗବତ ଶୁଣିବେ 6:20 ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ 7:00 ଏବଂ 8:00 8:15 ଶୁଣିବେ ଶ୍ରୋତାଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ 10:00 ଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଫୋନ୍ ଇନ୍ ହ୍ୟାଲୋ ମୋ ପସନ୍ଦ ଶୁଣିବେ 9:00 8:45 ପ୍ରଚାର କରିବୁ ସୁଗମ ସଙ୍ଗୀତ ଶିଳ୍ପୀ ବାବୁଲ ସୁପ୍ରିୟ ନିବେଦିତା ଏବଂ ଉଦିତ ନାରାୟଣ ସୁରଲହରୀ ଶୁଣିବେ 8:30 ଶିଳ୍ପୀ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ବର୍ତ୍ତମାନ ସମୟ 8:00 ଯାଉଛି ପ୍ରଥମେ ସମାଚାର ପ୍ରଭାତ ଓ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶିଳ୍ପୀ ଲିପ୍ସା ମିଶ୍ର, ଗୀତ ରଚନା ରଞ୍ଜନ କୁମାର ବେହେରା, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର, ଗୀତ ରଚନା ରଞ୍ଜନ କୁମାର ବେହେରା, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

ଶୁଣୁଥିଲେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର। ଗୀତଗୁଡ଼ିକ ଥିଲା ରଞ୍ଜନ କୁମାର ବେହେରାଙ୍କ ରଚନାରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣଙ୍କୁ ଭେଟି ଦେଉଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ବାବୁଲ ସୁପ୍ରିୟ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ। ସଙ୍ଗୀତ ପ୍ରେମ ଆନନ୍ଦ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର

0: ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାମାନଙ୍କ ଅନୁରୋଧରେ ଫୋନ୍ ଯୋଗେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ଉପସ୍ଥାପନା କରିଛନ୍ତି ସନ୍ତୋଷ ପଣ୍ଡା, ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।
2: कोई मुझे जंगली कहे, कहने दो जी कहता रहे, हम प्यार के तूफानों में घिरे हैं, हम क्या करें। चाहे कोई मुझे जंगली कहे, कहने दो जी कहता रहे, हम प्यार के तूफानों में घिरे हैं, हम क्या करें। चाहे कोई मुझे जंगली कहे,
3: ନମସ୍କାର ନମସ୍କାର ନମସ୍କାର। ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମର ଗୋଟିଏ ନୂଆ ଏପିସୋଡକୁ ଆପଣ ସମସ୍ତଙ୍କୁ ୱେଲକମ୍ କରୁଛି। ମୁଁ ଆପଣଙ୍କର ହୋଷ୍ଟ ଆଉ ଦୋସ୍ତ ସନ୍ତୋଷ ପଣ୍ଡା।

0: ହ୍ୟାଲୋ ମୋ ପସନ୍ଦ।
1: ନମସ୍କାର
0: ନମସ୍କାର ଭଉଣୀ, କିଏ କହୁଛନ୍ତି ଆପଣ? ବାସନ୍ତୀ ଭଉଣୀ, ଆପଣଙ୍କୁ ସ୍ୱାଗତ କରୁଛୁ ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମରେ। ପ୍ରଥମେ ଆପଣଙ୍କର ପସନ୍ଦର ଗୀତ କୁହନ୍ତୁ, କୋଉ ଗୀତ ଶୁଣିବେ? କୋଉ କୋଉ ଚଳଚ୍ଚିତ୍ରର? ଟିକେ ଗାଇକି ଶୁଣାଉନାହାନ୍ତି? ନାଇଁ ନାଇଁ, ଆପଣ ଆପଣ ଯେବେ ବି ଫୋନ କରୁଛନ୍ତି ମୁଁ ଆପଣଙ୍କୁ କହୁଛି ଗାଇକି ଶୁଣନ୍ତୁ। ଆପଣ କହୁଛନ୍ତି ହବନି କିନ୍ତୁ ବଢିଆ ଗାଉଛନ୍ତି ଆପଣ। ଆପଣ ଥରେ ଗାଇକି ଶୁଣନ୍ତୁ ଗୋଟେ ଧାଡି। ଆପଣଙ୍କ କାହିଁକି କହୁଛି ମୁଁ ବୁଝିଲେ, ଆପଣଙ୍କ ଗୀତ ଗାଇଲା ପରେ ଯୋଉ ହସୁଛନ୍ତି ନା, ହସଟା ଆପଣଙ୍କର ବହୁତ ବଢିଆ ଲାଗୁଛି। ଯୋଉ ଗୋଟେ ଧାଡି ଗୀତ ଗାଇଲା ପରେ ଆପଣ ଯୋଉ ସୁନ୍ଦର ହସଟେ ଦଉଛନ୍ତି ନା, ସେଇଟା ଆମର ଶ୍ରୋତା ମାନଙ୍କୁ ବି ବହୁତ ବଢିଆ ଲାଗିବ। ସେଥିପାଇଁ ମୁଁ ଆପଣଙ୍କୁ କହୁଛି ସବୁବେଳେ ଗୋଟେ ଧାଡି ଗୀତ ଗାଆନ୍ତୁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି ଭଉଣୀ? ଆଚ୍ଛା, ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ, ଆଉ କିଛି ନୂଆ କଥା କୁହନ୍ତୁ। ଯୋଉ କଥା ପୁରୁଣା କଥା ତ ଆମେ ବି ଜାଣିଛୁ, ଆମ ଶ୍ରୋତା ମାନେ ବି ଜାଣିଛନ୍ତି।

0: ନୂଆ କଥା
1: ଆଚ୍ଛା
0: ଜନ୍ମାଷ୍ଟମୀ କେମିତି ପାଳନ କଲେ
1: ହଜବେଣ୍ଡ
0: କଣ କରନ୍ତି କେବେ କେବେ ଭାଇ ଜଣେ ଯାଆନ୍ତି ଦୋକାନ ଆପଣ ପାନ ଆଣିଲେ ଖାଉଛନ୍ତି ଘରେ ଖାଉନାହାନ୍ତି ଘରେ ରୋଷେଇବାସ କରନ୍ତି ଆପଣ ଘରେ କେବେ ରୋଷେଇ କରିକି ଆମମାନଙ୍କୁ ଡାକୁନାହାନ୍ତି ସମସ୍ତେ ମିଶିକି ଖାଇଥାନ୍ତେ ଆସିଲେ ଏମିତି ଖାଇବାକୁ ମିଳିଯିବ କି ରୋଷେଇ ଆପଣ କରିଥିଲେ ତ ମିଳିବ ନା ହଁ ତ ସରପ୍ରାଇଜ୍ ଭିଜିଟ୍ ହେଇଯିବ କେବେ ଗୋଟେ ଓକେ ଠିକ ଅଛି ଆପଣଙ୍କର ଘରକୁ ଆସିବୁ ନିଶ୍ଚୟ ଆପଣଙ୍କ ଗୀତ ଶୁଣିବା ତାହେଲେ ଗୀତ କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି କହିଲେ ଓକେ ଠିକ ଅଛି ଆପଣଙ୍କ ଗୀତକୁ ଡେଡିକେଟ୍ ବି କରିଦେଉଛୁ ଚାଲନ୍ତୁ ଶୁଣିବା ଆପଣଙ୍କୁ।

0: ନିଦ ମାଡି ଆସେ ଆଜ୍ଞା।
1: ହଁ ରେଡିଓ ଚାଲିଥିବ
0: ଗାନା ଟିକେ ଶୁଣିଲେ ଆଜ୍ଞା ନିଦ ଭାଙ୍ଗିଯିବ, କାମଟା ବି ଫଟାଫଟ ଚାଲିବ ଆଜ୍ଞା, ଜଣା ପଡିବ ନାହିଁ।
1: ଜଣା ପଡିବ ନାହିଁ, ଏକୁଟିଆ ଥିଲେ ବି ଜଣା ପଡିବ ନାହିଁ। ଏକୁଟିଆ ଥିଲେ ବି ରେଡିଓ ବାଜୁଥିବ,
0: ଦେଖନ୍ତୁ ଆଜ୍ଞା, ଦୁଃଖରେ ମନ ଟିକେ ଥିବ ବୋଇଲେ ଗୀତଟା ଶୁଣିଲେ ଆଜ୍ଞା ଏଇନେ ମନ ଟିକେ ଶାନ୍ତି ଲାଗେ ଆଜ୍ଞା।
1: ସୁଖ ଦୁଃଖ ଲାଗି ରହିଥିବ ଭାଇ
0: ମଣିଷକୁ,
1: ଆମେ ତାକୁ ମ୍ୟାନେଜ କରି ଚାଲିବା କଥା,
0: ମନକୁ ଆନନ୍ଦ ଲାଗେ ଟିକେ।
1: ନିଶ୍ଚୟ ଆମେ ଖୁସିରେ ରହିକି ନିଜର କାମଟାକୁ ସୁନ୍ଦର ଭାବରେ ସୁରୁଖୁରୁରେ କରିକି ଚାଲିବା କଥା। ସୁଖ ଦୁଃଖ ଲାଗି ରହିଛି ମଣିଷକୁ, ମଣିଷ ଜୀବନ ମାତ୍ର କେ ଦୁଃଖ ଥିଲେ ହିଁ ଆମେ ସୁଖଟାକୁ ଅନୁଭବ କରିପାରିବା। ଦୁଃଖ ନଥିବ ସବୁବେଳେ, ଖାଲି ଯଦି ସୁଖ ଥିବ ତାକୁ ସୁଖଟା ସୁଖ ଭଳିଆ ଲାଗିବନି
0: ଜୀବନରେ ଆଜ୍ଞା। ସୁଖ ଆଉ ଦୁଃଖ ଏଇଟା ହେଲା ଦୁଇ ଭାଇ ଆଜ୍ଞା।
1: ହଁ ନିଶ୍ଚୟ, ରାତି ଯେମିତି ରାତି ପରେ ଦିନ, ଦିନ ପରେ ରାତି ଆସେ,
0: ସେମିତି ଏକା ଆଜ୍ଞା
1: ସେଇଟା ପ୍ରତ୍ୟେକ ମଣିଷକୁ ଏଇଟା ଆସେ। ଖାଲି ଆମେ ନିଜେ ଭାବୁଥିବା କଥା ଯେ ଏଇଟା ମୋତେ ହିଁ ହଉଛି ବୋଲିକି, ଆମେ ସମସ୍ତେ ନିଜେ ନିଜେ ନିଜ କଥାକୁ ଫିଲ୍ କରୁଛେ, କିନ୍ତୁ ଦୁନିଆରେ ଚାଲିଛି, ସମସ୍ତଙ୍କୁ ସୁଖ ଦୁଃଖ ଲାଗି ରହିଛି, ନୁହଁ କି? ବହୁତ ବଢିଆ, ଆପଣଙ୍କ ସହିତ କଥା ହେଇକି ବଢିଆ ଲାଗିଲା। ଆପଣଙ୍କ ପସନ୍ଦର ଗୀତ ଶୁଣିବା, ଆଉ କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ଗୀତ ସବୁ ଗୀତକୁ?
0: ଆଜ୍ଞା ପ୍ରଥମେ ତ ଆପଣଙ୍କୁ ଆଜ୍ଞା, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ପରମ ସାନି ସାହୁ, ନାଗୁ ପାତ୍ର, ପରେଶ ପରୁଆ, ଆଉ ଜୟ ସୀତାରାମ, ଆଉ ଆମର ରାଧାକାନ୍ତ ଭୋଇ, ଲୋକନାଥ ସାହୁ।
1: ଆଚ୍ଛା ଠିକ ଅଛି, ଆପଣ
0: ଶୁଭ କୁମାର ସାହୁ,
1: ସମସ୍ତଙ୍କୁ ଆପଣଙ୍କର ଏ ଗୀତ ଶୁଣେଇବା, ସମସ୍ତଙ୍କୁ କହିଦିଅନ୍ତୁ ସମସ୍ତେ ଶୁଣିବେ, ଆଉ ଡେଡିକେଟ୍ ବି କରିଦିଅନ୍ତୁ।
0: ନମସ୍କାର, ଜୟ ଜଗନ୍ନାଥ,
1: ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ମୋ ପସନ୍ଦ
1: ସାର୍ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି ଭାଇ, କୋଉଠୁ କହୁଛନ୍ତି?
1: ସାର୍ ମୁଁ ଜୟପୁରରୁ ପଙ୍କଜ ମିଶ୍ର କହୁଥିଲି।
0: ପଙ୍କଜ ଭାଇ, ଆପଣଙ୍କୁ ସ୍ୱାଗତ କରୁଛୁ ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମରେ।
1: ବହୁତ ଧନ୍ୟବାଦ ସାର୍।
0: କେମିତି ଅଛନ୍ତି ଆପଣ?
1: ମୁଁ ଭଲ ଅଛି, ମୁଁ ବର୍ତ୍ତମାନ ଅଫିସରେ ଅଛି ସାର୍।
0: କଣ କରନ୍ତି ଆପଣ?
1: ସାର୍ ମୁଁ ଗୋଟେ ପ୍ରାଇଭେଟ ଅଫିସରେ କାମ କରୁଛି ସାର୍।
0: ଆପଣଙ୍କ ପସନ୍ଦର ଗୀତ ପ୍ରଥମେ କହିଦିଅନ୍ତୁ, ତାପରେ ଅନେକ କଥା ହେବା।
1: ଖୁବସୁରତ ସିନେମାର ଦେଇଦେବେ, ଘୁଙ୍ଗଟ ମେ ଚାନ୍ଦ ହୋଗା ଆଞ୍ଚଲ ମେ ଚାନ୍ଦନୀ, କୁମାର ସାନୁ ଗାଇଛନ୍ତି।
0: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଶୁଣିବା। ତା ପୂର୍ବରୁ ପ୍ରଥମେ କୁହନ୍ତୁ କଣ କରନ୍ତି ଆପଣ କହୁଥିଲେ?
1: ମୁଁ ଗୋଟେ ଅଫିସରେ କାମ କରୁଛି ସାର୍, ଏଇଠି ଷ୍ଟୋର ଇନଚାର୍ଜ ଅଛି, ଯୋଉଟା କି ଆମର ସାହୁ ଇଣ୍ଡଷ୍ଟ୍ରି ଗାନ୍ଧୀ ଛକରେ ଯୋଉଟା ଅଫିସ ତାର ଅଛି।
0: ହଁ, ଆମ ଜୟପୁରରେ।
1: ଆଜ୍ଞା ଆଜ୍ଞା।
0: ଆପଣ ରେଡିଓ ଶୁଣୁଛନ୍ତି ସବୁବେଳେ?
1: ମୁଁ ତ ସବୁବେଳେ କଲ୍ କରିଥାଏ ସାର୍ ସବୁ ପ୍ରୋଗ୍ରାମକୁ, ଆପଣଙ୍କ ରେଡିଓ କେ ପଚାରୁ ହଉ, ଆକର୍ଷଣ ହଉ, ଡାଇଲ ଆକାଶବାଣୀ ହେଲା, ସବୁ ପ୍ରୋଗ୍ରାମକୁ ମୁଁ ପ୍ରାୟ କଲ୍ କରିଥାଏ ଆଉ ସବୁ ଅଂଶଗ୍ରହଣ କରିଥାଏ।
0: ବହୁତ ବଢିଆ କଥା, ଆପଣ ସେମିତି ଅଂଶଗ୍ରହଣ କରୁଥାନ୍ତୁ, ଆପଣ ଶୁଣୁଥାନ୍ତୁ। ଆପଣ ସମସ୍ତଙ୍କର ଶୁଣିବା ହିଁ ଆମକୁ ପ୍ରୟାସ ଦେଇଥାଏ କାର୍ଯ୍ୟକ୍ରମ ସବୁ କରିବା ପାଇଁ।
1: ଆଜ୍ଞା।
0: ଆଉ ଘରେ କିଏ କିଏ ଅଛନ୍ତି ଆପଣଙ୍କ?
1: ଘରେ ମୋ ପୁଅ ଅଛି, ମିସେସ୍ ଅଛନ୍ତି।
0: ପୁଅ ସ୍କୁଲ ଗଲାଣି?
1: ପୁଅ ଅଷ୍ଟମ ଶ୍ରେଣୀରେ ପଢୁଛି ସାର୍।
0: କେତେ ସମୟ ଡ୍ୟୁଟି ଆପଣଙ୍କର?
1: ଆମର 9ଟାରୁ ଘଣ୍ଟେ ଅଛି, ପୁଣି 3ଟାରୁ ରାତି 7ଟା।
0: ଆଉ କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ଗୀତ?
1: ପ୍ରଥମେ ମୁଁ ଆପଣଙ୍କ ସହିତ ଫାଷ୍ଟ ଆଜି କଥା ହେଉଛି, ଆପଣଙ୍କୁ ଫାଷ୍ଟ ଡେଡିକେଟ୍ କରିବି, ଆଉ ଶ୍ରୋତା ମାନଙ୍କୁ ଯେତିକି ସବୁ ଶୁଣୁଛନ୍ତି ସମସ୍ତଙ୍କୁ ଡେଡିକେଟ୍ କରିଦେଉଛି, କରିଦେବେ।
0: ଠିକ ଠିକ ଅଛି ଭାଇ, ଆପଣଙ୍କର ଗୀତକୁ ଆମ ସମସ୍ତ ଶ୍ରୋତାଙ୍କୁ ଡେଡିକେଟ୍ କରିଦେଉଛି। ଓକେ, ଠିକ ଅଛି, ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର।

କେମିତି କଥା ହଉଥିଲେ ଆଉ ଗୀତ ଶୁଣୁଥିଲେ, ସମୟ କେତେବେଳେ କୋଉଠି ନେଇ ଆମକୁ ପହଞ୍ଚାଇ ଦେବ ସେ କଥା କେବେ ବି ଜାଣି ହେବ ନାହିଁ। ଏଇ ଦେଖୁନାହାନ୍ତି, ସମୟ ଏବେ ଆମକୁ କାର୍ଯ୍ୟକ୍ରମର ଇତି ପାଖରେ ପହଞ୍ଚାଇ ଦେଲାଣି। ତେବେ ପୁଣି ଥରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଭେଟିବାର ପ୍ରତିଶ୍ରୁତି ସହିତ ଆଜି ପାଇଁ ବିଦାୟ ଚାହୁଁଛି। ମୁଁ ଆପଣଙ୍କର ହୋଷ୍ଟ ଆଉ ଦୋସ୍ତ ସନ୍ତୋଷ ପଣ୍ଡା। ନମସ୍କାର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଆପକି ଖାତିର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ହିମେଶ ରେଶମିଆ, ଗୀତ ସମୀର, ସଙ୍ଗୀତ ହିମେଶ ରେଶମିଆ।

ଏଥର କୁମାର ସାରଙ୍କ କଣ୍ଠରୁ ଶୁଣିନେବା ଏହି ଗୀତ। ଗୀତିକାର ଦେବ କୋହଲି, ସଙ୍ଗୀତ ଆନନ୍ଦରାଜ ଆନନ୍ଦ, ଚଳଚ୍ଚିତ୍ର ବନ୍ଧନ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣଙ୍କୁ ଭେଟି ଦେଉଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତ ନେଇଛୁ ଏଇ ଆମ ସଂସାର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହମୟନ୍ତୀ ଶୁକ୍ଲା, ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ଅକ୍ଷୟ ମହାନ୍ତି।

ଏଥର ଶୁଣନ୍ତୁ ଲାଟ ସାହେବ ଚଳଚ୍ଚିତ୍ରରୁ ଏହି ଗୀତ। କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ସ୍ୱରୂପ ନାୟକ।

ମା ମଙ୍ଗଳା ଚଳଚ୍ଚିତ୍ରରୁ ଶୁଣିବା ଏହି ଗୀତ। ନିର୍ମଳ ନାୟକଙ୍କ ରଚନାରୁ ଶିଳ୍ପୀ ଇରା ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ବିଜୁ ସ୍ୱାଇଁ।

ଏଥର ଶୁଣିବା ବତୀଘର ଚଳଚ୍ଚିତ୍ରରୁ ଏହି ଗୀତ। କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

କାର୍ଯ୍ୟକ୍ରମ ଶେଷରେ କୁଆଁରୀ ଜହ୍ନ ଚଳଚ୍ଚିତ୍ରରୁ ଶୁଣିବା ଏହି ଗୀତ। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ, କଣ୍ଠଶିଳ୍ପୀ କୁମାର ବାପି।

ଭେଟିଦେଲୁ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣଙ୍କ ପାଖରେ କାର୍ଯ୍ୟକ୍ରମ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ଆପଣମାନଙ୍କର ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଦିନ 11:00। ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

ସମୟ କାନ୍ଥରେ ଝୁଲୁଥିବା ଗୋଟିଏ ଅସହାୟ ଜୀବନ, ବଞ୍ଚିବା ପାଇଁ ତାର ବହୁତ ଆଶା, ହେଲେ ଏହି ବେଦରାତି ସ୍ୱାର୍ଥ ପାଖରୁ କ'ଣ ସିଏ ବଞ୍ଚିପାରିବ? ହଁ, ଏଠି ଆହାପଦେ କହିବା ପାଇଁ କେହି ନାହିଁ। ନମସ୍କାର ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଆପଣ ସମସ୍ତଙ୍କୁ ଷ୍ଟୁଡିଓ ଭିତରୁ ପ୍ରଣାମ, ଜୁହାର, ମୁଣ୍ଡିଆ। କେମିତି ଅଛନ୍ତି ଆପଣମାନେ? ନିଶ୍ଚିତ ଭାବରେ ଭଲରେ ଥିବେ ଆଶା କରୁଛୁ। ଆପଣମାନଙ୍କ ଶରୀର ସୁସ୍ଥ ଥିବ। ଆପଣମାନେ ପ୍ରକୃତି ବିଷୟରେ, ନିଜ ବିଷୟରେ, ଅନ୍ୟମାନଙ୍କ ବିଷୟରେ ନିଶ୍ଚିତ ଚିନ୍ତା କରୁଥିବେ। ତେବେ ଆଜି ଆକାଶବାଣୀ ଲାଇଭ ପରିସରରେ ଆପଣଙ୍କ ସହିତ ମୁଁ ରାଜେଶ ରାୟ। ଆଜି ଆପଣମାନଙ୍କ ସହିତ କିଛି କଥା, କିଛି ସୂଚନା, କିଛି ବାର୍ତ୍ତା, କିଛି ବ୍ୟଥା, କିଛି ମନର ଭାବନାକୁ ବାଣ୍ଟିବା ପାଇଁକି ଆପଣଙ୍କ ପାଖକୁ ଚାଲି ଆସିଛି। ଆଶା କରୁଛି ଆଜି ଆପଣମାନେ ଆମ ସହିତ ଯୋଡ଼ି ହୋଇକି ରହିବେ, ଆମ କଥା ଶୁଣିବେ, ଏବଂ ଆପଣମାନେ ଯେଉଁ କଥା କହିବେ ସେ କଥା ମଧ୍ୟ ଆମେ ଶୁଣିବୁ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଆକାଶବାଣୀ ଲାଇଭ। ଏବଂ ପ୍ରଥମେ ସେହି ନଟିଆ ଠାକୁର, ହଟିଆ ଠାକୁର, ପ୍ରଭୁ କଳାକାହ୍ନୁଙ୍କୁ, କ୍ରିଷ୍ଣାଙ୍କୁ ଚାଲନ୍ତୁ ଟିକେ ସ୍ମରଣ କରିନେବା।

ହଁ ଶ୍ରୋତା ବନ୍ଧୁ, ଭଗବାନ ଆସନ୍ତି, ମନରୁ ଡାକିଲେ, ହୃଦୟରୁ ଡାକିଲେ, ଏବଂ ଜୀବନରେ ଭଗବାନଙ୍କୁ ପାଇବା ପାଇଁ କାହିଁ କେତେ ପ୍ରତିଯୋଗିତା ଚାଲିଛି। ଆପଣ ଦେଖିବାକୁ ପାଉଥିବେ ବିଭିନ୍ନ ମନ୍ଦିର ମାଳିନୀରେ ଭଗବାନଙ୍କ ପାଖରୁ ଆଶୀର୍ବାଦ ପାଇବା ପାଇଁ ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ଭଗବାନଙ୍କ ପାଖକୁ ଆସୁଛନ୍ତି। ସତରେ ଜୀବନଟା କିଛି ଏମିତି। ଆଜି ଆପଣଙ୍କୁ ଜୀବନ ସମ୍ପର୍କରେ କିଛି କଥା ମୁଁ କହିବାକୁ ଚାହିଁବି। ବାଟରେ ଆସୁଥିବା ସମୟରେ ଜଣଙ୍କର କାନ୍ଦ ସ୍ୱର ଆସି ମୋ କାନରେ ବାଜିଲା। କଇଁ କଇଁ ହୋଇ ଖୁବ୍ ଗଭୀର ସ୍ୱରରେ କେହି ଜଣେ କାନ୍ଦୁଥିଲା। ହେଲେ କିଏ ସିଏ? ଚାରିଆଡ଼କୁ ଅନାଇଲି, କେହି ତ ନାହାନ୍ତି। ଠିକ୍ ଏତିକିବେଳେ ପାଖ ଚାଖୁଣ୍ଡା ଗଛରେ ଖଡ଼କିନା ଗୋଟେ ଶବ୍ଦ ହେଲା। ମୁଁ ଚମକି ପଡ଼ି ଦେଖେ ତ ଦୁଇଟି ବାଦୁଡ଼ି ସାଥୀ ହୋଇ ଝୁଲୁଛନ୍ତି। ସେମାନେ ଗୋଟିଏ ନିସ୍ତେଜ, ଗୋଟିଏ ଅସହାୟ ଏବଂ ଶୁଖିଲା ଜୀବନ ପରି ସେଇ ଡାଳରେ ସେମିତି ଝୁଲୁଥିଲେ।

ସେହି ଦୁଇଟି ବାଦୁଡ଼ିଙ୍କୁ ଦେଖି ମୋର ମନେ ପଡ଼ିଗଲା, ଆରେ ଏମାନଙ୍କୁ ତ ମୁଁ କିଛିଦିନ ପୂର୍ବରୁ ଦେଖିଥିଲି, ମାନେ ରେଡ଼ିଓ ଷ୍ଟେସନ ପାଖରେ ଥିବା ଜୟନଗରରେ ଗୋଟିଏ ୟୁକାଲ ପଟାସ ଗଛ ଥିଲା। ରାସ୍ତା କଡ଼ରେ ସେ ଗଛଟି ଦେହରେ ଅନେକ ବାଦୁଡ଼ି ଝୁଲୁଥିଲେ। କେତେ କେତେ ଜୀବନ ସେଠି ଆନନ୍ଦରେ ବିତୁଥିଲା। ଓହ, ସେ ଗଛ ଆଉ ନାହିଁ। ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ସେ ଗଛକୁ କାଟି ଦେଇଛନ୍ତି, ଆଉ ତାପରେ ଏ ବାଦୁଡ଼ିମାନେ, ଏମାନଙ୍କର ଜୀବନ ଦୁର୍ବିସହ ହୋଇପଡ଼ିଛି। ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି, ଠିକ୍ ଯେମିତି ଶରୀରରୁ ନିଶ୍ୱାସ ଅଲଗା ହୋଇଯାଏ। କେତେ ଦୁଃଖ କହିଲେ, ଯଦି ଜଣଙ୍କର ବାସସ୍ଥାନ ଭାଙ୍ଗିଯାଏ ତେବେ ତା ଜୀବନ କେମିତି ବଞ୍ଚିବ, କେମିତି ବିତିବ, ଏଇ କଥା ଭାବି ଭାବି ସେ ବାଦୁଡ଼ି ଦୁଇଟି ଗଛର ଡାଳରେ କଇଁ କଇଁ ହୋଇ କାନ୍ଦୁଥିଲେ। ଅନବରତ ତାଙ୍କ ଆଖିରୁ ଲୁହ ବହି ଚାଲିଥିଲା, ଆଉ ହଁ, ସେ କାନ୍ଦ ହୃଦୟକୁ ବିତାଡ଼ିତ କରୁଥିଲା, ହୃଦୟକୁ ଆଘାତ ଦେଉଥିଲା। ହେଲେ କ'ଣ କରିବା, ଫେରିଯାଇଥିବା ବା ଆମେ କହିପାରିବା ଶରୀରରୁ ଚାଲିଯାଇଥିବା ଆତ୍ମା କେବେ ଶରୀରକୁ ଫେରିଆସେନି। ସେଇ ଗଛଟି ରାସ୍ତା କଡ଼ରେ ଥିଲା,

ଫେରିପାରିବ। ତେଣୁ ଜୀବନର ସନ୍ଧାନରେ ସେ ବାଦୁଡ଼ି ଦୁଇଟି ଅସହାୟ ହୋଇ ଗଛର ଶରୀରରେ ସେମିତି ଝୁଲି ରହିଥିଲେ।

0: ଟିକେ ରହ, ଶୁଣୁ, ତୁ ଏମିତି ନ ଖାଇ ନ ଖାଇ ତୋ ଦେହଟା ଖରାପ କରିସାରିଲୁଣି ରେ। ନେ
1: ପାଟି କରନା ତ, ସବୁବେଳେ ଗୋଟେ ଗେଜେରି ଗେଜେରି ହେଲା, କିଏ କୋଉଠି କଣ ପରିସ୍ଥିତିରେ ଅଛି କିଛି ଜଣାପଡୁନି।

ଆଜି ଜୀବନର କଥା ଆମେ ଆଲୋଚନା କରୁଛୁ ବନ୍ଧୁ। ଜୀବନ କାହା ପାଇଁ କେମିତି, ଏଇଠି ଆପଣ ଜଣକୁ ଦେଖୁଛନ୍ତି ଏବଂ କିଛି ମୁହୂର୍ତ୍ତ ଭିତରେ କ'ଣ ତା ସହିତ ଘଟିଯିବ କିଛି ଜଣାନାହିଁ। ହଁ, ଆପଣଙ୍କ ସହିତ ଗପିବାକୁ ବହୁତ ଇଚ୍ଛା। ଯେତେ ଯେତେ ସମୟ ଆଗକୁ ଆଗକୁ ଯାଉଛି, ଆପଣଙ୍କ ସହିତ କଥା ହେବା ପାଇଁକି ସେତେ ମନ ଉତ୍ଫୁଲ୍ଲିତ ହେଉଛି। କିନ୍ତୁ ଏଇଠି ଆପଣଙ୍କୁ କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆଜି ଅପରାହ୍ନ 5:30 ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଚୈତି ଜନ୍ରେ ଆମେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ। ଆଜି ଏଥିରେ ବିଷୟ ରହିଛି କିଣି ଖାଇବା ଲୋକକୁ ଠକିଲେ କାଇ ଦଣ୍ଡ ମିଲ୍ସି। ଆଉ ଥରେ କହି ରଖୁଛି, କିଣି ଖାଇବା ଲୋକକୁ ଠକିଲେ କାଇ ଦଣ୍ଡ ମିଲ୍ସି। ଆପଣମାନେ ଏହି ବିଷୟବସ୍ତୁ ସମ୍ପର୍କରେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇକି ଆପଣଙ୍କର ପ୍ରଶ୍ନ ପଚାରିପାରିବେ। ଆଉ ହଁ, ଆପଣମାନେ ତ ଆମ ଯୋଗାଯୋଗ ନମ୍ବରଟି ଜାଣିଥିବେ, ତଥାପି କହି ରଖୁଛୁ ଆମ ଯୋଗାଯୋଗ ନମ୍ବରଟି ହେଉଛି 06854230690 06854230690। ଆପଣଙ୍କର କଲ୍ ଅପେକ୍ଷାରେ ରହିଲୁ। ଆଜି ଅପରାହ୍ନ 5:30 ଆପଣମାନେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁରେ ଆମ ସହିତ ଯୋଡ଼ି ହୁଅନ୍ତୁ, କାର୍ଯ୍ୟକ୍ରମକୁ ଶୁଣନ୍ତୁ, ଆପଣଙ୍କର ସୁନ୍ଦର ସୁନ୍ଦର ପ୍ରଶ୍ନ ଆମକୁ ପଚାରନ୍ତୁ। ତେବେ ଏତିକିରେ କାର୍ଯ୍ୟକ୍ରମ ସୂଚନାଟି ଶେଷ ହେଲା। ବନ୍ଧୁ, ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛି, ନିଜ ଚାରିପଟେ

ଅଟେ ମଧ୍ୟ ଘୁରୁଛି, ଯେଉଁଥିପାଇଁ ଋତୁଚକ୍ର ପରିବର୍ତ୍ତନ ହେଉଛି ଆପଣମାନେ ସମସ୍ତେ ଜାଣିଥିବେ। ଏବଂ ସେହି ଋତୁଚକ୍ର ପରିବର୍ତ୍ତନ ସହିତ ମାନବର ଯେଉଁ କାର୍ଯ୍ୟକଳାପ, ଆମେ ପ୍ରତ୍ୟେକ ଦିନ ଯେଉଁ ଯେଉଁ କାମ କରୁଛୁ ତାଦ୍ୱାରା ପ୍ରକୃତିର ଯେଉଁ ନିୟମ ଅଛି, ପ୍ରକୃତିର ନିୟମ ବିଗିଡ଼ି ଯାଉଛି, ଯାହାଫଳରେ ଆପଣମାନେ ଶୁଣିଥିବେ କିଛିଦିନ ପୂର୍ବରୁ ନେପାଳରେ କିଭଳି ଭାବରେ ଭୟଙ୍କର ବନ୍ୟା ଆସି ଅନେକ ଜୀବନକୁ ମାଟି ତଳେ ଶୁଆଇଦେଲା। ପ୍ରକୃତି ନିଜର ତାଣ୍ଡବ ରଚୁଛି, ଅକାଳରେ ଆମ ପାଖକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି। ଏଇ ତ କିଛିଦିନ ପୂର୍ବରୁ କୋରାପୁଟ ମାଟିରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଏବଂ ଯେଉଁ ଲୋକମାନେ ଭାବନ୍ତି କୋରାପୁଟ ଗୋଟିଏ ସବୁଜିମା ଭରା ପରିବେଶ, ଏଠି ଜଙ୍ଗଲ ଅଛି, ପାହାଡ଼ ଅଛି, ସୁନ୍ଦର ପରିବେଶ, କିନ୍ତୁ ଏହି ପରିବେଶ ମଧ୍ୟ ଦିନକୁ ଦିନ ନିଜର ସତ୍ତା ହରାଇବାକୁ ବସୁଛି। ଯେଉଁଥିପାଇଁ ବର୍ତ୍ତମାନ ସମୟ ଆସିଛି, ଯେଉଁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କୁ ସବୁବେଳେ ଆକାଶବାଣୀ ଜୟପୁର ତରଫରୁ ବିଭିନ୍ନ ପ୍ରକାର ସୂଚନା ଦିଆଯାଉଛି, ଏବଂ ଆପଣ ତାକୁ କେତେ କାର୍ଯ୍ୟକାରୀ କରୁଛନ୍ତି ତାହା ଆପଣଙ୍କ ଉପରେ ରହିଲା। ତେବେ ଦୁର୍ବିସହ ଜୀବନର କରୁଣ ଚିତ୍କାର ପୃଥିବୀର ବକ୍ଷକୁ ବର୍ତ୍ତମାନ ବାରମ୍ବାର ଆଘାତ ଦେଇ ଚାଲୁଛି। ସବୁକିଛି ଏବେ ନିରବ ଏବଂ ମୃତପ୍ରାୟ। ଆସନ୍ତୁ ନା ଜୀବନର ସେହି ଗଭୀରତାକୁ ଆମେ ଟିକେ ଚିହ୍ନିବା, ଟିକେ ଜାଣିବା, ଟିକେ ପଢ଼ିବା, ଏବଂ ଜୀବନ ଉପରେ ଆମେ କେବେ ନାରାଜ ହେବା ନାହିଁ, କେବେ ଆମେ ଅସନ୍ତୁଷ୍ଟ ହେବା ନାହିଁ। ସେଇଥିପାଇଁ ଆପଣଙ୍କୁ ଭେଟି ଦେଉଛି ଏହି ସୁନ୍ଦର ଗୀତଟି।

ବନ୍ଧୁ, ଆପଣମାନେ ବର୍ତ୍ତମାନ ଅଛନ୍ତି ଆକାଶବାଣୀ ଲାଇଭ ପରିସରରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆପଣଙ୍କ ପାଖରେ ପହଞ୍ଚୁଛୁ ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେଭ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆପଣମାନେ ଆମକୁ ଶୁଣିପାରିବେ। ହଜିଯାଉଥିବା ଜୀବନକୁ ପୁଣିଥରେ ସାଉଁଟିବା ପାଇଁ କିଛି ମଣିଷ ନିରନ୍ତର ପ୍ରୟାସ କରୁଛନ୍ତି। ଏଇ ଯେମିତି ଆମର ଏଇ ଜୟପୁର ସହରରେ ଆମେ ଦେଖିଛୁ କିଛି ଲୋକ ପ୍ରତ୍ୟେକ ଦିନ ସକାଳୁ ହଜିଯାଉଥିବା ଔଷଧୀୟ ବୃକ୍ଷକୁ ସେମାନେ ସନ୍ଧାନ କରୁଛନ୍ତି। ଏବଂ ଆଉ କିଛି ଉଦାହରଣ ଯଦି ମୁଁ ଆପଣଙ୍କ ସାମ୍ନାରେ ରଖିବି, ଆପଣ ଯଦି ଗଞ୍ଜାମ ଜିଲ୍ଲାକୁ ଯାଇଥିବେ, ଗଞ୍ଜାମର ଗୋପାଳପୁର ବନ୍ଦର, ଗୋପାଳପୁର ବନ୍ଦର ପାଖକୁ ଯିବା ପୂର୍ବରୁ ଆପଣ ଦେଖିବେ ଲୋକଙ୍କର ଘର ସାମ୍ନାରେ କାଠର ଘର ରଖାଯାଇଛି। ଛୋଟ ଛୋଟ କାଠର ଘର ସେମାନେ ତିଆରି କରିକି ଘର ସାମ୍ନାରେ ଲଗାଇଛନ୍ତି, କାରଣ ସେମାନେ ବାଇ ଚଢ଼େଇକୁ, ହଜିଯାଉଥିବା ବାଇ ଚଢ଼େଇ କଥା କୁହନ୍ତୁନି, ଘର ଚଟିଆ, ଘର ଚଟିଆକୁ ସେମାନେ ଘରେ ରଖିଛନ୍ତି। ଯେଉଁ ଘର ଚଟିଆର କିଚିରି ମିଚିରି ଶବ୍ଦରେ ଆମର ନିଦ ଭାଙ୍ଗୁଥିଲା, ସେ ଘର ଚଟିଆ ତ ଆଉ ନାହିଁ। ଏମିତିକି ଆପଣ କାଉ କଥା ଚିନ୍ତା କରନ୍ତୁ, ଆମେ ସ୍କୁଲରେ ପଢ଼ିଲା ବେଳେ ନିହାତି ପଢ଼ିଥିବା କା କା କରି ଯିଏ ଆମକୁ ସକାଳୁ ଉଠାଉଛି କାଉ, ସେମାନଙ୍କର ସଂଖ୍ୟା ମଧ୍ୟ ଏବେ ଅତି ନଗଣ୍ୟ ପରିସ୍ଥିତିରେ ଅଛି। ଦିନକୁ ଦିନ ସେମାନଙ୍କର ଜନନ କରିବାର କ୍ଷମତା ବା ପ୍ରଜନନ କ୍ଷମତା କମି କମି ଯାଉଛି। ସେଥିପାଇଁ କି

ଆମେ ସେମାନଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ। କିଛି ଲୋକ ସେମାନେ ଏଇଭଳି କାମ କରୁଛନ୍ତି, ବାଇ ଚଢ଼େଇ ପାଇଁକି ସ୍ୱତନ୍ତ୍ର ବସା ସେମାନେ ପ୍ରସ୍ତୁତ କରୁଛନ୍ତି, ଘର ଚଟିଆ ପାଇଁକି ପ୍ରସ୍ତୁତ କରୁଛନ୍ତି। ଏମିତିକି ଖରାଦିନେ ଆମେ ପକ୍ଷୀମାନଙ୍କ ପାଇଁ ବା ବିଭିନ୍ନ ପ୍ରାଣୀମାନଙ୍କ ପାଇଁ ଆମେ ବିଭିନ୍ନ ବ୍ୟବସ୍ଥା କରୁଛୁ, ଯାହାକି ସେମାନଙ୍କର ଶୁଖିଲା ଓଠରେ ଗୋଟିଏ ସୁନ୍ଦର ହସଟିଏ ଫୁଟେଇବ। ସେମାନେ ମଧ୍ୟ ଆମକୁ ତାଙ୍କ ଭାଷାରେ କିଛି କହିବାକୁ ଚାହୁଁଛନ୍ତି, କିନ୍ତୁ ଦୁଃଖର କଥା, ଆମେ ସେମାନଙ୍କର ଭାଷାକୁ, ସେମାନଙ୍କର କଥାକୁ ଶୁଣିପାରୁନୁ, ବୁଝିପାରୁନୁ। ଏଇ ଯେମିତି ଖୋଲା ଆକାଶ, ଆପଣ ଯଦି ଆକାଶକୁ ଟିକେ ନିରୀକ୍ଷେଇକି ଦେଖିବେ, ଏହି ଖୋଲା ଆକାଶ ମଧ୍ୟ କିଛି କଥା କହୁଛି। ଖୋଲା ଆକାଶ ଆଜି ଯେଉଁ ଚାଦର ପିନ୍ଧିଛି, ସେ ଚାଦର ନିର୍ମଳର ଚାଦର ନୁହେଁ ବନ୍ଧୁ, ସେଥିରେ ଅନେକ ଗୁଡ଼ିଏ ବିଷ ଭରି ରହିଛି।

ବନ୍ଧୁ, ଏଇଠି ଆପଣଙ୍କୁ କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ଅନ୍ୟ ଏକ ସୂଚନା। ଆସନ୍ତାକାଲି ଅର୍ଥାତ୍ ସୋମବାର ସେପ୍ଟେମ୍ବର ମାସର 7 ତାରିଖ ସକାଳ 7:25 ଆପଣଙ୍କର ମନପସନ୍ଦର କାର୍ଯ୍ୟକ୍ରମ ସୁରଭିରେ ଶୁଣିବେ ଓଡ଼ିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ନାଜିଆ ଆଲାମଙ୍କ ସହ କଥାବାର୍ତ୍ତା। ତେବେ ଆପଣମାନେ ନିଶ୍ଚିତ ଭାବରେ କାଲି ଶୁଣିବା ପାଇଁ ଭୁଲିବେ ନାହିଁ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ସୁରଭି। ହଁ, କଥାରେ କଥାରେ କେତେବେଳେ ସମୟ ଆଗକୁ ଆଗକୁ ଗତି କରୁଛି ଆମେ ତ ଜାଣିପାରୁନୁ, କିନ୍ତୁ କଥାରେ ଅଛି ନା ଯେ ସମୟକୁ ରୋକିବାର କାହା ପାଖରେ ବି କ୍ଷମତା ନାହିଁ। କିନ୍ତୁ ଆମେ ଆଜି ଜୀବନ ସମ୍ପର୍କରେ ଯେହେତୁ ଆଲୋଚନା କରୁଛୁ, ଆପଣ ଗୋଟିଏ କଥା ସମସ୍ତେ ଆମେ ଜାଣିଛୁ ଯେ ଜୀବନର ଏକମାତ୍ର ସତ୍ୟ ହେଉଛି ଜନ୍ମ ଏବଂ ମୃତ୍ୟୁ। ଆପଣଙ୍କ ଚାରିପଟେ ଯେଉଁମାନେ ବି ଅଛନ୍ତି, ଆପଣ ଯାହାଙ୍କୁ ବାପା ବୋଲି ଡାକୁଛନ୍ତି, ବୋଉ ବୋଲି ଡାକୁଛନ୍ତି, ଭାଇ ବୋଲି ଡାକୁଛନ୍ତି, ଭଉଣୀ ବୋଲି ଡାକୁଛନ୍ତି, କେହି ବି ଆପଣଙ୍କ ସହିତ ଚିରଦିନ ପର୍ଯ୍ୟନ୍ତ ନଥିବେ। ଏମିତି ସମୟ ଆସିବ ସେମାନେ ଆପଣଙ୍କୁ ଛାଡ଼ିକି ଚାଲିଯିବେ। ହଁ, ଯେତିକି ସମୟ ଆମ ପାଖରେ ଆମ ଜୀବନ ଅଛି, ସେତିକି ସମୟ ଆମେ ଅନ୍ୟମାନଙ୍କ କଥା ଭାବିବା, ନିଜ କଥା ଭାବିବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଆଗାମୀ ପୃଥିବୀ କଥା ଭାବିବା। ସେଥିପାଇଁକି ବୃକ୍ଷରୋପଣ କରିବା ସହିତ ବୃକ୍ଷର ଯତ୍ନ ମଧ୍ୟ ନେବା ଅତି ଜରୁରୀ। ଆପଣ ଖାଲି ବୃକ୍ଷଟିଏ ଲଗାଇଲେ ହେବ ନାହିଁ, ତାର ଯତ୍ନ ନିଅନ୍ତୁ। ଏବଂ ପ୍ରକୃତିକୁ ସୁରକ୍ଷିତ ରଖିବା ପାଇଁ ହେଲେ ଆପଣ ରହୁଥିବା ପରିବେଶକୁ ମଧ୍ୟ ସଫା ସୁତୁରା ରଖିବା ପାଇଁ ପଡ଼ିବ। ଏବେ ଚାରିଆଡ଼େ ବର୍ଷା ହେଉଛି, ପାଣି ଜମୁଛି, ସେହି ପାଣି ଜମିବା ପରିସ୍ଥିତିରେ ଅନେକଗୁଡ଼ିଏ ରୋଗ ମଧ୍ୟ ସୃଷ୍ଟି ହୁଏ, ଅନେକ ଅଣୁଜୀବ ସେମାନଙ୍କର ବଂଶ ବିସ୍ତାର କରନ୍ତି। ତା ପ୍ରତି ଆପଣମାନେ ଯତ୍ନବାନ ହୁଅନ୍ତୁ, ନିଜ ଶରୀର ପ୍ରତି ଆପଣମାନେ ଯତ୍ନବାନ ହୁଅନ୍ତୁ ଏବଂ ଜୀବନକୁ ସବୁବେଳେ ପ୍ରତିଟି ମୁହୂର୍ତ୍ତରେ ଯେତିକି ଦିନ ପର୍ଯ୍ୟନ୍ତ ଆପଣଙ୍କ ଶରୀର ଆପଣଙ୍କ ସହିତ ଅଛି ଆପଣ ତାକୁ ମନ ଖୋଲି ଉପଭୋଗ କରନ୍ତୁ।

ଆପଣ ମାନେ ସମସ୍ତେ ନିହାତି ଭାବରେ ବ୍ୟସ୍ତ ହୋଇ ପଡ଼ିବଣି ନାହିଁ କି? ଜୀବନରେ ହସ ଖୁସି ଏସବୁ ଲାଗି ରହିଛି। ଯେତିକି ଦିନ ଆମ ପାଖରେ ଆମ ଜୀବନ ଅଛି, ଖୁସିରେ ଶାନ୍ତିରେ ଏକଦମ ବିନ୍ଦାସ ଭାବରେ ଖୁବ୍ ଶାନ୍ତିରେ ଆମେ ବିତେଇବା ଦରକାର। ଆପଣ ଜାଣିଛନ୍ତି, ଗତକାଲି ଗୁରୁ ଦିବସ ଆମେ ପାଳନ କରୁଥିଲୁ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମଜୟନ୍ତୀ ଗତକାଲି ଥିଲା। ଗୋଟିଏ ଛୋଟ ପିଲା, ଯାହାର ବୟସ ପାଖାପାଖି 5-6 ବର୍ଷ ହେବ, ଛୋଟ ପିଲାଟିଏ ହାତରେ ଗୋଟିଏ ନାଲି କଲମଟିଏ ଧରିକି ଆସିକି ମୋତେ ଦେଲା। ମୁଁ କହିଲି, ବାବା, ଏ ନାଲି କଲମ ମୋର ଦରକାର ନାହିଁ, ତୁ ମୋତେ ଗିଫ୍ଟ କ'ଣ ପାଇଁ ଦେଉଛୁ? ସେ ମୋତେ କ'ଣ ଉତ୍ତର ଦେଲା ଜାଣିଛନ୍ତି? ସାର୍, ମୁଁ ଆପଣଙ୍କୁ ଗିଫ୍ଟ ଦେଉନି, ଆପଣ ଏଇ ନାଲି କଲମ ଦ୍ୱାରା ଭୁଲ ଏବଂ ଠିକ୍ ବାଛିପାରିବେ। ଯେମିତିକି ଆମେ ସେ ନାଲି କଲମ ଦ୍ୱାରା କେଉଁଟା ଠିକ୍ ଆମେ ତାକୁ ଠିକ୍ ମାରୁଛୁ, କେଉଁଟା ଭୁଲ ଆମେ ତାକୁ ଭୁଲ ମାରୁଛୁ। କେତେ ସୁନ୍ଦର କଥାଟିଏ, କେତେ ସୁନ୍ଦର ଶିକ୍ଷାଟିଏ ସେ ଗତକାଲି ଦେଲା। ତେଣୁ ଆମେ ସମସ୍ତଙ୍କ ପାଖରୁ ସବୁକିଛି ଶିଖିବା ଦରକାର, ଜୀବନକୁ ଉପଭୋଗ କରିବା ଦରକାର। ଆଉ ହଁ, ଆପଣ ଯେଉଁ ଜିନିଷ ଶିଖୁଛନ୍ତି ତାକୁ କାମରେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଦ୍ୱାରା ଯାହା ବି ସମ୍ଭବ ହେଉଛି, ଆପଣ ନିଜର କର୍ତ୍ତବ୍ୟ କରିଚାଲନ୍ତୁ ଏବଂ ଜୀବନକୁ ଖୁବ୍ ସୁନ୍ଦର ଭାବରେ, ଖୁବ୍ ଖୁସିରେ ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସମ୍ମାନ ଦିଅନ୍ତୁ।

ବନ୍ଧୁ, କଥାରେ କଥାରେ ସମୟ ଇସାରା ଦେଲାଣି ଆମେ ଆଜିର ଆକାଶବାଣୀ ଲାଇଭ୍କୁ ଏଇଠି ରଖିବା। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ କହିବା ପାଇଁ ଚାହିଁବି, ଯଦି ଆପଣଙ୍କୁ ଆଜିର ଆକାଶବାଣୀ ଲାଇଭ୍ ଆପଣଙ୍କ ହୃଦୟକୁ ଛୁଇଁଥାଏ ଏବଂ ଯଦି ଆପଣ ଆଜିର ଆକାଶବାଣୀ ଲାଇଭ୍ରୁ ଜୀବନ ବିଷୟରେ କିଛି ନା କିଛି ଶିଖିଥାନ୍ତି, କିଛି ନା କିଛି ଜାଣିଥାନ୍ତି, ତେବେ ନିଶ୍ଚିତ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଏବଂ ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଚାହୁଁଛି ମୁଁ, ରାଜେଶ ରାୟ। ନମସ୍କାର।

ପ୍ରଚାର କଲୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ ଆକାଶବାଣୀ ଜୟପୁର। ବର୍ତ୍ତମାନ ଭେଟି ଦେଉଛୁ ହିନ୍ଦୀ କଥାଚିତ୍ରର ଗୀତ।

ପ୍ରଥମ ଗୀତଟି ନେଇଛୁ କଥାଚିତ୍ର ଧଡ଼କନରୁ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ସାଥୀ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ମୁଝସେ ଦୋସ୍ତି କରୋଗେ। ଏହି କଥାଚିତ୍ରରୁ ଭେଟି ଦେଉଛୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତ ରଚନା ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଶର୍ମା।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ୟେସ୍ ବସ୍ କଥାଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଜାଭେଦ ଅଖ୍ତରଙ୍କ ଗୀତ, ସଙ୍ଗୀତ ଯତୀନ ଲଲିତ।

ଶ୍ରୋତାବନ୍ଧୁ ଭେଟିଦେଲୁ ହିନ୍ଦୀ କଥାଚିତ୍ରର ଗୀତ। ପୁଣି ଥରେ ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଅପରାହ୍ନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ ଦିନ 12:30। ପ୍ରଚାର କରୁଛୁ ଓଡ଼ିଆ ଭକ୍ତ।

ଶିଳ୍ପୀ ସୋନୁ ନିଗମଙ୍କ କଣ୍ଠରେ ଭେଟିଦେଲୁ ପ୍ରଥମ ଭକ୍ତିଗୀତଟି। ଏଥର ଶିଳ୍ପୀ ହେଲେ ଅନୁରାଧା ବଡ଼ୱାଲ। ମନ ପକ୍ଷୀ ସେହି ଭଗବାନଙ୍କ ନିକଟକୁ କିଭଳି ନିଜ ମନ କଥା କହିବାକୁ ଚାଲିଯାଏ, ଆସନ୍ତୁ ଶୁଣିବା ଏହି ସୁନ୍ଦର ମନଛୁଆଁ ଭକ୍ତିଗୀତଟି।

ସତରେ କ'ଣ ଭକ୍ତର ଡାକରେ ପ୍ରଭୁଙ୍କର ନନ୍ଦିଘୋଷ ଅଟକିଯାଏ? ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତରେ। ଶିଳ୍ପୀ ହେଲେ ବସନ୍ତ ପାତ୍ର।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ମା ସନ୍ତାନର ଦୁଃଖକୁ ସହିପାରେନି। ସନ୍ତାନ ଡାକିଲେ ମା ସବୁବେଳେ ଶୁଣିଥାଏ, ଆକୁଳରେ ନିବେଦନ କଲେ ମନ କଥା ବୁଝିଥାଏ। ତେଣୁ ମାଙ୍କୁ ଆମେ ଅଳି କରି କ'ଣ ବା ମାଗିବା। ପରବର୍ତ୍ତୀ ଭକ୍ତିଗୀତଟି ଭେଟି ଦେଉଛୁ ଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ।

ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ସେପ୍ଟେମ୍ବର ମାସର 9 ତାରିଖ ବୁଧବାର ଦିନ ଗୋଟାଏ ବାଜି 20 ମିନିଟ୍ରେ ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ସେପ୍ଟେମ୍ବର ମାସର 8 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବରଟି ହେଲା 06854230690 06854230690। ସୂଚନାଟି ଏତିକିରେ ଶେଷ ହେଲା। ପରବର୍ତ୍ତୀ ଭକ୍ତିଗୀତଟି ଭେଟି ଦେଉଛୁ 4 ଧାମ କଥାଚିତ୍ରରୁ। ଶିଳ୍ପୀ ହେଲେ ସୁରେଶ ୱାଡେକର ଏବଂ ରବୀନ୍ଦ୍ର ସାଥୀ। ଉଦୟ ଶଙ୍କର ପାଣିଙ୍କର ରଚନାରୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁରିନ୍ଦର କୋହଲି।

0: ଶ୍ରୋତାବନ୍ଧୁ ଭେଟିଦେଲୁ ହିନ୍ଦୀ କଥାଚିତ୍ରରୁ ଭକ୍ତି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 15 ମିନିଟ୍। ପ୍ରଚାର କରୁଛୁ ଆଜି 2 ପ୍ରହରର ଚାଷବାସ କଥା। ଏଥିରେ ଆଜି ଆପଣଙ୍କ ପାଇଁ ରହିଛି କମଳା ଚାଷ ସମ୍ପର୍କରେ।
1: ଆଜିର ଚାଷବାସ କଥାରେ ଜାଣିବା କମଳା ଚାଷ ସମ୍ପର୍କରେ। କମଳା ଏକ ପ୍ରମୁଖ ଲେମ୍ବୁଜାତୀୟ ଫଳ ଏବଂ ଏହା ଭିଟାମିନ୍ ସିରେ ଭରପୁର ହୋଇ ରହିଥାଏ। ବ୍ୟବସାୟିକ ଦୃଷ୍ଟିକୋଣରୁ କମଳା ଚାଷ ଲାଭଦାୟକ ହୋଇଥାଏ। କମଳା ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ। 13°C ରୁ 37°C ତାପମାତ୍ରା କମଳା ଗଛର ବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ। ପ୍ରଚଣ୍ଡ ଖରା କିମ୍ବା ଅତ୍ୟଧିକ ଶୀତ କମଳା ଗଛ ପାଇଁ ହାନିକାରକ ହୋଇଥାଏ। ଜଳ ନିଷ୍କାସନର ଭଲ ବ୍ୟବସ୍ଥା ଥିବା ଦୋରସା ମିଶ୍ରିତ ପଟୁମାଟି କମଳା ଚାଷ ପାଇଁ ଉତ୍କୃଷ୍ଟ ହୋଇଥାଏ। କମଳା ଚାଷ ପାଇଁ ମାଟିର pH ସ୍ତର 5.5 ରୁ 7.5 ମଧ୍ୟରେ ରହିବା ଆବଶ୍ୟକ। ଉନ୍ନତମାନର କମଳା ଚାଷ ପାଇଁ ସଠିକ୍ କିସମ ବାଛିବା ନିହାତି ଜରୁରୀ। ଓଡ଼ିଶାରେ ଦେଖାଯାଉଥିବା କିଛି କମଳାର କିସମଗୁଡ଼ିକ ମଧ୍ୟରେ ରହିଛି ନାଗପୁର ସାନ୍ତ୍ରା, ଖାସି ସାନ୍ତ୍ରା, କିନ୍ନୁ। କମଳା ଗଛ ଲଗାଇବା ପୂର୍ବରୁ ସାଧାରଣତଃ ଜମିକୁ 2 ରୁ 3 ଥର ଭଲ ଭାବରେ ହଳ କରି ସମତଳ କରିଦେବା। ଧାଡ଼ିକୁ ଧାଡ଼ି 6 ମିଟର ଓ ଗଛକୁ ଗଛ 6 ମିଟର ଦୂରତାରେ 75 ସେଣ୍ଟିମିଟର ଓସାର, 75 ସେଣ୍ଟିମିଟର ଲମ୍ବ ଓ 75 ସେଣ୍ଟିମିଟର ଗଭୀର ଆକାରର ଗାତ ଖୋଳିବା। ଗାତଗୁଡ଼ିକୁ 15 ରୁ 20 ଦିନ ଖରା

0: ଛାଡ଼ିଦେବା। ପ୍ରତି ଗାତରେ 20-25 କିଲୋଗ୍ରାମ ସଢା ଗୋବର ଖତ, 1 କିଲୋଗ୍ରାମ ସୁପର ଫସ୍ଫେଟ୍ ଏବଂ ଉପର ମାଟିକୁ ମିଶାଇ ଭର୍ତ୍ତି କରିଦେବା। ମୌସୁମୀ ଫେରିବା ସମୟରେ ଜୁଲାଇରୁ ଅଗଷ୍ଟ ମାସ ଭିତରେ କିମ୍ବା ବର୍ଷାଦିନ ଶେଷରେ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଗଛ ରୋପଣ କରିବା ଉଚିତ। ସାଧାରଣତଃ 1-3 ବର୍ଷର ପ୍ରତି ଗଛ ପାଇଁ 10-15 କିଲୋଗ୍ରାମ ଗୋବର ଖତ, 200 ଗ୍ରାମ ନାଇଟ୍ରୋଜେନ୍, 100 ଗ୍ରାମ ଫସ୍ଫରସ୍ ଓ 100 ଗ୍ରାମ ପୋଟାସର ଆବଶ୍ୟକତା ପଡ଼ିଥାଏ। 5 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ଗଛଗୁଡ଼ିକ 50 କିଲୋଗ୍ରାମ ଗୋବର ଖତ, 600 ଗ୍ରାମ ନାଇଟ୍ରୋଜେନ୍, 200 ଗ୍ରାମ ଫସ୍ଫରସ୍ ଓ 400 ଗ୍ରାମ ପୋଟାସର ଆବଶ୍ୟକତା କରିଥାନ୍ତି। ଛୋଟ ଗଛକୁ ଶୀତଦିନେ 7-10 ଦିନରେ ଥରେ ଏବଂ ଖରାଦିନେ 4-5 ଦିନରେ ଥରେ ପାଣି ଦେବାକୁ ହୋଇଥାଏ। ବୁନ୍ଦା ଜଳସେଚନ ବ୍ୟବହାର କଲେ ପାଣି ସଞ୍ଚୟ ହେବା ସହ ଗଛ ମଧ୍ୟ ଭଲ ବଢ଼ିଥାଏ। ଗଛର ମୂଳରୁ ବାହାରୁଥିବା ଅନାବଶ୍ୟକ ଡାଳକୁ କାଟିଦେବା ଉଚିତ। ଶୁଖିଯାଇଥିବା ରୋଗାକ୍ରାନ୍ତ ଓ ପରସ୍ପର ସହ ଛନ୍ଦି ହୋଇଥିବା ଡାଳଗୁଡ଼ିକୁ ସମୟ ସମୟରେ କାଟି ସଫା କରିଦେବା ଉଚିତ। ଗଛର ମଝି ଭାଗରେ ଯେପରି ସୂର୍ଯ୍ୟକିରଣ ପଡ଼ିପାରିବ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବର୍ତ୍ତମାନ ଜାଣିବା କମଳା ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। କମଳା ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି କମଳା ସାଇଲା। ଏହି ପୋକ ପତ୍ରର ରସକୁ ଶୋଷି ନିଅନ୍ତି। ଏହାର ପ୍ରତିକାର ପାଇଁ ଇମିଡାକ୍ଲୋପ୍ରିଡ୍ 1 ମିଲିଲିଟର ପ୍ରତି 3 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଉଚିତ। ଅନ୍ୟ ଏକ ରୋଗ ହେଉଛି ଚେରସଢ଼ା ରୋଗ। ଅଧିକ ପାଣି ଜମିବା ଦ୍ୱାରା ଏହି ରୋଗ ହୋଇଥାଏ। ଏହାର ନିରାକରଣ ପାଇଁ କପର ଅକ୍ସିକ୍ଲୋରାଇଡ୍ 3 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ମୂଳରେ ପ୍ରଦାନ କରିବା ଉଚିତ। ଅନ୍ୟ ଏକ ରୋଗ ହେଉଛି ସାଇଟ୍ରସ୍ କ୍ୟାଙ୍କର। ଏହି ରୋଗ ହେଲେ ପତ୍ର ଓ ଫଳରେ ଦାଗ ସୃଷ୍ଟି ହୁଏ। ଏହାର ନିରାକରଣ ପାଇଁ ବୋର୍ଡ ମିଶ୍ରଣ କିମ୍ବା ଷ୍ଟ୍ରେପ୍ଟୋସାଇକ୍ଲିନ୍କୁ ସ୍ପ୍ରେ କରିବା ଉଚିତ। ଗୋଟିଏ 5-6 ବର୍ଷର ସୁସ୍ଥ କମଳା ଗଛରୁ ବାର୍ଷିକ 500-1000ଟି ଫଳ ମିଳିଥାଏ। ସଠିକ୍ ପରିଚାଳନା କଲେ ଗୋଟିଏ ବଗିଚାରୁ 25-30 ବର୍ଷ ପର୍ଯ୍ୟନ୍ତ ଅମଳ ମିଳିପାରିବ। ଫଳଗୁଡ଼ିକର ରଙ୍ଗ ସବୁଜରୁ ହଳଦିଆ କମଳା ରଙ୍ଗକୁ ବଦଳିଲେ କମଳାକୁ ତୋଳି ବଜାରରେ ବିକ୍ରି କରାଯାଇପାରିବ।
1: କମଳା ଚାଷ ସମ୍ପର୍କରେ ଜାଣିଲେ ଆଜି ଦୁଇ ପ୍ରହରର ଚାଷବାସ କଥାରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ବବିତା ପଣ୍ଡା ଏବଂ ପ୍ରିୟଦର୍ଶିନୀ ହୋତା। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର ଶ୍ରୋତା ଭଉଣୀ,
1: ମୋର ମଧ୍ୟ ନମସ୍କାର।
0: ଘର ଘରଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ବବିତା ପଣ୍ଡା
1: ଆଉ ମୁଁ ପ୍ରିୟଦର୍ଶିନୀ ହତା।

0: ପ୍ରିୟ ଦର୍ଶନୀ, ମୁଁ ଆସିଲାଠୁ ତୁମକୁ ଦେଖୁଛି ଯେ ତୁମେ ଟିକେ ଅନ୍ୟ ମନସ୍କ ଭଳିଆ ଲାଗୁଛ। ମାନେ କଥା କଣ ଯେ?
1: ନାଇଁ ଅପା, ସେମିତି କିଛି ନାହିଁ, କିନ୍ତୁ ମୋ ମନଟା ଆଜି ଭଲ ନାହିଁ।
0: ତମ ମନ ଆଜି କାହିଁକି ଭଲ ଲାଗୁନି ଯେ?
1: ଆଜି ଆସିଲା ବେଳକୁ ହଠାତ୍ ଗୋଟେ ବିଲେଇ ମୋ ସାମ୍ନାକୁ ଚାଲି ଆସିଲା, ତ ସେତେବେଳଠୁ ମୋ ମନ ଆଉ ଜମା ଭଲ ଲାଗୁନି।
0: ଆରେ ଏଇ କଥା କି, ମାନେ ଏଇଥିପାଇଁ ତୁମେ ମୁହଁ ଶୁଖେଇକି ବସିଛ। ଏହିଭଳି ଅନ୍ଧବିଶ୍ୱାସକୁ ତୁମେ ବିଜ୍ଞାନ ଯୁଗରେ କିଭଳି ବିଶ୍ୱାସ କରୁଛ ପ୍ରିୟ ଦର୍ଶନୀ? ବିଲେଇ ତ ତା ବାଟରେ ସିଏ ଗଲା, ତୁମର କଣ ଅସୁବିଧା ହେଲା କହିଲ? ତୁମ ଭଳି ଆମର ଅନେକ ଭଉଣୀ ଅଛନ୍ତି, ଛୋଟ ଛୋଟ କଥାକୁ ଧରି ଚିନ୍ତିତ ଥାନ୍ତି, କିନ୍ତୁ ଏହି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା ନିହାତି ଜରୁରୀ। ତା ମାନେ କିଛି ହବନି।
1: କିଛି ହବନି ନା ଅପା? ହେଲେ
0: ବିଲକୁଲ ନୁହଁ ଶ୍ରୋତା, ପୁଣି ଅନ୍ଧବିଶ୍ୱାସ ଆମ ଚିନ୍ତାଧାରାକୁ ସଂକୀର୍ଣ୍ଣ କରିଦିଏ। ଏହି କୁସଂସ୍କାର ସମାଜର ବିକାଶରେ ବାଧା ବି ସୃଷ୍ଟି କରିଥାଏ, ଆଉ ଏହା ମଣିଷକୁ ଭୟ, ଭ୍ରମ ଆଉ ଅଜ୍ଞାନତା ମଧ୍ୟରେ ରଖିଥାଏ।
1: ଏଇଭଳି ଅନ୍ଧବିଶ୍ୱାସକୁ ମୁଁ ଆଉ କେବେ ମଧ୍ୟ ବିଶ୍ୱାସ କରିବି ନାହିଁ।
0: ଆଉ ଗୋଟିଏ କଥା ପ୍ରିୟ ଦର୍ଶନୀ, ଶିକ୍ଷା ଦ୍ୱାରା ହିଁ ଆମେ ଏହି ଅନ୍ଧବିଶ୍ୱାସ ଆଉ କୁସଂସ୍କାରକୁ ଦୂରେଇ ରଖିପାରିବା।
1: ସତ କଥା ଶ୍ରୋତା ଭଉଣୀ, ଶିକ୍ଷା ମଣିଷକୁ ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ ବୁଝାଇଥାଏ। ଶିକ୍ଷିତ ମଣିଷଟିଏ କୌଣସି କଥାକୁ ଯାଞ୍ଚ ନ କରି ସହଜରେ ବିଶ୍ୱାସ କରେ ନାହିଁ।
0: ତେଣୁକରି କୁସଂସ୍କାର ଦୂର କରିବା ପାଇଁ ଶିକ୍ଷାର ପ୍ରସାର ନିହାତି ଜରୁରୀ। ଆଉ ଗୋଟିଏ କଥା ଶ୍ରୋତା ଭଉଣୀ, ଭୟରୁ ଅନ୍ଧବିଶ୍ୱାସ ଜନ୍ମ ହୁଏ। ଅଜଣା ଘଟଣାକୁ ନେଇ ମଣିଷର ମନରେ ଭୟ ସୃଷ୍ଟି ହୁଏ, ତେଣୁକରି ଆମେ ଭୟଭୀତ ନ ହୋଇ ସତ କଥା ଓ କାରଣ ଜାଣିବାକୁ ଆମେ ଚେଷ୍ଟା କରିବା। ଧରିନିଅନ୍ତୁ ଘରେ କାହାର ଦେହ ଖରାପ ହେଲା, ତ ଝଡ଼ାଫୁଙ୍କା ନ କରି କୌଣସି ପ୍ରକାର ତାବିଜ ବି ନ ପିନ୍ଧି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେଇ ସଠିକ୍ ଚିକିତ୍ସା କରାଇବା। କୁସଂସ୍କାର ବିରୋଧରେ ସମସ୍ତେ ସଚେତନ ହେବା। ଆମେ ଆମ ଜୀବନର ଉନ୍ନତି ପାଇଁ ନିଜର ଶିକ୍ଷା ଓ ପରିଶ୍ରମକୁ ଅଧିକ ଗୁରୁତ୍ୱ ଦେବା। ଅନ୍ଧବିଶ୍ୱାସକୁ ତ୍ୟାଗ କରି ସତ୍ୟ ଓ ପ୍ରମାଣକୁ ଗୁରୁତ୍ୱ ଦେବା ଆବଶ୍ୟକ। ଏହାଦ୍ୱାରା ଏକ ସୁସ୍ଥ, ସଚେତନ ଓ ପ୍ରଗତିଶୀଳ ସମାଜ ଗଠନ କରିପାରିବା। ତାହେଲେ ଶ୍ରୋତା ଭଉଣୀ, ଆଗକୁ ତ ଆମେ ଅନେକ କଥା ହେବା। ବର୍ତ୍ତମାନ ଆସନ୍ତୁ ମନକୁ ଛୁଇଁଲା ଭଳିଆ ଗୀତଟିଏ ଶୁଣି

0: ପ୍ରସବ ସମୟ ଗୋଟେ ମା ପାଇଁ ଅତି ମୂଲ୍ୟବାନ ହୋଇଥାଏ। ପ୍ରସବ ପୂର୍ବ ସମୟ ଯେତିକି ମୂଲ୍ୟବାନ, ପ୍ରସବ ପରବର୍ତ୍ତୀ ସମୟ ସେତିକି ମୂଲ୍ୟବାନ। ଗର୍ଭବତୀ ମା ନିଜର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପରିଷ୍କାର ଲୁଗା ପିନ୍ଧିବା, ନିଜ ଅଙ୍ଗ ପ୍ରତ୍ୟଙ୍ଗକୁ ସଫା ରଖିବା। ସାଧାରଣତଃ ମା ମାନେ ଭାବନ୍ତି ଗାଧୋଇଲେ ଥଣ୍ଡା ଧରିବ, ଛୁଆକୁ ଜ୍ୱର ହେବ, ଦେହ ଖରାପ ହେବ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ପ୍ରତିଦିନ ଗାଧୋଇଲେ ଦେହ ପରିଷ୍କାର ରହିବ, ତାଦ୍ୱାରା ଇନଫେକ୍ସନ୍ ବି ହେବ ନାହିଁ। ଛୁଆଟିଏ ପରିଷ୍କାର ଭାବେ ସ୍ତନ୍ୟପାନ କରିପାରିବ। ମା ନିଜର ଧ୍ୟାନ ଦେବା ସହ ନିଜ ପ୍ରାଇଭେଟ୍ ଅଙ୍ଗର ମଧ୍ୟ ପ୍ରପର୍ ଧ୍ୟାନ ଦେବା ଏ ସମୟରେ ଜରୁରୀ। ଡେଲିଭରି ହେବା ପରେ ମହିଳାମାନେ ନିଜେ ନିଜର ସ୍ୱଚ୍ଛତା ବଜାୟ ରଖିବା। ତେବେ ମହିଳାମାନେ ପରିଷ୍କାର ପ୍ୟାଡ୍ ମଧ୍ୟ ବ୍ୟବହାର କରିବା ଦରକାର। ପ୍ରସବ ପୂର୍ବରୁ କିଭଳି ପ୍ରୋଟିନ୍ ଖାଦ୍ୟ ଖାଇବା ଏବଂ ପ୍ରସବ ପରେ କିପରି ପିଲାର ସ୍ୱାସ୍ଥ୍ୟ ଏବଂ ମାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା ସେଥିପ୍ରତି ଧ୍ୟାନ ଦେବା। ତେବେ ଚାଲନ୍ତୁ ମାଙ୍କ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଏହିଭଳି ଏକ ସୁନ୍ଦର ବିଷୟ ଚାଲନ୍ତୁ ଜାଣିବା, ଯାହାକି ହେଉଛି ମହିଳାଙ୍କ ପ୍ରସବ ପୂର୍ବ ଏବଂ ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା। ତେବେ ଶ୍ରୋତା ଭଉଣୀ, ଆମେ ଭେଟିଛୁ ଜଣେ ଡାକ୍ତରଙ୍କୁ, ତେବେ ଚାଲନ୍ତୁ ତାଙ୍କଠାରୁ ଜାଣିବା।
1: ମ୍ୟାଡାମ ନମସ୍କାର, ଆପଣଙ୍କୁ ଆମ ଅଲ୍ ଇଣ୍ଡିଆ ରେଡିଓର

0: କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା ମ୍ୟାଡମ।
1: ମୋ ନାଁ ହେଉଛି ଡକ୍ଟର ପ୍ରମିଳା କୁମାରୀ ଝୋଡ଼ିଆ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଏବଂ ବର୍ତ୍ତମାନ ମୁଁ କୋରାପୁଟ ସ୍ଥିତ ଏସ୍ଏଲ୍ଏନ୍ ମେଡିକାଲ କଲେଜରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଅଛି।
0: ଆଜିର ବିଷୟ ରହିଛି ଆମ ମା ମାନଙ୍କର ପ୍ରସବ ପୂର୍ବ ଏବଂ ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ। ଆପଣ ତ ଜାଣନ୍ତି ମ୍ୟାଡମ, ନାରୀମାନଙ୍କ ଜୀବନର ସବୁଠାରୁ ସୁନ୍ଦର ଏବଂ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେଉଛି ମା ହେବାର ସମୟ। ଏ ସମୟରେ ଆପଣ ନିଜେ ମଧ୍ୟ ଦେଖୁଥିବେ ମ୍ୟାଡମ, ଆପଣଙ୍କ ପାଖକୁ ଅନେକ ଲେଡିଜ୍ ମାନେ ଆସିଛନ୍ତି, ତେବେ ସେମାନେ କେତେ କେୟାରଫୁଲ ରହିଛନ୍ତି ନିଜ ସ୍ୱାସ୍ଥ୍ୟକୁ ନେଇ ଆପଣ କୁହନ୍ତୁ ମ୍ୟାଡମ।
1: ମୁଁ ଦେଖେ ଏଠି ବହୁତ ପେସେଣ୍ଟ ଆସନ୍ତି, କିନ୍ତୁ ସେମାନେ ବହୁତ ଲେଟ୍ରେ ଆସନ୍ତି, ଯେତେବେଳେ କି ଆମ ପାଖରେ ଆଉ ସମୟ ନଥାଏ ସେମାନଙ୍କ ଟ୍ରିଟମେଣ୍ଟ କରିବା ପାଇଁ, ପୁରା ଡେଲିଭରି ସମୟରେ ପହଞ୍ଚନ୍ତି। ତ ସେତେବେଳେ ସେମାନଙ୍କର କ'ଣ କିଛି ଚେକଅପ୍ ହେଇନଥାଏ, କିଛି ବ୍ଲଡ୍ ଟେଷ୍ଟ ହେଇନଥାନ୍ତି, କିଛି ରିପୋର୍ଟ ବି ନଥାଏ। ତ ଯଦି ସେମାନଙ୍କ ଦେହରେ ରକ୍ତହୀନତା ଥାଏ, ଆମ ପାଖରେ ସମୟ ନାହିଁ ତାଙ୍କୁ ରକ୍ତ ଚଢ଼ାଇବା ପାଇଁ, ସମୟ ନାହିଁ ତାଙ୍କୁ ଇନଫେକ୍ସନ୍ ଟ୍ରିଟମେଣ୍ଟ କରିବା ପାଇଁ। ତ ଏସବୁ ଅସୁବିଧା ମୁଁ ଡେଲି ଦେଖେ।
0: ତେବେ ମ୍ୟାଡମ, କିପରି ପ୍ରସବ ସମୟ ଆଗରୁ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ଆପଣ ଭାବନ୍ତି?
1: ହଁ, ଅଭିୟସଲି, କାରଣ ପ୍ରେଗନେନ୍ସିଟା ହଉଛି ଗୋଟେ ଲଙ୍ଗ ଜର୍ଣ୍ଣି, ମାନେ 1 ଇୟର ର ଜର୍ଣ୍ଣିଟା। ତ କେବଳ 9 ମାସରେ ସେ ନିଜର କେୟାର ନେଲେ ହବନି, ବିଫୋର ପ୍ରେଗନେନ୍ସି ସେ ତା ଦେହ ମାନେ ଶାରୀରିକ ମାନସିକ ସ୍ତରରେ ସେ ଫିଟ୍ ହେଲେ ଯାଇକି ହିଁ ପ୍ରେଗନେନ୍ସିଟାକୁ କଣ୍ଟିନ୍ୟୁ କରିବା କଥା କି ଗର୍ଭଧାରଣ କରିବା କଥା। ତ ପ୍ରଥମ ହଉଛି କିଶୋରୀ ଅବସ୍ଥାରୁ ହିଁ ରୋଗୀ ହଉ କି ଯିଏ ବି ଗର୍ଭଧାରଣ କରିବ ମା, ନିଜ ଶରୀର ଯତ୍ନ ନେବା ଦରକାର, ଯେମିତି କି ମେନ୍ସୁରାଲ ହାଇଜିନ୍ କୁହନ୍ତି। ଋତୁସ୍ରାବ ସମୟରେ ଯଦି ସେ ନିଜର ସୁରକ୍ଷା କ୍ଲିନନେସ୍ ମେଣ୍ଟେନ୍ କରେ କି ହାଇଜିନ୍ ମେଣ୍ଟେନ୍ କରିବ, ତାହେଲେ ତାର ଗର୍ଭଧାରଣର କ୍ଷମତା ବଢିବ। ଆଉ ଯଦି ସେ ସଫା ସୁତୁରା ନିତ୍ୟକର୍ମ ଠିକ ସେ କରେନି, ତାହେଲେ ତାର ପ୍ରେଗନେନ୍ସି ଚାନ୍ସେସ୍ କମିଯାଏ। ଆଉ ମୁଁ ଦେଖୁଛି ବହୁତ କମ୍ ଏଜ୍ରେ ଲୋକ ମ୍ୟାରେଜ୍ କରୁଛନ୍ତି, ପ୍ରେଗନେନ୍ସି ହେଉଛନ୍ତି, ତ ସେଥିପାଇଁ ବହୁତ ପ୍ରୋବ୍ଲେମ୍ ହୁଏ। ଚେଷ୍ଟା କରିବେ ଏର୍ଲି ମ୍ୟାରେଜ୍ କୁ ଏଭଏଡ୍ କରିବେ, ଏର୍ଲି ପ୍ରେଗନେନ୍ସି କୁ ଏଭଏଡ୍ କରିବେ, ଆଉ ଫିଜିକାଲି ଆଉ ମେଣ୍ଟାଲି ଫିଟ୍ ହେଲେ ଯାଇକି ସେମାନେ କନସିଭ୍ କଲେ ବେଟର ହବ। ଆଉ ସେଥିପାଇଁ ମୁଁ ସବୁବେଳେ କୁହେ ଯେ ରେଗୁଲାର ଚେକଅପ୍ କରିବେ, ଏମିତି ନୁହଁ ଯେ ତମେ 9 ମାସରେ ଆସିକି ଡେଲିଭରି ହବ। ତ ଏଭ୍ରି ମନ୍ଥ ଟା ହଉଛି ଇମ୍ପୋର୍ଟାଣ୍ଟ, ଯୋଉଥିପାଇଁ କି ପାଖରେ ସେମାନଙ୍କ ANM ପାଖକୁ ଯାଇପାରିବେ, ଆଶା ପାଖକୁ ଯାଇପାରିବେ, ଅଙ୍ଗନବାଡି ୱାର୍କର ପାଖକୁ ଯାଇପାରିବେ, ସେଇଠି ସେମାନେ ରେଗୁଲାର ଚେକଅପ୍ କରିପାରିବେ। କାରଣ ଗର୍ଭଧାରଣର 9 ମାସ ପୂର୍ବରୁ ହିଁ ପେସେଣ୍ଟର ଗର୍ଭାଶୟର କଣ୍ଡିସନଟା ଆମେ ଜାଣିବାକୁ ପଡିପାରେ, ଯେମିତି ଏପଟେ ଏରିଆରେ ସିକ୍ଲିନ୍ ଅଛି, ସେ ରୋଗଟା ଯଦି ଆମେ ଆଗରୁ ଜାଣିପାରିବୁ କି ରକ୍ତହୀନତା ଅଛି, ତାହେଲେ ଆମେ ତାର ଟ୍ରିଟମେଣ୍ଟ ବି କରିପାରିବୁ, ଚେକଅପ୍ ବି କରିପାରିବୁ, ତାଦ୍ୱାରା କି ତା ଛୁଆକୁ ଯେମିତି ସେ ରୋଗଟା ନ ହୁଏ, ଡେଲିଭରି ସମୟରେ କିଛି ରକ୍ତସ୍ରାବ ହେଇକି ପେସେଣ୍ଟର ଡେଥ ବି ନ ହୁଏ। ତ ସେଥିପାଇଁ ମୁଁ ସମସ୍ତଙ୍କୁ ଆଡଭାଇସ୍ ଦେବି, ଯଦି ତମେ ପ୍ରେଗନେନ୍ସି କରିବାକୁ ଚାହୁଁଛ, 3 ମାସ ଆଗରୁ ଫୋଲିକ୍ ଏସିଡ୍ ଖାଇବ, ନିଜର ରୁଟିନ୍ ଚେକଅପ୍ କରିବ, ୟୁରିନ୍ ଇନଫେକ୍ସନ୍ ଚେକଅପ୍ କରିବ, ବ୍ଲଡ୍ ଗ୍ରୁପ୍ ବି ଦେଖିବ, କାରଣ ବ୍ଲଡ୍ ଗ୍ରୁପ୍ ଯଦି ନେଗେଟିଭ୍ ଅଛି ଫ୍ୟୁଚର୍ରେ ବହୁତ ଅସୁବିଧା ହବ। ତ ସେଥିପାଇଁ ନିଜର ଖାଇବା ପିଇବା ରେଗୁଲାର ଚେକଅପ୍ କଲା ପରେ ସେମାନେ ଡିସାଇଡ୍ କରିବେ ପ୍ରେଗନେନ୍ସି ରଖିବେ କି ନାହିଁ।
0: ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ମ୍ୟାଡମ, ଖାଦ୍ୟପେୟର ସେମାନେ କିପରି ଧ୍ୟାନ ଦେବେ ମ୍ୟାଡମ?
1: ଯେତେବେଳେ ସେମାନେ ୱାନ୍ସ ସେମାନଙ୍କର ଡାଇଗ୍ନୋସ୍ ହଉଛି ସେମାନେ ପ୍ରେଗନେଣ୍ଟ ଅଛନ୍ତି, ତାହେଲେ ଇମିଡିଏଟଲି ନିୟରେଷ୍ଟ ଅଙ୍ଗନବାଡି କେନ୍ଦ୍ରରେ ରେଜିଷ୍ଟ୍ରେସନ କରିଦେଲେ ତାଙ୍କୁ ସବୁ ସୁବିଧା ବେନିଫିଟ୍ ମିଳିବ, ଯେମିତିକି ଅଙ୍ଗନବାଡିରେ ଖାଇବା ପାଇଁ ମିଳେ, ରାଶି ଲଡୁ, ମାଣ୍ଡିଆ, ଯାହା ବି ହଉ, ଚୁଡା, ଛତୁଆ, ଅଣ୍ଡା, ଏଗୁଡାକ ସେମାନେ ଖାଇପାରିବେ ସେଠୁ ନେଇକି ରେଜିଷ୍ଟ୍ରେସନ କଲା ପରେ। ଆଉ ଆମର ଆଇରନ୍ ଡେଫିସିଏନ୍ସି ଏରିଆରେ ବହୁତ, ତ ସେମାନଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ବି ସେଠୁ ମିଳିବ। ତ ଏମିତି କିଛି ନୁହଁ ଯେ ଖାଇବା ପିଇବାରେ ବହୁତ ଟଙ୍କା ଖର୍ଚ୍ଚ ହୁଏ, ଯାହା ବି ଲୋକାଲି ମିଳେ, ଫଳ ହଉ, ମୂଳ ହଉ, ଚୁଡା ହଉ, କଦଳୀ ହଉ, ପିଜୁଳି ହଉ, ଲେମ୍ବୁ ହଉ, ଏସବୁ ଖାଇବେ। ଆଉ ଚେଷ୍ଟା କରିବେ ସଫିସିଏଣ୍ଟ ପାଣି ପିଇବେ, 2-3 ଲିଟର ପାଣି ପିଇବେ, ଯୋଉଟାକି ତାଙ୍କ ୟୁରିନ୍ ଇନଫେକ୍ସନରୁ ରକ୍ଷା କରିପାରିବ।
0: ଏଇ ଟାଇମରେ ବିଶେଷ କରି ସ୍ୱଚ୍ଛତା ଓ ପରିଚ୍ଛନ୍ନତାର ବହୁତ ଆବଶ୍ୟକତା ଥାଏ, ତ ସେମାନେ କିପରି ସଚେତନ ରହିବେ?
1: ହଁ, ଆମର ସ୍ୱଚ୍ଛତା ବହୁତ ଇମ୍ପୋର୍ଟାଣ୍ଟ, କାରଣ କୋରାପୁଟରେ କଣ ମ୍ୟାଲେରିଆ ବହୁତ ଅଧିକ ଆମେ ପେସେଣ୍ଟ ପାଉ। ଚେଷ୍ଟା କରିବେ ଘର ଭିତର ବି ଆଉ ଘର ବାହାର ବି ସଫା ରଖିବେ, ଯୋଉଦ୍ୱାରା କି ସେମାନଙ୍କୁ ମ୍ୟାଲେରିଆ, ଡେଙ୍ଗୁ ଏସବୁ ହବନି। ଆଉ ଖାଇବା ବି ଯାହା ବି ଖାଇବେ ସେମାନେ ଫ୍ରେଶ ଖାଇବେ, ଗରମ ଖାଇବେ, ଖାଇବା ପୂର୍ବରୁ ବି ହାତ ସଫା କରିବେ, ଲୁଗା ସଫା ପିନ୍ଧିବେ, ନିତ୍ୟକର୍ମ ଗଲା ପରେ ମଧ୍ୟ ସଫା ରହିବେ, ଆଉ ବାଥରୁମ୍ ଟଏଲେଟ୍ ଯାହା ବି କରୁଛନ୍ତି ସଫା ରହିଲେ କଣ ହବ ନା ତାଙ୍କର ଗର୍ଭାଶୟକୁ ଇନଫେକ୍ସନ୍ ସ୍ପ୍ରେଡ୍ କରିବନି, ଯୋଦ୍ୱାରା କି ଗୋଟେ ସୁସ୍ଥ ଆଉ 9 ମାସର ଛୁଆ ଜନ୍ମ ହବ। ବେଳେ ବେଳେ କଣ ହୁଏ, ଯଦି ତାଙ୍କର ହାଇଜିନ୍ ମେଣ୍ଟେନ୍ କରନ୍ତିନି, ପ୍ରିଟର୍ମ ଚାଇଲ୍ଡ ବାର୍ଥ ହୁଏ, ଯୋଉଟା କି 7 ମନ୍ଥ 8 ମନ୍ଥରେ ଛୁଆ ଜନ୍ମ ହୁଅନ୍ତି। ତ ସେଥିପାଇଁ ସେମାନେ ଚେଷ୍ଟା କରିବେ ନିଜ ଘର ଭିତର ପୁଣି ଘର ବାହାର ବି ସଫା ରଖିବେ,
0: ରଖିବେ,
1: ମଶାରୀ ଟାଙ୍ଗି ଶୋଇବେ।
0: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ତେବେ ପରିବାର ଲୋକଙ୍କର ଏବଂ ଯେଉଁ ପ୍ରେଗନେନ୍ସି ଲେଡି ରହିଛନ୍ତି ତାଙ୍କର କର୍ତ୍ତବ୍ୟ

0: ମ୍ୟାଡାମ କିପରି ସେମାନେ ଶିଶୁଙ୍କୁ ଜନ୍ମ ଦେବା ଆଗରୁ ମା ଏବଂ ପରିବାର ଲୋକ କେଉଁ କେଉଁ ଜିନିଷ ପ୍ରତି ସତର୍କ ଏବଂ ସାବଧାନ ରହିବେ ମ୍ୟାଡାମ?
1: ହଁ, ଗର୍ଭବତୀ ମହିଳା ଯଦି ଘରେ ଅଛି ତ ତାର ଏକ୍ଚୁଲି ଗର୍ଭ ଧାରଣ କରିବା ସମୟରେ ଶରୀରରେ କିଛି ଚେଞ୍ଜେସ୍ ହୁଏ, ମାନସିକ ସ୍ତରରେ ଶାରୀରିକ ସ୍ତରରେ। ତ ସେଇ ସମୟରେ ଫ୍ୟାମିଲିରେ ଯିଏ ବି ଅଛନ୍ତି, ଭାଇ ହଉ, ଭଉଣୀ ହଉ, ଶାଶୁ ଶ୍ୱଶୁର, ହଜବେଣ୍ଡ, ତାଙ୍କର ଏକ୍ସଟ୍ରା କେୟାର ନେବାକୁ ପଡିବ। ତାଙ୍କୁ ସଫିସିଏଣ୍ଟ ସ୍ଲିପ ଶୋଇବାକୁ ଦେବାକୁ ପଡିବ, ସଫିସିଏଣ୍ଟ ରେଷ୍ଟ ଦେବାକୁ ପଡିବ, ଆଉ ରେଗୁଲାରଲି ତାଙ୍କୁ ନିୟରେଷ୍ଟ ହେଲ୍ଥ ସେଣ୍ଟରକୁ ଚେକଅପ୍ ପାଇଁ ନେଇକି ଯିବାକୁ ପଡିବ, ଯଦ୍ୱାରା କି ରୋଗୀର ଯାହା ବି ସିମ୍ପଟମ୍ସ ଅଛି, ଯାହା ବି କିଛି ହଉଛି, ଏର୍ଲି ଡିଟେକ୍ସନ୍ ହବ, ତ ଏର୍ଲି ଟ୍ରିଟମେଣ୍ଟ ହେଇପାରିବ। ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ମାନେ ମାନସିକ ସ୍ତରରେ ସପୋର୍ଟ ଦରକାର, ଯେମିତି ତାର କିଛି ବି ହବ ତା ଫ୍ୟାମିଲି ଅଛନ୍ତି ବୋଲି ସେ ଆଉ ଟେନସନରେ ବି ନ ହବନି, ନହେଲେ ସେ ଫ୍ୟୁଚରରେ ସେ ପ୍ରେଗନେନ୍ସ ହବ, ଛୁଆ ହବ, ତ ସେଥିପାଇଁ ବି ବେଳେବେଳେ ସେ ୱରିଡ୍ ରୁହେ, ଦୁଃଖୀ ରୁହେ।
0: ପ୍ରସବ ପରେ ମା ମଧ୍ୟ ବହୁତ ୱିକ୍ ହୋଇଯାଇଥାଏ ମ୍ୟାଡାମ, ଦୁର୍ବଳ ହୋଇଯାଇଥାନ୍ତି ମା ମାନେ, ତ କିଭଳି ପ୍ରସବ ପରେ ମା ନିଜର ନିଜ ପିଲାଙ୍କର ଧ୍ୟାନ ଦେବେ?
1: ପ୍ରସବ ପରେ ଅବଭିୟସଲି ମାଆର ଦେହ ଦୁର୍ବଳ ହେଇଯାଏ, କାରଣ ନର୍ମାଲ ଡେଲିଭରି ଯେତେବେଳେ ହୁଏ ବ୍ଲଡ୍ ଲସ୍ ହୁଏ, ଆଉ ଯେତେବେଳେ ଅପରେସନ୍ ବି ଯଦି ହୁଏ ତାହେଲେ 1.5 ଲିଟର ବ୍ଲଡ୍ ଲସ୍ ହୁଏ। ଡେଲିଭରି ପରେ ଛୁଆକୁ ସେ ସ୍ତନ୍ୟପାନ ବି କରେ, ତ ସେଥିପାଇଁ ମାଆକୁ ଏକ୍ସଟ୍ରା ଖାଇବାକୁ ପଡେ, ଯେମିତିକି ଯାହା ସେ ଖାଉଥିଲା ବିଫୋର ପ୍ରେଗନେନ୍ସି, ଆଫ୍ଟର ପ୍ରେଗନେନ୍ସି ସେ ଡବଲ ଖାଇବାକୁ ପଡିବ। ତ ସେଥିପାଇଁ ସେଇ ଜିନିଷଟା ଫ୍ୟାମିଲି ଲୋକ ଧ୍ୟାନ ଦେବେ, ଆଉ ମାଆର ଆଉ ଛୁଆର ଯେମିତି ରେଗୁଲାର ଇମ୍ୟୁନାଇଜେସନ ହଉ, ବ୍ରେଷ୍ଟ ଫିଡିଂ ହଉ, ଏସବୁ ଜିନିଷରେ ଧ୍ୟାନ ଦେବେ। ଏକ୍ସଟ୍ରା ଯେମିତି ସେ କ୍ଷୀର ପିଇବ ଛୁଆକୁ, ଆଉ ଛୁଆକୁ ଏଭ୍ରି 2 ଆୱାରଲି ବ୍ରେଷ୍ଟ ଫିଡିଂ ଦେବେ, ଛୁଆର ଗୋଡ ହାତ ମୁଣ୍ଡ କଭର କରିକି ରଖିବେ, ଆଉ ଛୁଆକୁ ପ୍ରଥମ କ୍ଷୀରଟା, ଯୋଉଟାକି ଅନ୍ଧବିଶ୍ୱାସରେ ଲୋକ ଦିଅନ୍ତିନି,
0: ହଁ ମ୍ୟାଡାମ,
1: କିନ୍ତୁ ମାଆର ପ୍ରଥମ କ୍ଷୀରଟା ହିଁ ଛୁଆ ପାଇଁ ଅମୃତ ସମାନ। ତ ଏସବୁ ଜିନିଷ ପ୍ରତି ଘର ଲୋକ ଧ୍ୟାନ ଦେବା ଉଚିତ।
0: ତେବେ ପ୍ରସବ ପରେ କେଉଁ କେଉଁ ଖାଦ୍ୟ ଖାଇବା ଦରକାର ମ୍ୟାଡାମ?
1: ପ୍ରସବ ପରେ ଯାହା ବି ଆଜିକାଲି ଗାଁ ଗହଳିର ଲୋକ ଆସନ୍ତି, ତ ସେମାନଙ୍କ ପାଇଁ ତ ଏମିତି ପଇସା ବି ନଥାଏ, ତ ଯାହା ବି ସେଇ ଅଙ୍ଗନବାଡିରେ ଦିଅନ୍ତି ସେଟା ସଫିସିଏଣ୍ଟ ମାନେ ବାଲାନ୍ସ ଡାଏଟ୍ ଥାଏ। ସକାଳୁ ଯେମିତି ସେମାନେ ସଫିସିଏଣ୍ଟ ପାଣି ପିଇବେ, ଚିନା ବାଦାମ ଖାଇପାରିବେ, ଲୋକାଲି ଯୋଉ ଫ୍ରୁଟ୍ସ, ଲେମ୍ବୁ ହଉ, କଦଳୀ ହଉ, ଚୁଡା ହଉ, ଗୁଡ, ଶାଗ, ଡାଲି, ନନଭେଜ ମାନେ ଖାଆନ୍ତି ମାଛ, ଅଣ୍ଡା ଖାଇପାରନ୍ତି, ଭେଜ ମାନେ ଖାଆନ୍ତି ପନିର ଖାଇପାରିବେ। ଆଇରନ୍ କ୍ୟାଲସିୟମ ଡେଲିଭରିର 6 ମନ୍ଥ ଯାଏ କଣ୍ଟିନ୍ୟୁ କରିବେ।
0: ତେବେ ପ୍ରସବ ପରେ ମଧ୍ୟ ଇନଫେକ୍ସନ ହେବାର ଭୟ ଥାଏ ମ୍ୟାଡାମ, ତ ଏହାକୁ କିପରି ଦୂର କରାଯାଇପାରିବ?
1: ପ୍ରସବ ପରେ ପରେ ବହୁତ ହାଇଜିନ ମେଣ୍ଟେନ କରିବାକୁ ପଡିବ, ବୋଥ୍ ମଦର ଆଉ ଚାଇଲ୍ଡକୁ, କାରଣ ମାଆର ପ୍ରସବ ହେଇଯାଏ କିନ୍ତୁ ତାପରେ ଯଦି ଅପରେସନ୍ ହେଇଛି, ଟିଥ୍ ସାଇଡ୍ ଟାକୁ ବହୁତ କେୟାରଫୁଲି ରଖିବାକୁ ପଡିବ, ଗାଧେଇବାକୁ ପଡିବ, ସଫା ସୁତୁରା ରହିବାକୁ ପଡିବ। କିନ୍ତୁ ଲୋକ ଅନ୍ଧବିଶ୍ୱାସରେ ମାଆକୁ ଗାଧେଇବାକୁ ମନା କରନ୍ତି ଆଉ ଛୁଆକୁ ଗାଧେଇ ଦିଅନ୍ତି, କିନ୍ତୁ ଛୁଆକୁ ଗାଧେଇବେନି, ସଫା କପଡ଼ାରେ ପୋଛିବେ, ଆଉ ତା ନାଭିକୁ ଟୋଟାଲି କିଛି ବି ଆପ୍ଲାଏ କରିବେନି, ନା ପାଉଡର, ନା ତେଲ, ନା ଅଏଣ୍ଟମେଣ୍ଟ, ବିଲକୁଲ ଆପ୍ଲାଏ କରିବେନି। ଆଉ ମା ଯେତେବେଳେ ବି ଛୁଆକୁ ଟଚ୍ କରିବ ସଫା ହାତରେ ଟଚ୍ କରିବ, ଆଉ ଯଦି ବ୍ରେଷ୍ଟ ଫିଡିଂ କରୁଛି ବ୍ରେଷ୍ଟକୁ କ୍ଲିନ୍ ରଖିବ। ଆଉ ମୁଁ ବହୁତ ଦେଖେ ଛୁଆକୁ ଆଉ ମାଆକୁ ଦେଖିବା ପାଇଁ ବାହାରୁ ବହୁତ ଲୋକ ଆସନ୍ତି, ସେଇ ଜିନିଷ ଯୋଗୁଁ ଛୁଆକୁ ଇନଫେକ୍ସନ ହେବାର ବହୁତ ଚାନ୍ସେସ୍ ଥାଏ। ତ ଆଟଲିଷ୍ଟ 1 ମନ୍ଥ ଯାଏ ଘରେ ଗେଷ୍ଟ କୁଣିଆ ସମସ୍ତେ ଏଭଏଡ କଲେ ମା ପାଇଁ ବି ଭଲ ଆଉ ଛୁଆ ପାଇଁ ବି ଭଲ।
0: ମାଟିର ମାନସିକ ସ୍ୱାସ୍ଥ୍ୟାବସ୍ଥା ପ୍ରତି ପରିବାର ଲୋକ କେତେ ଯତ୍ନଶୀଳ ହେବା ଦରକାର?
1: ପ୍ରସବ ପରେ କେବଳ ସେ ଗୋଟେ ଝିଅ ହେଇକି ରୁହେନି, ସେ ଜଣେ ମା ହେଇଯାଏ, ଆଉ ମାର ରେସ୍ପନ୍ସିବିଲିଟି ରୁହେ ତା ଛୁଆର ପ୍ରତି। ତ ଏଇ ସିଚୁଏସନରେ ବହୁତ ଲେଡିଜ ଫ୍ୟାମିଲିର ସପୋର୍ଟ ପାଆନ୍ତିନି, ଯଦି ୱାର୍କିଂ ଲେଡି ହେଇଥାଏ ସେମାନଙ୍କର ଜବ୍ ହାମ୍ପର ହୁଏ, ତ ଏଇ ସମୟରେ ଫ୍ୟାମିଲି ମେମ୍ବର ହଉ, ହଜବେଣ୍ଡ ହଉ, ଶାଶୁ ଶ୍ୱଶୁର ତାଙ୍କୁ ସପୋର୍ଟ କରିବେ, ଯେମିତି ସେ ଛୁଆର କେୟାର ସିଏ ବି ନେଇପାରିବେ, ସେମାନଙ୍କ ଘର ଲୋକ ବି ନେଇପାରିବେ। ବେଳେବେଳେ ଘରେ ଅଶାନ୍ତି ବି ଯଦି କ୍ରିଏଟ ହୁଏ ସେସବୁ ଜିନିଷ ଯଦି ଏଭଏଡ କରିବେ ତାହେଲେ ଡେଲିଭରି ପରେ ବି ମା ଓ ଶିଶୁ ଭଲରେ ରହିପାରିବେ।
0: ଆଚ୍ଛା ମ୍ୟାଡାମ, ତେବେ ମ୍ୟାଡାମ ନାରୀଙ୍କ ଜୀବନ ବହୁତ ସୁନ୍ଦର, ନାରୀଟିଏ ଝିଅ ଭଉଣୀ ସ୍ତ୍ରୀରୁ ଶେଷରେ ମା ହୋଇଥାଏ, ନାରୀ ଜୀବନର ଏତେ ବଡ ଜର୍ନିର ଶେଷ ପର୍ଯ୍ୟାୟ ହେଉଛି ମା ହେବାର ସୁଖ, ତେବେ ସେ ସମୟରେ ଆମ ଶ୍ରୋତା ଭଉଣୀ ହଉ ଆମ ମହିଳାମାନଙ୍କ ପାଇଁ ହଉ କିଛି ଟିପ୍ସ ଦେବେ ମ୍ୟାଡାମ?
1: ସ୍ୱାସ୍ଥ୍ୟ ହିଁ ସମ୍ପଦ, ତ ଯଦି ସୁସ୍ଥ ମା ଅଛି ତାହେଲେ ସୁସ୍ଥ ଛୁଆ ଜନ୍ମ ହବ ଆଉ ସୁସ୍ଥ ସମାଜ ଗଠନ ହବ। ତ ସେଥିପାଇଁ ମୁଁ ସବୁବେଳେ କୁହେ ଯେ କେବେ ବି ମାଙ୍କୁ ଜବରଦସ୍ତି ପୁଅ ଲୋଭରେ 3 ଥର 4 ଥର ଗର୍ଭବତୀ କରନ୍ତୁନି। ମା ଯଦି ଖୁସି ଅଛି ତାହେଲେ ସେ ଝିଅ ହଉ କି ପୁଅ ହଉ ସେଥିରେ ସେ ଖୁସି ରହିବ। ତ ମୁଁ ବହୁତ ଥର ଦେଖିଛି ଯେତେବେଳେ ମୁଁ ଅପରେସନ କରେ ଛୁଆ ଜନ୍ମ ହୁଏ, ସେ ଝିଅ ହଉ କି ପୁଅ ହଉ ତା ମାଙ୍କୁ ଯେତେବେଳେ ମୁଁ ସେ ଛୁଆକୁ ଦେଖାଏ ସେ ବହୁତ ଖୁସି ହେଇଯାଏ, କାରଣ ସେ 9 ମାସରେ ଯେତିକି ସେ କଷ୍ଟ ପାଇଛି କଷ୍ଟର ସେ ଫଳ ପାଇଛି। ମୋ ଡ୍ୟୁଟି ଆୱାରରେ ଯେତେ ମୁଁ ଦେଖିଛି

0: ଲୋକ 4ଟା 5ଟା ଛୁଆ ଜନ୍ମ କରନ୍ତି, ଯୋଉଟା କି ମାଆର ଶରୀରକୁ ବିପଦକୁ ଠେଲି ଦଉଛି। ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ପ୍ରେଗନେଣ୍ଟ ଯଦି ହେବାର ପ୍ଲାନ କରୁଛନ୍ତି, ତାହେଲେ ଡକ୍ଟର ଆଉ ହେଲ୍ଥ ୱାର୍କର ସହିତ ଡିସ୍କସନ କରିକି ରେଗୁଲାର ଚେକଅପ୍ କରିକି ପ୍ରେଗନେନ୍ସି ପ୍ଲାନ କରନ୍ତୁ, ଆଉ ପୁରା 9 ମନ୍ଥ ରେଗୁଲାର ଚେକଅପ୍ କରନ୍ତୁ।
1: ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଆମ ମହିଳାମାନଙ୍କ ଉଦ୍ଦେଶ୍ୟରେ। ଆପଣଙ୍କ ମୂଲ୍ୟବାନ ସମୟରୁ ଆମକୁ କିଛି ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍।
0: ହଁ, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ।

0: ତ ନବଜାତ ଶିଶୁ ପାଇଁ ବୋଲି କିଛି ଅଙ୍ଗନବାଡି ତରଫରୁ ସୁବିଧା ଅଛି କି?
1: ହଁ, ଶିଶୁ ଜନ୍ମ ହେଲା ମାତ୍ରେ ସେ ତ ମେଡିକାଲରେ ଜନ୍ମ ହେଲେ BCG ଦିଆହଉଛି। ତାପରେ ଆମର କେନ୍ଦ୍ରରେ ଶିଶୁକୁ 1.5 ମାସ ପରେ ଟୀକା ଆରମ୍ଭ ହୁଏ।
0: କ'ଣ କ'ଣ ସବୁ ଟୀକା ଦିଅନ୍ତି?
1: ପେଣ୍ଟାଭିଲାଣ୍ଟ ଆଉ ରୋଟାଭାଇରସ ଆଉ OPV IPV ଆଉ 9 ମାସରେ ମିଜିଲ୍ସ ଦିଆହଉଛି ଆଉ ଭିଟାମିନ୍ ଏ ବି ଦିଆହଉଛି।
0: ତ ଏମିତି ଟୀକାକରଣ କେତେ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଦିଆଯାଇଥାଏ?
1: ଜନ୍ମରୁ ତ 1 ବର୍ଷ ପର୍ଯ୍ୟନ୍ତ ଏଇ ସବୁ ଟୀକା ଦିଆଯାଏ, ପେଣ୍ଟାଭିଲାଣ୍ଟ, ତାପରେ ରୋଟାଭାଇରସ, IPV ଦିଆଯାଏ। ତାପରେ 1.5 ବର୍ଷରେ ଗୋଟେ ଇଞ୍ଜେକ୍ସନ ଦିଆଯାଏ। ତାପରେ 5 ବର୍ଷରେ ବି ଶିଶୁକୁ ଦିଆଯାଇଥାଏ DT।
0: ତ କିଶୋରୀମାନଙ୍କ ପାଇଁ ବି କିଛି ସୁବିଧା ଅଛି କି ଅଙ୍ଗନବାଡି ତରଫରୁ?
1: ହଁ, କିଶୋରୀମାନଙ୍କୁ ଆମର ମାସକୁ ଥରେ ଛତୁଆ ଆଉ ଅଣ୍ଡା 16 ଲେଖାଏଁ ଦିଆଯାଉଛି। ସପ୍ତାହକୁ ଥରେ 4 ଅଣ୍ଡା, ମାସକୁ 16 ଅଣ୍ଡା ଦିଆଯାଉଛି। ସପ୍ତାହକୁ ଶନିବାର ଦିନ ଆଦିବିକା ପ୍ରୋଗ୍ରାମରେ ସେମାନଙ୍କୁ ଆମେ ଇନଭଲ୍ଭ କରିଥାଉ। ଶନିବାର ଶନିବାର ଆଦିବିକା ମିଟିଂରେ ସେମାନଙ୍କର ଋତୁସ୍ରାବ, ତାପରେ ବାଲ୍ୟ ବିବାହ, ହିମୋଗ୍ଲୋବିନ ଏସବୁ ବିଷୟରେ, ଏନିମିଆ ବିଷୟରେ ସେମାନଙ୍କୁ ଆମେ ମିଟିଂ କରିଥାଉ। ଆଇରନ୍ ଫଲିପର ଟାବ୍ଲେଟ୍ ମଧ୍ୟ ସେମାନଙ୍କୁ ସପ୍ତାହକୁ ଦେଇଥାଉ। ଓଜନ ଉଚ୍ଚତା ମଧ୍ୟ ଦିଆହେଇ ଦେଇଥାଉ। ଋତୁକାଳୀନ ସମୟରେ ମଧ୍ୟ ସେମାନଙ୍କର ପରିଷ୍କାର ପରିଚ୍ଛନ୍ନ ବିଷୟରେ ବି ବୁଝାଇଥାଉ ଆଉ ସେମାନଙ୍କୁ ସାନିଟାଇଜର ପେଡ୍ ବ୍ୟବହାର କରିବା ପାଇଁ ମଧ୍ୟ ବୁଝାଇଥାଉ। ଆଉ ତ ଏବେ ସରକାର ନୂଆ ଯୋଜନା କରିଛନ୍ତି ସୁଭଦ୍ରା, 21 ବର୍ଷରୁ ଉର୍ଦ୍ଧ 60 ବର୍ଷ ପର୍ଯ୍ୟନ୍ତ, ଆଉ ସେଟା ବି ଆମମାନେ ସବୁ ଦାୟିତ୍ୱ ନେଇକି କରେଇଥିଲୁ ଆଉ ଫର୍ମ ଫିଲଅପ୍ ସବୁ କରିଥିଲୁ, ମା ମାନେ ପାଇଲେଣି। ସୁଭଦ୍ରା ଯୋଜନାର ଟଙ୍କା ପାଇକି ସେମାନେ ଆତ୍ମନିର୍ଭରଶୀଳତା ବି ହେଇପାରୁଛନ୍ତି। କିଏ ମେସିନ୍ ଆଣୁଛି, କିଏ କୁକୁଡ଼ା ଚାଷ କରୁଛି, ସେମିତି ସେମାने ରୋଜଗାରକ୍ଷମ ହେଇପାରୁଛନ୍ତି।
0: ତ ଯୋଉ ଭଉଣୀ ମାନେ ଜାଣିପାରୁନାହାନ୍ତି ଏଇ ଯୋଉ ସେବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ବୋଲି କିଭଳି ଆପଣ ସଚେତନ କରୁଛନ୍ତି?
1: ଆମେ ଯେତେବେଳେ ହୋମ୍ ଭିଜିଟ୍ କରୁଛୁ, ଆମର ଘଣ୍ଟାରେ 2ଟା ହୋମ୍ ଭିଜିଟ୍ ଅଛି, ହୋମ୍ ଭିଜିଟ୍ କରୁ ସେତେବେଳେ ମା ମାନଙ୍କୁ ଆମେ ବୁଝାଇ ଥାଉଛୁ ଘର ଘର ବୁଲିକି।
0: ମାନେ ପ୍ରତିଦିନ ହୋମ୍ ଭିଜିଟ୍ କରନ୍ତି କି?
1: ହଁ, ପ୍ରତିଦିନ ଆମର ଅଛି ହୋମ୍ ଭିଜିଟ୍।
0: ତ ସେ ସମୟରେ କ'ଣ ବୁଝାନ୍ତି?
1: ନବଜାତ ଶିଶୁର ଯତ୍ନ, ସ୍ତନ୍ୟପାନ ବିଷୟରେ, ଗର୍ଭବତୀ ମାଆର ଯତ୍ନ, ଖାଦ୍ୟ ବିଷୟରେ, ପ୍ଲସ୍ ଏ ଯୋଉ ସୁଭଦ୍ରା ମମତା କିଶୋରୀ ବାଳିକା ଥିବାର କିଶୋରୀ ବିଷୟରେ ସବୁ ବୁଝାଯାଇ ଥାଉ।
0: ତ ଏଇଥିପାଇଁ ବୋଲିକି ଆପଣ ମାନଙ୍କୁ ବି କିଛି ତାଲିମ ନେବାକୁ ପଡିଥାଏ କି?
1: ହଁ, ତାଲିମ ନେବାକୁ ପଡିଥାଏ।
0: କେମିତି କ'ଣ ତାଲିମ ନିଅନ୍ତି ଟିକେ କହିଲେ?
1: ଆମେ ପ୍ରଥମରେ ତ ଯେତେବେଳେ ଜଏନ ହେଲୁ ସେତେବେଳେ ତ ଆମକୁ ଆମର ଏଇ ଯୋଉ ମହିଳା ଶିଶୁ ବିକାଶ ସ୍କିମ ବିଷୟରେ ଆମକୁ ଟ୍ରେନିଂ ଦେଇଥିଲେ। ତାପରେ ଯୋଉ ସ୍କିମ ବାହାରୁଛି ତା ପୂର୍ବରୁ ଆମକୁ ତାଲିମ ଦେଇଥାଉଛନ୍ତି।
0: ଆଗ ଅପେକ୍ଷା ଏବେ ଲୋକେ ସଚେତନ ହେଲେଣି କି?
1: ହଁ, ଆଗ ଅପେକ୍ଷା ଏବେ ବହୁତ ସଚେତନ ହେଲେଣି ଲୋକମାନେ। ଏବେ ତ ସମସ୍ତେ ମା ମାନେ ସବୁ ଶିକ୍ଷିତ, ଆଗରୁ ଓଜନ କରିବାକୁ ଆଣୁନଥିଲେ, ତାପରେ ଆମର ପ୍ରାକ ବିଦ୍ୟାଳୟକୁ ଶିଶୁମାନଙ୍କୁ ଛାଡୁ ନଥିଲେ, ଏବେ ମା ମାନେ ସବୁ ଶିକ୍ଷିତ ହେଇଗଲେଣି ଆଉ ଓଜନ କରିବାକୁ ଆଣୁଛନ୍ତି। ଓଜନ ଯୋଉଦିନ ଆମେ କରୁଛୁ ସେଦିନ ସେମାନେ ନ ଆଣିପାରିଲେ ବି ତା ପରଦିନ ଦିଦି ଆମର ଛୁଆକୁ ସେ ଓଜନ ହେଇନାହିଁ ବୋଲିକି ଧରିକି ଆସିଛନ୍ତି। ଆଉ ପ୍ରାକ ବିଦ୍ୟାଳୟ ଯୋଉ ଶିଶୁ ଆସିଛନ୍ତି ଆମର 3ରୁ 6 ବର୍ଷ, ସେମାନଙ୍କୁ ମଧ୍ୟ ପୁରା ପରିଷ୍କାର ପରିଚ୍ଛନ୍ନ କରିକି ୟୁନିଫର୍ମ ପିନ୍ଧେଇକି ସେଣ୍ଟରକୁ ଆଣିକି ଛାଡୁଛନ୍ତି।
0: ତ ଏଇ ଯୋଉ ଅଙ୍ଗନବାଡି ମାଧ୍ୟମରେ ସମସ୍ତେ ଉପକୃତ ହେଇପାରୁଛନ୍ତି ବୋଲି ଆପଣ ଭାବୁଛନ୍ତି କି?
1: ହଁ, ଅଙ୍ଗନବାଡି ମାଧ୍ୟମରେ ଆମର ବହୁତ ଉପକୃତ ହେଇପାରୁଛନ୍ତି। ଗାଁ ଗହଳିରେ ଶିଶୁ ଘରେ ଏକା ରହୁଥିଲା 3ରୁ 6 ବର୍ଷ, କିଛି ଜାଣୁନଥିଲା, ତାପରେ ସ୍କୁଲ ଯିବାକୁ ଆମର ଭୟ କରୁଥିଲା। ଆମର ଯୋଉ ପ୍ରାକ ବିଦ୍ୟାଳୟକୁ ଯୋଉ ଶିଶୁ ଆସୁଛନ୍ତି ସେମାନଙ୍କର ସ୍କୁଲ ଯିବା ଭୟ ଦୂର ହଉଛି, ତାପରେ ପିଲାମାନଙ୍କ ସହିତ ସାଙ୍ଗସାଥି ହଉଛି, ସବୁକିଛି ଶିଶୁ ଜାଣିପାରୁଛି ଅଙ୍ଗନବାଡି ଆସିବା ଦ୍ଵାରା। ପ୍ଲସ ଆମେ ଓଜନ ଉଚ୍ଚତା କରୁଛୁ, ଓଜନ ଉଚ୍ଚତା କଲେ ଶିଶୁର ଗ୍ରୋଥ ହଉଛି କି ନାହିଁ, ଯଦି ସେ ଦୁର୍ବଳ ଅଛି ତାକୁ ଆମେ ଚିହ୍ନଟ କରି ମା ମାନଙ୍କୁ ସବୁ ମୋଟିଭେଟ କରିଥାଉ ଖାଦ୍ୟ ବିଷୟରେ, ତାର ଯତ୍ନ ବିଷୟରେ, ଯୋଉ ପରିଷ୍କାର ପରିଚ୍ଛନ୍ନ ବିଷୟରେ ସେମାନଙ୍କୁ ଆମେ ମୋଟିଭେସନ କରିଥାଉ। ମା ମାନେ ମୋଟିଭେଟ ହେଇକି ଶିଶୁକୁ ଭଲ ଯତ୍ନ କରୁଛନ୍ତି।
0: ଶେଷରେ ଆମର ଯୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି ଭଉଣୀ ମାନେ ସେମାନଙ୍କୁ ଆପଣ କ'ଣ କହିବାକୁ ଚାହୁଁଛନ୍ତି ଦି ଧାଡ଼ିରେ କହିବେ କି?
1: ହଁ, ଆମର ଅଙ୍ଗନବାଡି 92ରୁ ହେବା ଦ୍ଵାରା ପୂର୍ବରୁ ଯେତିକି ମା ମାନେ ସଚେତନତା ନଥିଲେ ଏବେ ପ୍ରାୟ 99% ସବୁ ସଚେତନ ହଉଛନ୍ତି। ସଚେତନ ହେଇକି ବି ସାହି ପଡିଶା ପାଖ ବନ୍ଧୁମାନଙ୍କୁ ବି ଅଙ୍ଗନବାଡିରେ ହଉଥିବା କାର୍ଯ୍ୟକ୍ରମକୁ ସେମାନେ କୁହନ୍ତୁ ଆଉ ଆମକୁ ବି ସାହାଯ୍ୟ ସହଯୋଗ କରନ୍ତୁ। ଯୋଉ ମା ମାନେ ଜାଣିପାରୁନାହାନ୍ତି ସେମାନଙ୍କୁ ଟିକେ ବୁଝାଇକି ମୋଟିଭେଟ କରିକି ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ କୁହନ୍ତୁ। ସରକାରଙ୍କର ପ୍ରତ୍ୟେକ ସୁବିଧା ହାତକୁ ନେବାକୁ ଚେଷ୍ଟା କରନ୍ତୁ।

0: ତ ଶ୍ରୋତା ଭଉଣୀ, ଗୀତ କଥା ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମର ବିଦାୟ ନେବା ପାଇଁ, କିନ୍ତୁ ଯିବା ପୂର୍ବରୁ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ କ'ଣ ରହିଛି ସେ ସମ୍ପର୍କରେ ଆମ ଭଉଣୀମାନଙ୍କୁ କହି ରଖୁଛୁ।
1: ଆଗାମୀକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆତ୍ମନିର୍ଭରତାର ଏକ ମାଧ୍ୟମ।
0: ତା ସହିତ ଆଉ ଗୋଟିଏ ସାକ୍ଷାତକାର ବି ଶୁଣିବେ, ସିକିଲ୍ ସେଲ୍ ରୋଗର କାରଣ ଓ ପ୍ରତିକାର। ତାହେଲେ ଆଜି ତ ସମୟ ସରି ଆସିଲାଣି। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ମତାମତ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ହ୍ୱାଟ୍ସଆପ୍ ବା ଭଏସ୍ ମେସେଜ୍ ମାଧ୍ୟମରେ ଆମ ପାଖକୁ ଜଣାଇ ପାରିବେ। ଆମକୁ ହ୍ୱାଟ୍ସଆପ୍ ବା ଏସ୍ଏମ୍ଏସ୍ କରିବାର ନମ୍ଘରଟି ହେଉଛି 9438268568।
1: ପୁଣି ଥରେ ନମ୍ଘରଟି କହି ରଖୁଛୁ 9438268568। ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

0: ପ୍ରଚାର କଲୁ ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ବବିତା କୁମାରୀ ପଣ୍ଡା ଏବଂ ପ୍ରିୟଦର୍ଶିନୀ ହୋତା। ଶ୍ରୋତବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିପାରିବେ ଇଂରାଜୀରେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଠୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତୀୟ ଯୁବଗୋଷ୍ଠୀଙ୍କୁ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ନେବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1344 ବୃଦ୍ଧି, 590 ଜଣ ବିଦେଶୀ ନାଗରିକଙ୍କ ସମେତ 5000 ଲୋକ ନିଖୋଜ ଥିବା ସୂଚନା, ଏପର୍ଯ୍ୟନ୍ତ ଉଦ୍ଧାର ହେଲେଣି 13,100 ଅଧିକ ଲୋକ। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ସ୍ଥାପନ ପ୍ରକ୍ରିୟାର ଅଂଶସ୍ୱରୂପ ଆଜି କିଭ୍ ଗସ୍ତ କରିବେ ଆମେରିକୀୟ ରାଷ୍ଟ୍ରଦୂତ। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ୍ୟପାନ ଯୋଗୁଁ 9 ମୃତ, 12 ଅଧିକ ଗୁରୁତର। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଚୀନ୍ ଯୋଡ଼ିଙ୍କ ସହ ମୁକାବିଲା କରୁଛନ୍ତି ଭାରତୀୟ ଯୋଡ଼ି ସାତ୍ତ୍ୱିକ ଓ ଚିରାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯଦି ଭାରତୀୟମାନେ ବିଶ୍ୱର ଶ୍ରେଷ୍ଠ କମ୍ପାନୀଗୁଡ଼ିକର ଦାୟିତ୍ୱ ନିର୍ବାହ କରିପାରିବେ, ଭାରତୀୟ ଉଦ୍ୟୋଗଗୁଡ଼ିକ ମଧ୍ୟ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଗତକାଲି ନୂଆଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସର ଶତାବ୍ଦୀ ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଭାରତୀୟମାନଙ୍କୁ ବିଶ୍ୱରେ ଅଗ୍ରଣୀ ନେତୃତ୍ୱ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଏକବିଂଶ ଶତାବ୍ଦୀର ଯୁବପିଢ଼ିକୁ ପ୍ରଯୁକ୍ତିବିଦ୍ୟା ସମ୍ମିଳିତ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ୟୁନିକର୍ଣ୍ଣ ନିର୍ମାଣ, ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ସମାଧାନ ଦିଗରେ ଅଗ୍ରସର ହେବା ଲାଗି କହିଛନ୍ତି। ଶ୍ରୀ ମୋଦି ଦେଶର ଯୁବପିଢ଼ିଙ୍କୁ ବୃହତ୍ ସ୍ୱପ୍ନ ଦେଖିବା ଲାଗି ଆହ୍ୱାନ ଦେବା ଅବସରରେ ବିଭିନ୍ନ ବିଶ୍ୱସ୍ତରୀୟ ଉଦ୍ୟୋଗଗୁଡ଼ିକର ନେତୃତ୍ୱ ନେବା କ୍ଷେତ୍ରରେ ସେମାନଙ୍କର ଭୂମିକାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି।
2: भारत की ग्लोबल कंसल्टिंग फर्म्स क्यों नहीं हो सकती, हमारी अकाउंटिंग फर्म, हमारी लीगल फर्म, हमारी फाइनेंशियल फर्म, ये सब ग्लोबल लीडर्स क्यों नहीं बन सकती। हम गर्व से कहते हैं कि आज

0: ବୁଧବାରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଚୀନ୍ର ଜିଆଙ୍ଗସି ଅଞ୍ଚଳରେ ଜିଆନ୍ ସହରର ଭୂସ୍କଳନ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ନିଖୋଜ ଅଛନ୍ତି। ଟାଇଫୁନ୍ ସାଉଡିଲ୍ ଯୋଗୁଁ କ୍ରମାଗତ ବର୍ଷା ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉଦ୍ଧାରକାରୀମାନେ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରିଛନ୍ତି। ଅନ୍ୟ ଦୁଇ ଜଣ ଉଦ୍ଧାର କରାଯାଇଥିବା ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ରହିଛି। ଉଦ୍ଧାର କାର୍ଯ୍ୟରେ ଡ୍ରୋନ୍, ଲାଇଫ୍ ଡିଟେକ୍ଟର, ସନ୍ଧାନୀ କୁକୁର ସମେତ 640ରୁ ଅଧିକ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। 39 ଜଣ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରୁ 5,300ରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ବିହାର ସମେତ ଦେଶର 9 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ସେହିପରି ଦେଶର ଅନେକ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବିଭାଗ ସୂଚନା ଦେଇଛି। ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଇଜିପ୍ଟରେ ଟେଲିଭିଜନ ଉପସ୍ଥାପକ ସାରା ଖଲିଫା ଏବଂ ଅନ୍ୟ 11 ଜଣଙ୍କୁ ଅବୈଧ ନିଶା କାରବାର ନେଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ସେଠାକାର ଏକ କୋର୍ଟ ସେମାନଙ୍କୁ ଅପରାଧୀ ଗୋଷ୍ଠୀ ଚଳାଇବା ଏବଂ ପ୍ରତିବନ୍ଧିତ ନିଶା ଔଷଧ ପ୍ରସ୍ତୁତି ଏବଂ ବିକ୍ରି କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଟେଲିଭିଜନ ଉପସ୍ଥାପକ ଖଲିଫା ମିଶନ ଇମ୍ପସିବୁଲ ନାମକ ଟିଭି ସିରିଏଲ୍ର ସଞ୍ଚାଳକ ଭାବେ କାର୍ଯ୍ୟ କରୁଥିଲେ। ନିଶା କାରବାର ନେଇ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଇଜିପ୍ଟର ନିୟମ ଅନୁଯାୟୀ ସେଠାକାର ଧାର୍ମିକ ଗୋଷ୍ଠୀଙ୍କଠାରୁ ସମ୍ମତି ମିଳିବା ପରେ ମୃତ୍ୟୁଦଣ୍ଡାଦେଶ କାର୍ଯ୍ୟକାରୀ ହୋଇଥାଏ। ସୂଚନାଯୋଗ୍ୟ ତଦନ୍ତ ସମୟରେ 20 ଜଣ ସାକ୍ଷୀଙ୍କଠାରୁ ବିଭିନ୍ନ ତଥ୍ୟ ହାସଲ କରିବା ସହ ଇଲେକ୍ଟ୍ରୋନିକ୍ ଦସ୍ତାବିଜ୍ ମଧ୍ୟ ହାସଲ କରାଯାଇଛି। ଅନ୍ୟପକ୍ଷରେ 750 କିଲୋଗ୍ରାମରୁ ଅଧିକ ପ୍ରତିବନ୍ଧିତ ନିଶାଦ୍ରବ୍ୟ ଏବଂ ସେଥିରେ ବ୍ୟବହାର ହୋଇଥିବା କଞ୍ଚାମାଲ ଜବତ ହୋଇଥିବା କୁହାଯାଇଛି। ଭାରତର ବ୍ୟାଡମିଣ୍ଟନ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଠି ତୃତୀୟ ଥର ପାଇଁ ଚାଇନା ମାଷ୍ଟର୍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବିଶ୍ୱର ଏହି 5 ନମ୍ଘର ମାନ୍ୟତାପ୍ରାପ୍ତ ଯୋଡ଼ି ସେମିଫାଇନାଲରେ ମାଲେସିଆର ନୁର୍ ମହମ୍ମଦ ଅଜରିଆନ୍ ଆୟୁବ ଏବଂ ତାନ୍ ୱି କ୍ୟୁଙ୍କୁ 21-15, 18-21, 21-11 ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲରେ କିଛି ସମୟ ପୂର୍ବରୁ ଭାରତୀୟ ଯୋଡ଼ି ଚୀନ୍ର ହେ ଜି ତିଂ ଏବଂ ରେନ୍ ଜି ଜିଆଙ୍ଗ ୟୁ ଯୋଡ଼ିଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ନେବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1,344କୁ ବୃଦ୍ଧି ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଚୀନ୍ ଯୋଡ଼ିଙ୍କ ସହ ମୁକାବିଲା କରୁଛନ୍ତି ଭାରତୀୟ ଯୋଡ଼ି ସାତ୍ତ୍ୱିକ ଚିରାଗ। ସମ୍ବାଦ ଶେଷ ହେଲା।
1: Afternoon. This is Akashwani and I'm Lalema Aneja Dang with the Midday News. The headlines. Prime Minister Narendra Modi says India's economic strength and policy dynamism is driving nation towards Vikasit Bharat, calls upon Indian companies to aspire to lead the world. India backs UN resolution on equal area world map, reiterates Jammu and Kashmir and Ladakh must be depicted as per Indian official map as sovereignty and territorial integrity are non-negotiable. 10 people dead, several hospitalized after consuming suspected spurious liquor in Sagar district of Madhya Pradesh. Iran strikes 3 US tankers and vessels in Strait of Hormuz. Flood situation worsens in Bihar and Uttar Pradesh after heavy rainfall. IMD forecasts heavy rain over Haryana, Chandigarh, Punjab, Rajasthan and Uttar Pradesh. In China, Masters Badminton, Indian pair of Satvik Sairaj Rankireddy and Chirag Shetty to take on Chinese pair in title clash this afternoon. Prime Minister Narendra Modi has called upon Indians to dream big and lead from the front, saying that if Indian talent can lead the world's top companies, Indian enterprises can also lead the world. Mr. Modi made these remarks while addressing the gathering at the centenary celebrations of Shriram College of Commerce, SRCC, in New Delhi. Encouraging the ambitious spirit of the 21st century youth, the Prime Minister celebrated their drive to build unicorns, innovate in drone technology and create cutting-edge AI solutions.
2: हम गर्व से कहते हैं कि आज भारतीय दुनिया की टॉप कंपनीज को लीड कर रहे हैं। अगर भारतीय दुनिया की टॉप कंपनियों को लीड कर रहे हैं तो भारतीयों की बनाई कंपनियां दुनिया को क्यों लीड न करें।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଅପରାହ୍ନ।

ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଶୁଣିବା ପାଇଁ ଭୁଲିବେ ନାହିଁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ଆଜି ବିଷୟ ରହିଛି କିଣି ଖାଇବା ଲୋକକୁ ଠକିଲେ କାଇ ଦଣ୍ଡ ମିଲ୍ସି। ଏ ସମ୍ପର୍କରେ ଆପଣମାନେ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ରଖିପାରିବେ। ଆମ ଯୋଗାଯୋଗ ନମ୍ବରଟି ହେଲା 0685423069 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, କିଣି ଖାଇବା ଲୋକକୁ ଠକିଲେ କାଇ ଦଣ୍ଡ ମିଲ୍ସି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପରବର୍ତ୍ତୀ ଗୀତଟି ନେଇଛୁ ସୁନନା କଥାଚିତ୍ରରୁ, ଶିଳ୍ପୀ ହେଲେ ଶାନ୍ ୟୋଗେଶଙ୍କ ଗୀତ, ସଙ୍ଗୀତ ସଞ୍ଜୟ ଚୌଧୁରୀ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ଅଳ୍ପ ସମୟ ମଧ୍ୟରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗାଡ଼ି ଚାଳକଙ୍କୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ବୀମା ଦସ୍ତାବିଜ ରଖିବାକୁ ପରିବହନ ବିଭାଗର ପରାମର୍ଶ। କଟକ ଇଣ୍ଡୋର ଷ୍ଟାଡିୟମରେ ଜାରି ରହିଛି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଷ୍ଟ୍ରୀୟ ପୋଷଣ ମାସ। ଏବଂ ଭୁବନେଶ୍ୱରରେ ଆଜି ଉଦ୍ଯାପିତ ହେଉଛି ପୂର୍ବାଞ୍ଚଳ ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ରାଜ୍ୟରେ ଚଳିତ ମାସ ପହିଲାରୁ ଇ ଡିଟେକ୍ସନ ବ୍ୟବସ୍ଥା ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। ସମସ୍ତ ଚାଳକଙ୍କୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପିୟୁସିସି ଓ ବୀମା ଦସ୍ତାବିଜ ରଖିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବୈଧ ବୀମା ପରିବର୍ତ୍ତେ ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଚିହ୍ନଟ କରାଯାଇ ଇ ଚାଲାଣ କଟାଯିବ ବୋଲି ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ମୋଟରଯାନ ନିୟମାବଳୀ 1999 ଅଧିନିୟମ 167 ଅନୁଯାୟୀ ନିର୍ଦ୍ଧାରିତ ବୈଧାନିକ ସମୟସୀମା ପରେ ଚାଲାଣ ବକେୟା ଥିବା ଗାଡ଼ିଗୁଡ଼ିକର କୌଣସି ଆର୍ଟିଓ କାର୍ଯ୍ୟ କିମ୍ବା କାରବାର ହୋଇପାରିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ପ୍ରଯୁକ୍ତି ବିଦ୍ୟାର ପ୍ରବର୍ତ୍ତନ ଟ୍ରାଫିକ୍ ଶୃଙ୍ଖଳା ସୁନିଶ୍ଚିତ କରିବା, ପରିବେଶ ସମ୍ବନ୍ଧୀୟ ନିୟମ କଡ଼ାକଡ଼ି, ତୃତୀୟ ପକ୍ଷର ସୁରକ୍ଷା ଏବଂ ସଡ଼କ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଛି। କଟକସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି। ଏଥିରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେବ ଓ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟମାନେ ଏଥିରେ ଯୋଗ ଦେଇଛନ୍ତି। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବା ନିମନ୍ତେ ତଥା ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ତୃଣମୂଳ ସ୍ତରରେ ଦଳୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟ ଓ ସେବା ଆଗକୁ ଜାରି ରହିବା ଉପରେ ମତ ପ୍ରକାଶ ପାଇଛି। ଏହି ବୈଠକ ଆଜି ଉଦ୍ଯାପିତ ହେବ। ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ 5 ତାରିଖ ସୁଦ୍ଧା ଜନଗଣନା ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଏହାପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। 5ଟି ପର୍ଯ୍ୟାୟରେ ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ମାସେ ଭିତରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର 24ରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ଫେବୃୟାରୀ 10 ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଶ୍ରୀ ପାଢ଼ୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ନ୍ୟାୟ କମିଟି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଶିଶୁ ନ୍ୟାୟ ଆଇନ 2015, ଦଶନ୍ଧିର କାର୍ଯ୍ୟକାରିତା ଓ ଆଗାମୀ ପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ତାଲିକା ପ୍ରକାଶ ପାଇଛି। ଏଥିରେ ରାଜ୍ୟର 4ଟି ସହର ସ୍ଥାନିତ ହୋଇଛି। 3 ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ବର୍ଗରେ କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ବ୍ୟାସନଗରକୁ ପ୍ରଥମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ବର୍ଗରେ ଅନୁଗୁଳ ଦ୍ୱିତୀୟ ଏବଂ ତାଲଚେର ତୃତୀୟ ସ୍ଥାନ ହାସଲ କରିଛି। 4 ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ରାଉରକେଲା ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦେଶର ମୋଟ 132ଟି ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସନ୍ତା ବୁଧବାରଠାରୁ ଅକ୍ଟୋବର 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜିତ ହେବ। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଶିଶୁଙ୍କ ଥାଳିରେ ଖାଦ୍ୟର ବିବିଧତା ବୃଦ୍ଧି ପାଇଲେ ସେମାନଙ୍କ ସୁସ୍ଥ ବିକାଶର ସମ୍ଭାବନା ସେତେ ଦୃଢ଼ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମା'ଙ୍କ ସ୍ୱାସ୍ଥ୍ୟ ପୋଷଣ ଓ ଯଥୋଚିତ ଯତ୍ନ ଏବଂ ସୁସ୍ଥ ଶିଶୁର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ମମତା PMMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାୟ ପୋଷଣ ଏବଂ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ ଓ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥି ଅବସରରେ ଠାକୁରଙ୍କର ବଣଭୋଜି ବେଶ ଅନୁଷ୍ଠିତ ହେବ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ବାଛୁରୀଙ୍କୁ ନେଇ ବଣଭୋଜି ପାଇଁ ଯାଇଥିବା ପୁରାଣ ବର୍ଣ୍ଣନା ଆଧାରରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କର ବେଶ ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱର ୟୁନିଟ୍ 2 ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ସ୍ଥଗିତ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ଓ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। କଟକ ଐତିହାସିକ ବାଲିଯାତ୍ରା 2026 ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଅଧିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଶୃଙ୍ଖଳା, ସୁରକ୍ଷା ଓ ପରିବେଶକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ ସବୁଜ ବାଲିଯାତ୍ରା ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ 2 ମଞ୍ଚ ପ୍ରସ୍ତୁତ କରାଯିବ। ଆଞ୍ଚଳିକ ବ୍ୟବସାୟ ଓ କାରିଗରଙ୍କୁ ପ୍ରୋହିତ କରିବା ପାଇଁ ଓର୍ମାସ ପକ୍ଷରୁ 500 ଷ୍ଟଲ୍ ସ୍ଥାପନ କରାଯିବ। ଉଠା ଦୋକାନୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍ ଓ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ୍ଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ନଭେମ୍ବର ମାସ 24 ଆରମ୍ଭ ହେବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ମାସ 1 ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ଇଣ୍ଡୋନେସିଆ ଅଂଶୀଦାର ଦେଶ ଭାବେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଭଦ୍ରକ ଶହୀଦ ସ୍କୃତି ଭବନ ଟାଉନ୍ ହଲ୍ଠାରେ ସ୍ୱାମୀ ଲକ୍ଷ୍ମୀନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ସ୍କୃତି ଉଦ୍ଦେଶ୍ୟରେ ଏକ ସଭା ଆୟୋଜିତ ହୋଇଯାଇଛି। ବିଶ୍ୱଶାନ୍ତି, ମୈତ୍ରୀ, ଏକତା, ଅଖଣ୍ଡତା ଓ ଜାତୀୟ ସଂହତିକୁ ବଜାୟ ରଖିବା ଉପରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମଠାରେ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଉଦ୍ଯାପିତ ହେବ। ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220 ଉର୍ଦ୍ଧ୍ୱ ଖେଳାଳି ଭାଗ ନେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗୀମାନେ ପ୍ରତିଯୋଗିତାମାନ ଆୟୋଜିତ ହୋଇଛି। ଓଡ଼ିଶା ପୁଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନସ୍ଥ କନେଷ୍ଟବଲ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ କହିଛି। ପୁଲିସ୍ ସେବା ପରୀକ୍ଷା 2024 ସଂକ୍ରାନ୍ତ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଆୟୋଗ କହିଛନ୍ତି। ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତ ବିସ୍ତୃତ ବିବରଣୀ ତଥା ଅନ୍ୟାନ୍ୟ ନିୟମାବଳୀ ପ୍ରସଙ୍ଗରେ ଖୁବ୍ ଶୀଘ୍ର ଆବଶ୍ୟକ ସୂଚନା ପ୍ରକାଶ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପରେ ମଙ୍ଗଳବାରଠାରୁ 3 ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗାଡ଼ି ଚାଳକଙ୍କୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ବୀମା ଦସ୍ତାବିଜ ରଖିବାକୁ ପରିବହନ ବିଭାଗର ପରାମର୍ଶ। କଟକ ଇଣ୍ଡୋର ଷ୍ଟାଡିୟମରେ ଜାରି ରହିଛି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଭୁବନେଶ୍ୱରରେ ଆଜି ଉଦ୍ଯାପିତ ହେଉଛି ପୂର୍ବାଞ୍ଚଳ ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:45:30। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ରହିଛି ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ଆଜି ଆପଣଙ୍କ ପାଇଁ ରହିଛି ଲାଇଭ୍ ଫୋନ୍ ଇନ୍ ରେଡିଓ କେ ପାଚାରୁ। ବିଷୟ ରହିଛି କିଣି ଖାଇବା ଲୋକକୁ ଠକିଲେ କାଇ ଦଣ୍ଡ ମିଲ୍ସି। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 6:10 ଏବଂ 9:30। ଶ୍ରୀମଦ୍ ଭାଗବତ ଶୁଣିବେ 6:20। 6:30 ଭେଟିଦେବୁ ହିନ୍ଦୀ ଭଜନ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 7:00 ଏବଂ 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ 7:30। ଏଥିରେ ରହିଛି ସାକ୍ଷାତକାର ଗୋପାଳନରେ ଆତ୍ମନିଯୁକ୍ତି ସମ୍ପର୍କରେ। 8:15 ରହିଛି ଶ୍ରୋତାଙ୍କ ମତାମତକୁ ନେଇକି କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଭେଟିଦେବୁ ଆଜି 10:00। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖ୍ୟାଲ ପରିବେଷଣ କରିବେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ୍। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା

ମଞ୍ଚରେ ଏବଂ ୱେବ୍ ଏ ଓଟିଟି ପ୍ଲାଟଫର୍ମରେ ତା ସହିତ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଆପଣମାନେ ଆକାଶବାଣୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିପାରିବେ। ଠିକ୍ ଅପରାହ୍ନ 5ଟାରେ ଆପଣଙ୍କ ସହିତ ଭେଟ ହେବ ଆମର ସାନ୍ଧ୍ୟ ଅଧିବେଶନରେ। ସେ ପର୍ଯ୍ୟନ୍ତ ଆପଣଙ୍କ ନିକଟରୁ ବିଦାୟ ନେଉଛୁ।

ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ, ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଅଛନ୍ତି ବର୍ଷାରାଣୀ ପଟ୍ଟନାୟକ ଏବଂ ଶ୍ରୀୟା ପଟ୍ଟନାୟକ।

0: ପ୍ରେମ ପ୍ରେମକୁ ତୁମେ ବନ୍ଧନ କହିପାର, ହେଲେ ପାରିବ କି କହି କିଏ କାହାକୁ କେଉଁ ସମ୍ପର୍କରେ ବାନ୍ଧିଛି? ପ୍ରେମ ପ୍ରେମକୁ ତୁମେ ବିଶ୍ୱାସ କହିପାର, ହେଲେ ପାରିବ କି କହି କିଏ କାହାକୁ କେତେ ବିଶ୍ୱାସ କରିଛି?
1: ପ୍ରେମକୁ ତୁମେ କଷ୍ଟ କହିପାର, ହେଲେ ପାରିବ କି କହି କିଏ କାହାକୁ କେତେ ଯେ କଷ୍ଟ ଦେଇଛି? ପ୍ରେମକୁ ତୁମେ ବିରହ କହିପାର, ହେଲେ ପାରିବ କି କହି କିଏ କାହାକୁ କାହାଠୁ ଦୂରେଇ ବିରହ ସହିପାରିଛି?
0: ପ୍ରେମକୁ ତୁମେ ଅପେକ୍ଷା କହିପାର, ହେଲେ ପାରିବ କି କହି କିଏ କାହା ପାଇଁ କେତେ ଯେ ଅପେକ୍ଷା କରୁଛି? ପ୍ରେମ ଯେ କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ଅନେକ ଅକୁହା କାହାଣୀ। କିଛି ମିଳିବାର ଆଶା, କିଛି ହଜିଯିବାର ଭୟ, ଆଉ ଆଉ ସାରା ଜୀବନ ଅପେକ୍ଷା।
1: ହଁ ସାଥୀ, ତେବେ ଏହି ସୁନ୍ଦର କବିତାର ଆରମ୍ଭ କରିବା ଆଜିର ସୁରଭି କାର୍ଯ୍ୟକ୍ରମ। ଆଜିର ସୁରଭି ଅଗଣାରେ ଅଛୁ ଆମେ, ମୁଁ ଶ୍ରିୟା ପଟ୍ଟନାୟକ,
0: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ।
2: ନମସ୍କାର।

0: ତେବେ ସାଥୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣିବା ଆଜିର ବିଚାର।
1: ଜୀବନରେ ସବୁବେଳେ ଭଲ ଭାବିବା, ଭଲ କଥା କହିବା ଆଉ ଭଲ କାମ କରିବା ଉଚିତ, କାହିଁକି ନା ଆମେ ଯାହା କରିବା ତାହା ଆମ ପାଖକୁ ପୁଣି ଥରେ ଫେରିବ।
0: ହଁ ସାଥୀ, କଥାରେ ଅଛି କର୍ମ ନିଶ୍ଚିତ ଭାବରେ ଫେରେ, ଭଲ କାମ କଲେ ଭଲ ଫଳ ପାଇବେ।
1: ଆଚ୍ଛା ଶ୍ରୀୟା, ଆଜିକାଲିର ଡିଜିଟାଲ ଯୁଗରେ ମଧ୍ୟ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ରେଡିଓ ଶୁଣିବାକୁ ଭଲ ପାଆନ୍ତି। ତେବେ ସାଥୀ, ଚାଲନ୍ତୁ ଆଉ ବିଳମ୍ବ ନ କରି ଆରମ୍ଭ କରିବା ଆଜିର ସାକ୍ଷାତକାର ଆମର ଜଣେ ନିୟମିତ ଶ୍ରୋତାଙ୍କ ସହିତ।
2: ନମସ୍କାର ଭାଇ, ଆପଣଙ୍କୁ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
3: ନମସ୍କାର ମ୍ୟାଡମ, ମୋ ନାଁ ହଉଛି ରମେଶ ସାନ୍ତା, ଆଉ ଘର ହଉଛି ଭାଟିକୋଟ, ଡିଷ୍ଟ୍ରିକ୍ଟ ନବରଙ୍ଗପୁର।
2: ଆଜ୍ଞା, ପ୍ରଥମେ ତ କୁହନ୍ତୁ ଆପଣ କେମିତି ଅଛନ୍ତି?
3: ମୁଁ ପୁରାପୁରି ଠିକ ଅଛି ମ୍ୟାଡମ, ଆପଣଙ୍କ ସହ କଥା ହେଇଗଲି।

0: ଆହୁରି ବେଟର ଫିଲ୍ କରିଛି।
1: ଆପଣ କ'ଣ କରନ୍ତି ଭାଇ?
0: ମୁଁ ଚାଷବାସରେ ବାପା ମାଆଙ୍କୁ ହେଲ୍ପ କରେ,
1: ଆଚ୍ଛା।
0: ଆମେ ଚାଷ କରୁଛୁ, ଏବଂ ମୁଁ ଟିକେ ଟିକେ ରିଚାର୍ଜ, ଛୋଟ ବିଜନେସ୍ ଗୋଟେ ଅଛି, ଛୋଟ ଦୋକାନ, ମୋବାଇଲ ଡିଟିଏଚ୍ ରିଚାର୍ଜ କରେ,
1: ଆଚ୍ଛା।
0: ଆସନ୍ତି ପିଲାମାନେ ରିଚାର୍ଜ କରିବା ପାଇଁ ଆଉ।
1: ଆପଣ ତ ଆମ ଯୁବବାଣୀର ଜଣେ ନିୟମିତ ଶ୍ରୋତା, ଆପଣ
0: ହଁ ହଁ ହଁ ମୁଁ ପ୍ରୋଗ୍ରାମ
1: ପ୍ରାୟ
0: ଶୁଣେ, ଯୁବବାଣୀ ସବୁ କାର୍ଯ୍ୟକ୍ରମ ଶୁଣେ, ଯୁବବାଣୀର ହ୍ୟାଲୋ ସ୍ପନ୍ଦନ, ହ୍ୟାଲୋ ଗୁଞ୍ଜନ,
1: ଆଜ୍ଞା
0: ସମ୍ପର୍କ, ସବୁ କାର୍ଯ୍ୟକ୍ରମ ଶୁଣେ, ମତେ ବହୁତ ବଢିଆ ଲାଗେ।
1: ଆଜ୍ଞା। ଆକାଶବାଣୀର ବହୁତ ସାରା ପ୍ରୋଗ୍ରାମ ଅଛି, ଯେମିତିକି ଯୁବବାଣୀ ଆଉ
0: ଆଜ୍ଞା
1: ଅନ୍ୟାନ୍ୟ ବିଭାଗ ବି ରହିଛି,
0: ହଁ ହଁ
1: ତ
0: ଏତେ
1: ଆପଣ
0: ଜଣ ପ୍ରୋଗ୍ରାମ
1: ସେସବୁ ବି
0: ରହିଛି ନା।
1: ଶୁଣନ୍ତି?
0: ହଁ ମୁଁ ବାକି ସବୁ କାର୍ଯ୍ୟକ୍ରମ ଶୁଣେ, ଯୁବବାଣୀକୁ ଛାଡ଼ିଦେଲେ ଚୈତି
1: ଆଜ୍ଞା
0: ଜହ୍ନ ପ୍ରୋଗ୍ରାମ ବି ଶୁଣେ, କିଷାନ ବାଣୀ, କୃଷି ଓ କୃଷକ କାର୍ଯ୍ୟକ୍ରମ ବି ଶୁଣେ।
1: ଆଜ୍ଞା। ତ ଆପଣଙ୍କୁ ଯୁବବାଣୀରେ କ'ଣ ଭଲ ଲାଗେ ବେଶୀ?
0: ଯୁବବାଣୀରେ ମୋତେ ସ୍ପନ୍ଦନ କାର୍ଯ୍ୟକ୍ରମ ଭଲ ଲାଗେ।
1: ଫୋନ ଇନ୍ କାର୍ଯ୍ୟକ୍ରମ,
0: ଆଜ୍ଞା ଆଜ୍ଞା ସେଟା
1: ଆପଣଙ୍କ ତ
0: ଭଲ ଲାଗେ।
1: ଫୋନ ଆସେ, ମୁଁ ବି କଥା ହେଇଛି ଆପଣ ସାଙ୍ଗରେ।
0: ହଁ ତା ଛଡା ଭାଲ ଗୁଞ୍ଜନ ବି ମୋତେ ଭଲ ଲାଗେ, ଏବଂ ରବିବାର ଦିନ ଶ୍ରୋତା ଭାଇ ଭଉଣୀ ମାନଙ୍କର ମେସେଜ ଆପଣ ପଢ଼ନ୍ତି, ଆପଣ ମାନେ ମେସେଜେସ, ଇମେଲ୍ସ, ସେଗୁଡ଼ା ବି ମୋତେ ଭଲ ଲାଗେ
1: ଆଜ୍ଞା।
0: ଶୁଣେ, ସମସ୍ତଙ୍କ ଭଏସ୍ ମେସେଜ, ନୀଳାଞ୍ଚଳ ଭୋଇ ଯୋଉ ବଲାଙ୍ଗୀରରୁ ଯେ ଭଏସ୍ ମେସେଜ କରନ୍ତି, ତାଙ୍କ ଭଏସ୍ ବି ଶୁଣେ, ସମସ୍ତଙ୍କର ଭଲ ଲାଗେ।
1: ଆଜ୍ଞା। ଆଉ ଗୀତ ଶୁଣନ୍ତି ଆପଣ?
0: ହଁ ମ୍ୟାଡମ ମୁଁ ଗୀତ ଶୁଣେ,
1: କୋଉ ଗୀତ ଭଲ ଲାଗେ, ହିନ୍ଦୀ ନା ଓଡ଼ିଆ?
0: ମୋତେ ହିନ୍ଦୀ ଓଡ଼ିଆ ଦୁଇ ପ୍ରକାର ଗୀତ ବି ମୋତେ ବହୁତ ଭଲ ଲାଗେ।
1: ଆମ କାର୍ଯ୍ୟକ୍ରମରେ ନାଟକ ବାଜେ, ଗୀତ ବାଜେ, ଆପଣଙ୍କୁ କ'ଣ ଭଲ ଲାଗେ?
0: ନାଟକ ବି ମୋତେ ବହୁତ ଭଲ ଲାଗେ, ନାଟକ ଶୁଣିବାକୁ ବି ମୋତେ ବହୁତ ଭଲ ଲାଗେ।
1: ଆଜ୍ଞା। ଆପଣଙ୍କ ଘରେ ରେଡିଓ ଅଛି?
0: ହଁ ହଁ ରେଡିଓ ଅଛି ମ୍ୟାଡମ, ରେଡିଓ ମୁଁ ଶୁଣି ଆସୁଛି 1997-98 ମସିହାରୁ ରେଡିଓ ଶୁଣି ଆସୁଛି, କିନ୍ତୁ ରେଡିଓ ମଝିରେ ଗାୟବ ହେଇଯାଇଥିଲା, ରେଡିଓକୁ ଏତେ ଧ୍ୟାନ ଦିଆଯାଉନଥିଲା, ପରେ କେମିତି କେଜାଣି ମୋତେ ଇଚ୍ଛା ହେଲା ଟିକେ ରେଡିଓ ଶୁଣିବାକୁ, ଆହୁରି 2000 ମସିହାରୁ ମୁଁ ରେଡିଓ ଶୁଣିବା ଆରମ୍ଭ କରିଛି।
1: ଆଚ୍ଛା, ଆପଣ 2000 ମସିହାରୁ ରେଡିଓ ଶୁଣୁଛନ୍ତି?
0: ହଁ ହଁ ନାଇଁ ରେଡିଓ ତ ଶୁଣି କହିବାକୁ ଗଲେ ମୁଁ ଟିକେ 1997 ମୁଁ ଟିକେ ଛୋଟ ଥିଲି, ଛୋଟ ଥିବା
1: ହଁ
0: ଟାଇମରୁ ହିଁ ମୁଁ ରେଡିଓ ଶୁଣି ଆସୁଛି। ଆଗରେ ଯୋଉ ଜୟପୁରରେ ଦଉଥିଲା ଫୁଲ ଚାଙ୍ଗୁଡ଼ି କାର୍ଯ୍ୟକ୍ରମ,
1: ହଁ ହଁ
0: ଏବଂ ଆଉ ଗୋଟେ ପ୍ରୋଗ୍ରାମ ଅଛି ଶିଶୁ ଟିକି ରାଇଜ, ଟିକି
1: ହଁ
0: ରାଇଜ,
1: ହଁ
0: ଟିକି ରାଇଜ କାର୍ଯ୍ୟକ୍ରମ।
1: ଆଜ୍ଞା। ତ ଆପଣ ଆମର ଜଣେ ପୁରୁଣା ଶ୍ରୋତା।
0: ଆଜ୍ଞା ଆଜ୍ଞା ଆଗରୁ ଯୋଉ ଯୁବବାଣୀ କାର୍ଯ୍ୟକ୍ରମ କରୁଥିଲେ ମୁଁ, ସନ୍ଧ୍ୟା ଅପା, ସମସ୍ତଙ୍କୁ ମୁଁ ଜାଣିଛି, ତାପରେ
1: ହଁ
0: ଆମ ସହିତ ତ ବର୍ତ୍ତମାନ ଏବେ ସେ ନାହାନ୍ତି, ଅଶୋକ କୁମାର ପଲେଇ ଭାଇ
1: ହଁ
0: ସିଏ କାର୍ଯ୍ୟକ୍ରମ କରୁଥିଲେ।
1: ତ ଆଗର ଯୁବବାଣୀ ଆଉ ଏବେ ଯାହା ଯୁବବାଣୀ ଚାଲିଛି, ତ ଆପଣଙ୍କୁ ସେ ଦୁଇଟା ମଧ୍ୟରେ ପାର୍ଥକ୍ୟ କ'ଣ ଜଣାପଡ଼ୁଛି?
0: ନାଇଁ ଦେଖନ୍ତୁ ସେମିତି କିଛି ନାହିଁ, ଆଗରୁ ଯୋଉ ଯୁବବାଣୀ କାର୍ଯ୍ୟକ୍ରମ କରାଯାଉଥିଲା ସେ କାର୍ଯ୍ୟକ୍ରମ ବି ଭଲ ଥିଲା, ଏବେ ବି ଭଲ ଅଛି, ଏବେ ଯେହେତୁ ଫୋନ ଇନ୍ ପ୍ରୋଗ୍ରାମ ହେଇଗଲା, ଯେହେତୁ ଆପଣମାନଙ୍କ ସହ ଆମେ ସିଧାସଳଖ କଥା ହେଇପାରୁଛୁ, ନିଜ ଭଏସ୍ ବି ରେଡିଓ ମାଧ୍ୟମରେ ଶୁଣିପାରୁଛୁ, ସେଇଟା ଭଲ ଲାଗୁଛି ଆଉ।
1: ଆଜିକାଲି ତ ସବୁ ସୋସିଆଲ ମିଡିଆ ହେଇଗଲା, ଆପଣ
0: ଆଜ୍ଞା
1: ସୋସିଆଲ ମିଡିଆ ମାଧ୍ୟମରେ ସବୁ ଜିନିଷ ଦେଖିପାରୁଛନ୍ତି, ସବୁ ନ୍ୟୁଜ୍ ପାଇପାରୁଛନ୍ତି।
0: ହଁ
1: ଆଗରେ ଆମେ ରେଡିଓ ଥ୍ରୋରୁ ଆମେ ନ୍ୟୁଜ୍ ପାଉଥିଲୁ, ବଟ୍ ଏବେ ସୋସିଆଲ ମିଡିଆ ହେଇଗଲା, ତ
0: ସୋସିଆଲ
1: ଆପଣ
0: ମିଡିଆ, ଆଗରୁ ରେଡିଓ ଦ୍ୱାରା ହିଁ ଆମେ ସବୁ କିଛି ମାନେ ତଥ୍ୟ ପାଇପାରୁଥିଲୁ, କୋଉଠି କ'ଣ ଘଟିଛି ଆଞ୍ଚଳିକ ସମ୍ବାଦ ମାଧ୍ୟମରେ, ତା ଛଡା ଓଡ଼ିଆର ସମ୍ବାଦ, ମୁଁ ନ୍ୟୁଜ୍ ଆଜିକାଲି ବି ମୁଁ ରେଡିଓରେ ହିଁ ଶୁଣେ, ଭଲ ଲାଗେ ରେଡିଓରେ ଶୁଣିବା ପାଇଁ।
1: ତ ଆପଣଙ୍କ ମତରେ ରେଡିଓ ଭଲ ନା ଏବେ ଯୋଉ ଜେନେରେସନ ଚେଞ୍ଜ ହେଇଗଲା, ସୋସିଆଲ ମିଡିଆ ଆସିଲା, ଏଇ ଜେନେରେସନଟା ଆପଣଙ୍କୁ ଭଲ ଲାଗୁଛି?
0: ନାଇଁ ଆକାଶବାଣୀ ବି ଭଲ ଲାଗୁଛି, ତା ଛଡା ମୁଁ ତ ସୋସିଆଲ ମିଡିଆରେ ସେତେ ଆକ୍ଟିଭ ନାହିଁ, ତଥାପି ମୁଁ ଟିକେ ଟିକେ ଟାଇମ ପାସ୍ କରେ, ମୋତେ ଆକାଶବାଣୀ ହିଁ ମୋତେ ଭଲ ଲାଗେ,
1: ଆଜ୍ଞା।
0: ମାନେ ସବୁ କାମ ଚାଲୁଥିବ, ଆପଣ କାମ ବି କରୁଥିବେ, ଏପଟେ ରେଡିଓ ବି ଚାଲୁଥିବ।
1: ଏବେ ବହୁତ ଘୋଷକ ଘୋଷିକା ଅଛନ୍ତି, ତ ଆପଣଙ୍କୁ କିଏ ସମସ୍ତଙ୍କଠୁ ଭଲ ଲାଗେ?
0: ସମସ୍ତଙ୍କୁ ତ ଆଉ କଣ କହିବି, ଆପଣ ତ ମୋତେ ଏଠି ଅଡୁଆରେ ପକାଇଦେଲେ, ତଥାପି ମୁଁ ରଞ୍ଜନ ସାର୍ଙ୍କ ନାଁ ହିଁ ପ୍ରଥମେ ମୁଁ ନେବି, ଯେହେତୁ ମୁଁ ତାଙ୍କ ଭଏସ୍ ମୁଁ ଆଗରୁ ଶୁଣି ଆସୁଛି, ତ ରଞ୍ଜନ ସାର୍ଙ୍କ ଭଏସ୍ ମୋତେ ବହୁତ ଭଲ ଲାଗେ, ବାକି ଯୋଉମାନେ ଅଛନ୍ତି ଉଦ୍ଘୋଷକ ଉଦ୍ଘୋଷିକା ସେମାନଙ୍କ ଭଏସ୍ ବି ଭଲ ଲାଗୁଛି।
1: ପ୍ରାୟ ଲୋକ ରେଡିଓ ଶୁଣନ୍ତି ନାହିଁ,
0: ଆଜ୍ଞା
1: ସମସ୍ତେ ଜେନେରେସନ ଚେଞ୍ଜ ହେଲାଣି, ପିଲାମାନେ ସ୍ମାର୍ଟଫୋନ ୟୁଜ୍ କରିବାର ଶିଖିଲେଣି, ତ ଆପଣଙ୍କୁ କ'ଣ ଲାଗୁଛି କି ଆଗାମୀ ଦିନରେ ଏମିତି ରେଡିଓ ଚାଲିବ ନା ନାହିଁ?
0: ମ୍ୟାଡମ ଆଗ ଅପେକ୍ଷା ରେଡିଓ ମୋତେ ଲାଗୁଛି ଆହୁରି ଟିକେ ଚାଲୁଛି,
1: ହଁ।
0: ଦେଖନ୍ତୁ ଏବେ ସ୍ମାର୍ଟଫୋନରେ ବି ରେଡିଓ ଆପଣ ଶୁଣିପାରିବେ, ତ ସେଇ ହିସାବରେ ବହୁତ ଦୂର ଦୂର ଶ୍ରୋତା ମାନେ ବି ଏଇ

0: କାର୍ଯ୍ୟକ୍ରମରେ ଯୋଡ଼ିବେ ଆଜିକାଲି। ଜୟପୁରରେ କଲ୍ ଆସୁନଥିଲା, କଟକ ଭୁବନେଶ୍ୱର ସେପଟରୁ କଲ୍ ଆସୁନଥିଲା, ଜଗତସିଂହପୁର କେନ୍ଦ୍ରାପଡ଼ା ଏପଟରୁ କଲ୍ ଆସୁନଥିଲା, କାହିଁକି କାର୍ଯ୍ୟକ୍ରମ ସେମାନେ ଦିନବେଳେ ଶୁଣିପାରୁନଥିଲେ, ରାତିରେ ଟିକେ ଟିକେ ଯାଉଥିଲା ସେପଟେ ମିଡିୟମ ୱେଭ୍‌ରେ। ଏବେ ସମସ୍ତେ କାର୍ଯ୍ୟକ୍ରମରେ ଯୋଡ଼ି ହେଉଛନ୍ତି।
1: ଆଜ୍ଞା, ତେବେ ଭାଇ ଆମର ଯୋଉ ଯୁବବାଣୀ କାର୍ଯ୍ୟକ୍ରମ ହେଉଛି, ତା ଯୋଉ ଶିକ୍ଷାମୂଳକ ମାନେ ଦେଖନ୍ତୁ ବିଜ୍ଞାନ ବିଚିତ୍ରା ଯେମିତି ହେଲା,
0: ଆଜ୍ଞା,
1: ତ ସେସବୁ ଆମର ଯୁବପିଢ଼ିକୁ କେମିତି ପ୍ରଭାବିତ କରିବ ବୋଲି ଆପଣ ଭାବୁଛନ୍ତି?
0: ଯୁବବାଣୀ ତ ଏଇସବୁ କାର୍ଯ୍ୟକ୍ରମ ପ୍ରଚାରିତ ହେବା ନିହାତି ଜରୁରୀ, କାହିଁକି ନା ବହୁତ କିଛି ନୂଆ ନୂଆ ବିଷୟ ଆମେ ଶୁଣିପାରୁଛୁ, ରେଡିଓ ମାଧ୍ୟମରେ ଜାଣିପାରୁଛୁ, ତ ଏଇସବୁ ଜିନିଷ ନିଶ୍ଚିତ ଭାବରେ ସମସ୍ତଙ୍କୁ ଶିକ୍ଷା ଦେବା ସହିତ କିଛି ନୂଆ ନୂଆ ତଥ୍ୟ ବି ଆମେ ମାନେ ପାଇପାରିବୁ ଆପଣଙ୍କ ମାଧ୍ୟମରେ।
1: ଆପଣ ତ ସମସ୍ତଙ୍କ କାର୍ଯ୍ୟକ୍ରମ ଶୁଣନ୍ତି, ତ ଆମେ ଆଉ ଅଧିକା କଣ କଲେ ଆମ କାର୍ଯ୍ୟକ୍ରମଟି ଆହୁରି ଭଲ ହବ?
0: କାର୍ଯ୍ୟକ୍ରମରେ ଦେଖନ୍ତୁ ମୁଖ୍ୟ ଜିନିଷ ହେଲା, କାର୍ଯ୍ୟକ୍ରମରେ ଯଦି ନୂଆ ପୁରୁଣା ଗୀତ ଯଦି ବାଜିବ ତାହେଲେ ଆହୁରି କାର୍ଯ୍ୟକ୍ରମ ଆଗକୁ ଯାଇପାରିବ।
1: ଆଜ୍ଞା,
0: ବେଳେବେଳେ କଣ ହଉଛି କି ସେ ଏକା ଟାଇପ୍ ର ଗୀତ ବାଜୁଛି, ତ ନୂଆ ପୁରୁଣା ଯେମିତି କିଶୋର କୁମାର, ମହମ୍ମଦ ରଫି ଏମାନଙ୍କ ଗୀତ ବାଜିଲେ ବି ଭଲ କାର୍ଯ୍ୟକ୍ରମରେ।
1: ଆଜ୍ଞା,
0: ମୁଁ ଏତିକି ହିଁ ମୁଁ ମତାମତ ଦେବି, କାର୍ଯ୍ୟକ୍ରମରେ କେବଳ ସେ ନୂଆ ପୁରୁଣା ଗୀତ ବାଜୁ, ଦେଶାତ୍ମକ ବୋଧ ଗୀତ ବି ବାଜୁ, ମଝିରେ ମଝିରେ ଆହୁରି ଭଲ ଲାଗିବ।
1: ଆଜ୍ଞା, ଆପଣଙ୍କର କଥାକୁ ଆମେ ଦୃଷ୍ଟିରେ ରଖିବୁ, ଆମେ ଭଲ
0: ଆଜ୍ଞା,
1: ଗୀତ ଦବୁ, ପୁରୁଣା ଗୀତ ଦବୁ। ଆପଣଙ୍କୁ ଶେଷ ପ୍ରଶ୍ନଟି ପଚାରିବି ଭାଇ, କି ଆଗାମୀ କାଲିର ଯୁବପିଢ଼ିକୁ ଆପଣ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
0: ମୁଁ ତ ବାର୍ତ୍ତା ଯୁବପିଢ଼ିକୁ ଏତିକି ବାର୍ତ୍ତା ଦେବି, ସମସ୍ତେ ବାପା ମାଙ୍କ କଥା ମାନନ୍ତୁ, ପାଠ ପଢ଼ନ୍ତୁ, ମଣିଷ ହୁଅନ୍ତୁ, ଏବଂ ନିଶା ଦ୍ରବ୍ୟ ସମସ୍ତ ପ୍ରକାର ନିଶା ଦ୍ରବ୍ୟ ଠାରୁ ସେମାନେ ଦୂରେଇକି ରୁହନ୍ତୁ, ଏବଂ ସେମାନେ ବାପା ମାଙ୍କ ନାଁ ରଖନ୍ତୁ, ଏତିକି ହିଁ ମୁଁ ସମସ୍ତଙ୍କୁ କହିବି।
1: ନିଶ୍ଚୟ ଭାଇ, ଆପଣ ବହୁତ ବଢିଆ କଥା କହିଲେ, ଆପଣ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା।
0: ଆଜ୍ଞା,
1: ଆମ ଆକାଶବାଣୀକୁ ଆପଣଙ୍କୁ ମୂଲ୍ୟବାନ ସମୟ ଦେବା ପାଇଁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ ଆପଣଙ୍କୁ, ଯେ ବହୁତ ଭଲ ଲାଗିଲା ଯେ କାର୍ଯ୍ୟକ୍ରମରେ ଆପଣ ମୋତେ ସାମିଲ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଶୁଣିଲେ ତ ସାଥୀ ସାକ୍ଷାତକାରଟି, ଆଶା କରୁଛୁ ସାକ୍ଷାତକାରଟି ଆପଣଙ୍କୁ ଭଲ ଲାଗିଥିବ।

0: ତେବେ ଆଉ ବିଳମ୍ବ ନ କରି ଆରମ୍ଭ କରିବା ସାଥି ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଆପଣମାନେ ପଠାଇଥିବା ମେସେଜ ଆଉ ଭଏସ୍ ମେସେଜର ପସରା।
1: ତେବେ ସାଥି ପ୍ରଥମ ମେସେଜଟି କରିଛନ୍ତି ନୀଲୁ ଦାସ ବଲାଙ୍ଗୀର ଶାସ୍ତ୍ରୀନଗରରୁ। ସେ କହିଛନ୍ତି 30/8/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ। ବହୁତ ସୁନ୍ଦର ଥିଲା ଆଜିର ବିଚାର। ବାଟେ ଘାଟେ କ୍ରମେ ଫଟୋଗ୍ରାଫର ଜଗା ଭାଇଙ୍କ ସହିତ ସାକ୍ଷାତକାରଟି ଭଲ ଲାଗିଥିଲା। ଶ୍ରୋତା ଯୁବବାଣୀ କାର୍ଯ୍ୟକ୍ରମକୁ ନେଇ ଯେଉଁ ମତାମତ ଦେଇଥିଲେ, ବିଶେଷ କାର୍ଯ୍ୟକ୍ରମ କିଛି ଅଭିଯୋଗ, କାର୍ଯ୍ୟକ୍ରମକୁ ନେଇ କିଛି ପ୍ରଶଂସା, ସୁରଭି କାର୍ଯ୍ୟକ୍ରମର ମାନ ଦୁଇ ଗୁଣ ବଢାଇ ଦେଇଥିଲା। ପ୍ରିୟତମା ହସପସରା ବହୁତ ବଢିଆ ଥିଲା, ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ସୁରଭି, ଧନ୍ୟବାଦ। ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଉପସ୍ଥାପକ ଏବଂ ଉପସ୍ଥାପିକାକୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ସେ ପୁଣି ଥରେ ମେସେଜ କରିଛନ୍ତି 31/8/2026। ସେ କହିଛନ୍ତି ଆଜିର ଜମାନାରେ ଲୋକଙ୍କୁ ଯେତେ ଦୟା ମାୟା ଆହା କରି ସାହାଯ୍ୟ କରିବେ, ଏମିତି ଗୋଟେ ସମୟ ଆସିବ ଯେ ଯାହାକୁ ଆପଣ ତାର ଖରାପ ସମୟରେ ତାକୁ ବିପଦରୁ ଉଦ୍ଧାର କରିଥିବେ, ସେ ହିଁ ଆପଣଙ୍କୁ ବିପଦରେ ପକାଇବ। ଆକାଶବାଣୀ ଜୟପୁର

0: ଯୁବବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମ ସତରେ ବିଚାରଧାରାଟି ଅତ୍ୟନ୍ତ ଶିକ୍ଷଣୀୟ ଓ ସୁନ୍ଦର ଥିଲା। ଅନେକ ଦିନର ବ୍ୟବଧାନ ପରେ ଯୁବବାଣୀରେ କୁଇଜ୍ ପ୍ରୋଗ୍ରାମଟି ଶୁଣିବାକୁ ମିଳିଲା। ତିନୋଟି ଦଳକୁ ନେଇ କାର୍ଯ୍ୟକ୍ରମ ଗଙ୍ଗା ଦଳ, ଯମୁନା ଦଳ ଓ ଗୋଦାବରୀ ଦଳ ଉଭୟ ପ୍ରତ୍ୟେକ ଦଳରେ ଦୁଇଟି ଲେଖାଏଁ ପ୍ରତିଯୋଗୀ ଥିଲେ। ଗଙ୍ଗା ଦଳରେ ପ୍ରିୟଙ୍କା ଭଉଣୀ ଓ ବିଶ୍ୱଜିତ ଭାଇ ଥିଲେ, ଯମୁନା ଦଳରେ ହରି ଭାଇ ଓ ଉଷା ଭଉଣୀ ଥିଲେ। ସେହିପରି ଗୋଦାବରୀ ଦଳରେ ଶାନ୍ତିଲତା ଭଉଣୀ ଓ ନୀତିଶ ଭାଇ ଥିଲେ। ସବୁ ଦଳ ବହୁତ ସୁନ୍ଦର ଚତୁରତା ସହିତ ଖେଳିଥିଲେ ଏବଂ ବହୁତ ସୁନ୍ଦର ଭାବରେ ପ୍ରଶ୍ନଗୁଡ଼ିକର ଉତ୍ତର ରଖିଥିଲେ। ବହୁତ ବଢ଼ିଆ ଲାଗିଲା କୁଇଜ୍ କାର୍ଯ୍ୟକ୍ରମ। ପ୍ରତ୍ୟେକ ଖେଳରେ ତ ଜିତ୍ ହାର ରହିଛି। ଗଙ୍ଗା ଦଳ 25 ପଏଣ୍ଟ ପାଇଥିଲେ, ଗୋଦାବରୀ ଦଳ 40 ପଏଣ୍ଟ। ସେହିପରି ଯମୁନା ଦଳ 45 ପଏଣ୍ଟ ପାଇ କୁଇଜ୍ କାର୍ଯ୍ୟକ୍ରମରେ ବାଜି ମାରି ନେଇଥିଲେ। ଏମିତି କାର୍ଯ୍ୟକ୍ରମଟିଏ ପ୍ରସ୍ତୁତ କରି ପ୍ରଚାର କରିଥିବାରୁ ଆକାଶବାଣୀ ଜୟପୁର ଟିମ୍କୁ ହୃଦୟରୁ ପ୍ରଣାମ ଆଉ ଧନ୍ୟବାଦ ଜଣାଇଛନ୍ତି ନୀଲୁ ଦାସ ଭାଇ।
1: ପରବର୍ତ୍ତୀ ମେସେଜଟି କରିଛନ୍ତି ନୀଲୁ ଦାସ ଭାଇ ବଲାଙ୍ଗୀର ଶାସ୍ତ୍ରୀନଗରରୁ। 1/9/2026 ସମୟ ବଡ଼ ମୂଲ୍ୟବାନ। ସମୟର ସତ୍ ଉପଯୋଗ କରିବା, କାଲିର କାମ ଆଜି କରିବା, ଆଜିର କାମ ବର୍ତ୍ତମାନ କରିବା। ଆକାଶବାଣୀ ଜୟପୁର ଯୁବବାଣୀ ସନ୍ଧାନ କାର୍ଯ୍ୟକ୍ରମ ସମ୍ପାଦକୀୟରେ ଓଜନ ସ୍ତର କ'ଣ, ଏହା ଉପରେ ଆଲୋଚନା କରିବା ଦ୍ୱାରା ଆମେ ଅନେକ କିଛି ଜାଣିପାରିଲେ। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଉପରେ ମଧ୍ୟ ଆଲୋଚନାରୁ ଆମେ ଅନେକ କିଛି ଜାଣିପାରିଲୁ। କଲରା, ଅମୃତଭଣ୍ଡା, ଲେମ୍ବୁ, ବେଲପତ୍ର, ନିମ୍ବ ପତ୍ର, ଏସବୁ କ'ଣ କ'ଣ ଔଷଧୀୟ ଗୁଣ ରହିଛି, ଶରୀର ପାଇଁ କେତେ ଲାଭଦାୟକ, ଏ ସମ୍ପର୍କରେ ମଧ୍ୟ ଜାଣିହେଲା। ବହୁତ ବଢ଼ିଆ ଥିଲା ବିଷୟଗୁଡ଼ିକ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିବା ଭାଇ ଓ ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରବର୍ତ୍ତୀ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରୀ ଭାଇ ଜୟପୁରରୁ। ସେ କହିଛନ୍ତି 31/8/2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଶ୍ରୀପଦ୍ମ ସାହୁ ଏବଂ ସୋନାଲି ପଣ୍ଡା। ଉଭୟଙ୍କ ଉପସ୍ଥାପନା ବହୁତ ଭଲ ଲାଗିଲା। କୁଇଜ୍ କାର୍ଯ୍ୟକ୍ରମଟି ଶୁଣିଥିଲେ, ସେଥିରେ ଥିବା ସମସ୍ତ ପ୍ରତିଯୋଗୀ ଏବଂ ଉପସ୍ଥାପନା କରିଥିବା ଦୁଇଟି ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ସେ ପୁଣି କହିଛନ୍ତି 1/9/2026 ମଙ୍ଗଳବାରର ସନ୍ଧାନ କାର୍ଯ୍ୟକ୍ରମଟି ଖୁବ୍ ମନଛୁଆଁ ହୋଇଥିଲା, ତେଣୁ ସ୍ମୃତି ପାଢ଼ୀ ଆଉ ସାଇ ସ୍ୱସ୍ତିକ ଭାଇଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଆଜିର ବିଚାର ମଧ୍ୟ ଖୁବ୍ ମନଛୁଆଁ ହୋଇଥିଲା। ସମ୍ପାଦକୀୟରେ ଓଜନ ସ୍ତର କ'ଣ ସେ ବିଷୟରେ ଶୁଣିଲି, ଆଉ ଇସ୍ରୋ ବିଷୟରେ ଗୋଟିଏ ଆଲୋଚନା ଶୁଣି ବହୁତ କିଛି ଶିଖିବାକୁ ପାଇଲି। ସେହିପରି ବିଜ୍ଞାନ ବିଚିତ୍ରାରୁ ମଧ୍ୟ ବହୁତ କିଛି ଶିଖିବାକୁ ପାଇଲି, ତେଣୁ ଉପସ୍ଥାପନା କରିଥିବା ସ୍ମୃତି ଭଉଣୀ ଆଉ ସ୍ୱସ୍ତିକ ଭାଇଙ୍କୁ ହୃଦୟରୁ ଧନ୍ୟବାଦ। କେ ମୋହନ ରାଓ ଆଚାରୀ ଭାଇ ସୁନାରୀ ଷ୍ଟ୍ରିଟ୍ ଜୟପୁରରୁ ଆମକୁ ମେସେଜ କରିଛନ୍ତି, ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ମେହେକ ମିଶ୍ର ଆଉ ପ୍ରିୟଙ୍କା ପାତ୍ର ଭଉଣୀ। ଆଜିର ବିଚାର ଶୁଣି ଭଲ ଲାଗିଲା। ମେସେଜ ମାଧ୍ୟମରେ ଅନୁରୋଧର ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତଗୁଡ଼ିକ ଶୁଣି ବହୁତ ଭଲ ଲାଗିଲା। ତେବେ ଉପସ୍ଥାପନା କରିଥିବା ମେହେକ ମିଶ୍ର ଆଉ ପ୍ରିୟଙ୍କା ପାତ୍ର ଭଉଣୀଙ୍କୁ ମୋର ହୃଦୟରୁ ଧନ୍ୟବାଦ। ପରବର୍ତ୍ତୀ ମେସେଜଟି କରିଛନ୍ତି ଉଗ୍ରସେନ ପଟେଲ ଭାଇ ଟୁଙ୍ଗୁରୁପଦର ବଲାଙ୍ଗୀରରୁ। ସେ କହିଛନ୍ତି ଗତ ସେପ୍ଟେମ୍ବର ମାସ 3 ତାରିଖରେ ଶ୍ରୋତାଙ୍କ ଅନୁରୋଧ କ୍ରମେ ଗୀତ ସବୁ ଶୁଣିଲି, ବହୁତ ଭଲ ଲାଗିଲା। ଏହି ଦିନ ଶ୍ରୋତାଙ୍କ ପସନ୍ଦର ଗୀତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ମିଳିଲା। ଯେମିତି ଅନ୍ୟ ଦିନମାନଙ୍କରେ କେବଳ ଗୀତର ଝଲକ ଟିକେ ଶୁଣିବାକୁ ମିଳୁଥିଲା, ତେଣୁ ସେ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: 4/9/2026 ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସ୍ମୃତି ପାଢ଼ୀ ଏବଂ ପୁଷ୍ପାଞ୍ଜଳି ଗୌଡ଼। ଆଜିର ବିଚାରଟି ଶୁଣି ତାଙ୍କୁ ଭଲ ଲାଗିଥିଲା। ହ୍ୟାଲୋ ଗୁଞ୍ଜନରେ ଫୋନ୍ ଇନ୍ ମାଧ୍ୟମରେ ହିନ୍ଦୀ ଓଡ଼ିଆ ଗୀତ ଶୁଣି ଭଲ ଲାଗିଥିଲା। ଶେଷରେ ସେ ଉପସ୍ଥାପନା କରିଥିବା ସ୍ମୃତି ପାଢ଼ୀ ଏବଂ ପୁଷ୍ପାଞ୍ଜଳି ଗୌଡ଼କୁ ଧନ୍ୟବାଦ ଜଣାଇଛନ୍ତି। ବହୁତ ବହୁତ ଧନ୍ୟବାଦ କେ ମୋହନ ରାଓ ଆଚାରୀ ଭାଇ ଏବଂ ନୀଲୁ ଦାସ ଭାଇ। ଆପଣ ଏମିତି ହିଁ ଆମ କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଆଗକୁ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରନ୍ତୁ। ତେବେ ସାଥୀ ବର୍ତ୍ତମାନ ଶୁଣିବା ଆମ ନୀଳାଞ୍ଚଳ ଭାଇ ପଠେଇଥିବା ଭଏସ୍ ମେସେଜ ଟି।

0: 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ହେଲେ ସ୍ପନ୍ଦନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ପ୍ରିୟଙ୍କା ପାତ୍ର ମେହକ ମିଶ୍ର, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ଥିଲା। ଶ୍ରୋତାମାନଙ୍କ ଅନୁରୋଧରେ ମେସେଜ ମାଧ୍ୟମରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ଶୁଣିଥିଲେ, ତାହା ମଧ୍ୟ ବହୁତ ଖୁସି ଲାଗିଥିଲା। ମୋଟାମୋଟି କହିଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 4 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼ ଶ୍ରୁତି ପାଢୀ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ଥିଲା। ବହୁତ ଦିନ ବ୍ୟବଧାନ ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନେଇକରି ଶ୍ରୁତି ପାଢୀଙ୍କ କଣ୍ଠରେ ବହୁତ ସୁନ୍ଦର ଗୀତଟେ ଶୁଣିବାକୁ ମିଳିଥିଲା। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଯାହା ବି ମୁଁ ମଝିରେ ରିକ୍ୱେଷ୍ଟ କରିଥିଲି ଯେ ଶ୍ରୁତି ପାଢୀଙ୍କ କଣ୍ଠରେ ଯେହେତୁ ଭଲ ଭଲ ଗୀତ ଗାଆନ୍ତି ଏବଂ ତା ସହିତ ଭଲ ଗୀତଟେ ଗାଇକି ଯଦି ଆମକୁ ଶୁଣିଲେ ନିହାତି ଭାବରେ ଖୁସି ଲାଗିବ ବୋଲି, କିନ୍ତୁ ଯାହା ବି ହଉ ଆଜି ସମ୍ପର୍କ କାର୍ଯ୍ୟକ୍ରମରେ ସୁନ୍ଦର ଗୀତରୁ ଆରମ୍ଭ କରିଥିଲେ, ତାହା ବହୁତ ଭଲ ଲାଗିଥିଲା। ଶ୍ରୋତା ବନ୍ଧୁମାନଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ଶୁଣିଥିଲି। ବେଶୀ ପରିମାଣରେ ଓଡ଼ିଆ କଥାଚିତ୍ର ଗୀତ ଗୁଡ଼ିକ ବାଜିଥିଲା ଓ କମ୍ ପରିମାଣରେ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ବାଜିଥିଲା, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନେରା ହୋଇଛି।
1: ନମସ୍କାର, 31 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ବହୁତ ସରସ ସୁନ୍ଦର ଭାବରେ ସୁନାଲି ସନ୍ଧ୍ୟାକୁ ନେଇ ଆସିଥିଲେ ଶ୍ରୀ ପଦ୍ମା ସାହୁ ଓ ସୁନାଲି ପଣ୍ଡା, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ଥିଲା। ଓଡ଼ିଆ ଭାଷା ପ୍ରତି ଯୁବପିଢ଼ିର ଆଗ୍ରହ ଏ ସୁନ୍ଦର ବିଷୟବସ୍ତୁ ଉପରେ ସମ୍ପାଦକୀୟରେ ଶୁଣିବାକୁ ପାଇଥିଲେ କାର୍ଯ୍ୟକ୍ରମଟି, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏକ ସାଧାରଣ ଜ୍ଞାନ ଉପରେ ଆଧାରିତ କାର୍ଯ୍ୟକ୍ରମର ପ୍ରିୟ କାର୍ଯ୍ୟକ୍ରମ ଜଣା ଜଣା ଶୁଣିଥିଲି ତଥା କୁଇଜ୍ ପ୍ରତିଯୋଗିତା, ତାହା ସୁନ୍ଦର ଭାବରେ କୁଇଜ୍କୁ ନେଇ ଆସିଥିଲେ ଶ୍ରୀ ପଦ୍ମା ସାହୁ ଏବଂ କୁଇଜ୍ର ସଠିକ୍ ଭାବରେ ଉତ୍ତର ଗୁଡ଼ିକ ଦେଇଥିଲେ ସୁନାଲି ପଣ୍ଡା। ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଯେତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିଲେ ଏବଂ ଏଠାରେ ଅଂଶଗ୍ରହଣ କରିଥିଲେ ଗଙ୍ଗା ଯମୁନା ଗୋଦାବରୀ, ତାଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ସ୍ପେଶାଲି କି ବିକ୍ରମ ଦେବ ମହାବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ର ଓ ଛାତ୍ରୀମାନଙ୍କୁ ଯେ ଏତେ ସୁନ୍ଦର ଭାବରେ କୁଇଜ୍ର ସଠିକ୍ ଭାବରେ ଉତ୍ତର ଦେଇଥିବା ଯୋଗୁଁ ଏବଂ ତା ସହିତ ଯମୁନା ଦଳକୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଯେ କୁଇଜ୍ର ବିଜେତା ହୋଇଥିବା ଯୋଗୁଁ ମୋଟାମୋଟି କହିବାକୁ ଲାଗେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଡ଼ିଲାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ। ନମସ୍କାର,
0: 1 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସେ ଶକ୍ତି ପାଢୀ ଶ୍ରୁତି ପାଢୀ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ଥିଲା। ଏକ ସୁନ୍ଦର ଆଲୋଚନାଟେ ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ଇସ୍ରୋ କ'ଣ, ସେ ସୁନ୍ଦର ବିଷୟବସ୍ତୁ ଅନେକ କିଛି କଥା ଜାଣିବାକୁ ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସମ୍ପାଦକୀୟ ଶୁଣିଥିଲେ ଯେଉଁ ବିଷୟବସ୍ତୁ ଉପରେ ଆପଣ ଆଲୋଚନା କରିଥିଲେ ତାହା ଖୁବ୍ ଶୀଘ୍ର ଥିଲା, କିଛି ବିଜ୍ଞାନ ବିଚିତ୍ର ଶୁଣିଥିଲେ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
2: ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଭୋଇ ଭାଇ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ବାହାର କରି ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆମକୁ ମତାମତ ପଠାଉଛନ୍ତି, ସେଥିପାଇଁ ଆପଣଙ୍କ ହୃଦୟରୁ ଧନ୍ୟବାଦ।

0: ତେବେ ସାଥୀ, ଆଉ ଡେରି ନ କରି ଆରମ୍ଭ କରିବା ଆପଣମାନଙ୍କର ଅପେକ୍ଷାର କାର୍ଯ୍ୟକ୍ରମ ହସ ପସରା। ଆଚ୍ଛା ପିଲାମାନେ, ମୁଁ ତମକୁ ଆଜି ବର୍ତ୍ତମାନ, ଭବିଷ୍ୟତ ଆଉ ଅତୀତର ଗୋଟେ ଉଦାହରଣ ଦେବି, ତାପରେ ତମେ ତାର ଗୋଟେ ଲେଖା ଉଦାହରଣ ଦବ।
1: ହଁ ମ୍ୟାଡାମ, କୁହନ୍ତୁ।
0: ଦେଖ, ଅତୀତ ହଉଛି ଯୋଉଟା ହେଇଯାଇଥିଲା, ବର୍ତ୍ତମାନ ହଉଛି ଯୋଉଟା ଚାଲୁଛି, ଆଉ ଭବିଷ୍ୟତ ହଉଛି ଯୋଉଟା ହବାକୁ ଥିବ।
1: ଆଜ୍ଞା।
0: ତାହେଲେ ମୁଁ ଏଥିରେ ଗୋଟେ ଉଦାହରଣ ଦେଉଛି, ତମେ ବି ସେମିତି ଗୋଟେ ଗୋଟେ ଉଦାହରଣ ଦବ।
1: ହଁ।
0: ଦେଖ, ମୁଁ ସୁନ୍ଦର ଥିଲି, ସୁନ୍ଦର ଅଛି, ଆଉ ସୁନ୍ଦର ରହିବି। ଏବେ ତମେ କୁହ ପିଲାମାନେ।
1: ମ୍ୟାଡାମ ମୁଁ କହିବି।
0: ହଁ କହ।
1: ଏଇଟା ଆପଣଙ୍କର ଭୁଲ ଚିନ୍ତା ଥିଲା, ଆଉ ଏଇଟା ଆପଣଙ୍କ ଭୁଲ ଚିନ୍ତା ଅଛି, ଏବଂ ଏଇଟା ଆପଣଙ୍କର ଆଗକୁ ଭୁଲ ଚିନ୍ତା ରହିବ।
0: ହଁ।
2: ନୋ ନୋ ନୋ ନୋ।

0: ତେବେ ସାଥୀ, ଆଉ ବିଳମ୍ବ ନ କରି ଆରମ୍ଭ କରିବା ଜାଣିବା କଥା କାର୍ଯ୍ୟକ୍ରମ। ଜାଣିବା କଥାରେ ଆଜି ରହିଛି ଫୁଲ୍ ଫର୍ମ କ'ଣ। ପ୍ରଥମେ ଜାଣିବା UPIର ଫୁଲ୍ ଫର୍ମ କ'ଣ ଆଉ ଏହାର କାମ କ'ଣ। UPI ହେଉଛି ଭାରତର ଏକ ଡିଜିଟାଲ୍ ଦେୟ ବ୍ୟବସ୍ଥା। ଏହା ମାଧ୍ୟମରେ ମୋବାଇଲ୍ ଫୋନ୍ ସାହାଯ୍ୟରେ ଅତି ସହଜରେ ଓ ଶୀଘ୍ର ଭାବରେ ଟଙ୍କା ପଠାଯାଇପାରେ ଓ ଗ୍ରହଣ କରାଯାଇପାରେ। UPI ଦ୍ୱାରା ବ୍ୟାଙ୍କ ଆକାଉଣ୍ଟକୁ ମୋବାଇଲ୍ ନମ୍ବର UPI ID କିମ୍ବା QR କୋଡ୍ ମାଧ୍ୟମରେ ଟଙ୍କା ପଠାଯାଏ।
1: ବର୍ତ୍ତମାନ ଶୁଣିବା OTP ବିଷୟରେ। OTP ଅର୍ଥାତ୍ ୱାନ୍ ଟାଇମ୍ ପାସୱାର୍ଡ। OTP ହେଉଛି ଏକ ଅସ୍ଥାୟୀ ସୁରକ୍ଷା କୋଡ୍ ଯାହା ସାଧାରଣତଃ ମୋବାଇଲ୍ ନମ୍ବର କିମ୍ବା ଇମେଲକୁ ପଠାଯାଇଥାଏ। ଅନଲାଇନ୍ ବ୍ୟାଙ୍କିଙ୍ଗ, UPI ଲଗ୍ଇନ୍ ଏବଂ ଅନ୍ୟାନ୍ୟ ଡିଜିଟାଲ ସେବାରେ ବ୍ୟବହାରକାରୀଙ୍କର ଡିଜିଟାଲ ଯାଞ୍ଚ ଏବଂ ସୁରକ୍ଷା ପାଇଁ OTPର ବ୍ୟବହାର କରାଯାଇଥାଏ।
0: ବର୍ତ୍ତମାନ ଜାଣିବା ସାଥୀ USB ସମ୍ପର୍କରେ। ୟୁନିଭର୍ସାଲ୍ ସିରିଏଲ୍ ବସ୍। USB ହେଉଛି ଏକ ପ୍ରକାରର ସଂଯୋଗ ପ୍ରଯୁକ୍ତି। ଏହା ମାଧ୍ୟମରେ କମ୍ପ୍ୟୁଟର, ପ୍ରିଣ୍ଟର, ପେନ୍ ଡ୍ରାଇଭ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣକୁ ପରସ୍ପର ସହିତ ସଂଯୋଗ କରାଯାଏ। USB ଦ୍ୱାରା ଡାଟା ସ୍ଥାନାନ୍ତରଣ ଏବଂ ବିଦ୍ୟୁତ ଯୋଗାଣ କରାଯାଇପାରେ।
1: ବର୍ତ୍ତମାନ ଶୁଣିବା ATM ବିଷୟରେ। ATM ଅର୍ଥାତ୍ ଅଟୋମେଟେଡ୍ ଟେଲର ମେସିନ୍। ATM ହେଉଛି ଏକ ସ୍ୱୟଂଚାଳିତ ବ୍ୟାଙ୍କିଙ୍ଗ ଯନ୍ତ୍ର ଯାହା ମାଧ୍ୟମରେ ବ୍ୟାଙ୍କକୁ ନ ଯାଇ ଗ୍ରାହକମାନେ ନିଜ ଖାତାରୁ ଟଙ୍କା ଉଠାଇ ପାରନ୍ତି, ବାଲାନ୍ସ ଯାଞ୍ଚ କରିପାରନ୍ତି ଏବଂ ମିନି ଷ୍ଟେଟମେଣ୍ଟ ସେବା ମଧ୍ୟ ପାଇପାରନ୍ତି।
0: ସିମ୍, ସବସ୍କ୍ରାଇବର ଆଇଡେଣ୍ଟିଟି ମଡ୍ୟୁଲ। ସିମ୍ ହେଉଛି ମୋବାଇଲ ଫୋନ୍ରେ ବ୍ୟବହୃତ ହେଉଥିବା ଏକ ଛୋଟ କାର୍ଡ। ଏଥିରେ ଗ୍ରାହକଙ୍କ ପରିଚୟ ଓ ମୋବାଇଲ ନେଟୱାର୍କ ସମ୍ବନ୍ଧୀୟ ତଥ୍ୟ ରହିଥାଏ। ସିମ୍ ମାଧ୍ୟମରେ ମୋବାଇଲ ନେଟୱାର୍କ ସହିତ ସଂଯୋଗ ସ୍ଥାପିତ ହୁଏ।
1: ବର୍ତ୍ତମାନ ଜାଣିବା CPU ବିଷୟରେ। CPU ଅର୍ଥାତ୍ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। CPUକୁ କମ୍ପ୍ୟୁଟରର ବ୍ରେନ୍ ବୋଲି କୁହାଯାଏ। CPU ନିର୍ଦ୍ଦେଶ ଗୁଡିକ ବୁଝି ଗଣନା ଏବଂ ତଥ୍ୟ ପ୍ରକ୍ରିୟାକରଣ କରିଥାଏ। କମ୍ପ୍ୟୁଟରର ବିଭିନ୍ନ କାର୍ଯ୍ୟକୁ ନିୟନ୍ତ୍ରଣ ଏବଂ ସମନ୍ୱୟ କରିବାରେ CPUର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
0: ବର୍ତ୍ତମାନ ଜାଣିବା ସାଥୀ SMS ସମ୍ପର୍କରେ। SMSର ଫୁଲ୍ ଫର୍ମ ହେଉଛି ସର୍ଟ ମେସେଜ ସର୍ଭିସ। SMS ହେଉଛି ମୋବାଇଲ ଫୋନ୍ ମାଧ୍ୟମରେ ଛୋଟ ଲିଖିତ ବାର୍ତ୍ତା ପଠାଇବା ଓ ଗ୍ରହଣ କରିବାର ଏକ ସେବା। ଏହାଦ୍ୱାରା ଇଣ୍ଟରନେଟ୍ ବିନା ମଧ୍ୟ ମୋବାଇଲ ନେଟୱାର୍କ ସାହାଯ୍ୟରେ ବାର୍ତ୍ତା ପଠାଇ ହେବ।
1: RAM ଅର୍ଥାତ୍ ରାଣ୍ଡମ୍ ଏସେସ୍ ମେମୋରି। RAM ହେଉଛି କମ୍ପ୍ୟୁଟରର ଏକ ଅସ୍ଥାୟୀ ସ୍ମୃତି। କମ୍ପ୍ୟୁଟର ଚାଲୁଥିବା ସମୟରେ ଆବଶ୍ୟକୀୟ ତଥ୍ୟ ଏବଂ ପ୍ରୋଗ୍ରାମକୁ RAMରେ ସାମୟିକ ଭାବରେ ସଂରକ୍ଷଣ କରାଯାଇଥାଏ। RAM ଅଧିକ ଥିଲେ କମ୍ପ୍ୟୁଟର ଏକାସହ ଅଧିକ କାମ ଶୀଘ୍ର କରିପାରେ।
0: ବର୍ତ୍ତମାନ ଜାଣିବା ସାଥୀ ରୋମ୍ ସମ୍ପର୍କରେ। ରିଡ୍ ଓନ୍ଲି ମେମୋରି। ରୋମ୍ ହେଉଛି କମ୍ପ୍ୟୁଟରର ଏକ ସ୍ଥାୟୀ ସ୍ମୃତି। ଏଥିରେ ଥିବା ତଥ୍ୟ ସାଧାରଣତଃ କମ୍ପ୍ୟୁଟର ବନ୍ଦ କଲେ ମଧ୍ୟ ନଷ୍ଟ ହୁଏ ନାହିଁ। କମ୍ପ୍ୟୁଟର ଚାଲୁ ହେବା ପାଇଁ ଆବଶ୍ୟକ କିଛି ନିର୍ଦ୍ଦେଶ ଓ ପ୍ରୋଗ୍ରାମ ରୋମ୍ରେ ସଂରକ୍ଷିତ ହୋଇ ରହିଥାଏ।
1: KYC ଅର୍ଥାତ୍ ନୋ ୟୋର କଷ୍ଟମର। KYC ହେଉଛି ଗ୍ରାହକଙ୍କ ପରିଚୟ ଏବଂ ଠିକଣା ଯାଞ୍ଚ କରିବାର ଏକ ପ୍ରକ୍ରିୟା। ବ୍ୟାଙ୍କ, ବୀମା ଏବଂ ଅନ୍ୟାନ୍ୟ ଆର୍ଥିକ ସେବାରେ KYC କରାଯାଏ। ଏଥିପାଇଁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ, ପାସପୋର୍ଟ ଇତ୍ୟାଦି ପରିଚୟ ପତ୍ର ବ୍ୟବହାର କରାଯାଇଥାଏ।
0: ତେବେ ସାଥୀ, ବର୍ତ୍ତମାନ ଜାଣିବା ପିନ୍ ସମ୍ପର୍କରେ। ପିନ୍ର ଫୁଲ୍ ଫର୍ମ ହେଉଛି ପର୍ସନାଲ ଆଇଡେଣ୍ଟିଫିକେସନ ନମ୍ବର। ପିନ୍ ହେଉଛି ଏକ ଗୁପ୍ତ ସଂଖ୍ୟା ଯାହା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ଓ ସୁରକ୍ଷା ପାଇଁ ବ୍ୟବହାର କରାଯାଏ। ATM, ଡେବିଟ୍ କାର୍ଡ, UPI ଓ ଅନ୍ୟାନ୍ୟ ଡିଜିଟାଲ ସେବାରେ ପିନ୍ର ବ୍ୟବହୃତ ହୁଏ। ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ। କିନ୍ତୁ ତା ପୂର୍ବରୁ ଜାଣି ରଖିବା ସାଥୀ ଆଗାମୀ କାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟରେ ଓଡ଼ିଆ ଭାଷାର ସୁରକ୍ଷାରେ ଯୁବପିଢ଼ି।

0: ଦାୟିତ୍ୱ ଏବଂ ଆଲୋଚନାରେ ଶୁଣିବେ ସମୟ ବଡ଼ ବଳବାନ ଏବଂ ଏକ ସାକ୍ଷାତକାର ବି ରହିଛି ଯାହାର ବିଷୟ ଅଛି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଏବେ ରେଗିଂ ମୁକ୍ତ କି।
1: ଆଶା କରୁଛୁ ସାଥୀ ଆପଣଙ୍କୁ ଆମ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଥିବ। ତେବେ ଆପଣଙ୍କୁ ଆମ କାର୍ଯ୍ୟକ୍ରମ କିପରି ଲାଗିଲା ସେଥିପାଇଁ ଆପଣଙ୍କ ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି।
0: ଆପଣ ଆପଣଙ୍କ ମତାମତଟି ମେସେଜ ଭଏସ ମେସେଜ ଦ୍ୱାରା ଆମକୁ ପଠାଇ ପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଲା
1: 9438268568
0: ଏବଂ ଆମ ଇମେଲ ଆଇଡିଟି ହେଲା airjaipur@gmail.com।
1: ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ। ଆଜି କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
0: ଆଉ ମୁଁ ଶ୍ରିୟା ପଟ୍ଟନାୟକ।
1: ରହିଲୁ ସାଥୀ, ନମସ୍କାର।

ଶୁଣିଲି ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ଶ୍ରୀୟା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଉପସ୍ଥାପନାରେ ଅଛନ୍ତି ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।

0: ଜିନିଷର ମାନ ଠିକ ନାହିଁ କି ସେ ଉଚିତ ମୂଲ୍ୟର ଜିନିଷଟା ଦେଇନି ଆମକୁ ଠକି ଦେଇଛି ବୋଲି ତା ବିରୁଦ୍ଧରେ ଆପଣ ଅଭିଯୋଗ କରିପାରିବେ? ନାଇଁ, ଜିନିଷକୁ ଧରିକି ଯିବାକୁ ଦରକାର ନାହିଁ। ଯଦି ଆପଣଙ୍କ ପାଖରେ ଏବେ ଆପଣ ଗୋଟେ ବ୍ରେଡ୍ ଗୋଟେ କିଣିବେ, ଠିକ ଅଛି, ସେ ବ୍ରେଡ୍ଟା ତ ନଷ୍ଟ ହେଇଯିବ। ଯଦି ସେ ବ୍ରେଡ୍ରେ ଆପଣଙ୍କୁ ଗୋଟେ ପୋକ ଗୋଟେ ବାହାରିଲା,
1: ତାହେଲେ ସେ ଜିନିଷ ତ ସାର୍ ରିଜିନାଲ ଫିଙ୍ଗି ଦେବାରେ ସେଟା କେସ୍ କରିଯାଇଛି ବୋଲି କଥା ନାଇଁ କି? ହେଲେ ଆରି ଗୋଟେ ଫୋନ୍ ଆଇଲାନି, କଥା ହେଇ ଦେଉଥା। ହ୍ୟାଲୋ, ରେଡିଓ କୁ ପଚାରୁ।
2: ନମସ୍କାର ସାର୍।
1: ଜୁହାର ଜୁହାର, କିଏ କହିଲାସିନି ବାବୁ? କୁହନ୍ତି କହିଲାସିନି,
2: ମୁଁ ଜୟପୁର ସୋନାର ସାର୍ କହୁଛି। ମୋହନ ଭାଇ, ଆଉ ଆମର ଯିଏକି ଆସିଛନ୍ତି ଆମର ମିଶ୍ର ବାବୁ, ତାଙ୍କୁ ମଧ୍ୟ ନମସ୍କାର ଜଣେଇଦେବେ। ଆଉ ଆଜିର ପ୍ରଶ୍ନ ହଉଛି ଆମର କାଉଟୁ ମାନଙ୍କର ଯୋଉଟା କି କଣ ଆସିଲା, କଣ କହିବି ସେଟା
1: ମାନେ
2: ଏବେ ଯୋଉଟା କି ଲୋକମାନେ ଯୋଉଟା କି ନଉଛନ୍ତି ମାନେ
1: ଜିନିଷ
2: ହରିକା, ତାର ବିଲ୍ ଯାକ ଦଉନାହାନ୍ତି, ତାହେଲେ କେମିତି କରିବା ସାର୍? ସେ ବିଷୟରେ ଟିକେ କହିବେ।
0: ନମସ୍କାର ଆଜ୍ଞା।
2: ନମସ୍କାର ନମସ୍କାର।
0: ଶୁଣନ୍ତୁ, ଆପଣ ଯଦି ଯେକୌଣସି ଜିନିଷ କିଣିଲେ ଆପଣ ସେ ଦୋକାନ ଠୁ ବିଲ୍ ମାଗିବେ, ଯଦି ସେ ବିଲ୍ ଦେବେ ନାହିଁ ସେ ଜିନିଷ ସେ ଦୋକାନରୁ ଆପଣ ଜିନିଷ ନେବେ ନାହିଁ।
2: ଆଜ୍ଞା।
0: ଆପଣ ଯାହା ଜିନିଷ ନେବେ ତା ଇଏ ବିରୁଦ୍ଧରେ ଆପଣ ତାର ବିଲ୍ଟା ମାଗିବେ।
2: ଆଜ୍ଞା।
0: ଆଉ ରସିଦ ନ ଦେଇକି ତ ସେ ବିକ୍ରି କରିପାରିବ ନାହିଁ ଜିନିଷ। ହଁ, କିଛି ଜିନିଷ ଏବେ ଆପଣ ଧରନ୍ତୁ ଭେଜିଟେବୁଲ, ଏଗୁଡ଼ାକ ଜିନିଷରେ ତ ସାଧାରଣତଃ କିଏ ବିଲ୍ ଦେବେ ନାହିଁ, ଗାଁ ଗହଳିର ଲୋକମାନେ ଆସିଥିବେ। କିନ୍ତୁ ଆପଣ ଗୋଟେ ଏବେ ନେବେ, ମନେକର ଓଭନ ଗୋଟେ କିଣିବେ କି କମ୍ପ୍ୟୁଟର ଗୋଟେ କିଣିବେ କି ଲ୍ୟାପଟପ୍ କିଣୁଛନ୍ତି, ଠିକ ଅଛି, କି ଆପଣ ତେଲ କିଣୁଛନ୍ତି, ଆପଣ ଯେକୌଣସି ପେଟ୍ରୋଲ ପମ୍ପରେ ଯିବେ, ଆପଣ ଯଦି ଗୋଟେ ଲିଟର ତେଲ ପକେଇଲେ ମଧ୍ୟ ସେ ରସିଦ ଦେଉଛନ୍ତି କି ନାହିଁ? ହଁ, ତେଣୁ ଆପଣ ଆଇନରେ ଅଛି ସମସ୍ତ ବ୍ୟବସାୟୀ ଯେକୌଣସି ଜିନିଷ ବିକ୍ରି କରିବେ ସେ ତାର ରସିଦ ଦେବାକୁ ବାଧ୍ୟ, ବିଲ୍ ଦେବାକୁ ବାଧ୍ୟ। ଆପଣ ମାଗିବାକୁ ପଡିବ, ନହେଲେ ତାଙ୍କ ବିରୁଦ୍ଧରେ ଆଜ୍ଞା ଶୁଣନ୍ତୁ, ଏବେ ଆପଣ ମୁଁ କହୁଛି ପାନ ହଉ, ଆପଣଙ୍କର କୋଉଠି କଦଳୀ ଗୋଟେ କିଣିଲେ, କୋଉଠି ପନିପରିବା କିଣିଲେ, ସେଗୁଡ଼ାକର ସାଧାରଣତଃ ସେମାନେ ବିଲ୍ ଦେଉନାହାନ୍ତି। ସେ କିଏ ଧରିକିରି ଆସିବ, ବାଡ଼ରୁ ଧରିକି ଆସିଲା, ସିଏ ଦେଇକିରି ଗଲା। ଏବେ ଆପଣ କୌଣସି ରେଷ୍ଟୁରାଣ୍ଟକୁ ଯିବେ ଖାଇବେ, କୌଣସି ହୋଟେଲରେ ଯାଇକିରି ଖାଇବେ, କି ଏବେ ଉଡ଼ାଜାହାଜରେ ଯିବେ, ତ ଆପଣଙ୍କୁ ତା
2: ଆଜ୍ଞା ଆମର ଯୋଉଟା ସରକାରଙ୍କ ନିୟମ ସବୁ ସମସ୍ତେ ବିଲ୍ ଦେବାକୁ ଦେବା କଥା।
1: ଏବେ ଏବେ ଗୋଟେ କଥା ମୋହନ ବାବୁ, ମୋହନ ବାବୁ ସବୁ ତ ବିଲ୍ ଦେବା କଥା ଯେ, ପାନ ଦୋକାନ ବାଲା କୌଣସି ବିଲ୍ ଛାପାକିରି ବୁଲୁଛି, ସେ ଜଣ ରୋଜା ନର ଲଗେ, ସେ ଜଣ ମାଇଜିଟ ମାନେ ବସଲାଇନି ସାଢେ ଡାଲ ତାରିଖ, ସେମାନେ କୌଣସି ବିଲ୍ ଛାପାକିରି ବସବାଇ?
0: ଏବେ ଗୋଟେ ଚାଷୀ ଗୋଟେ ଜିନିଷ ବିକ୍ରି କରିବ, ତା ପାଖ ତ ସେ ବିଲ୍ ଦେବ ନାହିଁ, ଠିକ ଅଛି। ଆପଣଙ୍କୁ ଗୋଟେ ମାଛ ଚାଷ ପାଖ ଚାଷୀ ପାଖକୁ ଯିବେ, ମାଛ ଗୋଟେ କିଣିବେ, ସେଥିରେ ତ ବିଲ୍ ପାଇବେ
2: ନାହିଁ।
0: ଯେକୌଣସି ପ୍ରଡକ୍ଟ ଶୁଣନ୍ତୁ, ଯେକୌଣସି ପ୍ରଡକ୍ଟରେ ଯୋଉଠି ଲେଖା ହେଇଥିବ ଏମ୍ଆର୍ପି ଲେଖା ହେଇଥିବ, ତାର ମାନ ବିଷୟରେ ଲେଖା ହେଇଥିବ, ସେଗୁଡ଼ାକ ଜିନିଷ ଆପଣ ପଢିକିରି ତାର ଆପଣ ବିଲ୍ ନେଇପାରିବେ। ଯେକୌଣସି ଜିନିଷରେ ତାର ମୂଲ୍ୟ ନିର୍ଦ୍ଧାରିତ ହେଇନଥିବ, ଲେବେଲ ଆପଣଙ୍କର ହଁ ଆପଣଙ୍କର ଲେବେଲ ଲାଗିନଥିବ।
3: ଗୋଟେ ଜିନିଷ ବୋଲେ ଯୋଉଟା କି ଆମେ ବେଶୀ ଦିନ ବ୍ୟବହାର କରିବୁ ସେଟାର ଗୋଟେ ମାନ ରହିଛି, ତାର ଯଦି ରିସିଦ ନା ମିଳିଲା ବୋଲେ ଆମେ କେସ୍
0: କରିପାରିବୁ।
3: ଆଲେ ଶୁଣ ବାବୁ, ମିଳିଲା କି ତମର ଉତ୍ତର?
1: ସେ ମାନେ କହିବା କଥା ଯାକେ ହେଲେ ବିଲ୍ ମାଗବା ଲାଗିଛି, ଯାକେ ହେଲେ ବିଲ୍ ମାଗିଲେ କେମିତି ହେଇଛି ନୁହେଁ, ସେଟା
0: ଯାକେ ବୋଲେ ବିଲ୍ ହବ ନାହିଁ ବିଲ୍,
1: ସେଟା କହିଲି ତମେ କହିଲେ ସେ ତାସୀ ଗୋଟେ ଯଦି ସେ ତାର ଖାଇ ସେ ବେଡେଇ ଯାଇକି ତମେ ମାଣ୍ଡିଆ 2 କେଜି ମାଗବା କି ଦାନ 10 କେଜି ମାଗବା,
0: ସେଟା
1: ସମ୍ଭବ ନାହିଁ। ସେଟା ଯୋଉଟା ପାଇଁ ଆମେ ଯେମିତି ଆମକୁ ବିଲ୍ ମିଳିବା କଥା, ଯେଉଁ ସାମାନ ଉପରେ ବିଲ୍ ମିଳିବା କଥା ସେଟା କେ ବିଲ୍ ମାଗବା।

0: ଜିନିଷର ଲେବେଲ ଲାଗିଥିବ, ସେଠି ତାର ମାନ ବିଷୟରେ ଲେଖାହେଇଥିବ। ଏବେ ଆପଣ ଗୋଟେ କୋଲ୍ଡ ଡ୍ରିଙ୍କ୍ସ କିଣୁଛନ୍ତି, ତାହିଁରେ ଲେଖାହେଇଥାଉଛି ନାଇଁ କେତେ ପରସେଣ୍ଟ ସୁଗର ରହୁଛି, କେତେ ରହୁଛି, ଯୋଉ ପରସେଣ୍ଟେଜ ଲେଖାହେଉଛି, ଯୋଉଠି ଲେବେଲ ଲାଗିଥିବ, ଯୋଉଠି ଏମ୍ଆର୍ପି ଲାଗିଥିବ, ସେଗୁଡ଼ାକ ଜିନିଷ ଉପରେ ଆପଣ ବିଲ୍ ମାଗିପାରିବେ। କ'ଣ ପାଇଁ ସେମାନେ ସରକାରଙ୍କଠୁ ସେଟା ପଞ୍ଜୀକୃତ କରିକିରି ତାର ଟ୍ୟାକ୍ସ ଦେଇକିରି ସେମାନେ ଆଣିକିରି ବିକ୍ରି କରୁଛନ୍ତି।
1: ଠିକ୍ ଠିକ୍ ଠିକ୍। ଆରେ ଗୋଟେ କଥା, ମୋର ମନ ଭିତରେ ଗୋଟେ କଥା ବାହାରିଲା ଯେ ଏଟା ତ କର ଜିନିଷ ଉପରେ କଥା ନାଇଁ କି, ଆରେ ଗୋଟେ ହେଲାନି ଆମର ଯୋଉ ସେବା ବୋଲେ ଦେଖ ମିସ୍ତ୍ରୀ କାମ ନହେଲେ ଇଲେକ୍ଟ୍ରି କାମ ବୋଲୁବେ ନହେଲେ

0: ପାରୁ କି ନାହିଁ ଦେଖନ୍ତୁ,
1: ଗ୍ରାହକ ଭିତରେ ଯାଇଛି କି ନାହିଁ,
0: ସେଟା ସେବା ବିଷୟରେ ଯାଇଛି, ଗ୍ରାହକ ବିଷୟରେ ବି ଯିବ। ଏବେ ଯୋଉ ଆମ ଅଞ୍ଚଳରେ ଯୋଉମାନେ ଏବେ ଛୋଟିଆ ଛୋଟିଆ ମିସ୍ତ୍ରୀ ରହିଲେ ସେମାନଙ୍କ ପାଇଁ ତ ବିଲ୍ ଫିଲ୍ ନଥାଉଛି, କିନ୍ତୁ ଆପଣମାନେ ଦେଖୁଥିବେ ଆଜିକାଲି ରେଜିଷ୍ଟର୍ଡ ଅର୍ଗାନାଇଜେସନ୍ ଫାର୍ମ ମାନେ ଖୋଲିଲାଣି, ଯୋଉଠିକି ଆପଣ ଯିବେ ଆପଣଙ୍କୁ ଯାହା ଦରକାର, ଆପଣ ଗୋଟେ ପ୍ଲମ୍ବର ଦରକାର ଫିଟିଂ କରିବା କେତେ ଟଙ୍କା, ସେଗୁଡ଼ା ଆପଣଙ୍କୁ ଏଷ୍ଟିମେଟ୍ କରିକି ଦଉଛି।
1: ନାଇଁ ସେଟା ତ ଆମର ଗାଁ ଗହଳି ଭିତରେ ସେଟା ସମ୍ଭବ ନାହିଁ ବାବୁ, ସେଟା ବଡ଼ ବଡ଼ ଟାଉନ ମନକେ ସିଟି ମନକେ ସେନ୍ତା ହେଇଛି, ମାତ୍ର ଯେଉଁ ଗାଁ ଗହଳି ଭିତରେ ଆମେ ଏମିତି ଯଦି ଗୋଟେ ଠକାମି କାଇଟା ଗୋଟେ ହେଲା ବୋଲେ ଆମେ କାଇଟା କରିପାରିବା,
0: ଗାଁ ଗହଳିରେ ବି ଆପଣ କରିପାରିବେ। ଆପଣ ଯେକୌଣସି ଏବେ ପ୍ଲମ୍ବର ହଉ ମିସ୍ତ୍ରୀ ହଉ ଯେକୌଣସି ଲୋକକୁ ଯଦି ଆପଣ ତାକୁ ଗୋଟେ ଏଗ୍ରିମେଣ୍ଟ ଗୋଟେ କାଗଜରେ ଲେଖେଇବେ ମୁଁ ଏତିକି ଟଙ୍କା ନେବି ଏତିକି ଜିନିଷ କରିବି, ଯଦି ସେ କଲା ନାହିଁ ସେବା ସମାନ ଦେଲା ନାହିଁ ତାହେଲେ ତା ବିରୁଦ୍ଧରେ ଆପଣ ଯାଇପାରିବେ ଖାଉଟି ଅଦାଲତକୁ।
1: ହ୍ୟାଲୋ ବାବା ଆରେ ଫୋନ ଆଇଲେ କଥା ହେଇଦେବୁ। ହ୍ୟାଲୋ ରେଡିଓ କୁ ପଚାରୁ। ହ୍ୟାଲୋ ଜୁହାର ଜୁହାର, କିଏ କହିଲା ଶୁଣି ବାବୁ କୁହନ୍ତି କହିଲା ଶୁଣି କାହିଁ ନା ପ୍ରହଲାଦ ନାୟକ। ହଁ ପ୍ରହଲାଦ ବାବୁ ଖାଇଲୁ କି ନାହିଁ?
2: ଆମର
1: ବାଟ ତ ବସନ ନାଇଁ ତ ତମର ବାଟ ଫୁଟଲେ କାହିଁ କାଇ ପର୍ସନ ଅଛେ କୁହ
0: ବହୁତ ବଢିଆ ପ୍ରଶ୍ନ। ଶୁଣନ୍ତୁ ଆପଣ ଯୋଉ ୟୁରିଆ ଗୁଡାକ ସେ ତ ସରକାର ସେଟା ସପ୍ଲାଏ କରନ୍ତି, ତାର ଗୋଟେ ମୂଲ୍ୟ ନିର୍ଦ୍ଧାରିତ କରାଯାଇଥାଏ, ଠିକ ଅଛି। ତାଠୁ ଯଦି ଉଚ୍ଚ ଦରରେ ଯେକୌଣସି ବି ବେପାରୀ କି ବ୍ୟବସାୟ ଯଦି ବିକ୍ରି କରୁଛନ୍ତି ତା ବିରୁଦ୍ଧରେ ଆପଣ ନିଶ୍ଚିତ ଭାବରେ ଆପଣ ଥାନାରେ ମଧ୍ୟ କେସ୍ କରିପାରିବେ ଓ ଖାଉଟି ଅଦାଲତରେ ମଧ୍ୟ ଆପଣ କେସ୍ କରିପାରିବେ।
1: ଯଦି ସେ ରସିଦ ନ ଦେଇରବୁ
0: ସେ ଅଭିଯୋଗଟା ଆପଣ ଯୋଉ ଆପଣ ଲୋକାଲ ପୋଲିସ ଷ୍ଟେସନରେ ଯାଇକି ଆପଣ କରିପାରିବେ।
1: ହେଲେ ସେ ମାନେ ବୋଲୁଛି ମୁଁ ଏ ସାମାନ ଦେଇ ଆଖା ନାଇଁ ବୋଲୁଛି, କେନ୍ତା କରିବୁ? ସେଠି
0: ଶୁଣନ୍ତୁ, ସେଥିପାଇଁ ଯଦି ସେ ଦେଇନାହିଁ ବୋଲି କହୁଛନ୍ତି ଆପଣଙ୍କ ସାଙ୍ଗରେ ଯିଏ ଯାଇଥିବେ ଆପଣଙ୍କର ଯୋଉ ପାଖରେ ଯୋଉ ଭାଇମାନେ ଥିବେ ସେମାନଙ୍କୁ ଆପଣ ତାଙ୍କୁ ସାକ୍ଷୀ ହିସାବରେ ତାଙ୍କୁ ନେବେ,
1: ସେଟା ହେଲାନି କଥା। ହେ ଆମକେ କହିଦେଇଛି ସାକ୍ଷୀ ଆ କହିବେ ନା ସେ ଆରି ଗୋଟେ ଫୋନ ଆଇଲାନି କଥା ହେଇଦେଉତା।
3: ଦେଖନ୍ତୁ ଆଜ୍ଞା, ଆମେ ତ ବର୍ତ୍ତମାନ ଅନେକ ବିଷୟରେ କଥା ହେଲେ ଏବେ ଛୋଟିଆ ସାହାଯ୍ୟ ସଦସ୍ୟରେ ମୋର ଗୋଟେ ଜାଣିବାକୁ ଥିଲା ଆଜ୍ଞା, ଯେ ମୁଁ କିଛି ଦିନ ତଳେ ଗୋଟେ ଅନଲାଇନ୍ରୁ ଗୋଟେ ଇଲେକ୍ଟ୍ରିକ ବାଇକ୍ଟା ବୁକିଂ କରିଥିଲି ଆଜ୍ଞା, ଅନଲାଇନ୍ ମାଧ୍ୟମରେ ଯେଉଁ କମ୍ପାନୀ ଅଛି। ତ ଆପଣ ଜାଣିଥିଲେ କି ବର୍ତ୍ତମାନ ଆମେ ଆଡଭାନ୍ସ ପେମେଣ୍ଟ ଦେଖି ଆମେ ବୁକିଂ କରୁଛୁ, ତ ଆମ ପାଖରେ ଯୋଉ ସବୁ ସୋରୁମ୍ ଅଛି ଯୋଉ ଡିଲର ଅଛନ୍ତି ସେ ପାଖକୁ ସେ ରିକ୍ୱେଷ୍ଟଟା ଯାଉଛି, ତ ମୁଁ ଅନଲାଇନ୍ରେ ଯୋଉ ବୁକିଂ କରୁଛି ମୋତେ ଯେତେ ଆମାଉଣ୍ଟଟା ଦେଖାଉଥିଲା ବୁକିଂ କଲା ପରେ ସେ ମୁଁ ଯେ ସୋରୁମ୍ ଭିଜିଟ୍ କଲି ତ ସେ ଜାଗାରେ ମୋତେ ତାଠୁ ଆଉ 20,000 ଅଧିକା ଦେଖିଲି। ତାପରେ ଯଦି ପ୍ରଶ୍ନ ପଚାରିଲି କି ସେ ବିଷୟରେ ଆମେ ଜାଣିପାରିବୁନି କିନ୍ତୁ ଆମକୁ ଏତେ ଟଙ୍କା ଦେବାକୁ ପଡିବ, ତ ଯେହେତୁ ଏଇ ସୋରୁମ୍ ବିଷୟରେ ଏସବୁ କରାଗଲା ତ ଏଇ ଜାଗାରେ ମଧ୍ୟ ଆମେ କିଛି କମ୍ପ୍ଲେନ୍ ଦେଇପାରିବା କି? କାରଣ କମ୍ପାନୀର ଯୋଉ ୱେବସାଇଟରେ ଗୋଟେ ଅଲଗା ପ୍ରାଇସ୍ ଦେଖୁଛି, ସୋରୁମ୍କୁ ଗଲେ ଅଲଗା ପ୍ରାଇସ୍ କହୁଛନ୍ତି ସେମାନେ।
0: ନମସ୍କାର ଆଜ୍ଞା।
3: ନମସ୍କାର,
0: ଆପଣ ନିଶ୍ଚିତ ଭାବରେ ଆପଣ ହେଉଛନ୍ତି ଡିଜିଟାଲ ଗ୍ରାହକ, ବୁଝିଲେ? ଆଜିକାଲି ଏଇଟା ଯୋଉ ଉପଭୋକ୍ତା ଡିଜିଟାଲ ମାଧ୍ୟମରେ ଯୋଉ ଉପଭୋକ୍ତା ମାନେ ବହୁତ ମୁଁ ଦେଖିବାକୁ ପାଇଛି ଶୁଣିବାକୁ ମଧ୍ୟ ପାଉଛି ସେମାନେ ଠକାମିର ଶିକାର ହେଉଛନ୍ତି। ଆପଣ ଯେକୌଣସି ଡିଜିଟାଲ ପ୍ଲାଟଫର୍ମରୁ ଆପଣ କିଣିଛନ୍ତି ସେଟାକୁ ଆପଣ ଡାଉନଲୋଡ଼ କରିବେ, ଡାଉନଲୋଡ଼ କରିକି ସେ ସୋରୁମ୍ରେ ଯାଇକି ଦେଖେଇବେ ଯେ ଭାଇ ଆମେ ଏତିକି ଟଙ୍କା ଥିଲା ଆମେ ଏତିକି ଟଙ୍କା ପାଇଁ ବୋଲିକି ଆମେ ରାଜି ହେଇକି କିଣିଥିଲୁ, ଠିକ ଅଛି। ଆଉ ତାଠୁ ଯଦି ସେ ଅଧିକା ଯଦି ସେ ଡିମାଣ୍ଡ କରେ ଟଙ୍କା ତାହେଲେ ଆପଣ ଯାଇକିରି ଆପଣ ଯୋଉ ଡିଷ୍ଟ୍ରିକ୍ଟ କଞ୍ଜୁମର କମିଶନ ଅଛି ସେଠି ଯାଇକିରି ଆପଣ ତା ବିରୁଦ୍ଧରେ ଆପଣ ଅଭିଯୋଗ କରିପାରିବେ।

0: ଯୋଉ ପ୍ଲାଟଫର୍ମରେ ଆପଣ ବୁକ୍ କରିଥିଲେ ତା ବିରୁଦ୍ଧରେ, ଆଉ ଯୋଉ ଡିଲର ଆପଣଙ୍କୁ ଅଧିକା ପଇସା ମାଗୁଛି ତା ବିରୁଦ୍ଧରେ, ଦୁଇ ଜଣଙ୍କ ବିରୁଦ୍ଧରେ ଆପଣ କରିପାରିବେ, କଞ୍ଜୁମର କେସ୍ କରିପାରିବେ।
1: ହେଲେ ଏଟା ଠିକ କଥା କହିଲା ସେ ବାବୁ, କାହିଁକି ପାଇଁ ବୋଲେ ଏ ଯେଉଁ ଅନଲାଇନ ବ୍ୟବହାର ଗୋଟେ ଏ ଭିତରେ ବେଶୀ ଲୋକ ଠକି ହେଇଗଲାଣି। ସେଟା ସେ ଅନଲାଇନ ବ୍ୟବହାର ଭିତରେ ଯଦି କଣ ଯଦି ଗୋଟେ ଠକିବି ବୋଲି ଗୋଟେ ଠକଲାନି, ଗୋଟେ ଏବେ ଗୋଟେ ନଈବା ୱେବସାଇଟ ବିଷୟରେ ଗୋଟେ ଲୋକ ପଙ୍ଗୁଆର ବିଷୟଟାକୁ ଖାଇଦେଇଛି, ତାର ବିରୁଦ୍ଧରେ କାଇଟା କରବା କାଛି କି
0: ନାଇଁ ହଉଛି। ସେ ଗ୍ରାହକ ମାନେ ତ ମୁଁ ପ୍ରଥମରୁ କହୁଛି ସଚେତନ ହବା ଜରୁରୀ। ଆମେ ନିତ୍ୟ ଦୈନନ୍ଦିନ ଜୀବନରେ ଆମେ ସବୁ କୌଣସି ନା କୌଣସି ପ୍ରକାର ଆମେ ଉପଭୋକ୍ତା ହୋଇଥାଉ, ଠିକ ଅଛି। ତ ଆଜିକାଲି ତ ଏଇଟା ପ୍ରଚଳ ଭାବରେ ଚାଲିଛି ଡିଜିଟାଲ ଉପଭୋକ୍ତା, ଠିକ ଅଛି। ଆମେ ଦେଖୁଛେ ଗୁଡ଼ିଏ ଫେକ୍ ପ୍ଲାଟଫର୍ମ, ପ୍ରଥମେ ଆମେ ସେ ପ୍ଲାଟଫର୍ମ ବିଷୟରେ ଜାଣିକିରି ଆମେ ଯାଇକିରି ସେ ପ୍ଲାଟଫର୍ମକୁ ଯାଇକିରି ଆମେ କିଣିବା ଦରକାର। ଆମେ ଯେଉଁ ପ୍ଲାଟଫର୍ମ ବିଷୟରେ ଜାଣିନେ ସେ ପ୍ଲାଟଫର୍ମରେ ଯାଇକିରି ଆମେ କିଛି ଜିନିଷ ପତ୍ର କିଛି ଅର୍ଡର ଦେବା କଥା ନୁହେଁ।
1: ସେ ପ୍ଲାଟଫର୍ମ ନାହିଁ ବୋଲେ ସେଟା ଆମେ ଠକାମି ଏବାର
0: ସେଟା ଠକାମି ଯଦି ସେମିତି ହେଉଛି ତାହେଲେ ଆପଣ ତା ବିରୁଦ୍ଧରେ ସାଇବର କେସ୍ କରିପାରିବେ। ଆପଣ ଯଦି ସେଇ ଟାଇପ୍ର ଯଦି ପ୍ଲାଟଫର୍ମ ଅଛି ଯୋଉଟା ପ୍ଲାଟଫର୍ମ ନଥାଉଛି ସେମାନେ ଠକି ଦେଉଛନ୍ତି, ତେଣୁକରି ଆମର ସାଇବର ପୋଲିସ ଷ୍ଟେସନ ଗୁଡ଼ାକ ଅଛି ପ୍ରତ୍ୟେକ ଜିଲ୍ଲାରେ, ଆପଣ ସେଠି ଯାଇକିରି ତାଙ୍କ ବିରୁଦ୍ଧରେ ଆପଣ କେସ୍ କରିପାରିବେ।
1: ହେଲେ ବାବୁ ଆରି ବଡ଼ କଥା, ଏଇ ଯେଉଁ ଅନଲାଇନ କଥା କହିଲେ ବୋଲି ମୁଁ ଏବେ ମୋ ଲଡ଼ା ଗୋଟେ କାହିଁ ଅଛି ଗୋଟେ ଲଡ଼ା ମୁଁ ଗୋଟେ ଅର୍ଡର କଲି, ଅର୍ଡର କଲା ପରେ ସେମାନେ ନେଇକରି ଆଣିକରି ଆମକୁ ଖେଟାଇ ଦେଲେନି ଘରେ, ଘରେ ଖେଟାଇଲା ଭିତରେ ସେଟା ସେ ପ୍ୟାକେଟ ବେଟଲା ବେଳେ ସେ ଭିତରେ ଗୋଡ଼ି ପାଖନା ରହିଛି ଆସେ, ସେଟା କେନ୍ତା କାହିଁ କେସ୍ ବାଟ କରିଛି କେନ୍ତା ଆମର ଏଇ ଭିତରେ
0: ବାଧ୍ୟରେ କେସ୍ ହେଇପାରିବ? କଣ ପାଇଁ ହବ ନାହିଁ ସେ କେସ୍ ହେଇପାରିବ? ଆପଣ ଯେତେବେଳେ ଅନଲାଇନ ବୁକ୍ କରୁଛନ୍ତି ତାର ସେ ଯୋଉ ପ୍ଲାଟଫର୍ମରେ ବୁକ୍ କରିଛନ୍ତି ତାର ଆପଣ ଡିଟେଲଟା କାଢିକି ରଖିବେ। ଦ୍ୱିତୀୟରେ ଆପଣ ଯେତେବେଳେ ଜିନିଷଟା ରିସିଭ୍ କରୁଛନ୍ତି ସେତେବେଳେ ରିସିଭ୍ କଲା ବେଳକୁ ସେ ସେଲ୍ସମ୍ୟାନ୍ଠୁ ରିସିଭ୍ କଲା ବେଳକୁ ତାକୁ ଯେତେବେଳେ ଓପେନ୍ କରିବେ ବୋଲି କହିବେ, ଖୋଲିବା ପାଇଁ କହିବେ, ଆଉ ତାକୁ ଭିଡ଼ିଓ ରେକର୍ଡିଂ କରିବେ ମୋବାଇଲରେ। ଯଦି ତାହିଁରେ ଯଦି ଆପଣଙ୍କର ୱାଚ୍ ଭରୁନି ଅନ୍ୟ ଜିନିଷ ଭରୁଛି ତାକୁ ଧରିକିରି ପ୍ରମାଣ ସ୍ୱରୂପ ଧରିକିରି ଆପଣ ଆପଣ ଯାଇକିରି କଞ୍ଜୁମର କେସ୍ କରିପାରିବେ ତା
1: ବିରୁଦ୍ଧରେ।
0: ଆପଣ ଯେଉଁ ଜାଗାରେ ଆପଣ ରହୁଛନ୍ତି ସେଇ ଜାଗାରେ ଆମର ଯେକୌଣସି ଜିଲ୍ଲାରେ ମଧ୍ୟ ଗୋଟେ ଜିଲ୍ଲା ଅଦାଲତ ଅଛି, ଆପଣ ସେଠି ଯାଇକିରି କରିପାରିବେ।
1: ଆଲୁ ବାବୁ ଏତିକି କଥାବାର୍ତ୍ତା ହେଲୁ, ଆମର ଭାଇ ଭଉଣୀ ମାନଙ୍କେ ଏତେ ପସନ୍ଦ ଉତ୍ତର ଦେଲା, ଭାଇ ଭଉଣୀ ମାନଙ୍କୁ ମିଶା ଜବର ଫୋନ କରଲାଇ ସେମାନଙ୍କୁ ମିଶା ଧନ୍ୟବାଦ ଲାଗ, ତମେ ଏତିକି କଥା ଆମକେ ବୁଝାଇ ଦେଲା, ଏଟା ଶୁଣିକରି ଆମର ଭାଇ ଭଉଣୀ ମାନେ ଖଣ୍ଡେ ସଚେତନ, ଆରେ ଆମର ବାଉଡ଼ି ଭାଞ୍ଜି ମିଶା ଖଣ୍ଡେ ସଚେତନ ହୁଅ,
2: ଭଲ
1: ଯେମିତି ହେଲେ ଯାଇକରି ଏଇଠି କେଟା କିଣିବି ସେଟା କିଣିବି ବୋଲି ଠୁସ୍ ଠୁସ୍ ସେ ମୋବାଇଲ ଡାବୁ ଯିବାଟା ଅଛି କି ନାଇଁ, ସେ ଠୁସ୍ ଠୁସ୍ ମାରିଆ ଲାଗିଛି ସେଟା ପାଇଁ ତାଙ୍କର ଜଗଲାଇନି,
2: ଆଜିକାଲି ତ ହେଲାନି
1: ହେଲେ ତମକେ ଜବର ଜବର ଜୁହାର ଲାଗ। ଇତି ଆଇଲା ସାର ଗୋଟେ ଦିନ କଥାବାର୍ତ୍ତା ହେଉଥିନ, ଆରି ଗୋଟେ ଜୁହାର,
0: ନମସ୍କାର ନମସ୍କାର।
1: ହେଲେ ଭାଞ୍ଜି ବାବୁ କେତେ ଛାଡ଼ିଲୁ, ବାବୁ କଥାବାର୍ତ୍ତା କରିଦେଲା ବହୁତ ବଡ଼େ ଡୋଲ ଲାଗଲା ବୋଲବେ, ହେଲେ ସେତିକି ଭିତରେ ଆମେ ମିଶା ବେଶୀ ଜିନିଷ ଶିଖିବାକୁ ପାଇଲୁ, ତୁଇ କାହିଁକି ଏଟା ଶିଖିଲୁ ସେଠି କହ?
2: ନାଇଁ ଲୋକ ଠକବାଏ ସେଟାର କାଜେ ଜାଗ୍ରତ ଦେଖିକରି
1: ସେ ବାବୁ କାହିଁ ବୋଲି କରିଥିଲା କାମକେ, ଆମେ ଜାଗ୍ରତ ହେବାଟା ଆକା ଆମେ ସଚେତନ ହେବାଟା ଆକା ଆମର ବଞ୍ଚବାଟା ବୋଲା
2: ନାଇଁ ସତେ, ତ
1: ଯଦି ଆମେ ଜାଗ୍ରତ ହେବୁ ଠକାମିରେ ନ ପଡୁ, ଭାଇ ଭଉଣୀ ମାନଙ୍କୁ କହୁ ସେମାନେ ସେ ଠକାମିରେ ଲୋକ ନ ପଡ଼ ତାହେଲେ ଧନ୍ୟବାଦ ଆମର ସୂର୍ଯ୍ୟ ସାହୁ ବାବୁକେ ଯିଏକି ଆମକେ ଏତି ଚଲାଇ ଗଲାନି ଆମର କାର୍ଯ୍ୟକ୍ରମ ଚଲାଇଲାନି, ରୋହିଣ ବାବୁକେ ଧନ୍ୟବାଦ, ଫୋନ କରୁ ମନକେ ଧନ୍ୟବାଦ, ତୋକେ ଧନ୍ୟବାଦ, ମୋକେ ଚକନେକ ସାଗ, ଆଉ ସବୁ ଲୋକ ଜୁହାର କରିଦେଶ
2: ଗାଲୁନି ଭାଇ ଭଉଣୀ ମନ ଜୁହାର ଜୁହାର
1: ଆଉ ଜୁହାର ଲାଗ।

ଶୁଣିଲି ଦେଶାବାସର କାର୍ଯ୍ୟକ୍ରମ ଚୈତିଜନାରେ ଲାଇଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପଚାରୁ ଉପସ୍ଥାପନାରେ ଥିଲେ ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 7:00 ଏବଂ 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ 7:30। ଏଥିରେ ଶୁଣିବେ ସାକ୍ଷାତକାର ଗୋପାଳନରେ ଆତ୍ମନିଯୁକ୍ତି ସମ୍ପର୍କରେ। 8:15 ଶୁଣିବେ ଶ୍ରୋତାଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 10:00। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖ୍ୟାଲ ପରିବେଷଣ କରିବେ ଓସ୍ତାଦ ବଡ଼ି ଗୁଲାମ ଅଲି ଖାନ। ଏଥିଲା ଆଜି ସନ୍ଧ୍ୟା ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଥର ଆସନ୍ତୁ ଶୁଣିବା ଆସନ୍ତା କାଲିର କିଛି ଭକ୍ତିଗୀତର କାର୍ଯ୍ୟକ୍ରମ। ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ସରୋଜ ସୁତାବନୀ, ନନ୍ଦିତା ଭଞ୍ଜ, ବେଣୁଧର ସୁବୁଧି, ସୁମିଲା ସାମନ୍ତରାୟ, ମହମ୍ମଦ ସିକନ୍ଦର ଆଲମ ଏବଂ ସାଥୀ। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ 6:45। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। 7:25 ଶୁଣିବେ ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ସୁରାଲହରୀ ଶୁଣିବେ 8:30। 9:30 ସପ୍ତାହଧାରରେ ରହିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 11:00 ପ୍ରଚାର କରିବୁ ଆକାଶବାଣୀ ଲାଇଭ୍। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଜରିଣୀ ଶୁଣିବେ ଦିନ 5:00। ଏଥିରେ ପ୍ରଥମେ ଶୁଣିବେ ବେହେଲା ଧୁନ୍ରେ, ପରିବେଷଣ କରିବେ ବିଜୟ କୁମାର ସାମନ୍ତରାୟ। ପରେ ସିତାର ଏବଂ ବେହେଲାରେ ଧୁନ୍ ପରିବେଷଣ କରିବେ ବିଜୟ କୁମାର ସାମନ୍ତରାୟ ଏବଂ ଭୀମସେନ ମହାରଣା। ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସାଇବର ସଚେତନା, ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆତ୍ମନିର୍ଭରତାର ଏକ ମାଧ୍ୟମ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ରହିଛି ସିକଲ ସେଲ୍ ରୋଗର କାରଣ ଓ ପ୍ରତିକାର ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:00 ଯୁବବାଣୀ, ଏଥିରେ ରହିଛି ଓଡ଼ିଆ ଭାଷାର ସୁରକ୍ଷାରେ ଯୁବପିଢ଼ିର ଦାୟିତ୍ୱ ଶୁଣିବେ ଆଲୋଚନା ସମୟ ବଡ଼ ବଳବାନ। ପରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଏବେ ରାଗିଂ ମୁକ୍ତି କି। ଅପରାହ୍ନ 5:30 ରହିଛି ଚୈତ୍ୟଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲ କ୍ରମରେ ଶୁଣିବି ମା କ୍ଷୀରର ଉପକାରିତା। ଭେଟଘାଟରେ ରହିଛି କାଇଗିନି ଖମାନର ଜୀବଜନ୍ତୁ ଗାଁ ଭିତରେ ଆଇଲାନି ସମ୍ପର୍କରେ ଏକ ସାକ୍ଷାତକାର। ପରେ ମ୍ୟାଲେରିଆ ଜ୍ୱର ହେଲା ବୋଲି କେନ୍ତାର ଜାଣିହେସି। ଶ୍ରୀମଦ୍ ଭାଗବତ ପ୍ରଚାର କରିବ 6:20। 6:55 ଆଜିର ପ୍ରସଙ୍ଗ, 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:10 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। 8:15 ପ୍ରଚାର କରିବୁ କେତୋଟି ପଲ୍ଲୀ ଗୀତ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ 8:30। ଏଥିରେ ଶୁଣିବେ ସନ୍ତୁର ବାଦନ। 9:30 ଶୁଣିବେ ନାଟକ ସ୍ୱର୍ଣ୍ଣ ଚମ୍ପା, ରଚନା ପ୍ରଫୁଲ୍ଲ କୁମାର ରଥ ଏବଂ ପ୍ରଯୋଜନା ଅଶୋକ ମିଶ୍ର। ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ। ପ୍ରଥମ ଗୀତଟି ଶୁଣନ୍ତୁ ବାଦଲ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ବାଗବାନ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତରେ ସଜେଇଛନ୍ତି ଆଦି ଶ୍ରୀବାସ୍ତବ। ଗୀତିକାର ସମୀର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 198 ଭାଗ।

ଜୟ ଆଉ ବିଜୟ ଚତୁଃସେନାଙ୍କ କୋପ ଫଳରେ ହିରଣ୍ୟକଶିପୁ ଏବଂ ହିରଣ୍ୟାକ୍ଷ ନାମରେ ଜନ୍ମ ହୋଇ ବିଷ୍ଣୁଙ୍କ ପ୍ରତି ବୈର ଆଚରଣ କଲେ। ବିଷ୍ଣୁଙ୍କ ଦ୍ୱାରା ହିରଣ୍ୟାକ୍ଷବଧ ଏବଂ ମାତା ଦିତିଙ୍କର ପୁତ୍ର ଶୋକରେ ଘାରିହେବା କଥା ଶୁଣି ପରୀକ୍ଷିତ ଶୋକଙ୍କୁ ପଚାରିଲେ, ଏହା ଭଗବାନଙ୍କର ଦେବତାମାନଙ୍କ ପ୍ରତି ପକ୍ଷପାତ ନୀତି ନୁହେଁ କି? ଉତ୍ତରରେ ଶୋକ କହିଲେ, ଭଗବାନଙ୍କ ମହିମା ଅଦ୍ଭୁତ। ସେ ସ୍ୱଭାବତ ନିର୍ଗୁଣ, ଅଜନ୍ମା ଏବଂ ଅବ୍ୟକ୍ତ, କିନ୍ତୁ ଲୀଳାରେ ସତ୍ୱଗୁଣକୁ ଆଶ୍ରୟ କରି ଦେବତା ଋଷି ରୂପରେ ସୃଷ୍ଟି ପାଳନ କରନ୍ତି, ଅସୁର ବଳ ସଂହାର କରି ଦେବତାଙ୍କର ପ୍ରିୟ କର୍ମ କରନ୍ତି।

ଶୁଣିଲି ଶ୍ରୀମଦ୍ ଭାଗବତର 198ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟିଏ ଘୋଷଣା। ଆସନ୍ତାକାଲି ସୋମବାର ସେପ୍ଟେମ୍ବର ମାସର 7 ତାରିଖ ସକାଳ 7:50ରେ ଶୁଣିବେ ସୁରଭିରେ ଓଡ଼ିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ନାଜିଆ ଆଲମଙ୍କ ସହ କଥାବାର୍ତ୍ତା। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ସୁମନ ରୟ, ଗୀତିକାର ମୀରାବାଈ।

କାର୍ଯ୍ୟକ୍ରମର ଶେଷ ଭଜନଟି ଶୁଣନ୍ତୁ। ବାଲକୃଷ୍ଣ ଦାସଙ୍କ କଣ୍ଠରୁ ଗୀତ ରଚନା ତୁଳସୀ ଦାସ।

ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ରହିଛି ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ବିକାଶ ଓ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ରାଜ୍ୟପାଳ। କଟକଠାରେ ଚାଲିଥିବା ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ, ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ସ୍ଥାନର ଇଂରାଜୀ ବନାନର ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ 23 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡ଼ିଶାର ବିକାଶ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି। ପୂର୍ବରୁ ରାଜ୍ୟପାଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଓଡ଼ିଶାର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟପାଳ ତିନିଦିନିଆ ନୂଆଦିଲ୍ଲୀ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ଏଥିରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହପ୍ରଭାରୀ ଲତା ଉସିଣ୍ଡି, ରାଜ୍ୟସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକ ସମ୍ପର୍କରେ ସାଂସଦ ସମ୍ବିତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହିତ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ ଦେଇଛନ୍ତି। ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାର ପ୍ରାଚୀନ ଐତିହ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବରଗଡ଼ ଜିଲ୍ଲାର ବରପାଲି ନିକଟସ୍ଥ ପ୍ରାୟ 2000 ବର୍ଷ ପୁରୁଣା ଅସୁରଗଡ଼ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରି ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି, ହରପ୍ପା ଓ ମହେଞ୍ଜେଦାର ଭଳି ସମ୍ଭଲପୁର ଅଞ୍ଚଳରେ ଅନେକ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ରହିଛି। ଏହି ସମସ୍ତ ସ୍ଥଳୀକୁ ଲୋକଲୋଚନକୁ ଆଣିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇତିହାସବୋଧ ବୃଦ୍ଧି ପାଇବା ସହ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ପ୍ରଗତିକୁ ଏକ ନୂତନ ଦିଗ ମିଳିବ। ପ୍ରାଚୀନ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ଆଗାମୀ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଆଜି ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ସମୟରେ ରାଜ୍ୟର ଅନୁସୂଚିତ ଜନଜାତିଙ୍କ ବିଭିନ୍ନ ସମସ୍ୟା, ଅଧିକାର ଓ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସନ୍ତା ବୁଧବାରଠାରୁ ଅକ୍ଟୋବର ମାସ 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଥାଳିରେ ଖାଦ୍ୟର ବିବିଧତା ବୃଦ୍ଧି ପାଇଲେ ସେମାନଙ୍କ ସୁସ୍ଥ ବିକାଶର ସମ୍ଭାବନା ସେତେ ଦୃଢ଼ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମା'ଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଯଥୋଚିତ ଯତ୍ନ ଏବଂ ସୁସ୍ଥ ଶିଶୁର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ମମତା PMMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାପ୍ତ ପୋଷଣ ଏବଂ ଶୈଶବର ପ୍ରାରମ୍ଭ

ଅଧିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

0: ଭାବରେ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍ ମାସ 22 ତାରିଖରେ ରାଜ୍ୟ ସରକାରଙ୍କ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ସଂଶୋଧିତ ବନାନକୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସାଇନ୍ବୋର୍ଡରେ ଏକ ମାସ ମଧ୍ୟରେ ଲାଗୁ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସେହିଭଳି ବେସରକାରୀ ଓ ଅଣସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ 6 ମାସର ସମୟସୀମା ରଖାଯାଇଛି। ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଏ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ହରିଦାସପୁର ରେଳ ପ୍ରକଳ୍ପର ବାଜିପଡ଼ା ରେଳ ଷ୍ଟେସନର ବିଭିନ୍ନ ସମସ୍ୟାକୁ ପୂର୍ବତଟ ରେଳବାଇର ଏକ ଦଳ ପହଞ୍ଚ କ୍ଷେତ୍ର ସମୀକ୍ଷା କରିଛନ୍ତି। ପାରାଦୀପ ହରିଦାସପୁର ରେଳ ପ୍ରକଳ୍ପର କମ୍ପାନୀ ସେକ୍ରେଟାରୀ ସୁଶାନ୍ତ ଶତପଥୀ, ରେଳ ବିକାଶ ନିଗମ ଲିମିଟେଡ୍ ମ୍ୟାନେଜର ମାଇକେଲ୍ ଟେଟେଙ୍କ ସହ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର ମିଳିତ ଭାବେ ସମସ୍ୟାର ଅନୁଧ୍ୟାନ କରିଛନ୍ତି। ବାଜିପଡ଼ା ରେଳ ଷ୍ଟେସନରେ ବର୍ଷା ଓ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଉଭୟ ରେଳ ଏବଂ ଡ୍ରେନେଜ୍ ବିଭାଗ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରତିଶ୍ରତି ଦେଇଛନ୍ତି। ହରିଦାସପୁର ପାରାଦୀପ ରେଳପଥର ଉଭୟ ପାର୍ଶ୍ୱରୁ ଜଳ ନିଷ୍କାସନ, ବଳଭଦ୍ରପୁର ଶିଳ୍ପାଞ୍ଚଳ ନିକଟରେ ରେଳ ଷ୍ଟେସନର ବିକାଶ, ବନ୍ୟା ନିୟନ୍ତ୍ରଣ ପାଇଁ ମନ୍ତ୍ରୀପଡ଼ାଠାରେ ପାଟ ନାଳିବନ୍ଧ ସୁଦୃଢ଼ୀକରଣ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ନେଇ ସ୍ଥାନୀୟ ଲୋକଙ୍କ ମତାମତ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱର ୟୁନିଟ୍ 2 ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ସ୍ଥଗିତ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ଓ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥି ଅବସରରେ ଠାକୁରଙ୍କର ବଣଭୋଜି ବେଶ ଅନୁଷ୍ଠିତ ହେଉଛି। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ବାଛୁରୀଙ୍କୁ ନେଇ ବଣଭୋଜି ପାଇଁ ଯାଇଥିବାର ପୁରାଣ ବର୍ଣ୍ଣନା ଆଧାରରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କର ବେଶ ପ୍ରକ୍ରିୟା ଆରମ୍ଭ ହୋଇଛି। ପରେ କୋଳିବିକା, ବକାସୁର ଓ ଅର୍ଘାସୁର ବଦ୍ଧ ନୀତି ଅନୁଷ୍ଠିତ ହେବ। ବାଲ୍ୟବିବାହ ଉଚ୍ଛେଦ ପାଇଁ ଜଷ୍ଟ ରାଇଟ୍ ଫର୍ ଚିଲ୍ଡ୍ରେନ୍ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତି ମିଳିଛି। ନଭେମ୍ବର 27 ତାରିଖକୁ ଶିଶୁ ପ୍ରାରମ୍ଭିକ ଓ ବାଧ୍ୟତାମୂଳକ ବିବାହ ଉଚ୍ଛେଦ ପାଇଁ ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରାଯାଇଛି। ଏହି ପଦକ୍ଷେପକୁ ସ୍ୱାଗତ କରି ପୁରୁଣା କଟକ କଲ୍ୟାଣମଣ୍ଡପଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବାଲ୍ୟବିବାହ ଉଚ୍ଛେଦରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ବାଲ୍ୟବିବାହ ରୋକିବା ପାଇଁ କେବଳ ଆଇନ ନୁହେଁ, ବିଦ୍ୟାଳୟ, ପଞ୍ଚାୟତ, ଅଭିଭାବକ ଓ ସମୁଦାୟର ସକ୍ରିୟ ଭୂମିକାର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମାଲକାନଗିରି ସ୍ୱୋର୍ଟସ୍ କମ୍ପ୍ଲେକ୍ସଠାରେ ଜିଲ୍ଲା ଆଥ୍ଲେଟିକ୍ସ ଆସୋସିଏସନ୍ ପକ୍ଷରୁ ସାହାଣିକ ଫୁଟବଲ ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ କ୍ରୀଡ଼ାବିତ୍ମାନଙ୍କୁ ଶୃଙ୍ଖଳାର ସହ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। 120 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିବାବେଳେ 30 ଜଣ କ୍ରୀଡ଼ାବିତ୍ଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220 ଉର୍ଦ୍ଧ୍ୱ ଖେଳାଳି ଭାଗ ନେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗୀମାନେ ଆୟୋଜିତ କରାଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର ସୁଦ୍ଧା ଉତ୍ତର, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଓ ତାପମାତ୍ରା ବୃଦ୍ଧି ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ବିକାଶ ଓ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ରାଜ୍ୟପାଳ। କଟକଠାରେ ଚାଲିଥିବା ଭାରତୀୟ ଜନତା ପାର୍ଟିର 2 ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ, ସରକାରଙ୍କର 2 ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବା ନେଇ 23 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ।

0: Lado.
1: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଛତା ମଣିଷକୁ ଖରା ଓ ବର୍ଷା ଉଭୟରୁ ସୁରକ୍ଷା ଦେଇଥାଏ। ବିଗତ ହଜାର ହଜାର ବର୍ଷ ଧରି ଛତ୍ରୀ ତଥା ଛତା ମଣିଷର ଜୀବନଶୈଳୀ ଓ ପରମ୍ପରାରେ ସାମିଲ ହୋଇଛି। ବିଭିନ୍ନ ସଭ୍ୟତାରେ ଏହା ସମ୍ମାନ, ଅଧିକାର, ରାଜକୀୟତା ଏବଂ ପବିତ୍ରତାର ସ୍ୱତନ୍ତ୍ର ପ୍ରତୀକ ଭାବେ ସ୍ୱୀକୃତି ପାଇଛି। ପ୍ରାଚୀନ ଭାରତରେ ଛତ୍ର ବା ଛତ୍ରୀ ରାଜା ମହାରାଜାମାନଙ୍କର ରାଜକୀୟ ଶକ୍ତି ଓ ପ୍ରତାପର ପ୍ରତୀକ ଥିଲା। ଦେବଦେବୀଙ୍କ ମୂର୍ତ୍ତି ଏବଂ ପୂଜ୍ୟ ବ୍ୟକ୍ତିମାନଙ୍କ ମୁଣ୍ଡ ଉପରେ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଲାଗି ଧାତୁ କିମ୍ବା କପଡ଼ାରେ ତିଆରି ଛତ୍ର ବ୍ୟବହାର କରାଯାଏ। ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମରେ ଛତାକୁ ଅତି ପବିତ୍ର ମନେ କରାଯାଇଛି। ବୌଦ୍ଧ ଧର୍ମର ଅଷ୍ଟମଙ୍ଗଳ ମଧ୍ୟରେ ଛତ୍ର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ। ଛତାର ଏପରି କିଛି ପାରମ୍ପରିକ ରୂପ ସମ୍ପର୍କରେ ଆସନ୍ତୁ ଜାଣିବା। ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ପିପିଲି ଚାନ୍ଦୁଆ କାମକୁ ନେଇ ବିଶ୍ୱ ପ୍ରସିଦ୍ଧ। ଏହି ଚାନ୍ଦୁଆ କାମ ମାଧ୍ୟମରେ ବି ପ୍ରସ୍ତୁତ କରାଯାଇଥାଏ ସୁନ୍ଦର ଓ ପାରମ୍ପରିକ ଛତା। ଏପରି ଛତାରେ ସୂତା କିମ୍ବା ଭେଲଭେଟ୍ କପଡ଼ା ଆବରଣ ଉପରେ ରଙ୍ଗବେରଙ୍ଗର କପଡ଼ାକୁ କାଟି ହାତୀ, ମୟୂର, ଫୁଲ, ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଭଳି ପାରମ୍ପରିକ ଆକୃତି ସିଲେଇ କରି ଅତି ଆକର୍ଷଣୀୟ ଡିଜାଇନ୍ ପ୍ରସ୍ତୁତ କରାଯାଏ। ଏହା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଜୀବନ ସହ ଗଭୀର ଭାବେ ଜଡ଼ିତ। ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ବିଭିନ୍ନ ଦେବଦେବୀଙ୍କ ବିଜେ ଶୋଭାଯାତ୍ରା ସମୟରେ ଚାନ୍ଦୁଆ କାମ ହୋଇଥିବା ଛତ୍ରୀର ବ୍ୟବହାର ଅପରିହାର୍ଯ୍ୟ। ଦେଶ ବିଦେଶରେ ବି ପିପିଲି ଚାନ୍ଦୁଆ କାମ ହୋଇଥିବା ଛତ୍ରୀ ତଥା ଛତାର ବେଶ୍ ଆଦୃତି ରହିଛି। ଗୋଆର କୁନକୋଲିମ୍ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଛତା ପର୍ବ ପାଳିତ ହୁଏ। ସୋତ୍ରେଓ ବା ଛତା ପର୍ବରେ ବିଭିନ୍ନ ରଙ୍ଗର ବିରାଟକାୟ ଛତା ବା ଛତ୍ରୀର ଶୋଭାଯାତ୍ରା କରାଯାଏ। ଶ୍ରୀ ଶାନ୍ତା ଦୁର୍ଗା ଦେବୀଙ୍କ ବାର୍ଷିକ ଶୋଭାଯାତ୍ରା ସମୟରେ ଫାଲ୍ଗୁନ ପଞ୍ଚମୀ ଦିନ ଏହି ଛତାଗୁଡ଼ିକୁ ଅତି ନିଷ୍ଠା ଓ ଆଡ଼ମ୍ବର ସହକାରେ ପ୍ରଦର୍ଶନ କରାଯାଇଥାଏ। ବିଶେଷ କରି ଶ୍ରଦ୍ଧାଳୁମାନେ ପର୍ତ୍ତୁଗୀଜଙ୍କ ଶାସନ ସମୟରେ ଦେବୀଙ୍କ ମୂର୍ତ୍ତିକୁ ମୂଳପୀଠ କୁନକୋଲିମ୍ଠାରୁ ଫାତର୍ପା ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିବା ଘଟଣାର ସ୍କୃତିରେ ଏହି ପର୍ବ ପାଳନ କରିଥାନ୍ତି। ଗୋଆର ଏହି ପାରମ୍ପରିକ ଶୋଭାଯାତ୍ରାରେ ବ୍ୟବହୃତ ହେଉଥିବା ବିଭିନ୍ନ ରଙ୍ଗର ଛତାଗୁଡ଼ିକ ସେଠାକାର ସ୍ଥାନୀୟ ବଂଶ, ଗ୍ରାମୀଣ ଗୋଷ୍ଠୀ ଏବଂ ଦେବଦେବୀଙ୍କ ପ୍ରତୀକ ଭାବେ ବିବେଚନା କରାଯାଏ। କେରଳର ପ୍ରାଚୀନ ଏବଂ ପାରମ୍ପରିକ ତାଳପତ୍ର ଛତାକୁ ଓଲକୁଡ଼ା କୁହାଯାଏ। ମାଲୟାଲମ୍ ଭାଷାରେ ଓଲା ଅର୍ଥ ତାଳପତ୍ର ଏବଂ କୁଡ଼ା ଅର୍ଥ ଛତା। ଓଲକୁଡ଼ା ସାଧାରଣତଃ ଶୁଖିଲା ତାଳପତ୍ର, ବାଉଁଶ ଏବଂ ବେତ ବ୍ୟବହାର କରି ଅତି ସୂକ୍ଷ୍ମ ଭାବରେ ହାତରେ ତିଆରି କରାଯାଇଥାଏ। ଏହାର ଗଠନ ଶୈଳୀ ଜଳରୋଧୀ ହୋଇଥିବାରୁ ଏହା ବର୍ଷା ଓ ଖରାରୁ ଭଲ ଭାବରେ ସୁରକ୍ଷା ଦେଇପାରେ। ଅତୀତରେ କେରଳରେ ଏହି ଛତା କେବଳ ଏକ ବର୍ଷା ନିବାରକ ନଥିଲା, ବରଂ ଏହାକୁ ସାମାଜିକ ପ୍ରତିଷ୍ଠା ଓ କ୍ଷମତାର ପ୍ରତୀକ ଭାବେ ବିବେଚନା କରାଯାଉଥିଲା। କେରଳର ପ୍ରସିଦ୍ଧ ଉତ୍ସବ ଓଣମ୍ ସମୟରେ ଏହି ଛତାର ବିଶେଷ ଚାହିଦା ରହିଥାଏ। କିମ୍ବଦନ୍ତୀ ଅନୁଯାୟୀ ଓଣମ୍ ଅବସରରେ ରାଜାଙ୍କ ସ୍ୱାଗତ କରିବା ଏବଂ ପାରମ୍ପରିକ ନୃତ୍ୟ ଓ ଶୋଭାଯାତ୍ରାରେ ଏହା ଏକ ଅପରିହାର୍ଯ୍ୟ ଅଙ୍ଗ। ବ୍ୟବହାର ଓ ଆକାର ଅନୁଯାୟୀ ଓଲକୁଡ଼ାର ବିଭିନ୍ନ ପ୍ରକାର ରହିଛି, ଯେପରିକି ଭଲିକୁଡ଼ା, ଥୋପିକୁଡ଼ା, ମାରାକୁଡ଼ା ଏବଂ ଅମ୍ବଲାକୁଡ଼ା ଇତ୍ୟାଦି। ଓଡ଼ିଶାର ଗ୍ରାମାଞ୍ଚଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିବା ଏକ ପାରମ୍ପରିକ ଘୋଡ଼ି ହେବା ବସ୍ତୁକୁ ପକ୍ଷିଆ କୁହାଯାଏ। ଏହା ଛତାର ଏକ ଦେଶୀ ବିକଳ୍ପ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନ ଯଥା ବାଉଁଶ କାଠି, ବରଡ଼ାପତ୍ର କିମ୍ବା ଶୁଖିଲା ତାଳପତ୍ର ଏବଂ ଦଉଡ଼ି ବା ବାଉଁଶପାତ ସାହାଯ୍ୟରେ ହାତରେ ତିଆରି କରାଯାଏ। ଆଧୁନିକ ହାତଧରା ଛତାବଳୀ ଏଥିରେ ହାତର ଧରିବା ପାଇଁ ବେଣ୍ଟ ନଥାଏ। ଏହାକୁ ମୁଣ୍ଡ ଉପରେ ରଖି ପିଠିପଟକୁ ଘୋଡ଼ି ହୋଇ କାମ କରାଯାଏ। ପକ୍ଷିଆ ଚାଷୀଙ୍କ ବିଶ୍ୱସ୍ତ ସାଥୀ। ଓଡ଼ିଶାରେ ଚାଷୀମାନେ ବର୍ଷାଦିନେ ବିଲବାଡ଼ିରେ କାମ କରିବା ବେଳେ ଏହାକୁ ବ୍ୟବହାର କରନ୍ତି। ଏହା ମୁଣ୍ଡରୁ ପିଠି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଘୋଡ଼ାଇ ରଖୁଥିବାରୁ ଦୁଇ ହାତ ମୁକ୍ତ ରହିଥାଏ ଏବଂ ପ୍ରବଳ ବର୍ଷାରେ ମଧ୍ୟ କାମ କରିବା ସୁବିଧାଜନକ ହୁଏ। ଏବେ ବି କେତେକ ଗ୍ରାମାଞ୍ଚଳରେ ପକ୍ଷିଆ ବ୍ୟବହାର ଦେଖିବାକୁ ମିଳେ। ପକ୍ଷିଆ ପରି ଦେଖାଯାଏ ମେଘାଳୟର ନୁପ୍। ମେଘର ରାଜ୍ୟ ମେଘାଳୟର ଅତ୍ୟଧିକ ବର୍ଷା ପାଣି ସହ ଲଢ଼ିବାର ଏକ ପ୍ରାଚୀନ ଏବଂ ସ୍ଥାୟୀ କୌଶଳର ଛତା ରୂପ ହେଲା ନୁପ୍। ସ୍ଥାନୀୟ ଖାସି ଜନଜାତିଙ୍କ ଦ୍ୱାରା ବ୍ୟବହୃତ ଏହି ପାରମ୍ପରିକ ଏବଂ ଅନନ୍ୟ ହାତ ତିଆରି ବର୍ଷା ପ୍ରତିରୋଧକ ବା ଛତାକୁ କା ନୁପ୍ ବୋଲି ମଧ୍ୟ କୁହାଯାଏ। ସେହିପରି ନାଗାଲାଣ୍ଡର ଏନ୍ହିଏ, ଗୋଆର କୋଣ୍ଡୋ, ଝାଡ଼ଖଣ୍ଡର ଟୋକ୍ରୁ, ତୁଲୁନାଡୁର କୋରାମ୍ବୁ ମଧ୍ୟ ପକ୍ଷିଆ ପରି ଦେଖା।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, ମଥାରେ ଦେଇ ପାଟ ଓଢ଼ଣୀ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ସୌରଭ ନାୟକ ଏବଂ ସସ୍ମିତା ଦାସ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଶୁକ୍ଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଚାନ୍ଦନା ତୁମେ ତାରା। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ପାଗଳ ପ୍ରେମୀ ଚଳଚ୍ଚିତ୍ରରୁ। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ବାପି, ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ର ଏବଂ

0: ଭେଟିଦେଲୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବେ ଓଡ଼ିଆରେ ସମ୍ବାଦ, ପରେ ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କୋରାପୁଟ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତକୁ 2029 ମସିହା ସୁଦ୍ଧା ନିଶାମୁକ୍ତ କରିବା ଲାଗି 3 ବର୍ଷିଆ ରୂପରେଖ ପ୍ରସ୍ତୁତ, କହିଲେ ସ୍ୱରାଷ୍ଟ୍ର

0: ଧରିତ୍ରୀ। ଦିଲ୍ଲୀ ଅଟ୍ଟାଳିକା ଭୁଶୁଡ଼ିବା କାରଣରୁ ଗୋଆରେ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ। ଶିକ୍ଷାନୁଷ୍ଠାନଗୁଡ଼ିକ ସମାଜ ପାଇଁ ଦାୟିତ୍ୱ ସମ୍ପନ୍ନ ନାଗରିକ ସୃଷ୍ଟି କରିବା ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ। ଶ୍ରୀଲଙ୍କାକୁ ଆସନ୍ତା ମଙ୍ଗଳବାରଠାରୁ ତିନିଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ମଧ୍ୟପ୍ରଦେଶରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା 2029 ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ଲାଗି ତିନିବର୍ଷିଆ ରୂପରେଖ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ନିଶା ଔଷଧ ବିରୋଧରେ ଜାତୀୟ ଅଭିଯାନ ଗ୍ରହଣ କରିବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଗୋଆକୁ ତିନିଦିନିଆ ଗସ୍ତରେ ଯାଇ ସେଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି 2019 ପରଠାରୁ ନିଶା କାରବାରକୁ ବନ୍ଦ କରିବା ଲାଗି ପୁନର୍ଥଇଥାନ, ଆର୍ଥିକ କାରବାର ତଦନ୍ତ, ଗୁଇନ୍ଦା ଯୋଗାଯୋଗ ଏବଂ ଚଢ଼ଉ ଅଭିଯାନକୁ ସରକାର ତ୍ୱରାନ୍ୱିତ କରିଛନ୍ତି। 2014ରୁ 2024 ମସିହା ମଧ୍ୟରେ ପ୍ରାୟ 1,99,000 କୋଟି ଟଙ୍କା ମୂଲ୍ୟର 1,19,00,000 କିଲୋଗ୍ରାମର ନିଶାଦ୍ରବ୍ୟ ଜବତ କରାଯାଇଛି।
1: 2029 ଭାରତ କୋ ନଶା ମୁକ୍ତ ବନାନେ କି ଏକ ରୋଡ ମ୍ୟାପ ବନା ହେ ଗୃହ ମନ୍ତ୍ରାଳୟ ଭାରତ ସରକାର ଓ ସବୁ ରାଜ୍ୟ ସରକାର ଏକ ସାଥ କାମ ମେ ଲଗି 26 से 29 କୋ ହମନେ ମିଶନ ମୋଡ ଅବଧି କେ ରୂପ ମେ ଚିହ୍ନିତ କିଆ ହେ ସମୟ ସୀମା ତୟ କି ହେ ଅଲଗ ଅଲଗ ମନ୍ତ୍ରାଳୟ କୋ उत्तरदायी बनाया गया है। चार स्तंभों पर हमारा रोड मैप विजन डॉक्यूमेंट है। एक इंटेलिजेंस और ऑपरेशन आधारित फोर्समेंट, दूसरा प्रीकर्सर और सिंथेटिक ड्रग पर नियंत्रण, तीसरा डिमांड और हार्म रिडक्शन और चौथा क्षमता निर्माण और समन्वय।
0: ଶ୍ରୀ ଶାହା ଗୋଆ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଦକ୍ଷିଣ ପଶ୍ଚିମ ଦିଲ୍ଲୀ ସତ୍ୟନିକେତନଠାରେ ବହୁତଳ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ଘଟଣା ପରେ ତାଙ୍କର ଗସ୍ତ ବାତିଲ କରାଯାଇଛି। ଗୋଆର କଦମ୍ବ ପ୍ଲାଟ୍ୟୁଠାରେ ନୂତନ ଭାବେ ନିର୍ମିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ଥିଲା। ଶ୍ରୀ ଶାହା ସେଠାରେ କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ଥିଲା। ଶ୍ରୀ ଶାହାଙ୍କର ଆସନ୍ତାକାଲି 28ତମ ପଶ୍ଚିମାଞ୍ଚଳ ଜୋନାଲ ପରିଷଦ ବୈଠକ ଏବଂ ଗୋଆ ପୁଲିସକୁ ରାଷ୍ଟ୍ରପତିଙ୍କ ପୁଲିସ କଲର ପ୍ରଦାନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଶ୍ରୀ ଶାହା ଗୋଆରୁ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଆଜି ଏକ ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବାହିନୀ 3 ଜଣ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। 18ଟି ଅଗ୍ନିଶମ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ୍ ସିଂ ସାନ୍ଧୁ ସମସ୍ତ ବିଭାଗକୁ ସମନ୍ୱୟ ରଖି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସାନ୍ଧୁ କହିଛନ୍ତି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ନିକଟସ୍ଥ ଅଟ୍ଟାଳିକାଗୁଡ଼ିକୁ ଖାଲି କରିବା ସହ ଭଗ୍ନ ଅଟ୍ଟାଳିକା ମଧ୍ୟରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରମାନଙ୍କର କ୍ୟାରିୟର ଗଠନ ଉପରେ ଜୋର୍ ନ ଦେଇ ଗଣତନ୍ତ୍ର ଏବଂ ସମାଜ ପାଇଁ ଏକ ଦାୟିତ୍ୱ ସମ୍ପନ୍ନ ନାଗରିକ ଭାବେ ଗଢ଼ିତୋଳିବା ଲାଗି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗୁଆହାଟୀଠାରେ ଆଜି ଗୀତାନଗର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରାଷ୍ଟ୍ରର ପ୍ରଗତି ପାଇଁ ଗୁଣାତ୍ମକ ଶିକ୍ଷା, ଗବେଷଣା ଏବଂ ଚରିତ୍ର ଗଠନର ଆବଶ୍ୟକତା ରହିଛି। ଉପରାଷ୍ଟ୍ରପତି ଉଚ୍ଚତର ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଏହା ହେଉଛି ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଏବଂ ନାରୀଶକ୍ତିର ପ୍ରତିଫଳନ। ମହିଳାମାନଙ୍କୁ ଉଚିତ ଶିକ୍ଷା ଏବଂ ଉପଯୁକ୍ତ ସୁଯୋଗ ପ୍ରଦାନ ଦ୍ୱାରା ସେମାନେ ସ୍ୱାବଲମ୍ବୀ ହେବା ସହ ବାସ୍ତବରେ ସଶକ୍ତ ହୋଇପାରିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆସାମର ବିକାଶ ସମ୍ପର୍କରେ ଅବତାରଣା କରି ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି ଗତ 5 ବର୍ଷ ମଧ୍ୟରେ ଆସାମର ଅର୍ଥନୀତି 45% ବୃଦ୍ଧି ପାଇଛି ଏବଂ ସେଠାରେ ମୁଣ୍ଡପିଛା ଆୟ 2021-22ରୁ 2024-25 ମଧ୍ୟରେ 54% ବୃଦ୍ଧି ଘଟିଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନେଇ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପୂରଣ କରିବା ଦିଗରେ ପ୍ରତିଟି ରାଜ୍ୟ, ଅଞ୍ଚଳ, ବିଶେଷକରି ଉତ୍ତର ପୂର୍ବାଞ୍ଚଳର ସମାବେଶୀ ବିକାଶର ଆବଶ୍ୟକତା ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନ୍ ଆସାମକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ମଙ୍ଗଳବାରଠାରୁ 3 ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଶ୍ରୀ ସିଂ ଶ୍ରୀଲଙ୍କାରେ ବରିଷ୍ଠ ନେତୃବୃନ୍ଦ ଏବଂ କଲମ୍ବୋଠାରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। ସେ ମଧ୍ୟ ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ନେତୃବୃନ୍ଦଙ୍କ ଉଚ୍ଚସ୍ତରୀୟ ବୈଠକର ନେତୃତ୍ୱ ନେବେ।

0: ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଶ୍ରୀ ସିଂହଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ପାରମ୍ପରିକ ସମ୍ପର୍କ ଏବଂ ବିକାଶକୁ ଆହୁରି ମଜବୁତ କରିବ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୃଦ୍ଧି ପାଉଥିବା ସାଂସ୍କୃତିକ ସମ୍ପର୍କ, ସୁରକ୍ଷା, ଆର୍ଥିକ ଏବଂ ବାଣିଜ୍ୟିକ ସହଯୋଗକୁ ସୁଦୃଢ଼ କରିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜୈବ ବିବିଧତା ଏବଂ ପାରମ୍ପରିକ ଜ୍ଞାନକୁ ନେଇ ଦସ୍ତାବିଜ୍ ପ୍ରସ୍ତୁତି ନେଇ ସ୍ଥାନୀୟ ସ୍ତରରେ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଚଣ୍ଡୀଗଡ଼ଠାରେ ରାଜ୍ୟ ଜୈବ ବିବିଧତା ବୋର୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜୈବ ବିବିଧତା ପରିଷଦ ଜାତୀୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଯାଦବ କହିଛନ୍ତି, ଜୈବ ବିବିଧତା ରେଜିଷ୍ଟରଗୁଡ଼ିକୁ ସ୍ଥାନୀୟ ସଂସ୍ଥା ଦ୍ୱାରା ପ୍ରଭାବଶାଳୀ ଢଙ୍ଗରେ ପ୍ରସ୍ତୁତ କରିବା ଆବଶ୍ୟକ। ଏହାଦ୍ୱାରା ସ୍ଥାନୀୟ ଜୈବ ବିବିଧତା ଏବଂ ସମ୍ପୃକ୍ତ ପାରମ୍ପରିକ ଜ୍ଞାନର ଉପଯୋଗ ହେବା ସହ ସେହି ଅଞ୍ଚଳର ବିକାଶ ହୋଇପାରିବ। ଶ୍ରୀ ଯାଦବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜୈବ ବିବିଧତା ସଂଶୋଧନ ଆଇନ 2023 ଏବଂ ଜୈବ ବିବିଧତା ନିୟମ 2024ର ଅନୁରୂପ ନିୟମ ଏବଂ ସଂସ୍ଥାଗତ ବ୍ୟବସ୍ଥା ପ୍ରସ୍ତୁତ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ଯାଦବ ଭାରତର ଦୀର୍ଘକାଳୀନ ପରିବେଶ ନୀତି ଉପରେ ଆଲୋକପାତ କରି ମିଶନ ଲାଇଫ୍, ଏକ୍ ପେଡ଼୍ ମା କେ ନାମ, ଅମୃତ ସରୋବର ଏବଂ ଗ୍ରୀନ୍ କ୍ରେଡିଟ୍ କାର୍ଯ୍ୟକ୍ରମଗୁଡ଼ିକର ସମ୍ପର୍କରେ କହିଥିଲେ। ଜାତୀୟ ଜୈବ ବିବିଧତା ପ୍ରାଧିକରଣ ପକ୍ଷରୁ ଆଜିଠାରୁ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଝାଡ଼ଖଣ୍ଡ ମନ୍ତ୍ରୀ ସୁଦୀବ୍ୟ କୁମାର ସୋନୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ଝାଡ଼ଖଣ୍ଡବାସୀଙ୍କ ପାଇଁ ତାଙ୍କର ସେବା ଏବଂ ଅବଦାନ ଚିରସ୍କରଣୀୟ ହୋଇ ରହିବ। ତାଙ୍କ ପରିବାରବର୍ଗ ଏବଂ ଝାଡ଼ଖଣ୍ଡବାସୀଙ୍କ ପାଇଁ ଉପରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଛନ୍ତି। ବିହାର ବନ୍ୟା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଙ୍ଗା, ଗଣ୍ଡକ ଏବଂ କୋଶି ସମେତ ଅଧିକାଂଶ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗଙ୍ଗାନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପାଟନାର ବିଭିନ୍ନ ଘାଟରେ ବନ୍ୟାଜଳ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ବେଗୁସରାଇ, ଲକ୍ଷିସରାଇ, ମୁଙ୍ଗେର, ଭାଗଲପୁର, କଟିହାର ଜିଲ୍ଲାର ବିଭିନ୍ନ ସ୍ଥାନର ଜଳସ୍ତର ଗଙ୍ଗାନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି। ସାଗର ଜିଲ୍ଲାପାଳ ପ୍ରତିଭା ପାଲ କହିଛନ୍ତି, ପ୍ରାୟ 35 ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜ ଏବଂ ସାଗର ଜିଲ୍ଲା ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ସାଗର ଜିଲ୍ଲା ଅନ୍ତର୍ଗତ ବଣ୍ଡା ତହସିଲ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକମାନେ ବରାଜ ଗ୍ରାମର ଅଧିବାସୀ ବୋଲି ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକପ୍ ଏବଂ ଜାରେଡ୍ କୁଷ୍ଣର ଆଜି ୟୁକ୍ରେନ୍ର କିଭ୍କୁ ପ୍ରଥମ ସରକାରୀ ଗସ୍ତ କରିଛନ୍ତି। ରୁଷ ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଭୟଙ୍କୁ ଆମେରିକା ପକ୍ଷରୁ ପଠାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦାମିର୍ ଜେଲେନ୍ସ୍କି କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧିମାନଙ୍କ ସହ ଗଠନମୂଳକ ଆଲୋଚନା ପାଇଁ କିଭ୍ ପ୍ରସ୍ତୁତ ଅଛି। ମସ୍କୋଠାରେ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା ପରେ ଆମେରିକାର ଏହି ଦୁଇ ରାଷ୍ଟ୍ରଦୂତ ୟୁକ୍ରେନ୍ ଗସ୍ତ କରିଥିବା ସୂଚନା ମିଳିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବୁଝାମଣାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ଗସ୍ତ ଉଦ୍ଦିଷ୍ଟ। ରୁଷ ରାଷ୍ଟ୍ରପତି ଶ୍ରୀ ପୁତିନ୍ କିଭ୍ ଉପରେ ତିନିଦିନ ଆକ୍ରମଣ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଶ୍ରୀ ଜେଲେନ୍ସ୍କି ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ମସ୍କୋ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି। ସେନ୍ଜେନ୍ଠାରେ ଅନୁଷ୍ଠିତ ପୁରୁଷ ଡବଲ୍ସ ଫାଇନାଲ୍ରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଛନ୍ତି। ଭାରତୀୟ ଯୋଡ଼ି ଚୀନ୍ର ହେ ଜି ତିଙ୍ଗ୍ ଏବଂ ରେନ୍ ଜିଆଙ୍ଗ୍ ୟୁଙ୍କ ଯୋଡ଼ିକୁ 11-21, 21-13 ଏବଂ 21-17 ସେଟ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଭାରତର ଏହା ହେଉଛି ପ୍ରଥମ ଚାଇନା ମାଷ୍ଟର୍ସ ଟାଇଟଲ୍ ହାସଲ। ଭାରତକୁ 2029 ମସିହା ସୁଦ୍ଧା ନିଶାମୁକ୍ତ କରିବା ଲାଗି ତିନିବର୍ଷିଆ ରୂପରେଖ ପ୍ରସ୍ତୁତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦିଲ୍ଲୀ ଅଟ୍ଟାଳିକା ଭୁଶୁଡ଼ିବା କାରଣରୁ ଗୋଆରେ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ। ଶିକ୍ଷାନୁଷ୍ଠାନଗୁଡ଼ିକ ସମାଜ ପାଇଁ ଦାୟିତ୍ୱସମ୍ପନ୍ନ ନାଗରିକ ସୃଷ୍ଟି କରିବା ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ। ଶ୍ରୀଲଙ୍କାକୁ ଆସନ୍ତା ମଙ୍ଗଳବାରଠାରୁ ତିନିଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ମଧ୍ୟପ୍ରଦେଶରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ରୋହନ ଓ ରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍।

0: ବ୍ୟାଟ୍ରେ ଫୋପାଡ଼ିଲା ସ୍ପିନ୍, 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା। ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI ରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ ର ପ୍ରତି ଟୁର୍ଣ୍ଣାମେଣ୍ଟ।
1: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
2: ସହଜ ଅଟେ ପ୍ରତିଦିନ ନେଣ ଦେଣ।
3: ଆକାଶବାଣୀ କଟକ।
4: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। କୋରାପୁଟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ମୋଟ 54 ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ 51 ବ୍ୟକ୍ତିଗତ ଓ 3 ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଆର୍ଥିକ ସହାୟତା, ଘରପଟା, ଜମିଜମା ବିବାଦ, ପାନୀୟ ଜଳ, ସ୍ୱାସ୍ଥ୍ୟ, ରାସ୍ତା ଓ ବିଦ୍ୟୁତ୍ ଭଳି ବିଭିନ୍ନ ସମସ୍ୟା ନେଇ ଲୋକେ ଅଭିଯୋଗ କରିଥିଲେ। 11 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
5: ଦେଖିବ ଆମର ଯେଉଁ ଜଏଣ୍ଟ ଗ୍ରିଭାନ୍ସ ହେଇ ସାରିଛି, ଏଠି 54 ଗ୍ରିଭାନ୍ସ ଆସିଲା। ତା ଭିତରେ ଆମର ଯୋଉ ପାଖାପାଖି 51 ଗ୍ରିଭାନ୍ସ ଆସିଛି, ସେ ଇଣ୍ଡିଭିଜୁଆଲ ଲୋକଙ୍କ ନିଜର ଥିଲା। 3 ଗ୍ରିଭାନ୍ସ ଆମର କମ୍ୟୁନିଟି ରିଲେଟେଡ୍ ଆସିଲା, ଆର୍ ତା ଭିତରେ 11 ଯୋଉ ଗ୍ରିଭାନ୍ସ ଥିଲା ସେ ସ୍ପଟରେ ଆମେ ଡିସ୍ପୋଜାଲ କରିବୁ। କି ଯେମିତିକି କାହାରେ ମେଡିକାଲ ପାଇଁ କିଛି CMRS ରେଡ୍କ୍ରସରେ ସାହାଯ୍ୟ ଦରକାର ଥିଲା ସେ ହେଇଗଲା, କୋଉଠି ଗାଁ ପାଇଁ ରାସ୍ତା ଖାଇଥିଲା ସେ ଅଲରେଡି ଟେଣ୍ଡର ପ୍ରୋସେସରେ ଅଛି, ସେମିତି କୋଉଠି ଅନ୍ୟ ଆଗରୁ ଇନକ୍ୱାରି ଖତମ ହେଇକି ତା ଉପରେ ସଲ୍ୟୁସନ୍ ବି ବାହାରିଥିଲେ। ତ ସେ ପ୍ରକାରର କିଛି ଗ୍ରିଭାନ୍ସ ଆମର ସଲ୍ଭ ହେଇଗଲେ। ଗୁଡ଼ାଏ ଗ୍ରିଭାନ୍ସ ଆମର କିଛି ଏରିଆ ଅଛି ମାଧେପୁଟ ଏରିଆରେ, ସେଠି ରୋଡ୍ ରାସ୍ତା ବିଷୟରେ ସେ ଗ୍ରିଭାନ୍ସ ଆସିଥିଲା। ତା ଭିତରେ ବି କିଛି ଲୋକମାନଙ୍କ ଲ୍ୟାଣ୍ଡ ଡୋନେଟ୍ କରିକି ସେଠି ସ୍କୁଲ ପାଇଁ ଯିବାରେ ରାସ୍ତା କରାଯିବ। ଦ୍ୱିତୀୟ ସେ ଗାଁରେ କିଛି କିଛି ଭିଲେଜ ରହିଯାଇଛି ଯେଉଁଠି ରୋଡ୍ ରାସ୍ତା ହେଇନି, କିନ୍ତୁ RD ତରଫରୁ ଗୋଟେ ବଡ଼ ବ୍ରିଜ ପାଇଁ DPR ଅଲରେଡି ହେଇସାରିଛି, ଇନ୍ ପ୍ରିନ୍ସିପଲ ଆପ୍ରୁଭାଲ ବି ତାର ପାଇଯାଇଛନ୍ତି। ସେମିତି ଆସେ ଅନ୍ୟ ଗ୍ରିଭାନ୍ସ ଆମର ଇଣ୍ଡିଭିଜୁଆଲ ଗ୍ରିଭାନ୍ସରେ କାହାରେ CSOଙ୍କ ତରଫରୁ ଭତ୍ତା ରାସନ ପାଇନାହାନ୍ତି, ଏମିତି ଗ୍ରିଭାନ୍ସ ଆସିଥିଲା, କିନ୍ତୁ ଅଲରେଡି ତାଙ୍କ ରାସନ ଦିଆଯାଇଛି। ଗତ 3 ସେ ଆସିନଥିଲେ, ତ ତାଙ୍କୁ ଆଡଭାଇସ୍ କରାଗଲା କି ଆଜି GP ଅଫିସରେ ଯାଇକି ଆପଣ ନେଇପାରିବ।
4: ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମର ଅଗ୍ରଗତି ନେଇ କୋରାପୁଟ ଜିଲ୍ଲା ସଂଗ୍ରହାଳୟ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଛି। ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ SB ଯୋଶୀ ଓ ଅନୁସଚିବ ବିଭୋର ଅଗ୍ରୱାଲଙ୍କ ସମେତ ଓଡ଼ିଶା ସରକାରଙ୍କ ଗୃହ ନିର୍ବାଚନ ବିଭାଗର ଉପସଚିବ ଜିତେନ୍ଦ୍ର ପାତ୍ର ବୈଠକରେ ଯୋଗଦେଇଥିଲେ। ଆସନ୍ତା 21 ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ବିଧାନସଭା ନିର୍ବାଚନ ମଣ୍ଡଳୀ ୱାରି ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ଓ କ୍ଷେତ୍ରସ୍ତରୀୟ ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କୋରାପୁଟର କୋଟିଆ ଅଞ୍ଚଳବାସୀଙ୍କୁ ନିକଟରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ପ୍ରତି ଶୁକ୍ରବାର କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଶେଷଜ୍ଞ ଡାକ୍ତର ପଠାଯାଉଛି। ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ଡାକ୍ତରମାନେ ସେଠାରେ ସେବା ଯୋଗାଉଛନ୍ତି। ଏଥିସହ ବୟସ୍କ ଓ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ନିରୀକ୍ଷଣ ଭଳି ପ୍ରତିଷେଧକ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାଙ୍କୁ 5ମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ କୋରାପୁଟ ଜିଲ୍ଲା ଭିଡ଼ିଓ ଆଭାସୀ ମାଧ୍ୟମରେ ସଂଯୁକ୍ତ ହୋଇଥିଲା। କୋରାପୁଟ ଜିଲ୍ଲାର 3,16,745 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ 5ମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି। କୋରାପୁଟ ସଦ୍ଭାବନା ସଭାଗୃହରେ ଯୌତୁକ ନିଷେଧ ଆଇନ 1961 ଉପରେ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ହୋଇଛି। ଯୌତୁକ ପ୍ରଥାର ନିରାକରଣ, ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଏବଂ ମହିଳାଙ୍କ ଅଧିକାର ସୁରକ୍ଷା ଉପରେ ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ ଶିଶୁ ଯତ୍ନ ଓ ପରିବାରରୁ ଶିଶୁଙ୍କ ବିଚ୍ଛିନ୍ନତା ନିବାରଣ ନେଇ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଯୋଗ ଦେଇଥିଲେ। କୋରାପୁଟ ସମେତ ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଶିଶୁ ସୁରକ୍ଷା କ୍ଷେତ୍ରର ଅଧିକାରୀ ଓ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ପରିବାରରୁ ଶିଶୁ ବିଚ୍ଛିନ୍ନ ହେବାର ମୂଳ କାରଣ ଚିହ୍ନଟ କରି

0: ନିରାକରଣ ଏବଂ ବିପଦସଂକୁଳ ପରିବାରଗୁଡ଼ିକୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଥଇଥାନ କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ଉତ୍ତମ କୁମାର ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର।

0: ଟୀକାକରଣ କରେଇଲେ ସରକାରଙ୍କ ତରଫରୁ କେତେ ପ୍ରକାର ଲାଭ ପାଇବା?
1: ଏଇଟା ଠିକ କଥା
0: କହିଲେ। ସେ ପରିପ୍ରେକ୍ଷୀରେ ଏକା ଭାଇନା ଆଜି ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଗୋଟେ ବଢିଆ ବିଷୟ ଆମେ ଆଜି ଆଜ୍ଞା ସହିତ କଥାବାର୍ତ୍ତା ହେଇଛୁ। ଗୋପାଳନ କରିକିରି ଚାଷୀ ଭାଇ ଭଉଣୀମାନେ କେମିତି ଆତ୍ମନିର୍ଭରଶୀଳ ହେଇପାରିବେ?
1: ବଢିଆ ଜିନିଷ ଏଇଟା
0: ହେଲା। କେତେଟା ଗାଈରୁ ଆରମ୍ଭ କରିବେ, କଣ ଯୋଜନା ଅଛି, ଟୀକାକରଣ କଣ ଅଛି, ମୁଁ ସବୁଯାକ ପଚାରୁଛି। ଆମର ଜଣେ ମ୍ୟାଡମ୍ ଅଛନ୍ତି ଭୁବନେଶ୍ୱରରେ, ତାଙ୍କର ସହିତ କଥାବାର୍ତ୍ତା ସିଧା ହେଇଯିବା। କୋଉଟା ଯଦି ତମକୁ ଦ୍ୱନ୍ଦ୍ୱ ଲାଗିବ ମତେ ପଚାର,
1: ନିଶ୍ଚିତ ଭାବରେ
0: ହେଲା। ବିଳମ୍ବ କରିବା ନାହିଁ, ମୁଁ ମ୍ୟାଡମ୍ଙ୍କୁ ଫୋନ୍ ଲଗେଇକିରି ପଚାରୁଛି, ତମେ ମନ ଧ୍ୟାନ ଦେଇକିରି ଶୁଣ।
1: ନାଇଁ ନାଇଁ ଶୁଣିଦବା।
2: ମ୍ୟାଡମ୍ ନମସ୍କାର।
3: ନମସ୍କାର।
2: ଆପଣଙ୍କର ପରିଚୟ ଟିକେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ ମ୍ୟାଡମ୍।
3: ମୁଁ ହଉଛି ଡକ୍ଟର ସିନିଗ ମୁର୍ମୁ। ପ୍ରେଜେଣ୍ଟଲି ଏବେ ମୁଁ ଆସିଷ୍ଟାଣ୍ଟ ଡାଇରେକ୍ଟର ଓଏଲ୍ଆର୍ଡିଏସ୍ ରେ ଅଛି।
2: ଦେଖନ୍ତୁ ମ୍ୟାଡମ୍, ଆମର ଚାଷୀ ଭାଇ ଭଉଣୀମାନଙ୍କର ପ୍ରଶ୍ନ ରହିଛି ଯେ ସେମାନେ କିପରି ନୂଆ କରି ଗୋପାଳନ ଆରମ୍ଭ କରିପାରିବେ ଆଉ କେମିତି କଣ ଲାଭ ପାଇପାରିବେ। ନୂଆରେ ଯୋଉମାନେ ଗୋପାଳନ କରିବାକୁ ଇଚ୍ଛା କରିଛନ୍ତି, ଡାଇରୀ ଫାର୍ମ କରିବାକୁ ଇଚ୍ଛା କରିଛନ୍ତି, ସେମାନଙ୍କ ପାଇଁ କଣ ସବୁ ସୁବିଧା ରହିଛି?
3: ଦେଖନ୍ତୁ, ଏବେ ତ ସରକାରଙ୍କର ଯେମିତି ଚାଷୀମାନେ ଯେମିତି ତିନି ଗୁଣା ଲାଭ ପାଇବେ ସେ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି। ପ୍ରଥମ କଥା, ଗାଈ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ତାର ଯେହେତୁ ପ୍ରୋଜେକ୍ଟ ହଉଛି 20 ଗାଈ ରଖିଲେ ହିଁ ସେ ଲାଭ ଭଲ ପାଇପାରିବେ, ସେଟା 20 ଗାଈରୁ ହିଁ ଷ୍ଟାର୍ଟ କରିପାରିବେ। ତ ଆମ 10 lakhs ର ପ୍ରୋଜେକ୍ଟ ଅଛି। 10 lakhs ରୁ ଏବଭ୍ କଲେ ଆପଣଙ୍କୁ ବ୍ୟାଙ୍କରୁ ଲୋନ୍ ବି ମିଳିପାରିବ। ତ ଏଥିପାଇଁ ଆପଣଙ୍କୁ ଅନଲାଇନ୍ରେ ଆପ୍ଲାଏ କରିବାକୁ ପଡିବ। www.apical.in ରେ ଯାଇକି ଆପଣ ଫର୍ମ ଫିଲ୍ଅପ୍ କରିପାରିବେ। ତାପରେ ଆପଣଙ୍କର ଯେ ନିକଟସ୍ଥ ଯିଏ ବି ବ୍ଲକ ଭେଟନାରୀ ଅଫିସର ଥିବେ ତାଙ୍କ ସହିତ କଣ୍ଟାକ୍ଟ କରିବେ। ସିଏ ଆପଣଙ୍କ ଜାଗା ଦେଖିବେ, କେତେ ଏରିଆ ଅଛି, ଆପଣ ଫିଜିବିଲିଟି ସେମାନେ ଚେକ୍ କରିବେ। ତାପରେ ଲୋନ୍ ସାଙ୍କସନ୍ ହେଲେ ଆପଣ ତା ମାଧ୍ୟମରେ ଆପଣ କିଛି ଲାଭ ପାଇପାରିବେ।
2: ଚାଲିଛନ୍ତି
3: ସେମାନେ କରିପାରିବେ, ଆପଣ ଏରିଆ ଦେଖିକି। ଯଦି ଆପଣଙ୍କ ଡ୍ରାଇ ଏରିଆ ଅଛି,
2: କୋରାପୁଟ ଭଳିଆ ଅଞ୍ଚଳ, କୋରାପୁଟ ପ୍ରାୟତଃ ଅଧିକାଂଶ ସମୟରେ ଗରମ ରହୁଛି, ତ ମାନେ ଶୀତର ପ୍ରଭାବ, ବର୍ଷାର ପ୍ରଭାବ ପ୍ରାୟ କମ ରହୁଛି, ବର୍ଷ ସାରା ପ୍ରାୟ ଉଷ୍ମତାର ପ୍ରଭାବ ଅଧିକ ରହୁଛି, ତ ଆମର ଏଇ କେବିକେ ଅଞ୍ଚଳ ପାଇଁ କୋଉ କିସମର ଗାଈ ହେଲେ ଚାଷୀ ଭାଇ ଭଉଣୀମାନେ ଅଧିକ ଲାଭ ପାଇପାରିଥାନ୍ତେ?
3: ଏଇଟା ଆପଣ ସବୁ କରିପାରିବେ, ଯେମିତି ରେଡ୍ ସିନ୍ଧି ଗାଈ ଅଛନ୍ତି ତାଙ୍କୁ ବି ରଖିପାରିବେ, ଏ ଆଟମୋସ୍ଫିୟର ପାଇଁ ବି ସେମାନେ ସୁଟେବୁଲ ରହିବେ। ଆପଣ କ୍ରସବ୍ରିଡ୍ ଜର୍ସି ବି ରଖିପାରିବେ।
2: ସେଇ ଗାଈ ଗୁଡାକ ଆମକୁ ପାଖାପାଖି କେତେ ଟଙ୍କା ଦରରେ ଆଉ ସେଇ କିସମର ଗାଈ ପାଇବା ପାଇଁ ଆମେ କାହା ସହିତ ଯୋଗାଯୋଗ କରିବାକୁ ପଡିବ ମ୍ୟାଡମ୍?
3: ଦେଖନ୍ତୁ, ଯଦି MKUR ରେ କରୁଛନ୍ତି, ଏବେ ଆଉ ତ ଅନ୍ୟ ଯୋଜନା ନାହିଁ, ଯଦି MKUR ରେ କରୁଛନ୍ତି ତ ତାହେଲେ ଗୋଟିଏ ଗାଈକୁ 58,000 ଖଣ୍ଡେ ପଡିବ। ଆମେ ଗୋଟେ ଗାଈର ରେଟ୍ କେମିତି ପକଉଛୁ ପ୍ରଥମେ ଜାଣିବା। ଗୋଟେ ଲିଟରକୁ 3,500, ମାନେ ଆପଣ ଯଦି ଗୋଟେ 10 liter ଗାଈ ଗୋଟେ କିଣିବେ ତାହେଲେ ତାର ଦାମଟା ହବ
2: 35,000
3: ରହିବ। ତ ସେଇ ହିସାବରେ ଆଉ ଯଦି ଆପଣ ଜଣେ ଚାଷୀ ସେମିତି ବଡ ଫାର୍ମଟେ କରିବ ତାହେଲେ ତ ତାର କିଛି ଲାଭ ପାଇପାରିବ ନା,
2: ସେଥିପାଇଁ
3: MKU ରୁ ଆପଣ ଫର୍ମ ଫିଲ୍ଅପ୍ କି ଲୋନ୍ ଆପ୍ଲାଏ କରିପାରିବେ।
2: ଆଚ୍ଛା, ଆମର ଚାଷୀ ଭାଇ ଭଉଣୀ ମାନେ ଏହା ତ କିଛି କିଛି ଯଦି ଅଳ୍ପ କିଛି ଗାଈ ରଖିଥିବେ ସେମାନେ ୟା ପାଇଁ କିଛି ପ୍ରଶିକ୍ଷଣ ବ୍ୟବସ୍ଥା ଅଛି କି ମ୍ୟାଡମ୍ କୋରାପୁଟ ଜିଲ୍ଲାରେ?
3: ହଁ ହଁ, ପ୍ରତି ବର୍ଷରେ ଆମର କିଛି ନହେଲେ 2-3 ଟ୍ରେନିଂ ହଉଛି, ଆୱାରନେସ୍ ଟ୍ରେନିଂ ଗୁଡାକ
2: ସେମାନେ କେମିତି ଗାଈର ଯତ୍ନ ନେଇପାରିବେ
3: ପ୍ରାୟ ପ୍ରତି ବର୍ଷରେ ଆୱାରନେସ୍ ଟ୍ରେନିଂ ଗୁଡାକ ହଉଛି ପ୍ରତି ବ୍ଲକରେ ହଉଛି।
2: ଆଚ୍ଛା ମ୍ୟାଡମ୍। ହଁ ମ୍ୟାଡମ୍, ଆଚ୍ଛା, ଯଦି ସେମାନେ ରଖିଲେ ତ ବର୍ତ୍ତମାନ ତ ବର୍ଷା ଦିନ ଚାଲିଛି, ତ ବର୍ଷା ଦିନେ ସ୍ୱତନ୍ତ୍ର ଭାବରେ ଗାଈ ଗୋରୁ ମାନଙ୍କର କେମିତି କଣ ଯତ୍ନ ସେମାନେ ନେଇପାରିବେ? ଆମର ଚାଷୀ ଭାଇ ଭଉଣୀ ସଚେତନ କଣ ହେଇପାରିବେ ମ୍ୟାଡମ୍, କଣ ପଦକ୍ଷେପ ନେଇପାରିଲେ ଭଲ ଥିବ?
3: ଯେଉଁମାନଙ୍କର ବି ଗାଈ ଗୋରୁ ଛେଳି ମେଣ୍ଢା ଅଛନ୍ତି, ଯେହେତୁ ଆରମ୍ଭ ହେଲେ ଗୋଟେ ଆଟମୋସ୍ଫିୟର ଚେଞ୍ଜ ହଉଛି, ସେଥିପାଇଁ ଆନିମଲ ଯିଏ ବି ରହୁଛନ୍ତି ଛେଳି ମେଣ୍ଢା ହଉଛି, ଆମର ଗୋଟେ ଯୋଉ ଇମ୍ୟୁନିଟିଟା କମ ଥାଏ, ଗୋଟେ ସଡନ୍ ଯୋଉ ଆଟମୋସ୍ଫିୟର ଚେଞ୍ଜ ହେଇଯିବ, ବର୍ଷା ଖରା ହଉଥିବ ଗାଈ ଗୋରୁଙ୍କୁ ବର୍ଷା ଆରମ୍ଭରୁ କିମ୍ବା ଯୋଉ ଶୀତ
2: ତା ପାଇଁ ଟୀକାକରଣ ବ୍ୟବସ୍ଥା ରହିଛି ସ୍ୱତନ୍ତ୍ର ଭାବରେ,
3: ଆମେ ଟୀକାକରଣ କରାଉ। ଟୀକାକରଣ ତ ସମସ୍ତେ ଜାଣିଥିବେ, କିଛି ବି ଚାଷୀମାନେ ହଁ ବ୍ୟବସ୍ଥା ରହିଛି,
2: ଚାଷୀମାନେ ଯୋଗାଯୋଗ କଲେ ସେ ସୁବିଧା ପାଇପାରିବେ।
3: ବୀଜାଣୁ

0: ଭୂତାଣୁ ଜନିତ ଯୋଉ ରୋଗ ନା, ଏବେ ତ ସବୁ ଆମର ଯିଏ ଲାଇଫ ଷ୍ଟକ ଇନ୍ସପେକ୍ଟର ମାନେ ଅଛନ୍ତି,
1: ଆଜ୍ଞା
0: ପ୍ଲସ ଏବେ ଯୋଉ ଫାଟୁଆ ଯେମିତି ରୋଗର ନିରାକରଣ ପାଇଁ ବର୍ଷରେ ଏବେ 2 ଥର ବୁଷ୍ଟର ଦେଇକି ଆମେ ଟୀକାକରଣ କରିକି ସେ ରୋଗକୁ କେମିତି ନିରାକରଣ କରିବ, ଏଟା ଗୋଟେ ସେଣ୍ଟ୍ରାଲର ପ୍ରୋଗ୍ରାମ ଚାଲିଛି ଯୋଉଥିରେ ଆମେ ଫ୍ରି ଅଫ କଷ୍ଟରେ ମଧ୍ୟ ସେଇ ଭ୍ୟାକ୍ସିନ
1: ଟୀକାକରଣ
0: ଦିଆହଉଛି,
1: କରାଇ
0: ଫାଟୁଆ
1: ପାରିବା।
0: ରୋଗର ଟୀକାକରଣ କରାହଉଛି। ତ ସେଥିପାଇଁ ଚାଷୀ ନିଜେ ବି କହିବା ପଡିବ ଯେ ଆମ ଯୋଉ ଲୋକାଲ ଏରିଆରେ ଯିଏ ବି ଅଛନ୍ତି ଆମର ଷ୍ଟାଫ ଅଛନ୍ତି, ତାଙ୍କୁ
1: ଆଚ୍ଛା
0: ସେ କହିପାରିବେ
1: ଏଲଆଇକୁ
0: ଏବେ ବର୍ଷା
1: କହିପାରିବେ
0: ଆରମ୍ଭ
1: କିମ୍ବା ଭେଟନାରୀ
0: ହେଇଗଲା,
1: ଅଫିସରେ ବି କହିପାରିବେ।
0: ହଁ ଭେଟନାରୀ ଅଫିସରଙ୍କୁ କହିପାରିବେ ଯେ ବର୍ଷା ଆରମ୍ଭ ପୂର୍ବରୁ ମେନରେ ଆମ ଜୁନ ମାସ ବେଳକୁ ଆମର ସାହାଣ ଏବଂ ବଜବଜିଆର ଟୀକାକରଣ ଗାଈ ଗୋରୁଙ୍କୁ କରାଇ ଦେବା କଥା।
1: ଆଚ୍ଛା ମ୍ୟାଡମ,
0: ଛେଳିମାନଙ୍କର ମଧ୍ୟ
1: ହଁ
0: ବି
1: ଛେଳି
0: ଏବେ
1: ମାନେ
0: ଛେଳିର ବି ଅଛି, ଛେଳିର ବି ବହୁତ ରୋଗ ଅଛି ଯୋଉଦ୍ୱାରା ଛେଳି ଚାଷୀ ବହୁତ କ୍ଷତିରେ ଯାଆନ୍ତି, ତ ସେମାନଙ୍କର ବି ଟୀକାକରଣ ସମୟ ଅନୁସାରେ ସବୁ ଡାକ୍ତରଖାନାରେ ବି ଲେଖା ହେଇଛି କୋଉ କୋଉ ଟାଇମରେ କୋଉ ଟୀକା ଦିଆଯାଏ, ସେଗୁଡାକର ଲାଭ ଉଠେଇ ପାରିବେ ଚାଷୀ।
1: ଆଚ୍ଛା ମ୍ୟାଡମ, ସେମାନଙ୍କର ଖାଦ୍ୟ ପରିଚାଳନା ହିସାବରେ ସେମାନଙ୍କୁ କୋଉ ଟାଇପ୍ର ଖାଦ୍ୟ ଆଉ ମାନେ ସେମାନେ, ଆମର ତ ପ୍ରାୟ ଗାଁ ଗହଳି ମାନଙ୍କରେ ଘାସ ମିଳିଯାଉଛି, ତା ସହିତ ସେମାନେ ଅଧିକ କ୍ଷୀର ଆମେ ଯଦି ସେମାନଙ୍କ ଠାରୁ ଉତ୍ପାଦନ କରିବା, ତ କୋଉ ହିସାବରେ ଖାଦ୍ୟ ସେମାନଙ୍କର ପରିଚାଳନା କଲେ ଭଲ ଥିବ ମ୍ୟାଡମ? ଖାଦ୍ୟ ବ୍ୟବସ୍ଥା
0: ତ ଦାନା ତ ମିଳିଯାଉଛି, ଦାନା ଯୋଉଭଳି ଜୟପୁରରେ ହଉ କିମ୍ବା ସ୍ପେଶାଲ ଦାନା ଦୋକାନ ବି ଅଛି, ସେଇଥିରେ ନେବେ
1: ଗୋ ଖାଦ୍ୟ ବି ମିଳେ ସେ ବ୍ୟବସ୍ଥା
0: ଦାନା
1: କରିବେ।
0: ହଁ ହଁ ଦାନା ମିଳୁ ଦାନା ମିଳୁଛି, ଆଉ ଘାସ ଚାଷ କରିକି ମଧ୍ୟ, ଘାସ ଚାଷ ପାଇଁ ମଧ୍ୟ ସରକାରଙ୍କର ବହୁତ ପ୍ରୋତ୍ସାହନ ଅଛି, ଏକରକୁ 12,000 ରୁପିଜ ସବସିଡି ହିସାବରେ ତାଙ୍କୁ ଦିଆହଉଛି, ସେମାନେ ଘାସ ଚାଷ ବି କରିପାରିବେ।
1: ଆଚ୍ଛା ମ୍ୟାଡମ, ଇଏ ଶେଷ ପ୍ରଶ୍ନ, ଆମର ଗାଈ ଗୋରୁ କିଛି ଯଦି ଆମର ଚାଷୀ ଭାଇ ଭଉଣୀ ଆରମ୍ଭ କରିଛନ୍ତି, ତ ସେମାନଙ୍କର ଭୟ ରହୁଛି ଯେ କୌଣସି କାରଣରୁ ଗାଈ ଯଦି ମରିଗଲା,
0: ତା ପାଇଁ ମଧ୍ୟ ବହୁତ କମ୍ ଟଙ୍କା ଦେବାକୁ ପଡୁଛି। ଯେପରି ଜଣେ SC ST ବା BPL କ୍ୟାଟେଗୋରୀ ରହୁଛି, ସେ ଯାହା ବି ପ୍ରିମିୟମ ରେଟ୍ ହବ ଯାହା ବାହାରିଲା, ତାର 20% ଫାର୍ମର କୁ ପେମେଣ୍ଟ କରିବାକୁ ପଡୁଛି, ଆଉ ସେଇ ବର୍ଷ ପାଇଁ ଇନ୍ସୁରାନ୍ସ କରିପାରିବେ,
1: ଯାହାଫଳରେ ସେ ଗାଈର ଯଦି କୌଣସି କାରଣ ମୃତ୍ୟୁ ହେଲା, ତାର କ୍ଷତିପୂରଣ ବି ଗାଈଟି ମାନେ ଚାଷୀ ଭାଇ ପାଇପାରିବେ ସହଜରେ। ଠିକ ଅଛି ମ୍ୟାଡମ, ଆପଣ ବହୁତ ସମୟ ଆମ ସହିତ କଥା ହେଲେ, ଆପଣଙ୍କୁ ଆକାଶବାଣୀ ତରଫରୁ ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ମ୍ୟାଡମ।
0: ହଉ ଧନ୍ୟବାଦ,
1: ନମସ୍କାର ମ୍ୟାଡମ,
0: ନମସ୍କାର।
2: ବାରେ ତମକୁ କହୁଥିଲି ନା ଭାଇନା, ବଢିଆ ରେ
3: ଆମର ବୋରିଗୁମାର ମ୍ୟାଡମ ଏକା ଆଉ କିସ,
2: ତାଙ୍କେ
3: ସିଟି ଯାଇକି ଟ୍ରେନିଂ ଦଉଛନ୍ତି ସବୁ BS ମାନଙ୍କୁ
2: ହେଇକି,
3: ହଁ ଭୁବନେଶ୍ୱରରେ
2: କେତେ ଜିନିଷ ଅଛି,
3: ନାଇଁ ନାଇଁ କେତେବେଳେ ଯାଇକି ତମକୁ ଭେଟେଇ ଦେବି ହେଲା। ଆଉ ଭାଇନା ଗୀତ ବାଜଣା ଟିକେ ହେଲେ ଭଲ ଥାନ୍ତା ପରା, ତମେ ତ ମାଇକ ଧରିକିରି ବସିଛ ଭାଇନା, ଲାଗି ଯାଉ ଗୋଟେ ଗୀତ, ମୁଁ ବାଜା ଧରିକିରି ବସିଛି, ବାଜା ବଜେଇବି, ତମେ ଗୀତ ଗାଇ ଦିଅ,
2: ଲାଗାଇଛି କୁକୁଡ଼ା।

0: ଭାଇନା
1: ହେଲା କିରେ
0: ମନ ଫରଚଳ ହେଇଗଲା ଏ ବାପା ପୁନେଇ ଜନ ଦେଖିଲା ପରେ ଲାଗିଲା ତମର ଗୀତ ବୋଇଲେ ତ ଭାଇନା ଝାକ ଛଡେଇ ଦବ
1: କୃଷକ ଭାଇ
0: କୃଷକ ଭାଇ ନାଇଁ ନାଇଁ ଭଲ ଲାଗିଲା ହେଲେ ଖାଲି କୁଆଡେ ସେ କୁମ୍ଭଲି ବାଟ ଯାଇଥିଲି ବୋଲୁଥିଲ ଭାଇନା କାହାର ସହିତ ତ ଭେଟଘାଟ ହେଇଥିବ ଆକା ତମର
1: ଜାଣିଦେଲୁ
0: ତମେ ସାଇକେଲଟା ଧରିକିରି ଯାଇଛ ବୋଲେ ଭେଟଘାଟ ଗୋଟେ ଧରିକିରି ଆଇଥିବ
1: ନାଇଁ ନାଇଁ ଆମର ବଢିଆ ଚାଷୀ ଭାଇ ସାଙ୍ଗରେ ମୁଇଁ କଥା ହେଇଥିଲି
0: ହଇ ହଇ ହଇ ଚାଷୀ ମୁହଁରୁ ଚାଷର କଥା
1: ସେଟା ଶୁଣିଦବ
0: ଆଜିର ଚାଷୀ
2: ନମସ୍କାର ଆଜ୍ଞା
3: ଆପଣ ପରିଚୟ ଟିକେ ଦେବେ କି
2: ଆପଣ
3: କଣ ଚାଷ କରୁଛନ୍ତି ଆଜ୍ଞା
2: ଧାନ ଚାଷ ପନିପରିବା ଚାଷ ସବୁ କରୁଛୁ ଆଜ୍ଞା
3: ଆଚ୍ଛା ଆଚ୍ଛା ହେଲେ ଆପଣଙ୍କର କେତେ ଏକର ଖଣ୍ଡ ଅଛି
2: ମୁଇଁ ଗୋଟେ ଆମର ସବୁ ଭାଇ ମାନଙ୍କର ସବୁ ଯାକ ମୁଇଁ କା କରୁଛି ଆଜ୍ଞା ଚାଷବାସ
3: କେତେ ଏକର ଆଜ୍ଞା
2: ମୁଇଁ ଆମର ସବୁ ଚାରି ଭାଇର ସବୁ 60 ଏକର ପରେ ହବ ସବୁ ଯାକ ମୁଇଁ କା କରୁଛି
3: କଣ କଣ କରୁଛନ୍ତି
2: ଧାନ କରୁଛି
3: ଧାନ ଆଉ
2: ଗୋଟେ ଆମର ଗୋଟେ ଡୁଙ୍ଗର ଗୋଟେ ଅଛି ସେ ପାଖରେ ବନ୍ଧ ଗୋଟେ ଅଛି ବୋରୱେଲ ଗୋଟେ ମଧ୍ୟ ଖୋଳିଛି ପନିପରିବା ଟିକେ କରୁଛି ସେଠି
3: ଆଚ୍ଛା ପନିପରିବା ଚାଷ କରୁଛନ୍ତି

0: ହଇ
1: ହେଲେ ଏବେ କ'ଣ କ'ଣ ଲଗେଇଛନ୍ତି ଆଜ୍ଞା?
0: ଏବେ ଟିକେ ଭେଣ୍ଡି ଆହୁରି ବାଇଗଣ ଲଗେଇଛି,
1: ଭେଣ୍ଡି ବାଇଗଣ
0: ହଇ ବିନ୍ସ ଟିକେ ଲଗେଇଥିଲି ମରିଗଲା, ଆଉ ଭେଣ୍ଡି ବାଇଗଣ ସବୁ ଅଛି ବାହାରୁଛି ଏବେ।
1: ବାହାରୁଛି ନାଇଁ କି?
0: ଟମାଟୋ ମିଶା ଲଗେଇଥିଲି ଆଜ୍ଞା, ଟିକେ ରେଟ୍ ଅଛି କରିକି ଯେ ମରିଗଲା ସବୁ,
1: ମରିଗଲା?
0: ହଇ ଆଜ୍ଞା।
1: ଏବେ ଭଲ ହେଇଥାନ୍ତା, ଟମାଟୋ ଉତ୍ପାଦନ କରିଥିଲେ ନାଇଁ କି?
0: ଆମର ବାଟେ ବର୍ଷା ମାରିଲେ ନଷ୍ଟ ହେଇଯାଉଛି ଆଜ୍ଞା, ଆଉ ବର୍ଷା ଦିନରେ କିନ୍ ଚାଷ କରିବାର ସେଟା ମାନେ ଆମକୁ ଟିକେ ଲଗେଇ ଦେଇଥାଉ ଭଲ ଟିକେ ବାହାରିବ ପୁରା ବୋଲି ସବୁ ମରିଗଲା।

0: ତାକୁ ସବୁ ଏବେ ବର୍ଷା ହେଲା ଗୋଟେ 15 ଦିନ ଗଛ ମାନେ ସବୁ ପଚି ଗଲା ପରେ ହେଲା ହେଇକିରି ସବୁ ଯାକ ମରିଗଲା ଆଜ୍ଞା।
1: ହେଲେ ଏଇ ସବୁ ଯେ ପନିପରିବା ଚାଷ କରୁଛ,
0: ହଁ
1: ତା ପାଇଁ ତଳି ଯାକ କୋଉଠୁ ଆଣୁଛ
0: ଆମେ
1: ବିହନ?
0: ଯାହା ବିହନ କିଣିକି ନଉଛୁ ଆମର ଗାଁରେ ମିଶା ମିଳୁଛି, ବୋରିଗୁମାରୁ ଆଣୁଛୁ ନହେଲେ
1: ଆଚ୍ଛା,
0: ଜୟପୁରରୁ ଆଣୁଛୁ।
1: ଜୟପୁରରୁ କିଣିକି ନଉଛ ନା ଗଭର୍ଣ୍ଣମେଣ୍ଟ ର କଣ ସେମିତି ଅଛି ସରକାରୀ ସୁବିଧା?
0: ଗଭର୍ଣ୍ଣମେଣ୍ଟ ର ଅଛି ଯେ ଆଜ୍ଞା, ମୁଇଁ ଆଉ ଜଗି ନାହିଁ, ଗଭର୍ଣ୍ଣମେଣ୍ଟ ର ଏଇଟା ଟିକେ ଲେଟ୍ ହେଲା ବୋଲିକିରି ମୁଇଁ ଆଣିକିରି ପକେଇଦେଲି।
1: ଆଚ୍ଛା ଆଚ୍ଛା ଆଚ୍ଛା,
0: ଗଭର୍ଣ୍ଣମେଣ୍ଟ ରଟା ବୋଇଲେ ତାଙ୍କର ସାଙ୍ଗରେ ଲାଗିଥିଲେ ମିଳୁଛି ଆଜ୍ଞା, ଆମେ ଜାଣି ହଉ ନାହିଁ, ଟିକେ ଆଣିକିରି ଦେଇଦେଲି, ଆଣିକିରି କଲା ବେଳକୁ ତାଙ୍କେ ଦେଲା ବେଳକୁ ଆମର ବେଳ ହେଇଯାଉଛି, ତାର
1: ହେଲେ
0: ଆଗରୁ ଆମେ କରିବାକୁ ପଡ଼ୁଛି। ତ
1: ହେଲେ ଆପଣ ଜମି ପରୀକ୍ଷା କରିଛନ୍ତି?
0: ଜମି ପରୀକ୍ଷା ବୋଇଲେ ଆଜ୍ଞା ମୁଇଁ ଆଉ ସବୁ କରୁନାହିଁ, ମୋର ଗାଈ ଗୋରୁ ଟିକେ ଅଛି, ଗୋବର ଖତ ଫତ ଟିକେ ପକେଇ ଦେଇକି କରିଦେଉଛି।
1: ଆଚ୍ଛା, ହେଲେ ଆପଣ ଜୈବିକ ପଦ୍ଧତିରେ କରୁଛନ୍ତି?
0: ଜୈବିକ ପଦ୍ଧତିକା ବୋଇଲେ ହବ ଆଜ୍ଞା, ସେଟା ଗୋବର ଖତ ଟିକେ ପକଉଛି ଆଜ୍ଞା, ଲୁଡ଼ା ପଡ଼ିଲେ ଟିକେ ୟୁରିଆ ଫିଉରିଆ ଦଉଛି ନହେଲେ ନାହିଁ।
1: ହେଲେ ଅଧିକାଂଶ ଜୈବିକ ଖତରେ ଆପଣ କରୁଛନ୍ତି?
0: ହଁ ଆମର ପନିପରିବା ବଡ ଟେଷ୍ଟ ମିଶା ଲାଗିବ ଆଜ୍ଞା।
1: ହେଲେ ଏବେ ମନେକର ଆପଣ ଭେଣ୍ଡି ଲଗେଇଛନ୍ତି ନାଇଁ କି?
0: ହଇ
1: ଭେଣ୍ଡିଟା କେମିତି କଣ ଲଗେଇଛନ୍ତି, କେମିତି ତାର ପ୍ରଣାଳୀ ଟିକେ କହିବେ?
0: ଭେଣ୍ଡି ତ ଡାଇରେକ୍ଟ ମଞ୍ଜି ଖାଇଲ ଖରା ଦିନର ଖରା ଥାଉଣୁ ସେ ଲଗେଇଥିଲୁ ଆଜ୍ଞା, ବର୍ଷା ଆରମ୍ଭ ହଉଥିଲା ସେତେବେଳେ, ସେତେବେଳେ ଜମି ସବୁ ତସା ତସିକି ରେଡି କରିଥିଲୁ, ଖାଲ ଖୋଳିକି ଡୁପୁରା ଧାଡ଼ି ଧାଡ଼ିରେ ଆମେ ଗଛ ଲଗା ହବ ଭେଣ୍ଡି ହେଲା, ଆଉ ପାଣି ଦେଇକିରି ସେତେବେଳେ ଗଛ କରିଥିଲୁ, ପୁରା ବଞ୍ଚି ଯାଇଥିଲା ସବୁ ଗଛ, ବର୍ଷାରେ ମିଶାଉ ସେ ଫଳ ଦଉଛି ଏବେ ଆମକୁ।
1: ଆଜ୍ଞା ଆଜ୍ଞା, ହେଲେ ଏବେ ଆପଣ ପୋକ ପୋକ ତ ଜବର ଲାଗୁଥିବ ନାଇଁ କି?
0: ପୋକ
1: ଲୋକ ପୋକ
0: ଭେଣ୍ଡିକୁ ସେତେ ଲାଗି ନାହାନ୍ତି ଆଜ୍ଞା, ବାଇଗଣକୁ ଲାଗୁଛନ୍ତି, ଟମାଟୋକୁ ଟିକେ ଲାଗିଥିଲେ, ଟମାଟୋକୁ
1: ମରିଗଲା
0: ନଷ୍ଟ
1: ନାଇଁ କି?
0: ହେଇଗଲା
1: ନଷ୍ଟ
0: ମରିଗଲା
1: ହେଇଗଲା,
0: ସବୁ ଆଉ।
1: ହେଲେ ବାଇଗଣକୁ କଣ ତମେ କଲ?
0: ବାଇଗଣକୁ ବୋଇଲେ ଆଜ୍ଞା ମୁଇଁ ଆମର ଗୋମୂତ୍ର ଟିକେ ମିଶଉଛି ହେଲା, ମତେ ଗୋଟେ ଶିଖିଥିଲି 4-5 ବର୍ଷ ହେଲା, ସେଟା ଧାନକୁ ଆହୁରି ଆମର ପନିପରିବାରେ ମୁଇଁ ସେଟା ଆଗା ସ୍ପ୍ରେ କରୁଛି,
1: କଣ କଣ ମିଶେଇକିରି କରୁଛନ୍?
0: ଗୋବର ଗୋବର ଟିକେ ମିଶଉଛି ଆଜ୍ଞା, ଗୋମୂତ୍ର ଟିକେ, ବେଲପତ୍ର, ନିମ୍ବ ପତ୍ର, ଆହୁରି ଗୁଡ଼,
1: ତାକୁ କଣ ଗୋଟେ କହିବେ ନାଇଁ କି
0: ତାକୁ
1: ସାର
0: ନାଇଁ
1: କହିବେ?
0: ନାଇଁ ଆଜ୍ଞା ତାକୁ ବୋଇଲେ ଆମର ଏଇ ଯୋଉ ତାକୁ ମିଶେଇକି ରଖିଥିଲେ ନାକି ଆଜ୍ଞା, ଗୋଟେ ଡ୍ରମ ଗୋଟେ ରଖିଥାଉଛି, ସେଟା ଗୋଟେ ଖରାଦିନ ଟୁକା ରଖିଥିବି 3-4 ମାସ, ସେଟା ପୁରା ସେ ଡ୍ରମରେ ଥିବ ଆଜ୍ଞା, ତାପରେ ଯେତେବେଳେ ଦରକାର ଏବେ ଆମକୁ ରୋଗ ପୋକ ହେଲା ଏଠି ବୋଇଲେ ପନିପରିବାରେ ଆମେ ଖାଉଛୁ କି ନାହିଁ ଆଜ୍ଞା, ବିଷ ଫିଷ ମାରିଲେ ଭଲ ନାହିଁ, ତାପରେ ଲୋକ ମିଶା ସେଟା ଖାଇଲେ ଭଲ ନାହିଁ,
1: ଠିକ କଥା।
0: ସେଟା ପାଇଁ ବୋଲିକିରି ମୁଇଁ କିସ କରୁଛି, ସେଟା ଟିକେ ସ୍ପ୍ରେ କରୁଛି।
1: ଏଇଟା ଟିକେ ବୋଲେ ନିଜେ ନିଜସ୍ୱ ଏଇଟା ଇଏ।
0: ହଇ ହଇ ନିଜେ ଏଇଟା କଲେ ଟିକେ କିସ ହଉଛି, ଗଛ ମିଶା ଟିକେ ଭଲ ରହୁଛି, ଆହୁରି ରୋଗ ପୋକ ମିଶାରୁ ଟିକେ କମୁଛି।
1: ହେଲେ ତାକୁ କେମିତି କଣ ପ୍ରଣାଳୀଟା ତାର ତିଆରି କରିବା ପ୍ରଣାଳୀଟା?
0: ତାକୁ ଗୋବର ଗୋଟେ 10 କେଜି ପରେ ହବ ଆଜ୍ଞା, ତାହିଁରେ ଗୋଟେ 50 ଲିଟରରୁ ଅଧିକ କା ହବ ପାଣି, ଅନୁମାନ କରିକିରି ଆଜ୍ଞା ମାପ ଯୋଗ କରୁନାହିଁ,
1: ହଉ
0: ଡାଲା
1: ହେଲା,
0: ପାଣି
1: ହଉ
0: ପକେଇବାଟା
1: ହଉ
0: ହେଲା, 7-7 ଡାଲା ପାଣି ପକଉଛୁ, ତାହିଁରେ ବେଲପତ୍ର, ନିମ୍ବ ପତ୍ର, ଗୁଡ ଏମିତି ପକେଇକି ଛାଡ଼ି ଦଉଛୁ ଆଜ୍ଞା,
1: ଗୋମୂତ୍ର
0: ଗୋମୂତ୍ର ପକଉଛୁ,
1: ହେଲେ
0: ଗୋମୂତ୍ର
1: ଗୁଡ କେତେ ପରା ପକଉଛନ୍ତି ଆଜ୍ଞା?
0: ଗୁଡ ଟିକେ ଅଳ୍ପ ଟିକେ ପକଉଛୁ ଆଜ୍ଞା,
1: ପକେଇକି ଛାଡ଼ି ଦଉଛନ୍ତି ଫେଣ୍ଟିକିରି
0: ହଁ ଫେଣ୍ଟିକି ଛାଡ଼ି ଦଉଛୁ, ସେଟା ସେଟା
1: କେତେ ଦିନ
0: ସିଞ୍ଚିବ ଆଜ୍ଞା,
1: ପର୍ଯ୍ୟନ୍ତ?
0: ତାକୁ ମଝି ମଝିରେ ଘାଣ୍ଟୁ ଥାଉଛୁ ବୁଝିଲେ କି ନାହିଁ, ଆଉ ନିମ୍ବ ପତ୍ର ଟିକେ ବେଲପତ୍ର ଟିକେ ମଝିରେ ମଝିରେ ଆଣିକିରି ମଧ୍ୟ ପକଉଛୁ, ଶୁଖିଯିବ ସେଟା ବୋଇଲେ ଆହୁରି ଗୋମୂତ୍ର ପାଣି ସବୁ ମିଶେଇକିରି ପକା ହଉଛି ବୁଝିଲେ କି
1: ତାକୁ
0: ନାହିଁ।
1: ତରଳ ରେଖା ରଖବାର ଅଛି ନାଇଁ କି?
0: ହଁ ହଁ
1: କୋନ
0: ଶୁଖିବ
1: ରେଖା ତମେ ଛିଟି ପାରିବ?
0: ସେଟା କାଢ଼ିକିରି ତାହେଲେ ସେଟା ଡାଇରେକ୍ଟ ପକେଇବୁ ନା ଆଜ୍ଞା,
1: ଆଜ୍ଞା,
0: ସେଟା ଲିଟରେ ମିଶେଇଲେ ଗୋଟେ 20 ଲିଟର ପାଣିରେ ମିଶେଇବୁ,
1: ଓହୋ, ଗୋଟେ 20 ଲିଟର ପାଣିରେ ଗୋଟେ ଲିଟର ସେଇଟା ମିଶେଇବ?
0: ମିଶେଇକିରି ସ୍ପ୍ରେ କରିବ, ବେଶୀ ହେଲେ ଗଛ ପୋଡ଼ିଯିବ ଆଜ୍ଞା, ନଷ୍ଟ ହେଇଯିବ।
1: ଓହୋ, ଏମିତି କି?
0: ହଇ
1: ଆଚ୍ଛା, ହେଲେ ତାକୁ ମାରିଲେ ପୋକ ପୋକ କିଛି ଧରିବ ନାହିଁ?
0: ଧରୁଛନ୍ତି ଟିକେ କମି ଯାଉଛି ଆଉ, ଆଉ ପନିପରିବା କ୍ଷତି ହଉନି ଆଜ୍ଞା,
1: କ୍ଷତି ହଉ ନାହିଁ?
0: ହଁ ଖାଇବାକୁ ଏବେ ଯୋଉ ବାହାରେ ଆମେ ଖାଉଛେ ସବୁ ୟୁରିଆ ମରା ଖାଦିକା ଆଜ୍ଞା, ଆଜିକାଲି ଆମର ଟା ଟିକେ ଆମେ ଟିକେ କରୁଥାଉଛୁ ତ

0: ହେଲେ
1: ବୋଲି
0: ତମର
1: ମୁଁ
0: ବେଗି ହେଇଯାଉଛି ନା ଟିକେ ଡେରିରେ ହେଉଛି
1: ଆମର ବେଳା ବି ବାହାରିଲାଣି ଆଜ୍ଞା, ଏବେ ଚାଲିଛି ଆମର ଜୋର ସୋର ଚାଲିଛି ଏବେ
0: ନେଇକି?
1: ମେନଲି ମୁଁ ଦିନକୁ ଗୋଟେ 4 କାଉଡ଼ି 5 କାଉଡ଼ି ଭରୁଛି ଆଜ୍ଞା।
0: ଓହୋ, ହେଲେ ବାଇଗଣ ବି ଏବେ ଉତ୍ପାଦନ ହେଲାଣି?
1: ବାଇଗଣ ଟିକେ କମ୍ ବାହାରୁଛି, ଆଉ 2 ଦିନ ଲାଗିବ ବାଇଗଣ ବାହାରିବାକୁ।
0: ବିନ୍ସ ବିନ୍ସ କି ଦେଇଛି ଆଜ୍ଞା?
1: ବିନ୍ସ ବେଶୀ ଭଲ ହେଇନି ଆଜ୍ଞା, ସମାନ ଅଛି ଚଳିବ, ସେଟା ଟିକେ ବେଶୀ ବାହାରିନି, ଅଳ୍ପ ଟିକେ ଲଗେଇଥିଲେ ଆଜ୍ଞା। ବିନ୍ସ
0: ଏବେ ରେଟ୍ ଅଛି ଆଜ୍ଞା ବିନ୍ସ ର ମଧ୍ୟ?
1: ରେଟ୍ ଅଛି ଯେ, ଜାଗା ନାହିଁ, ଟିକେ ଲୋକ ମିଳୁନାହାନ୍ତି ଆଜ୍ଞା, ସବୁ କାମ କରିବାକୁ। ଏବେ ସବୁ ଧାନ କାମରେ ଲେବର ବେଶୀ ପଳାଉଛନ୍ତି,
0: ଏବେ
1: ତାପରେ
0: ଆପଣ ଦେଖନ୍ତୁ ଋତୁ ଅନୁସାରେ ଲଗଉଛନ୍ତି, ଏବେ ଯୋଉଟା ଋତୁ ଅନୁସାରେ ଫଳୁ ନଥିବ ସେ ଫଳ
1: ହଇ
0: ଚାଷ କଲେ ଟିକେ ଆପଣଙ୍କୁ ଭଲ ଟିକେ ଫାଇଦା ହବ।
1: ନାଇଁ ହଇ ସତ କଥା ଆଜ୍ଞା, ଆମକୁ ମିଶା ରିସା ଥାଉଛି, ହେଲେ ବର୍ଷା ଦିନରେ ସବୁ ଧାନ ଚାଷ ଆଡ଼େ ଲେବର ମାନେ ପଳେଇବେ ଆଜ୍ଞା, ପନିପରିବାକୁ ଲୋକ ମିଳୁନାହାନ୍ତି। ଆମେ ଯେତିକି କମ୍ ହବ ସେତିକି ଲୋକ ମିଳିଲେ ଯେତିକି କରିହବ ସେତିକି କରୁଛୁ ଆଉ।
0: ଆଚ୍ଛା ଆଚ୍ଛା, ଏବେ ମନେକର ଦେଖନ୍ତୁ କୋବି ଫୁଲକୋବି ଚାଷ ମଧ୍ୟ ଏବେ କରିପାରୁଛନ୍ତି ଲୋକ କି ନାହିଁ?
1: ଆଜ୍ଞା ସେଟା ମାତ୍ର ମୁଇଁ କରୁନାହିଁ ଆଜ୍ଞା, ମତେ
0: ହଁ
1: ସେ ବର୍ଷା ଦିନିଆ କୋବି ଫୋବି ମାନେ ଖାଇବାକୁ ଭଲ ଲାଗିବ ନା କି ଚାଷ କରିବାକୁ ଭଲ
0: ହଉ,
1: ଲାଗିବ ନା।
0: ହେଲା ଏବେ ମନେକର ଫୁଲକୋବି ବି ନ ହଉ, ଆଉ ଅନ୍ୟ ଜିନିଷ ଯୋଉଟା କି ଶୀତ ଦିନେ ହଉ କି ଖରା ଦିନେ ହେବା କଥା ସେଟା ତମେ ବର୍ଷା ଦିନେ ଫଳେଇ ପାରିବ
1: କରୁଛୁ, ପିଆଜ କରୁଛୁ, ଧାନ କାଟିଲେ ଲଗେଇବୁ ଆଜ୍ଞା, ପିଆଜ
0: ନେଇକି?
1: ଲଗେଇବୁ,
0: ଏବେ ପିଆଜଟା କେତେ ସୁନ୍ଦର ହବ, କେତେ
1: ଲଗଉଛୁ
0: ବଢ଼ିଆ ହବ।
1: ବର୍ଷା ଧାନ କାଟୁ କାଟୁ ଲଗେଇବୁ ଆଜ୍ଞା, ପିଆଜ ପିଆଜ ଲଗେଇବୁ,
0: ହଉ
1: ଆଳୁ ଟିକେ ଲଗଉଛୁ ଆଦି,
0: ହେଲେ ଭଲ ହେଇଛି ନାଇଁ କି ଏଥର?
1: ପନିପରିବା ଟିକେ କରୁଛୁ ଆଜ୍ଞା, ଆମେ ଖାଉଛୁ ଲୋକ ବାଗା ଟିକେ ଆମର ଟ୍ରାକ୍ଟର ଲୋକକୁ ମିଳୁ ବୋଇଲା ଭଳିଆ କରୁଛୁ ଆଉ
0: ହଉ, ଆପଣଙ୍କ ସାଙ୍ଗରେ କଥା ହେଇକିରି ବଡ ଭଲ ଲାଗିଲା, ଖୁସି
1: ଆଜ୍ଞା।
0: ଲାଗିଲା। ଯାହା ହଉ ଆପଣ ପନିପରିବା ଚାଷରେ ନୂତନ ଗୋଟେ ସାର ନିଜେ ତିଆରି କରିକି ଆପଣ
1: ନାଇଁ ଏଇଟା
0: ମାନୁଛନ୍ତି?
1: ଶିଖେଇଛନ୍ତି ଆଜ୍ଞା ଆମକୁ, ନୂଆ ନାଇଁ ଏଇଟା
0: ହଁ
1: କେତେ ଶିଖେଇଛନ୍ତି ଆମ ସରକାରୀ ଆଜ୍ଞା, ମାନେ ଗୋଟେ ଥର କହିଥିଲେ
0: ହଁ ଶିଖେଇଛନ୍ତି ନାଇଁ କି?
1: ଏଇଟା ତାଙ୍କ କହିବାଠୁ କରୁଛି, ମୋତେ ଅଛନ୍ତି ଗାଈ ଗୋରୁ ବୋଲିକିରି ମୁଁ କରିଦଉଛି
0: ହଉ, ଆପଣଙ୍କ
1: ଆଜି।
0: ସାଙ୍ଗେ କଥା ହେଇକିରି ବହୁତ ଖୁସି ଲାଗିଲା।
1: ହଉ
0: ଆମର
1: ଆଜ୍ଞା,
0: ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ହଇ ହଉ ଭାଇନା, ହେ କେତେ କଥା ପଚାରି ଦେଇଛ,
0: ଆଉ
2: ଆଉ ନହେଲେ
0: କେନ୍ଦ୍ରା କି
2: ନାଇଁ
0: ସେ
2: ନାଇଁ ନାଇଁ ତମଠୁ ଶିଖିବା କଥା, କଥାରୁ ଲଥା କାଢିବାକୁ ବୋଇଲେ କେଡେ ସୁନ୍ଦର ଗୁଟ ଗୁଟ ପଚାରିକିରି
0: ଆରେ ଭାଇ
2: ସବୁ କାଢି ଦେଇଛ ତାଠୁ
0: ଆରେ
2: କଥା।
0: ଭାଇ ଆମେ ଏକା ସବୁ ଜାଣିଛୁ ବୋଲେ ହବ ନାଇଁ?
2: ନାଇଁ ନାଇଁ ଭାଇନା, ଜାଣିବା ଜଣେଇବା ବୋଲିକି ତ ବୈଠକ ଘରକୁ ଆଉଛ ହେଡି ଭାଇନା, ମେଘ ପାଣି ଆଇଲାଣି, ଗଲା ବେଳେ ଆମର କଥା ସରିବ ନାହିଁ, ଗୁଟ ଗୁଟେ ତ ଯିବା କଥା ହେଇ ପଳେଇବା,
0: ପଳେଇବା
2: ବୈଠକ ଘରୁ ବିଦାୟ ଦେବା,
0: ଯିବା ହେଲେ
2: ଯିବା ଯିବା
0: ଯିବା।

ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଥିଲେ ଉତ୍ତମ କୁମାର ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର। ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, ତୁମେ ଥିଲେ ମୋ ସାଥିରେ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଚାନ୍ଦିନୀ ଆଇ ମିସ୍ ୟୁ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ସୌରଭ ନାୟକ ଏବଂ ତପୁ ମିଶ୍ର, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୁ ମୋ ଆଖିର ତାରା। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ଶକ୍ତି ମିଶ୍ର କଣ୍ଠଦାନ କରିଛନ୍ତି। ଗୀତ ରଚନା ଗୁରୁ ଶତପଥୀ ଏବଂ ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୋତାଙ୍କ ମେସେଜ୍ର ଉତ୍ତରକୁ ନେଇ ସମ୍ପର୍କ ସେତୁ। ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ।

0: ସମ୍ପର୍କର ସୌନ୍ଦର୍ଯ୍ୟ ଅଧିକ କିଛି ପାଇବାରେ ନୁହେଁ, ବରଂ ପରସ୍ପରକୁ ବୁଝିବାରେ ରହିଥାଏ।
1: ଯେଉଁଠି ସମ୍ପର୍କରେ ବୁଝାମଣା ରହିଥାଏ, ସେଇଠି ସମ୍ପର୍କର ମଧୁରତା ବଢ଼ିଥାଏ।
0: ତେଣୁ ସମ୍ପର୍କକୁ ଦୃଢ଼ କରିବା ପାଇଁ ଭଲ ପାଇବା ଓ ବିଶ୍ୱାସ ସହ ଉତ୍ତମ ବୁଝାମଣା ରହିବା ଆବଶ୍ୟକ।
1: ତାହେଲେ ଶ୍ରୋତାବନ୍ଧୁ, ଆପଣମାନେ ବି ଅପେକ୍ଷା କରିଥିବେ ଆପଣମାନଙ୍କ ମେସେଜର ଉତ୍ତର ପାଇଁ। ତାହେଲେ ଆଉ ଡେରି କାହିଁକି, ଆରମ୍ଭ କରୁଛୁ ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଧରିତ୍ରୀ ଶତପଥୀ, ନମସ୍କାର।
1: ତେବେ ଧରିତ୍ରୀ, ଆଜି କେବଳ ମେସେଜ ହିଁ ରହିଛି, ଭଏସ୍ ମେସେଜ କିଛି ନାହିଁ। ଦେଖିବା ଆମର ପ୍ରଥମ ମେସେଜ କାହାର ଅଛି।
0: ଆଜିର ପ୍ରଥମ ମେସେଜଟି ରହିଛି ଶାସ୍ତ୍ରୀନଗର ବଲାଙ୍ଗୀରରୁ ନୀଲୁ ଦାସ ଭାଇଙ୍କର। ସେ ଲେଖିଛନ୍ତି, ଗତ ସପ୍ତାହ 25 ତାରିଖରେ ପ୍ରଚାରିତ ହୋଇଥିବା ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗିଛି। ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମରେ ବ୍ରଜବନ୍ଧୁ ଆଜ୍ଞାଙ୍କ ସହିତ ସାକ୍ଷାତକାର ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଛି। ସେ ଲେଖିଛନ୍ତି, ପୂଜାରୀଗୁଡ଼ା ଗ୍ରାମ ପଞ୍ଚାୟତର ବ୍ରଜବନ୍ଧୁ ଖୁରା, ସେ ଜଣେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଜଣେ ସୁନ୍ଦର କଣ୍ଠଶିଳ୍ପୀ। ନିଜର ସୁନ୍ଦର କଣ୍ଠସ୍ୱରରେ ଆମ ସମସ୍ତଙ୍କ ହୃଦୟକୁ ଛୁଇଁ ପାରୁଛନ୍ତି। ବ୍ରଜବନ୍ଧୁ ଆଜ୍ଞା ସହ ସାକ୍ଷାତକାର ମଧ୍ୟ ତାଙ୍କୁ ଭଲ ଲାଗିଛି। ବ୍ରଜବନ୍ଧୁଙ୍କ ସଙ୍ଗୀତ ଯାତ୍ରା ସମ୍ପର୍କରେ ସେ ଅନେକ କଥା ଜାଣିପାରିଛନ୍ତି।
1: ହଁ ନୀଲବାବୁ, ଆପଣ ଅଗଷ୍ଟ ମାସର 25 ତାରିଖର ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ ଶୁଣିଛନ୍ତି। ସେଥିରେ ସ୍ଥାନ ପାଇଥିଲେ କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗୀତିକାର ବ୍ରଜବନ୍ଧୁ ଖୁରା। ଯାହା ହେଉ, ଆପଣ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଛନ୍ତି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ରଜବନ୍ଧୁ ବାବୁଙ୍କୁ ଜଣାଇଦେଉଛୁ ଏବଂ ଉପସ୍ଥାପନା କରିଥିବା ସ୍ମିତାରାଣୀ ଜେନାଙ୍କୁ ବି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଉଛୁ।
0: ସେ ପୁଣି ଲେଖିଛନ୍ତି, ସେହିଦିନ ପ୍ରଚାରିତ ହୋଇଥିବା ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଛି। ନବରଙ୍ଗପୁର ଜିଲ୍ଲାରେ ଥିବା ଏକ ସୁନ୍ଦର ଗାଁ ମୈଦଲପୁର, ମୈଦଲପୁର ଗାଁର ରୂପରେଖ ସମ୍ପର୍କରେ ମୈଦଲପୁର ଗ୍ରାମର 50 ବର୍ଷରୁ ବସବାସ କରୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବେହେରା ସାରଙ୍କଠୁ ଅନେକ କଥା ସେ ଜାଣିପାରିଥିଲେ। ବିଶେଷ ପ୍ରସଙ୍ଗରେ ପ୍ରତିମା ଯାଦବ ମ୍ୟାମ୍ଙ୍କଠୁ ଗର୍ଭରାଇ ମନ୍ଦିର ସମ୍ପର୍କରେ ମଧ୍ୟ ସେ ଅନେକ କଥା ଜାଣିପାରିଥିଲେ।
1: ହଁ ନୀଲବାବୁ, ଆପଣ ମହ୍ଲାର କାର୍ଯ୍ୟକ୍ରମ ଶୁଣିଛନ୍ତି। ମହ୍ଲାର କାର୍ଯ୍ୟକ୍ରମରେ ସାଧାରଣତଃ ଆମେ ଯେକୌଣସି ଏକ ଗାଁର ରୂପରେଖ ସମ୍ପର୍କରେ ଶ୍ରୋତାଙ୍କୁ ଜଣାଇଥାଉ ଏବଂ ବିଶେଷ ପ୍ରସଙ୍ଗରେ ବି ଗୋଟେ ବିଶେଷ ମନ୍ଦିର ହେଉ ବା ଯେକୌଣସି ଗୋଟେ ବିଷୟକୁ ନେଇ ଉପସ୍ଥାପନ କରିଥାଉ। ସେଦିନ ଆପଣ ମହ୍ଲାର କାର୍ଯ୍ୟକ୍ରମ ଶୁଣିଛନ୍ତି, ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। କାର୍ଯ୍ୟକ୍ରମ ମାଧ୍ୟମରେ ମହ୍ଲାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିମା ଯାଦବ ଏବଂ କିଶୋର ଚନ୍ଦ୍ର ବେହେରାଙ୍କୁ ଜଣାଇଦେଉଛୁ ଏବଂ ଉପସ୍ଥାପନା କରିଥିବା ସଂଯୁକ୍ତା ମ୍ୟାଡାମଙ୍କୁ ମଧ୍ୟ ଆମେ ଜଣାଇଦେଉଛୁ, ଆପଣଙ୍କର ଧନ୍ୟବାଦ।
0: ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ପ୍ରଫୁଲ୍ଲ ଭାଇ କେଉଁଝରରୁ। ସେ ପ୍ରଥମେ ନମସ୍କାର ଜଣାଇଛନ୍ତି,
1: ପ୍ରତି ନମସ୍କାର ନେବେ।
0: ଗତ ସୋମବାର ପ୍ରଚାରିତ ଯୁବବାଣୀରେ ସମୟ ତ କେବେ ପଛକୁ ଫେରି ଚାହେନା ବିଷୟବସ୍ତୁଟି ବହୁତ ସୁନ୍ଦର ଓ ଶିକ୍ଷଣୀୟ ହୋଇପାରିଥିଲା। ଏଥିପାଇଁ ଅଂଶଗ୍ରହଣ କରିଥିବା ଚିନ୍ତାମଣି ପ୍ରଧାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାର ଦିନ ପ୍ରଚାରିତ ବର୍ଣ୍ଣମଲ୍ଲିକାରେ ଓଡ଼ିଶାର ଏକ ଗ୍ରାମାଞ୍ଚଳରେ ଜନ୍ମ ହୋଇଥିବା ବ୍ରଜବାବୁ ଓ ତାଙ୍କ ସଙ୍ଗୀତ ପ୍ରତି ରୁଚିକୁ ଖୋଲା ହୃଦୟରେ ଆତ୍ମପ୍ରକାଶ କରୁଥିବାରୁ ତାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।
1: ହଁ ଧରିତ୍ରୀ, ପ୍ରଫୁଲ୍ଲ ବାବୁ ବି ଆକାଶବାଣୀ ଜୟପୁର କେନ୍ଦ୍ରର ଜଣେ ନିୟମିତ ଶ୍ରୋତା। ସେ ସବୁ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ମେସେଜ ପଠାନ୍ତି, ଯେମିତିକି ସେ ଯୁବବାଣୀର ସୋମବାରର କାର୍ଯ୍ୟକ୍ରମ ଶୁଣିଛନ୍ତି, ସମୟ ତ କେବେ ଫେରି ଚାହିଁନା। ଏଇଥିରେ ଆମେ ଜଣେ ବରିଷ୍ଠ ନାଗରିକଙ୍କ ସହ ସାକ୍ଷାତକାର ପ୍ରଚାର କରିଥିଲୁ, ଯାହା ସେ ଶୁଣିଛନ୍ତି, ଯେମିତିକି ସେଦିନ ସ୍ଥାନ ପାଇଥିଲେ ଆମର ଚିନ୍ତାମଣି ପ୍ରଧାନ, ତାଙ୍କର କଥାବାର୍ତ୍ତା ତାଙ୍କୁ ଭଲ ଲାଗିଛି। ଆଉ ବର୍ଣ୍ଣମଲ୍ଲିକାରେ ଯେଉଁ କଳାକାରଙ୍କୁ ଆମେ ସ୍ଥାନ ଦେଇଥିଲୁ ତାହା ବି ଆପଣ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି। ଉଭୟ କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଚିନ୍ତାମଣି ବାବୁଙ୍କୁ ଏବଂ ମହ୍ଲାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସବୁ ଆଲୋଚକଙ୍କୁ ବା ବ୍ୟକ୍ତିବିଶେଷଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ଜଣାଇଦେଉଛୁ।
0: ଆମର ଏହି ମେସେଜଟିକୁ ଲେଖିଛନ୍ତି ଶାଶ୍ୱତ ମହାପାତ୍ର ଜୟପୁରରୁ। ସେ ଲେଖିଛନ୍ତି, ଗତ ସପ୍ତାହର ସମ୍ଭାବନା କାର୍ଯ୍ୟକ୍ରମ ଶୁଣିଥିଲେ ତାଙ୍କୁ ଭଲ

0: ଲାଗିଥିଲା। ଉପସ୍ଥାପନା କରିଥିବା ରଞ୍ଜନ ସାର୍ ଓ ସୁରଭି ମ୍ୟାଡାମଙ୍କ ଉପସ୍ଥାପନା ଭଲ ଲାଗିଲା। ସେଇଦିନ ଯେଉଁ ବିଷୟ ଥିଲା ହାତୀ ବନରେ ଥିଲେ ରାଜାଙ୍କର, ତାଙ୍କୁ ଭଲ ଲାଗିଥିଲା। ସେଥିପାଇଁ ଆକାଶବାଣୀ ଜୟପୁରକୁ ଧନ୍ୟବାଦ ଜଣାଇଛନ୍ତି।
1: ଶାଶ୍ୱତ ବାବୁ, ଆପଣଙ୍କୁ ବି ଧନ୍ୟବାଦ ଜଣାଉଛୁ ଯେ ଆପଣ ସମ୍ଭାବନା କାର୍ଯ୍ୟକ୍ରମ ଶୁଣିଛନ୍ତି। ହାତୀ ବଣରେ ଥିଲେ ରାଜାଙ୍କର, ସେହି ବିଷୟକୁ ନେଇ ଆମେ ସମ୍ଭାବନା କାର୍ଯ୍ୟକ୍ରମ ପ୍ରଚାର କରିଥିଲୁ। ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭାବନାରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଜଣାଇ ଦେଉଛୁ, ଏବଂ ଉପସ୍ଥାପନା କରିଥିବା ସୁରଭି ମ୍ୟାମ୍ଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ଜଣାଇ ଦେଉଛୁ। ଏବଂ ମୁଁ ବି ସେଥିରେ ଅଂଶଗ୍ରହଣ କରିଥିଲି ବା ଉପସ୍ଥାପନା କରିଥିଲି, ଆପଣଙ୍କର ଧନ୍ୟବାଦ ସାଦରେ ଗ୍ରହଣ କରୁଛି।
0: ଏହି ମେସେଜଟିକୁ ଲେଖିଛନ୍ତି କେ ମୋହନ ରାଓ ଆଚାରୀ, ସୁନାରୀ ସାହି, ଜୟପୁରରୁ। ସେ ଲେଖିଛନ୍ତି, ଗତ 31 ତାରିଖରେ ପ୍ରଚାରିତ ହୋଇଥିବା ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗିଥିଲା। ସେଥିରେ ପ୍ରଚାରିତ ହୋଇଥିବା ପ୍ରେମ ଉପରେ ଆଲୋଚନା ଓ ପ୍ରେମ ଉପରେ ହିନ୍ଦୀ ଆଉ ଓଡ଼ିଆ ଗୀତଗୁଡ଼ିକ ମଧ୍ୟ ତାଙ୍କୁ ଭଲ ଲାଗିଥିଲା। ସେଥିପାଇଁ ସେହିଦିନ ଉପସ୍ଥାପନା କରିଥିବା ଲୀନା ନନ୍ଦଙ୍କୁ ସେ ଧନ୍ୟବାଦ ଓ ନମସ୍କାର ମଧ୍ୟ ଜଣାଇଛନ୍ତି। ତା ସହିତ ସେ ଶୁଭେଚ୍ଛା ମଧ୍ୟ ଜଣାଇଦେବେ ବୋଲି ଲେଖିଛନ୍ତି।
1: ନିଶ୍ଚୟ ଆଚାର୍ଯ୍ୟ ବାବୁ, ବିଶେଷ କରି ଆକାଶବାଣୀ ଲାଇଭ କେବଳ କିଛି ଶ୍ରୋତା ହିଁ ଶୁଣିଥାନ୍ତି, କିନ୍ତୁ ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତେ ଆକାଶବାଣୀ ଲାଇଭ ଯାହା ଆମେ ପ୍ରଚାର କରୁଛୁ ରବିବାର, ସୋମବାର ଏବଂ ମଙ୍ଗଳବାର ଦିନ 11ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ, ସେଥିରେ ଆମର ଗୋଟିଏ ବିଷୟବସ୍ତୁକୁ ନେଇ ସୁନ୍ଦର ଭାବେ ଉପସ୍ଥାପନ କରିଥାନ୍ତି। ଯାହା ହଉ, ଆମର ମୋହନ ରାଓ ଆଚାର୍ଯ୍ୟ ବାବୁ ଶୁଣିଛନ୍ତି ଏବଂ ତାଙ୍କୁ ଲୀନା ନନ୍ଦଙ୍କର ଉପସ୍ଥାପନା ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଲୀନା ବାପାଙ୍କୁ ଜଣାଇ ଦେଉଛୁ। ଆଉ ଆପଣଙ୍କୁ ବି ଧନ୍ୟବାଦ ଜଣାଉଛୁ ଆଚାର୍ଯ୍ୟ ବାବୁ, ଯେହେତୁ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତି, ଆଉ ଶୁଣିଲା ପରେ ପ୍ରତି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ସୁନ୍ଦର ମେସେଜ ଆମକୁ ପଠାନ୍ତି।
0: ଆମର ଏହି ମେସେଜଟିକୁ ଲେଖିଛନ୍ତି ଭବାନୀ ଶଙ୍କର ପଟେଲ। ସେ ଲେଖିଛନ୍ତି, ଗତ 20 ତାରିଖ ଓ 27 ତାରିଖରେ ପ୍ରଚାରିତ ଗୁରୁବାର ସାପ୍ତାହିକ କାର୍ଯ୍ୟକ୍ରମ ଗବାକ୍ଷ ଯାହା ଜୟପୁର ରେଡିଓ ଷ୍ଟେସନରୁ ପ୍ରଚାରିତ ହେଉଛି, ତାହା ତାଙ୍କୁ ଭଲ ଲାଗିଥିଲା। ସେହି କାର୍ଯ୍ୟକ୍ରମରେ ମମତା ଶୀର୍ଷକ ଉପରେ ଯେଉଁ ଆଲୋଚନାଚକ୍ର ହୋଇଥିଲା ସେଥିରେ ଉପସ୍ଥାପନା କରିଥିଲେ ରଞ୍ଜନ ବେହେରା ଓ ସୁପ୍ରଭା ପାଢ଼ୀ। ତାଙ୍କର ଉପସ୍ଥାପନା ଶୈଳୀ ମନଲୋଭା ହୋଇଥିଲା। ମମତା ହେଉଛି ପରିବାର ମଧ୍ୟରେ ଥିବା ବାପା, ମା, ଭାଇ, ଭଉଣୀ ମଧ୍ୟରେ ସୀମିତ ସ୍ନେହ ଆଦର ନୁହେଁ, ଆହୁରି ଅଧିକ କିଛି। ମମତା ମା'ର ମମତା ମଧ୍ୟରେ ସୀମିତ ନୁହେଁ, ଜଣକର ନିର୍ଲୋଭ ଭାବରେ ଭଲ ପାଇବା ମାନବିକତା। ଆଲୋଚକ ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ବୁଢ଼ୀ ଓ କୁକୁର କାହାଣୀ ଅତି ଶିକ୍ଷଣୀୟ ହୋଇଛି। ମମତାର ନଷ୍ଟ ନାହିଁ, ତାର ମୂଲ୍ୟ ଅବଶ୍ୟ ମିଳେ। ଭଲ ପାଇବା ମମତାର ଏକ ଗୁଣ, ଏକ ଅନ୍ଧକୁ ବାଟ ଦେଖାଇବା ଏକ ମମତା। ଇତର ପ୍ରାଣୀ ପ୍ରତି ମମତା ରହିବା ଆବଶ୍ୟକ, ଏହା ଏକ ଆଚରଣ। ଆମେ ଦେଖୁ ଖାଦ୍ୟ ଓ ଖାଦକ ମଧ୍ୟରେ ମମତା ଥାଏ, ବିପଦରୁ ମଧ୍ୟ ସେ ଉଦ୍ଧାର କରେ। ପଶୁପକ୍ଷୀମାନଙ୍କ ମଧ୍ୟରେ ଶତ୍ରୁତା ଥାଇପାରେ, ହେଲେ ଅନେକ ବଳବାନ ପଶୁ ବଳହୀନ ପଶୁକୁ ରକ୍ଷା କରିବା ଦେଖାଯାଏ। ମମତା ହେଉଛି ଏକ ଦାୟିତ୍ୱ। ଆମ ନିଜ ପରିବେଶ ମଧ୍ୟରେ ଥିବା ମଣିଷଙ୍କ ଦୁଃଖ ସୁଖ ବୁଝିବା ମଧ୍ୟ ମମତାର ଏକ ଚିହ୍ନ। ତପସ୍ୱିନୀ ହୋତା କହିଲେ, ମମତା ହେଉଛି ଅମୂଲ ମୂଲ, ମାଆର ମମତା ହେଉଛି ଶ୍ରେଷ୍ଠ, ମାଆର ମମତା ଆକାଶଠାରୁ ବି ଉଚ୍ଚ, ମାଆର ମମତା ଅମୃତ ସମ। କୁହାଯାଏ ବୈକୁଣ୍ଠ ସମାନ ଅହା 28 ଘର, ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର। ପରିବାର ମଧ୍ୟରେ ଗୃହକର୍ତ୍ତାଙ୍କର ଦାନ ଅତୁଳନୀୟ, ପଶୁପକ୍ଷୀ ମଧ୍ୟରେ ମମତା ରହିଛି, ସମସ୍ତଙ୍କ ଶରୀରରେ ଈଶ୍ୱରଙ୍କର ସତ୍ତା ରହିଛି। ଧୃତରାଷ୍ଟ୍ର ଭଳି ଚରିତ୍ର ସମାଜକୁ ହୀନ କରେ, ପୁତ୍ର ପ୍ରତି ଏତେ ମୋହ ନ ରଖିବା ଉଚିତ, ମମତା ଭିତରେ ଏକ ସୀମାରେଖା ରହୁ। ମାନବୀୟ ପ୍ରେମ ଦୟା ମଣିଷ ଆବଶ୍ୟକ କରେ, ମମତା ଯେ ପାଏ ସେ ମମତା ଅନ୍ୟକୁ ଦେବା ଉଚିତ। ସୋସିଆଲ ମିଡିଆରେ ଏବେ ଏକ ପ୍ରହସନ ରହିଛି, ମମତା ଥିଲେ ଆପେ ସ୍ୱପ୍ନ ଆସେ, ମାତୃତ୍ୱର ଏହା ଏକ ଉଦାହରଣ। ପିଲାମାନଙ୍କୁ ମମତା ରଖିବା ଉଚିତ, ହେଲେ ପିଲା ଯାହା କହିବ ତାହା ମାନିବା ଭୁଲ। ଅନ୍ଧକୁ ରାସ୍ତା ଦେଖାଇବା ମମତା, ଏହା ଏକ ଆଚରଣ। ଆମେ ଦେଖୁ କିଛି ପକ୍ଷୀ ପଶୁମାନଙ୍କ ମଧ୍ୟରେ ଏକ ସଂଯମତା ରହିଛି, ବାପା ମା ମଧ୍ୟରେ ମମତା ରହିବା ଆବଶ୍ୟକ, ବାପାଙ୍କ ମମତା ଥାଏ, ବାପା ତାହା ଦେଖାଇ ହେବାର ଗୁଣ ରହିବା ଠିକ୍ ନୁହେଁ। ରାକ୍ଷୀ ଏକ ସୂତା ହେଲେ ତା ଭିତରେ ମମତା ରହିଛି, ରାକ୍ଷୀ ହିଁ ପରପାଖରେ ମଧ୍ୟ ମମତା ସୃଷ୍ଟିର କାରଣ ହୁଏ। ମମତା ହେଉଛି ତିନୋଟି ଶବ୍ଦର ସମାହାର, ମମତା କହିଲେ ମାଆର ମମତା। ମମତା ଭଲ, ହେଲେ ଅତି ମମତା ଭଲ ନୁହେଁ। ବୁଢ଼ୀ ଓ ଦୀପ କାହାଣୀ ଭଲ ହୋଇଛି, ମମତା ମାନେ ଅନ୍ୟକୁ ସାହାଯ୍ୟ କରିବା, ମମତା ଆଲୋକ ଦିଏ, ମମତା ଏକ ସୀମାରେଖା ଭିତରେ ରହିବା ଉଚିତ, ମମତା ହିଁ ପରିବାରକୁ ସଜାଡ଼ି ରଖେ, ମମତା ଏକ ସ୍ୱାଭାବିକ ପ୍ରକୃତି,

0: ମମତା ଏକ ଭାବପୂର୍ଣ୍ଣ ଶବ୍ଦ। ହୃଦୟରେ ଥିବା ସ୍ନେହ ହିଁ ମମତା। ମାଆର ମମତା ହିଁ ଶ୍ରେଷ୍ଠ ତଥା ମାଆର ମମତା ହିଁ ବାତ୍ସଲ୍ୟମୟ ପ୍ରେମ। ସମସ୍ତ ଜୀବ ମଧ୍ୟରେ ଅଛି। ମମତା ଥାଏ ବୋଲି ଛୁଆଙ୍କୁ ମା ସ୍ନେହ କରେ। ଛୁଆଙ୍କୁ ମମତା ଦେବା ଠିକ୍, ଢିଲା ହେଲେ ଠିକ୍ ନୁହେଁ। ମାଆକୁ ସମୟ ସମୟରେ କଠୋର ହେବା ଉଚିତ। ପ୍ରତ୍ୟେକ ଜୀବର ବଞ୍ଚିବାର ଅଧିକାର ରହିଛି। ମୋବାଇଲର ଅପକାର ଅଛି। ମୋବାଇଲ ଭଲ ହେଲେ ତାର ବ୍ୟବହାର ମଧ୍ୟ ଠିକ୍ ଭାବରେ କରିବା ଉଚିତ।
1: ହଁ, ଧରିତ୍ରୀ, ଭବାନୀ ଶଙ୍କର ବାବୁ ଗବାକ୍ଷ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ଆମର ବିଷୟ ଥିଲା ମମତା। ସେ କାର୍ଯ୍ୟକ୍ରମ ଶୁଣି ଖୁବ୍ ସୁନ୍ଦର ଭାବେ, ପ୍ରାଞ୍ଜଳ ଭାବେ ମେସେଜ ପଠାଇଛନ୍ତି। ତେଣୁ ଆମେ ଭବାନୀ ଶଙ୍କର ବାବୁଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା ଯେ ସେ ଯାହା ହଉ ଗବାକ୍ଷ କାର୍ଯ୍ୟକ୍ରମ ଶୁଣି ପ୍ରଶଂସା କରିଛନ୍ତି। ତେବେ ଆମେ ଭବାନୀ ଶଙ୍କର ବାବୁଙ୍କୁ ଅନୁରୋଧ କରୁଛୁ ଯେ ସେ ଆମର ବର୍ଣ୍ଣାଳୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶୁଣନ୍ତୁ, ଯେମିତିକି ମହ୍ଲାର ବିବିଧା, ଆପଣଙ୍କର ଗବାକ୍ଷ, ସଂଯୋଗ, ସମ୍ଭାବନା, ଏସବୁ କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ତାଙ୍କର ବଳିଷ୍ଠ ମତାମତ ଆମ ପାଖକୁ ପଠାନ୍ତୁ।
0: ତାହେଲେ ଶ୍ରୋତାବନ୍ଧୁ, ଆପଣମାନେ ଆମର ସମ୍ପର୍କ ସେତୁ କାର୍ଯ୍ୟକ୍ରମକୁ ନିୟମିତ ଶୁଣନ୍ତୁ। ଆପଣମାନଙ୍କର ବଳିଷ୍ଠ ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ।
1: ଧରିତ୍ରୀ, ଆଜି ତ ସମୟ ଯାଇଛି, ତେବେ ସମ୍ପର୍କ ସେତୁରେ ମେସେଜ ପଠାଇବା ପାଇଁ ଶ୍ରୋତାଙ୍କୁ ଆମର ମୋବାଇଲ ନମ୍ବର କହି ରଖିବା। ଆମର ମୋବାଇଲ ନମ୍ବର ହେଲା 9438268568। ଏହି ନମ୍ବରରେ ଆପଣ ଶୁକ୍ରବାର ସୁଦ୍ଧା ଆପଣଙ୍କର ମେସେଜ ପଠାନ୍ତୁ। ଆମେ ସମ୍ପର୍କ ସେତୁ ପ୍ରଚାର କରୁଛୁ ପ୍ରତି ରବିବାର ରାତି 8:15। କେବଳ ଶେଷ ରବିବାର ଆମେ ମନ୍ କି ବାତ୍ ଶୀର୍ଷକର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଥିବାରୁ ସେଦିନର ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଆମେ ପ୍ରଚାର କରିଥାଉ ରବିବାର ସନ୍ଧ୍ୟା 6:05। ତେବେ ଧରିତ୍ରୀ, ଏଇଠି ଆମେ କହି ରଖିବା ଶ୍ରୋତାଙ୍କୁ ଯେ କିଛି ଶ୍ରୋତାଙ୍କର ବି ମେସେଜ ରହିଯାଇଛି। ନୀଲୁ ବାବୁଙ୍କର ମଧ୍ୟ ଗୁଡ଼ାଏ ମେସେଜ ରହିଯାଇଛି, ଆଉ ଅନ୍ୟାନ୍ୟ ଶ୍ରୋତାଙ୍କର ବି ମେସେଜ ରହିଯାଇଛି, କିନ୍ତୁ ସମୟ ଅଭାବରୁ ଆଜି ଆମେ ସେସବୁ ଏଇ ସମ୍ପର୍କ ସେତୁରେ ସ୍ଥାନ ଦେଉନୁ। ତେଣୁ ଶ୍ରୋତାଙ୍କୁ ଅନୁରୋଧ କରୁଛୁ ଯେ ଆପଣମାନେ ଦୁଃଖ ପ୍ରକାଶ କରନ୍ତୁ ନାହିଁ। ଆମେ ପରବର୍ତ୍ତୀ ସମ୍ପର୍କ ସେତୁ ଯାହା ଆମେ ପ୍ରଚାର କରିବୁ ରବିବାର ରାତି 8:15, ସେଥିରେ ଆମେ ନିଶ୍ଚୟ ଆପଣମାନଙ୍କର ଭଏସ୍ ମେସେଜ୍ ଏବଂ ମେସେଜ୍ ସ୍ଥାନ ଦେବୁ। ଏହି ସପ୍ତାହଟି ଆପଣମାନଙ୍କର ସମସ୍ତଙ୍କର ମଙ୍ଗଳମୟ ହେଉ। ସମସ୍ତେ ହସଖୁସିରେ ରୁହନ୍ତୁ। ସମସ୍ତଙ୍କୁ ପୁଣିଥରେ ଧନ୍ୟବାଦ ଦେଉଛୁ ଆପଣମାନଙ୍କର ସୁନ୍ଦର ମେସେଜ୍ ପାଇଁ। ବିଦାୟ ନେଉଛୁ ଆଜିର ସମ୍ପର୍କ ସେତୁରୁ। ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା
0: ଆଉ ମୁଁ ଧରିତ୍ରୀ ଶତପଥୀ,
1: ନମସ୍କାର।

0: ଶୁଣିଲି ଶ୍ରୋତାଙ୍କ ମେସେଜ୍ର ଉତ୍ତରକୁ ନେଇ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ସମାଚାର ସନ୍ଧ୍ୟା, ନ୍ୟୁଜ୍ ଏଟ୍ ନାଇନ୍ ଏବଂ ସ୍ପଟ୍ଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ଭୁବନେଶ୍ୱର ଓଇଓଟିସ୍ଥିତ କୃଷି ଶିକ୍ଷା ସଦନଠାରେ ସିଏମ୍ କିଷାନ ଯୋଜନାର ପଞ୍ଚମ କିସ୍ତି ବାବଦକୁ ରାଜ୍ୟର 41,35,978 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 13,949 ଜଣ ଭୂମିହୀନ କୃଷି ପରିବାରଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ 833 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଆୟୋଜିତ ସମାବେଶରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ କହିଥିଲେ,
1: ସେ ସମୟରେ ଏ କୃଷି ରାଶି ସହାୟତା ରାଶି ରାଜ୍ୟ ସରକାର ଆବଣ୍ଟନ କରିଥାନ୍ତି। ନୂଆଖାଇର ସହାୟତା ଦୃଷ୍ଟିରୁ ଏଥର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କଥା। ଓଡ଼ିଶାର ଯେଉଁ ବନ୍ୟା ପରିସ୍ଥିତିରେ ଓଡ଼ିଶାର କମ୍ ବେଶୀ କରି ସବୁ ଜିଲ୍ଲା ପ୍ରଭାବିତ ହେଲା ଏବଂ ମୁଖ୍ୟତଃ ଉତ୍ତର ଓଡ଼ିଶା କହିଲେ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, ଏ ଜିଲ୍ଲାର ସହିତ ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଏବଂ ଆହୁରି ଯଦି ଯୋଡ଼ିବେ ତାହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ

0: କ୍ରମରେ ଓଡ଼ିଶାର ପଶ୍ଚିମାଞ୍ଚଳ, ଓଡ଼ିଶାର ଦକ୍ଷିଣାଞ୍ଚଳ ଏ ସମସ୍ତ ଜିଲ୍ଲାରେ ଯେଉଁଭଳି ଭାବରେ ବୃଷ୍ଟିପାତ ହେଲା, ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିକରି ସାରା ଦେଶରେ ଯେତେବେଳେ 37 ଜିଲ୍ଲା ଏଲନିନୋ ପ୍ରଭାବରୁ ସ୍ୱଳ୍ପ ବୃଷ୍ଟିର ସାମ୍ନା କରୁଛି, ସେ ସମୟରେ ଏକମାତ୍ର ରାଜ୍ୟ ହେଉଛି ଓଡ଼ିଶା ଯେଉଁ ଜିଲ୍ଲାରେ 37%ରୁ ଅଧିକ ବୃଷ୍ଟିପାତ ହେଲା। କିଛି ଜିଲ୍ଲା ଉତ୍ତର ଓଡ଼ିଶାର ସେମାନେ ମୋଟାମୋଟି 100% ଅଧିକ ବୃଷ୍ଟିପାତର ସାମ୍ନା କଲେ। ଏବେ ମଧ୍ୟ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ସୁଧୁରି ନାହିଁ, ଯଦିଓ ସୁଧୁରିବାର ପ୍ରକ୍ରିୟାଟା ଆରମ୍ଭ ହୋଇଛି। ସେ କ୍ରମରେ ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କର ସହାୟତା କରିବା ପାଇଁ ଇଏ ସିଏମ୍ କିଷାନ ରାଶିକୁ ଟିକେ ଆଗୁଆ ଦେବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ନିଷ୍ପତ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଉଭୟଙ୍କୁ ମୁଁ ଧନ୍ୟବାଦ ଜଣାଇବା ପାଇଁ ଚାହେଁ ଯେ ଇଏ ରାଶି ନିଶ୍ଚିତ ଭାବରେ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀମାନଙ୍କ ପାଇଁ ବହୁତ ସହାୟକ ହେବ। ଇଏ କ୍ରମରେ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କୃଷି ଏବଂ କୃଷକର ବିକାଶ ପାଇଁ ଇଏ ସରକାରର ପ୍ରତିବଦ୍ଧତା ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ତାକୁ ପ୍ରତିପାଦିତ କରିବା ପାଇଁ ଏ ସରକାର ନିରନ୍ତର ପ୍ରୟାସ କରୁଛି। ନିର୍ବାଚନ ପୂର୍ବରୁ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଚାଷୀମାନଙ୍କର ଧାନର ମୂଲ୍ୟ ଆମେ 2300 ଟଙ୍କାରୁ 3100 ଟଙ୍କାକୁ ବୃଦ୍ଧି କରିବୁ। ମୋର ଆଜି ବି ମନେ ଅଛି ଯେଉଁଦିନ ଏହି ସରକାର ଶପଥ ଗ୍ରହଣ କଲା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଲା। ସେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ଘଣ୍ଟେ ପରେ ଓଡ଼ିଶାର ନୂଆ ସରକାରଙ୍କର ପ୍ରଥମ କ୍ୟାବିନେଟ୍ ମିଟିଂରେ ନିଷ୍ପତ୍ତି ହେଲା ଯେ ଓଡ଼ିଶା ସରକାର ଯାହା ଅର୍ଥ ଆବଶ୍ୟକ ହେବ ଦେବେ, କିନ୍ତୁ ଚାଷୀର ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ଯେଉଁଟା ସେ ସମୟରେ 2300 ଟଙ୍କା ଥିଲା ତାକୁ ଆମେ 3100 ଟଙ୍କାକୁ ବୃଦ୍ଧି କଲୁ ଏବଂ ସେ ସମୟରେ 800 ଟଙ୍କା କ୍ୱିଣ୍ଟାଲ ପିଛା ଆମେ ଇନ୍ପୁଟ୍ ସବସିଡି ମଧ୍ୟ ଚାଷୀମାନଙ୍କୁ ପ୍ରଦାନ କଲୁ। ଆପଣଙ୍କୁ ଏଠି କହିବା ବାହୁଲ୍ୟ ଯେ 3100 ଟଙ୍କା ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ପ୍ରଦାନ କରିବାରେ ଓଡ଼ିଶା ହେଉଛି ଭାରତ ବର୍ଷର ସର୍ବଶ୍ରେଷ୍ଠ ରାଜ୍ୟ। କେବଳ ଛତିଶଗଡ଼କୁ ଛାଡ଼ିଦେଲେ କୌଣସି ରାଜ୍ୟରେ ଚାଷୀମାନଙ୍କର ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ 3100 ଟଙ୍କା ନୁହଁ। ଛତିଶଗଡ଼ରେ କେବଳ ଖରିଫ ସମୟରେ ଇଏ ସହାୟତା ଇନ୍ପୁଟ୍ ସବସିଡି ଚାଷୀମାନଙ୍କୁ ମିଳିଥାଏ। ଓଡ଼ିଶା ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁ ରାଜ୍ୟରେ ଖରିଫ ଏବଂ ରବି ଉଭୟ ଋତୁରେ ଚାଷୀମାନଙ୍କର ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ 3100 ଟଙ୍କାରେ ଆମେ କ୍ରୟ କରୁଛୁ। ଏହାର ସହିତ ଚାଷ କାମକୁ ଟିକେ ଆହୁରି ସହଜ ସରଳ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱରେ ପିଏମ୍ କିଷାନ ସହାୟତା ରାଶି ମଧ୍ୟ ସାରା ଭାରତବର୍ଷର ଚାଷୀମାନେ ପାଉଛନ୍ତି, ଓଡ଼ିଶାର ଚାଷୀମାନେ ମଧ୍ୟ ପାଉଛନ୍ତି। ସେ କ୍ରମରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ କିଷାନ ନିଧିର ସାଙ୍ଗରେ ସାଙ୍ଗରେ ମୁଖ୍ୟମନ୍ତ୍ରୀ ସମ୍ମାନ ନିଧି କୃଷି ସହାୟତା ରାଶି ମଧ୍ୟ ସିଏମ୍ କିଷାନ ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯେଉଁଥିରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ସିଧାସଳଖ ସ୍ୱିସ୍ ଟିପି ଓଡ଼ିଶାର ଚାଷୀମାନଙ୍କର ସିଏମ୍ କିଷାନ ଧନରାଶି ତାଙ୍କର ଆକାଉଣ୍ଟକୁ ପଠାଇବେ ଆଜିର କାର୍ଯ୍ୟକ୍ରମ ପରେ। ଏଠି ଏଇଟା ମଧ୍ୟ କହିବା ବାହୁଲ୍ୟ ଯେ ବହୁତ ସମୟରେ ଆମେ କହୁ ଯେ ଚାଷୀମାନେ ହେଉଛନ୍ତି ମେରୁଦଣ୍ଡ।
1: ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ରାଜ୍ୟ ସରକାର ସଦାସର୍ବଦା ଚାଷୀ ଓ ଭୂମିହୀନ ପରିବାରଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ମୂଳଦୁଆ। ସିଏମ୍ କିଷାନ ଯୋଜନା ମାଧ୍ୟମରେ କୃଷକମାନଙ୍କୁ କେବଳ ଆର୍ଥିକ ସହାୟତା ପ୍ରଦାନ କରାଯାଉନାହିଁ, ବରଂ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ଶ୍ରମକୁ ଉଚିତ ସମ୍ମାନ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
2: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ରାଜ୍ୟରେ କୃଷି ଏବଂ କୃଷକ ଉନ୍ନତି ତାର ସାଧନ ପାଇଁ ଆମ ସରକାର ସବୁବେଳେ ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟର 60%ରୁ ଅଧିକ ଲୋକମାନେ ନିଜର ଜୀବନ ଜୀବିକା ପାଇଁ କୃଷି ଏବଂ ଆନୁଷାଙ୍ଗିକ କୃଷି ଉପରେ ହିଁ ନିର୍ଭରଶୀଳ ଅଟନ୍ତି। ରାଜ୍ୟର କୃଷକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କ୍ଷୁଦ୍ର ଏବଂ କେବଳ ନାମମାତ୍ର ଚାଷୀ। ଏହା ବ୍ୟତୀତ ରାଜ୍ୟର ଏକ ପ୍ରମୁଖ ଗୋଷ୍ଠୀ ଅଛନ୍ତି ଯେଉଁମାନେ କି ତାଙ୍କର ଚାଷ ଜମି ନାହିଁ, ଭୂମିହୀନ କୃଷି ପରିବାର, ଏବଂ କୃଷି ପରିବାର ଭାବେ ସେମାନେ କୃଷି କାର୍ଯ୍ୟରେ ହିଁ ନିୟୋଜିତ ହୁଅନ୍ତି ଏବଂ ସେମାନେ ଦିନ ମଜୁରୀ କାମ କରି ସେହି ମଜୁରୀ ସହାୟତାରେ ସେମାନେ ପରିବାରକୁ ପ୍ରତିପୋଷଣ କରିଥାନ୍ତି। ଏମାନଙ୍କର ସଂଖ୍ୟାକୁ ଯଦି ମିଶାଇ ଦେବା ତାହେଲେ 80% ପାଖାପାଖି କୃଷି ଏବଂ ଆନୁଷାଙ୍ଗିକ କୃଷି ଉପରେ ନିର୍ଭର କରୁଥିବା ଆମ ଲୋକମାନେ ଜୀବନ ଜୀବିକା ନିର୍ବାହ କରୁଛନ୍ତି ଏବଂ ସେଥିପାଇଁ ମଧ୍ୟ ଅନେକ ସମୟରେ କୋଉ ବର୍ଷ ଚାଷ ଭଲ ନହେଲା, କୋଉ ବର୍ଷ ବନ୍ୟାରେ ଚାଷ ମଧ୍ୟ କ୍ଷତି ହେଲା, କୋଉ ବର୍ଷ ମରୁଡ଼ିରେ ମଧ୍ୟ ଚାଷ କ୍ଷତି ହେଲା, କୋଉ ବର୍ଷ ଯଦି ପୋକ ଲାଗିଗଲେ ତାହେଲେ ମଧ୍ୟ କୃଷିର ଆୟ ଅନୁପାତରେ କମିଗଲା। ଏଭଳି ଅନେକ ସମୟରେ ଆର୍ଥିକ ଅନାଟନରେ ସମ୍ମୁଖୀନ ହୋଇ ଜୀବନ ନିର୍ବାହ ଅନେକ ସମୟରେ ଚାଷୀ ପରିବାରମାନେ କରିଥାନ୍ତି। ଏ ସମସ୍ତ ଅଭାବୀ ଚାଷୀକୁଳଙ୍କୁ ତାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଆମ ସରକାର ଏ ନିଜସ୍ୱ ସମ୍ବଳରେ ସିଏମ୍ କିଷାନ ସମ୍ମାନ ନିଧି ଏ ଯୋଜନା ନାମକ ଏକ କୃଷକ କଲ୍ୟାଣକାରୀ ଯୋଜନା ଆମେ ଆମ ସରକାର ଆସିବାର, ଅର୍ଥାତ୍ ଆପଣମାନଙ୍କର ସରକାର, ଲୋକଙ୍କ ସରକାର ଆସିବାର ଇଏ ଆମ ପ୍ରଥମରୁ ହିଁ ଲାଗୁ କରିଛୁ। ଯାହା ମୁଁ ଧନ୍ୟବାଦ ଦେବି ଯେ ସାରା ଓଡ଼ିଶାର ଚାଷୀ ଭାଇମାନଙ୍କୁ ସେ ତାଙ୍କର ମନର କଥା କହିକରି ଶୁଣିଲେ, ତାଙ୍କର ମନ୍ କି ବାତ୍ କଥା କହିଦେଲେ। ଏ ନିଜର ଅନୁଭବ ବି ବେଳେବେଳେ ନିଜକୁ ଆହୁରି ଆଗକୁ ନେବାର ଗୋଟିଏ

0: ବଡ଼ ପ୍ରେରଣା ଥାଏ, ଉତ୍ସାହିତ ବି ମନ ହେଇଥାଏ। ଏଣୁ ନିଶ୍ଚିତ ଭାବରେ ଏଇଭଳି ଭାବରେ ଆମେ ଏ ଯୋଉ ସିଏମ୍ କିଷାନ ଯୋଜନା ରାଜ୍ୟ ସରକାର ତାକୁ ଆରମ୍ଭ କରିଛନ୍ତି, ଏକ ଅଭିନବ କୃଷକ କଲ୍ୟାଣକାରୀ ଏ ଯୋଜନା। ଯୋଜନାର ବିଶେଷତ୍ୱ ହେଲା ରାଜ୍ୟରେ ଥିବା ସମସ୍ତ କ୍ଷୁଦ୍ର ଚାଷୀ, ନାମ ମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାର ଯେଉଁମାନେ କୃଷି ଉପରେ ଆନୁଷାଙ୍ଗିକ କୃଷି ଉପରେ ନିର୍ଭର କରିଥାନ୍ତି ଏବଂ ସେମାନେ ଦୈନନ୍ଦିନ ମଜୁରୀ ହିସାବରେ କାମ କରିକି ନିଜର ପରିବାରକୁ ପ୍ରତିପୋଷଣ କରିଥାନ୍ତି, ସେଇମାନଙ୍କୁ ଆର୍ଥିକ ତଥା ତାଙ୍କର ସାମାଜିକ ସ୍ତରରେ ଉନ୍ନତି ଆଣିବା ପାଇଁ ଏ ସିଏମ୍ କିଷାନର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଏଇ ଯୋଉ 41,49,927 ଜଣ ଚାଷୀ, ତାଙ୍କ ଭିତରୁ 41,35,978 ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଆଉ 13,949 ଜଣ ସଂଖ୍ୟକ ଭୂମିହୀନ କୃଷି ପରିବାର, ତାଙ୍କର ଭୂମି ନାହିଁ, ଜମି ନାହିଁ, କାହାର ଘରଡିଅ ହୁଏତ ଥାଇପାରେ, ଆଉ କିଏ ଘରଡିଅ ବି ନଥାଇପାରେ। ଏଭଳି ପରିସ୍ଥିତିରେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିକି 2026-27 ରବି ଫସଲ ପାଇଁ 833 କୋଟିରୁ ଅଧିକ ଟଙ୍କାର ସିଏମ୍ କିଷାନ ଏ ଯୋଜନାରେ ପଞ୍ଚମ କିସ୍ତି ଡିବିଟି ମାଧ୍ୟମରେ ପ୍ରଦାନ କରାଗଲା। ମୋର ପ୍ରିୟ ଚାଷୀ ଭାଇ ଭଉଣୀମାନେ, ସାଧାରଣତଃ ଭାଦ୍ର ମାସରେ ନୂଆଖାଇ ଅବସରରେ ନୂତନ ଶସ୍ୟ ମାଙ୍କୁ ଲାଗି ହେବା ପରେ ଆସନ୍ନ ମାସରେ ଆମ ରାଜ୍ୟରେ ପ୍ରାକ୍ ରବି କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ ଆଉ ଏଥିପାଇଁ ଏହି ଯୋଜନାର ସହାୟତା ରାଶି ସହାୟତା ଚାଷୀମାନଙ୍କୁ ଆଗୁଆ ଯୋଗାଇ ମଧ୍ୟ ଇଏ ଦିଆଯାଏ। ଯେମିତି ଆମର ଜଣେ ଚାଷୀ ଭାଇ ଆଉ ଜଣେ ଚାଷୀ ଅପା କହିଲେ ଯେ ଆମକୁ ଆଗରୁ ଦିଆଯାଉଛି, ଆଗରୁ ଦିଆଗଲେ ଆମେ ଯଥା ସମୟରେ ବିହନ ସାର କୀଟନାଶକ ଔଷଧ କାମ କରିବା ପାଇଁ ପାଗ ଅନୁକୂଳ କରିକି ଆଗକୁ ବଢ଼ିବୁ, ଆଉ ସେଥିପାଇଁ ଆମ ସରକାର ଆମର ମନର କଥାକୁ ଜାଣିକରି ଆଗୁଆ ଇଏ ବ୍ୟବସ୍ଥା କରୁଛନ୍ତି। ଇଏ ଏମିତି ବ୍ୟବସ୍ଥା ଯେଉଁଥିରେ କି ଚାଷୀ ଉପକାର ନିଶ୍ଚିତ ଭାବରେ ପାଇପାରିବ, ତାର ଆୟ ବଢ଼ିବାରେ ଗୋଟେ ବଡ଼ ସହାୟକ ହୋଇପାରିବ।
1: ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ନଷ୍ଟ ନ କରିବାକୁ, ଅପପ୍ରଚାର ବଶବର୍ତ୍ତୀ ନ ହୋଇ ଏକ ମନ ଓ ଏକ ପ୍ରାଣ ହୋଇ ପାଠ ପଢ଼ିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢ଼ିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଶିକ୍ଷକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ଉପରେ ଆଲୋକପାତ କରି ଏହା ଆଜିର ସମୟରେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସନାତନ ବିଜୁଳିଙ୍କ ନେତୃତ୍ୱରେ ବିଧାନସଭା ସଦାଚାର ଗୃହ କମିଟି ସମ୍ବଲପୁର ଗସ୍ତ କରି ସମଲେଶ୍ୱରୀ ମନ୍ଦିର ଦର୍ଶନ କରି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି। ଏହି ଗସ୍ତରେ ବିଧାନସଭାର ଉପନେତା ପ୍ରସନ୍ନାଚାର୍ଯ୍ୟ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ଦୁର୍ଗା ପ୍ରସନ୍ନ ନାୟକ ଓ ସନତ ଗଡ଼ତିଆ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠିତ ବୈଠକରେ ରାଜ୍ୟରେ ବିକାଶ କିପରି ହେବ, ସାଂସଦ ଓ ବିଧାୟକମାନଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହେବ ସେ ନେଇ ଆଲୋଚନା ହୋଇଥିଲା। ଏହାସହ କୃତ୍ରିମ ବୁଦ୍ଧିମତାର ଅସଦ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ କମିଟି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ କମିଟି ଅଧ୍ୟକ୍ଷ ସନାତନ ବିଜୁଳି କହିଥିଲେ,
2: ବିଶେଷକରି କିଭଳି ଭାବରେ ଅଧିକାରୀମାନଙ୍କ ସହିତ ଜନପ୍ରତିନିଧିମାନଙ୍କ ସୁସମ୍ପର୍କ ରହିବ ଏବଂ ଅଧିକାରୀମାନେ ଜନପ୍ରତିନିଧିମାନଙ୍କ କଥାକୁ ସବୁ ମାନିବେ, ଯାହା ଗାଇଡ୍ଲାଇନ୍ ଭିତରେ ଅଛି ବୁକ୍ ସାର୍କୁଲ 47 ଏବଂ ଏସ୍ସିଡିସି ମିଟିଂ ମାଧ୍ୟମରେ କିଭଳି ଭାବରେ ସବୁ କନ୍ଷ୍ଟିଚୁଏନ୍ସର ଡେଭଲପମେଣ୍ଟ ହେବ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ଏବଂ ଗୋଟେ କନ୍ଷ୍ଟ୍ରକ୍ଟିଭ୍ ୱେରେ ଡିସ୍କସନ୍ ମଧ୍ୟ ହେଲା। ନିଶ୍ଚିତ ଭାବରେ ବହୁତ ଖୁସି ଲାଗୁଛି, ଏଟା ଯୋଉ ସମ୍ବଲପୁର ଆର୍ଡିସି ଲେବଲ୍ ଯୋଉ ମିଟିଂଟା ହେଲା, ଫାର୍ଷ୍ଟ ମିଟିଂ ଥିଲା ଆମର, ଏତେ ସୁନ୍ଦର ଲାଗିଲା। ସବୁ କଲେକ୍ଟର, ଏସ୍ପି, ଏଡିଏମ୍ଓ, ଆଡିସନାଲ୍ କଲେକ୍ଟର, ଡିଆଇଜି ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ, ଆର୍ଡିସି ମଧ୍ୟ ଥିଲେ ଏବଂ ନିଶ୍ଚିତ ଭାବରେ ଆଗାମୀ ଦିନରେ ଯାହା ବି ଅସୁବିଧା ଅଛି ଏ ମିଟିଂ ପରେ ସୁଧାରିବ ବୋଲି ମୁଁ ଆଶା କରୁଛି ଏବଂ ଆଗାମୀ 3-4 ମାସ ପରେ ଆମେ ପୁଣି ସମ୍ବଲପୁର ଆର୍ଡିସିକୁ ଆସିବୁ ଏବଂ ଯାହା ଯାହା ଯୋଉଠି ବି ଲକ୍ଷଣ ଥିବ ଆମେ ତାକୁ ସମସ୍ତେ ମିଶିକି ସର୍ଟ ଆଉଟ୍ କରିବୁ ଏବଂ ଓଡ଼ିଶାକୁ କିଭଳି ଭାବରେ ବିକଶିତ କରିବୁ ଏବଂ ଭାରତ କିଭଳି ଭାବରେ ବିକଶିତ ରାଷ୍ଟ୍ରରେ ପରିଣତ କରିବୁ, ଇଏ ସମସ୍ତଙ୍କର ସହଯୋଗ, ବିଶେଷ କରି ଅଧିକାରୀମାନଙ୍କର ସହଯୋଗ ଏବଂ ଜନପ୍ରତିନିଧିମାନଙ୍କର ସହଯୋଗ ଯଦି ଏକା ସାଙ୍ଗରେ କାମ ନ କରିବ ତାହେଲେ ଓଡ଼ିଶାର ବିକାଶ ସମ୍ଭବ ନୁହେଁ।
1: ଗଞ୍ଜାମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରତିନିଧି ନବେରୁ ଉର୍ଦ୍ଧ୍ୱ ଲୋକ କଳାକାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭାବ ବିନିମୟ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ନେତୃତ୍ୱରେ ଜିଲ୍ଲାର 5ଟି ପ୍ରମୁଖ ସାଂସ୍କୃତିକ ଦଳର କଳାକାରମାନେ ଦିଲ୍ଲୀ ଗସ୍ତ କରିଥିଲେ। ନିକଟରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ତପ୍ତପାଣିଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ଆଦିବାସୀ ଓ ଲୋକନୃତ୍ୟ ଦଳଗୁଡ଼ିକ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।

0: ଏହି ପାରମ୍ପରିକ କଳା ପ୍ରଦର୍ଶନରେ ରାଷ୍ଟ୍ରପତି ଅଭିଭୂତ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଶିଳ୍ପ ଜଗତ ସହ ଯୋଡ଼ିବା ସହ ଦକ୍ଷତା ବିକାଶର ନୂଆ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ସମ୍ଭଲପୁର ଗୌଶାଳାସ୍ଥିତ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ନୂଆ ପଦକ୍ଷେପ। ବିଶ୍ୱବିଦ୍ୟାଳୟ ପରିସରରେ ରେସିଡେଣ୍ଟାଲ୍ ଇଣ୍ଟର୍ଣ୍ଣସିପ୍ ଆଣ୍ଡ ସ୍କିଲ୍ ହବ୍ ଫର୍ ଇଣ୍ଡଷ୍ଟ୍ରି ବିଲ୍ଡିଂର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଲ୍ଡିଂର ଶିଳାନ୍ୟାସ କରିଥିଲେ। ଶିକ୍ଷା ସହ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଦିଗରେ ଏହି ସ୍କିଲ୍ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏହି ଅବସରରେ ଦୁଇଟି ସାର୍ଟିଫିକେଟ୍ କୋର୍ସ ମଧ୍ୟ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଶ୍ୟାମସୁନ୍ଦର ପଟ୍ଟନାୟକ କହିଛନ୍ତି,
1: ଆମର ଅନରେବୁଲ ମେମ୍ବର ଅଫ୍ ପାର୍ଲାମେଣ୍ଟ ସମ୍ବଲପୁରର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମେ ଇନ୍ଭିଟେସନ୍ ଦେଇଥିଲୁ ଯେ ଏଠିକାର ଯେଉଁ ରିସିପ୍ ବିଲ୍ଡିଂ ରେସିଡେନ୍ସିଆଲ ଇଣ୍ଟର୍ଣ୍ଣସିପ୍ ସ୍କିଲ୍ ହବ୍ ଫର୍ ଇଣ୍ଡଷ୍ଟ୍ରି ବିଲ୍ଡିଂ ଯେଉଁଟାର ଫାଉଣ୍ଡେସନ ଷ୍ଟୋନ୍ ଦେବା ପାଇଁ ତାର ଯେତେବେଳେ ସାର୍ ଶିକ୍ଷାମନ୍ତ୍ରୀ ହିସାବରେ ଥିଲେ ଦେଶର ଶିକ୍ଷାମନ୍ତ୍ରୀ ହିସାବରେ ଆମେ ସେଠି 20 କୋଟି ଟଙ୍କା ପାଇଥିଲୁ ପିଏମ୍ ଉଷା ସ୍କିମ୍ରେ ଆଉ ସେଇ ପଇସାରୁ 11 କୋଟି ଟଙ୍କାରେ ଏ ବିଲ୍ଡିଂ ବନୁଛି। ଏ ବିଲ୍ଡିଂର ଗୋଟେ ନ୍ୟୁ କନ୍ସେପ୍ଟ ଅଛି, ଏ ବିଲ୍ଡିଂରେ ତଳେ 16 ଷ୍ଟାର୍ଟଅପ୍କୁ ଆମେ ଜାଗା ଦେବୁ, ତାପରେ ଏଆଇ ଏଆର୍ଭିଆର୍ ଏକ୍ସଆର୍ ଆଣ୍ଡ ସାଇବର ସିକ୍ୟୁରିଟି ଏବିସିସିର ଯେଉଁ ଆନିମେସନ ଭିଜୁଆଲାଇଜେସନ୍ ଗେମିଂ ଆଣ୍ଡ କଣ୍ଟେଣ୍ଟ କମିକ୍ସର ସେ ପୁରା ଲାବୋରେଟୋରୀ ଏଠି ଡେଭଲପ୍ ହେଉଛି। ତା ସହିତ ଯଦି ଫର୍ଦର ଆମକୁ ଆଉ 2 ଫ୍ଲୋର ପାଇଁ ପଇସା ମିଳିଲା 6 କୋଟି ଟଙ୍କା ଦରକାର, ଯଦି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କି ସେଣ୍ଟର୍ରୁ ଆମେ ଆରେଞ୍ଜ କଲୁ ତାହେଲେ ଡ୍ରୋନ୍ ଅପରେସନ୍ ମେଣ୍ଟେନାନ୍ସ ଆପଣ ରବର୍ଟ ଅପରେସନ୍ ମେଣ୍ଟେନାନ୍ସ ସୋଲାର ଇନଷ୍ଟଲେସନ୍ ମେଣ୍ଟେନାନ୍ସ ଏଇ ଟାଇପ୍ର କୋର୍ସ ଦିଆହବ ସୋ ଦ୍ୟାଟ୍ ଯେଉଁମାନେ ସବୁ ନର୍ମାଲ ଇଞ୍ଜିନିୟରିଂ ନ କରିକି ଇଞ୍ଜିନିୟରିଂ ପଢ଼ୁନାହାନ୍ତି କିନ୍ତୁ ଏମିତି ସୋସିଆଲ ସାଇନ୍ସ କୋର୍ସ କରୁଛନ୍ତି ସେମାନଙ୍କୁ ଯଦି ଫିନ୍ଟେକ୍ର ଟ୍ରେନିଂ ଦେଇଦେଲୁ ଗୋଟେ ଫାଇନାନ୍ସିଆଲ ଟୁଲ୍ରେ କି ଜର୍ଣ୍ଣାଲିଜିମ୍ ଯେଉଁମାନେ କରୁଛନ୍ତି ତାଙ୍କୁ ଏଆଇ ଏମ୍ପାୱାର୍ଡ କରିଦେଲୁ ସୋ ଦ୍ୟାଟ୍ ସେମାନେ ପର୍ଟିକୁଲାର ଜର୍ଣ୍ଣାଲିଜିମ୍ ସ୍ପେଶିଆଲାଇଜେସନ୍ ହେଇପାରିବେ, ସେମିତିଆ ଗୋଟେ ଲକ୍ଷ୍ୟ ରଖିକି କମନ୍ ଲୋକଙ୍କୁ କେମିତି ଯୋଡ଼ିଆର ଅଛି ସେଲ୍ଫ ରୋଜଗାର କରନ୍ତୁ କି କୌଣସି ସାଲାରୀ ରୋଜଗାର କରନ୍ତୁ ତାର ଯୋଗ୍ୟତା ହାସଲ କରି ଯେଉଁ ପ୍ରଧାନମନ୍ତ୍ରୀ ବିକଶିତ ଭାରତର ରୋଜଗାର ଯୋଜନାରେ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି କେମିତି ଗୋଟେ ମୁଖ୍ୟ ଭୂମିକା ନିର୍ବାହ କରିବ ତାର ଲକ୍ଷ୍ୟ ରଖିବେ। କୌଣସି କୋର୍ସ ବନ୍ଦ ହେଇନି, ଯେଉଁ କୋର୍ସ ଗୁଡ଼ା ଆମେ ଖୋଲୁନୁ ମାନେ ଜାଣିଥାନ୍ତୁ ତାର ମାର୍କେଟ ଡିମାଣ୍ଡ ନାହିଁ କି ଆମେ ସେଥିରେ ପଇସା ଇନଭେଷ୍ଟ କରିବାକୁ ଚାହୁଁ। ସ୍କିଲ୍ ମାନେ ୟୁଜିପିଜି କୋର୍ସ ରହିବ, ଯେଉଁ ପିଲାଙ୍କୁ ବି ତ ବିଏ ଡିଗ୍ରୀ ଦରକାର ଏମ୍ଏ ଡିଗ୍ରୀ ଦରକାର ସେଗୁଡ଼ା ବି ଆମେ କରାଉଛୁ, ତା ସହିତ ଯେଉଁ ସ୍କିଲ୍ ଗୁଡ଼ାକ କଲେ ସେମାନେ ଚାକିରି ଖଣ୍ଡେ ପାଇବେ କି ନିଜର ସେଲ୍ଫ ଏମ୍ପ୍ଲୟଡ୍ ହେଇକି କରିପାରିବେ ସେମିତିଆ କୋର୍ସ ଗୁଡ଼ାକ ଆମେ ନେଇକି ଆସୁ। ଆମେ ୟୁନିଭର୍ସିଟି ହିସାବରେ ନ୍ୟାସନାଲ କ୍ରେଡିଟ୍ ଆୱାର୍ସ ଯେଉଁଟା ନେସନ୍ ଫଲୋ କରୁଛି 30 ଘଣ୍ଟାରେ ଗୋଟେ କ୍ରେଡିଟ୍ କୁହାଯାଏ, ସେ 30 ଘଣ୍ଟାରୁ 15 ଘଣ୍ଟା ହେଉଛି ଇଣ୍ଟରାକ୍ସନ୍ ଆୱାର ମାନେ ଆପଣ ଆଇଦର ଅନ୍ଲାଇନ୍ କି ଫିଜିକାଲ ମୋଡ୍ରେ ରହିବେ ଆଉ 15 ଘଣ୍ଟା ନିଜେ ପଢ଼ିବେ। ତେଣୁକରି ଆମର ଗୋଟେ କନ୍ସେପ୍ଟ ଆରମ୍ଭ କରୁଛୁ ଆମେ ଟ୍ରେନିଂ ଟୁ ଡିଗ୍ରୀ, ମାନେ ପିଲା ସବୁବେଳେ ଆସିପାରିବନି କିନ୍ତୁ ଆପଣ ଯେମିତି ଗୋଟେ ସପ୍ତାହ ପାଇଁ ଟ୍ରେନିଂରେ ଆସିଲେ 30 ଘଣ୍ଟା କରିଦେଲେ ଗୋଟେ କ୍ରେଡିଟ୍ ନେଇଗଲେ ଧୀରେ ଧୀରେ ଆପଣ ଯେତେବେଳେ 20 କ୍ରେଡିଟ୍ ଡିପୋଜିଟ୍ କରିଦେବେ ଗୋଟେ ସେମିଷ୍ଟରରେ ଆମର 20 କ୍ରେଡିଟ୍ ଦରକାର, 2 ସେମିଷ୍ଟରରେ 40 କ୍ରେଡିଟ୍, ତ 40 କ୍ରେଡିଟ୍ ହେଇଗଲା ବେଳକୁ ଗୋଟେ ବର୍ଷ ଆପଣ କମ୍ପ୍ଲିଟ୍ କଲେ।
0: ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣନ୍ତୁ ଅଜନବୀ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସୁନିଧି ଚୌହାନ। ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦିଲ୍ ହେ କି ମାନ୍ତା ନାହିଁ। ଏହି ଚଳଚ୍ଚିତ୍ରଟି କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତ ରଚନା ସମୀର ଏବଂ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ହା ମିନି ଭି ପ୍ୟାକ୍ୟା। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ମନୀଷା ମହାପାତ୍ର ଆପଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଏହି କାର୍ଯ୍ୟକ୍ରମଟି। ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଗୀତରେ ଥାଏ ଭାବନା, ସୁରରେ ଥାଏ ସ୍ମୃତି, ଆଉ ଆପଣଙ୍କ ଅନୁରୋଧରେ ଥାଏ ଆମ କାର୍ଯ୍ୟକ୍ରମର ଅସଲି ରଙ୍ଗ। ଆଜି ବିଭିନ୍ନ ସ୍ଥାନରୁ ଆସିଥିବା ଆପଣଙ୍କ ଅନୁରୋଧ, ପସନ୍ଦ ଓ ଭଲ ପାଇବାକୁ ସାଥୀ କରି ଆମେ ନେଇ ଆସିଛୁ ମନଛୁଆଁ ଓଡ଼ିଆ ଚଳଚ୍ଚିତ୍ର ଗୀତର ଏକ ସୁନ୍ଦର ଗୀତମାଳା। ତେବେ ଆସନ୍ତୁ ସ୍ୱରର ଏହି ସୁନ୍ଦର ଯାତ୍ରାକୁ ଆରମ୍ଭ କରିବା ଆପଣଙ୍କ ଅନୁରୋଧର ପ୍ରଥମ ଗୀତରୁ। ସବୁ ଗୀତର ନିଜସ୍ୱ ଏକ କାହାଣୀ ଥାଏ। କେଉଁ ଗୀତ ମନେ ପକାଇଦିଏ ପ୍ରିୟ ମଣିଷକୁ, କେଉଁ ଗୀତ ଫେରେଇ ଆଣି ପୁରୁଣା ଦିନର ସୁନ୍ଦର ସ୍ମୃତି, ଆଉ କେଉଁ ଗୀତ ନୀରବ ମନକୁ ମଧ୍ୟ ଗୀତ ଗାଇବାକୁ ବାଧ୍ୟ କରେ। ତେବେ ଆସୁଛି ଓଡ଼ିଆ ଚଳଚ୍ଚିତ୍ରର ଏକ ଲୋକପ୍ରିୟ ଗୀତ। ଏହି ସୁନ୍ଦର ଗୀତଟି ନବରଙ୍ଗପୁରର ଶ୍ରୋତା ରାଜେଶ ପଟ୍ଟନାୟକଙ୍କ ଅନୁରୋଧରେ ତାଙ୍କ ପ୍ରିୟ ବନ୍ଧୁ ସୁମିତ୍ରା ଦାସଙ୍କୁ ଉତ୍ସର୍ଗ କରୁଛନ୍ତି। ସେ ଅନୁରୋଧ କରିଛନ୍ତି ଅଭିଳାଷା ଚଳଚ୍ଚିତ୍ରର ଗୀତ। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆରତୀ ମୁଖାର୍ଜୀ ଏବଂ ହରିହରନ୍। ଗୀତିକାର ସଂଗ୍ରାମ ମହାନ୍ତି, ସଙ୍ଗୀତରେ ସଜେଇଛନ୍ତି ସରୋଜ ପଟ୍ଟନାୟକ। ତେବେ ଆସନ୍ତୁ ଶୁଣିବା ଆପଣଙ୍କର ଏହି ପ୍ରଥମ ଅନୁରୋଧରେ ଗୀତଟି।

ପ୍ରିୟ ଶ୍ରୋତାବନ୍ଧୁ, ଆଶା କରୁଛି ଏହି ଗୀତଟି ଆପଣଙ୍କ ମନକୁ ଛୁଇଁଥିବ। ଜୀବନର ରାସ୍ତାରେ ଅନେକ ଲୋକ ଆମ ସହ ଦେଖା ହୁଅନ୍ତି, କିନ୍ତୁ ଯିଏ ହାତ ଧରି ସୁଖରେ ଦୁଃଖରେ ହସରେ ଆଉ ଲୁହରେ ସାରା ଜୀବନ ସାଥୀ ହୋଇ ରହିଥାନ୍ତି ସେ ହେଉଛନ୍ତି ଜୀବନସାଥୀ। ଆଜିର ଏହି ସୁନ୍ଦର ଗୀତଟି ଆସିଛି ଜୟପୁରରୁ। ମିକି ଦାସ ତାଙ୍କ ଜୀବନସାଥୀ ତାଙ୍କ ସ୍ୱାମୀ ବଳିଆ ଦାସଙ୍କ ପାଇଁ ଅନୁରୋଧ କରିଛନ୍ତି। କେବଳ ଏକ ଗୀତ ନୁହେଁ, ଏହା ମିକିଙ୍କ ହୃଦୟରୁ ବଳିଆଙ୍କ ପାଇଁ ଏକ ସୁନ୍ଦର ଭଲ ପାଇବାର ଉପହାର। ସାଥୀ ହୋଇ ଚାଲିବାର ପ୍ରତିଶ୍ରୁତି, ପରସ୍ପରକୁ ବୁଝିବାର ଅନୁଭବ ଆଉ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସାଙ୍ଗ ହୋଇ ରହିବାର ସେହି ମଧୁର ଅନୁଭୂତିକୁ ନେଇ ଏହି ସୁନ୍ଦର ଅନୁରୋଧଟି। ଗୀତଟି ଅନୁରୋଧ ଆସିଛି ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ କୁମାର ବାପି। ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

ଭିତରକୁ ପ୍ରବେଶ କରିବାକୁ ଦିଅନ୍ତୁ, କାରଣ କିଛି ମୁହୂର୍ତ୍ତ ଏମିତି ଥାଏ ଯେଉଁଠି ଅଧିକ କଥାର ଆବଶ୍ୟକତା ନଥାଏ, ଗୋଟିଏ ସୁନ୍ଦର ସୁର ହିଁ ଯଥେଷ୍ଟ। ତେବେ ପରବର୍ତ୍ତୀ ଅନୁରୋଧଟି ଶୁଣନ୍ତୁ, ରୁମ୍କୁ ଝୁମାନା। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ। ଶୁଣନ୍ତୁ ଆପଣଙ୍କର ଏହି ସୁନ୍ଦର ଅନୁରୋଧର ଗୀତଟି।

ଶ୍ରୋତାଙ୍କ ଅନୁରୋଧରେ ଶୁଣିଲେ ଗୀତଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଉସ୍ତାଦ ବଡ଼ି ଗୁଲାମ ଅଲ୍ଲୀ ଖାନ୍ ପରିବେଷଣ କରିଛନ୍ତି ରାଗ ପୁରିଆ।